ଆକାଶବାଣୀ କଟକ ଆଜି ଶନିବାର 1948 ଶୁକ୍ରାବ୍ଦ ଜ୍ୟେଷ୍ଠ ମାସ ଦ୍ୱିତୀୟ ଦିନ ଇଂରାଜୀ 2026 ମସିହା ମେ ମାସ 23 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି।

ପରବର୍ତ୍ତୀ ଭକ୍ତିଗୀତ ଭୀମଭୋଇଙ୍କ ରଚନାରୁ ଗାଇଛନ୍ତି ଶାନ୍ତିଲତା ଛୋଟରାୟ। ଛୋଟ ଛୋଟ ଦିଶନ୍ତି ଦିବ୍ୟ ମୂରତି ହୋ ଦିବ୍ୟ ମୂରତି।

ଜଗତ ଜନବନ୍ଧୁ ପଙ୍କଜ ଟୋଳା କରୁଣା ସିନ୍ଧୁ ବାରି ହୃଦର ଭେଳା ପୁରାତନ ରଚନାର ଶିଳ୍ପୀ ଅଲେକ୍ଜାଣ୍ଡ୍ର ସାମଲ୍।

ଏଥର ଶିଳ୍ପୀ ରାଧାରାଣୀ ମିଶ୍ର କଣ୍ଠରେ ତାଙ୍କର ପୁରାତନ ରଚନା ହରିନାମ କଣ୍ଠେଧନ କରିଥା ତୁ କୃଷ୍ଣନାମ କଣ୍ଠେଧନ କରିଥା।

ଉଠିବା ହେଉ ହେ ମହାବାହୁ, ନିଦରେ ଶୋଇବ କେତେ ଆଉ। ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ରଚନାରୁ ଶିଳ୍ପୀ ପ୍ରତୀଚି ପରିଜା।

ଶେଷରେ ଦୂତକଣ୍ଠରେ ଗାଇଛନ୍ତି ରାଜଶ୍ରୀ ରଥ ଏବଂ ସନ୍ତୋଷ କୁମାରଙ୍କର। ଗୀତ ରଚନା ରାଧାନାଥ ଦାସ। ତୋପଣତ କାନି ତଳେ ଥିଲେ ମାକୁ କାହାକୁ ନାହିଁ ମୋ ଡର।

0: ସେସଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ, ଅନୁଚିନ୍ତା ଉପସ୍ଥାପନା କରିଛନ୍ତି, ରତ୍ନାକର ଚୟନୀ।

ସଙ୍ଗୀତ ମଣିଷ ପ୍ରାଣର ଭାଷା, ହୃଦୟର ଭାବ ପ୍ରକାଶର ଅଲିଖିତ ଲିପି। ଏହା ମଣିଷ ଜାତିର ଆଦିମତମ ଭାବ ସଙ୍କେତ। ଜଗତ, ପ୍ରକୃତି ଓ ଜୀବ ସହିତ ଭାବଭାବନାକୁ ସଂଯୋଗ କରିବାର ଏହା ଅନନ୍ୟ ତଥା ଏକମାତ୍ର ଅମୂର୍ତ୍ତ ବସ୍ତୁ। ଏହାକୁ ଅନୁଭବ କରି ହୁଏ, ମାତ୍ର ଦେଖି ହୁଏ ନାହିଁ। ଏହାକୁ ଉପଭୋଗ କରି ହୁଏ, ମାତ୍ର ଏହାର ସ୍ୱରୂପକୁ ପ୍ରକାଶ କରି ହୁଏ ନାହିଁ। ସଙ୍ଗୀତ ସୃଜନଶୀଳତା ପ୍ରଥମ ପାହାଚ। ପ୍ରକୃତିରେ ଛତ୍ରେ ଛତ୍ରେ ସଙ୍ଗୀତର ଅକ୍ଷୟ ସ୍ୱର ନିନାଦିତ। ପକ୍ଷୀର କଳକୁଜନ, ବନାନୀର ମଧୁମର୍ମର ଓ ନଦୀ ଝରଣାର କୁଳୁକୁଳୁ ନାଦରୁ ଚିରନ୍ତନ ସଙ୍ଗୀତର ଧ୍ୱନି ଶୁଣାଯାଏ। ଆଧ୍ୟାତ୍ମ ଜଗତରେ ସଙ୍ଗୀତକୁ ମୁକ୍ତି କାମନାର ସର୍ବୋଚ୍ଚ ସ୍ଥାନ ଦିଆଯାଏ। ଏଇଥିପାଇଁ ସଂସ୍କୃତରେ ପ୍ରବଚନଟିଏ ବ୍ୟବହାର କରାଯାଏ, ଜପ କୋଟି ଗୁଣମ୍ ଧ୍ୟାନମ୍, ଧ୍ୟାନ କୋଟି ଗୁଣମ୍ ଲୟ, ଲୟ କୋଟି ଗୁଣମ୍ ଗାନ, ଗାନାତ୍ ପରତରମ୍ ନହି। ଅର୍ଥାତ୍ ସଙ୍ଗୀତ ଠାରୁ ମହତ୍ତର ତପସ୍ୟା ଆଉ କିଛି ନାହିଁ। କୁହାଯାଏ ପୂର୍ବେ ସଙ୍ଗୀତର ଶକ୍ତି ବଳରେ ଅସାଧ୍ୟ ସାଧନ କରାଯାଉଥିଲା, ମେଘମଲ୍ଲର ଗାଇ ବର୍ଷା କରାଯାଇପାରୁଥିଲା, ଦୀପକ ରାଗରେ ନିର୍ବାପିତ ଦୀପଶିଖାକୁ ପ୍ରଜ୍ୱଳିତ କରାଯାଇପାରୁଥିଲା, ସଙ୍ଗୀତ ଦ୍ୱାରା ସାପୁଆ କେଳା ବିଷଧର ସାପକୁ ବଶ କରି ଧରିପାରୁଥିଲା। ବିଦେଶରେ ସଙ୍ଗୀତ ମାଧ୍ୟମରେ ରୋଗ ଚିକିତ୍ସା କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଃଖର କଥା, ଆମ ଦେଶରେ ରାଗ ରାଗିଣୀ ସମ୍ବଳିତ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ଆଦର କମିଯାଇଛି। ଯୁବମାନସରେ ଏ ସଙ୍ଗୀତ ଆଦୌ ଗ୍ରହଣୀୟ ହେଉନାହିଁ। ଏ ପ୍ରସଙ୍ଗରେ ଗୋଟିଏ ଚମତ୍କାର ପୌରାଣିକ ଆଖ୍ୟାନ ମନେ ପଡ଼ୁଛି। ଏକଦା ମହର୍ଷି ନାରଦ ବୀଣାବାଦନ କରି

ଆକାଶମାର୍ଗରେ ଯାଉଥିବା ସମୟରେ ହିମାଳୟର ଏକ ଦୁର୍ଗମ ଅଞ୍ଚଳରେ ବିଚିତ୍ର ଦୃଶ୍ୟଟିଏ ଦେଖିଲି। ସେ ଦେଖିଲେ ଦଳେ ଅତ୍ୟନ୍ତ ସୁନ୍ଦର ଶରୀରଧାରୀ ନରନାରୀ ଗୋଟିଏ ଜାଗାରେ ଉଦାସ ଓ ବିଷନ୍ନ ଭାବରେ ବସି ରହିଛନ୍ତି। ନାରଦ ମୁନିଙ୍କ ମନରେ ଜିଜ୍ଞାସା ବଢ଼ିଲା। ସେମାନଙ୍କ ପାଖକୁ ଗଲେ, ପଚାରିଲେ, ଆପଣମାନେ କିଏ? ସେମାନେ କିଛି ଉତ୍ତର ଦେଲେ ନାହିଁ। ନାରଦ ଆହୁରି ନିକଟକୁ ଯାଇ ଲକ୍ଷ୍ୟ କଲେ ସେହି ଦିବ୍ୟ ସୁନ୍ଦର ନରନାରୀ ପ୍ରତ୍ୟେକ ବିକଳାଙ୍ଗ। ନାରଦଙ୍କ ମନରେ ଉତ୍କଣ୍ଠା ବଢ଼ିଲା। ସେ ବହୁତ ଅନୁରୋଧ କରି ସେମାନଙ୍କ ପରିଚୟ ଜାଣିବା ପାଇଁ ଇଚ୍ଛା କଲେ। ପରିଶେଷରେ ବଡ଼ କୁଣ୍ଠାର ସହିତ ଜଣେ କହିଲା, ଆମେ ସବୁ ଗୋଟିଏ ଗୋଟିଏ ରାଗ ବା ରାଗିଣୀ, ଆମେ ଦେବଯୋନି ଜାତ ଗନ୍ଧର୍ବ। ନାରଦ ପୁଣି ପ୍ରଶ୍ନ କଲେ, ଆପଣମାନଙ୍କୁ ଏମିତି କଲା କିଏ? ସେମାନଙ୍କ ଭିତରୁ ଜଣେ କହିଲା, ଆପଣମାନଙ୍କ ଭଳି ଗାୟକମାନେ, ଯେଉଁମାନେ ଭୁଲ ଢଙ୍ଗରେ ଗାଆନ୍ତି ଏବଂ ନିବେଦନ ମନୋଭାବ ଛାଡ଼ି ଅହଂଭାବର ବଶବର୍ତ୍ତୀ ହୋଇ ଗୀତ ବୋଲନ୍ତି, ଫଳରେ ତାହା ଆମ ଦେହରେ ଧକ୍କା ଦିଏ ଓ ଆମକୁ ବିବର୍ଣ୍ଣ କରିପକାଏ। ନାରଦ ପଚାରିଲେ, ଆପଣମାନେ ଠିକ୍ ହେବେ କେମିତି? ସେମାନେ କହିଲେ, ସର୍ବୋତ୍ତମ ଗାୟକ ନିର୍ଭୁଲ ଭାବେ ଗାଇଲେ ଆମେ ଠିକ୍ ହେବୁ। ନାରଦ ଜାଣିଥିଲେ ତ୍ରିଭୁବନର ସର୍ବୋତ୍ତମ ଗାୟକ ହେଲେ ଶିବ। ସେ ଶିବଙ୍କୁ ଅନୁରୋଧ କରିବାକୁ ଯାଇ ପ୍ରଶ୍ନ କଲେ। ଶିବ କହିଲେ, ସର୍ବୋତ୍ତମ ଶ୍ରୋତା ପାଇଲେ ମୁଁ ଗାଇବା ପାଇଁ ପ୍ରସ୍ତୁତ। ନାରଦ ମନେ ମନେ ସ୍ଥିର କଲେ, ଭଗବାନ ବିଷ୍ଣୁ ଓ ପରମ ପିତା ବ୍ରହ୍ମାଙ୍କ ଠାରୁ ସର୍ବୋତ୍ତମ ଶ୍ରୋତା ଆଉ କେହି ହେଇନପାରନ୍ତି। ସେ ବ୍ରହ୍ମା ଓ ବିଷ୍ଣୁଙ୍କ ନିବେଦନ କରିବାରୁ ଶିବଙ୍କ ସଙ୍ଗୀତ ଶୁଣିବାକୁ ସେ ଆନନ୍ଦରେ ସମ୍ମତ ହେଲେ। ସମସ୍ତେ ଏକ ସ୍ଥାନରେ ବସିଲେ। ଶିବଙ୍କ ଅନିର୍ବଚନୀୟ ସଙ୍ଗୀତ ଶୁଣି ରାଗରାଗିଣୀଙ୍କ ବିକଳ ଶରୀର ତ ଠିକ୍ ହେଇଗଲା, କିନ୍ତୁ ପରମ ପୁରୁଷ ବିଷ୍ଣୁଙ୍କ ପାଦପଦ୍ମରୁ ବିଗଳିତ କରୁଣାର ଧାରା ପ୍ରବାହିତ ହେବାକୁ ଲାଗିଲା। ବ୍ରହ୍ମା ସେହି ପ୍ରବହମାନ ଧାରାକୁ ନିଜ କମଣ୍ଡଳୀରେ ଧରି ରଖିଲେ। ତାହା ହିଁ ହେଲା ଗଙ୍ଗାର ଆଦି ଉତ୍ସ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ରତ୍ନାକର ଚୟନୀ। ଆକାଶବାଣୀ କଟକ ପ୍ରସାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ।

ମହାମୁନି ଶୁକଦେବ କହୁଥିଲେ, ବ୍ରହ୍ମଲୋକରେ ଦୁଃଖ ଶୋକ ଜରାମରଣ ନଥିବାରୁ ଜନ୍ମ ମୃତ୍ୟୁର ଭୟ ନଥାଏ, ତେଣୁ ଆତ୍ମା ସେ ସ୍ଥାନରେ ନିର୍ଭୟରେ ବିହାର କରେ, ଆନନ୍ଦ ଏବଂ ଜ୍ଞାନ ଲାଭ କରି ନିଶ୍ଚିନ୍ତରେ ରହି ଶାନ୍ତି ଲାଭ କରେ। ସଂସାରରେ ଥିବା ପ୍ରାଣୀମାନଙ୍କର ନିସ୍ତାରର ଉପାୟ ହେଉଛି ଏହି ମଙ୍ଗଳମୟ ପଥ। ତହିଁରୁ ଭକ୍ତି ଯୋଗ ଜାତ ହୋଇ ବାସୁଦେବଙ୍କୁ ଭକ୍ତିରେ ଲାଭ କରିବ। ସେ ହରି ସର୍ବଭୂତରେ ନିତ୍ୟ ବିହାର କରନ୍ତି। ହରିଙ୍କ କଥା କାନରେ ଶୁଣ ଏବଂ ମୁହଁରେ ଗାନ କର। ଏହାପରେ ଭକ୍ତମାନଙ୍କ ବ୍ୟବହାରରେ ଲାଗିବା ଭଳି ଜ୍ଞାନର ସାରତତ୍ୱ ବୁଝାଇ ଶୁକ କହିଲେ, ବ୍ରହ୍ମ ଭଜନ କଲେ ବ୍ରହ୍ମ ତେଜ ପାଇବ, ଇନ୍ଦ୍ରଙ୍କୁ ପୂଜିଲେ ଇନ୍ଦ୍ରିୟ ସୁଖ ଲାଭ କରିବ, ପ୍ରଜାପତିଙ୍କ ପୂଜାରେ ପୁତ୍ର ଲାଭ, ସୁନ୍ଦର ରୂପ ପାଇବା ପାଇଁ ଗନ୍ଧର୍ବ, ସୁନ୍ଦରୀ ସ୍ତ୍ରୀ କାମନା କଲେ ଉର୍ବଶୀଙ୍କୁ ପୂଜା କରିବ, କୃଷ୍ଣ ଚରଣ ନୀତି ଚିନ୍ତା କଲେ ଏଭବ ତରଙ୍ଗରୁ ତରିଯିବ।

ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 44ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୂଳିଆଖୁର ଯତ୍ନ ପାଇଁ ଆଖୁ ଗଛକୁ ଏକ ଧାରୁଆ କଟୁରୀରେ ଭୂମି ପତନ ସହ ସମାନ କରି କାଟି ଦିଅନ୍ତୁ। ଏହାଦ୍ୱାରା ଆଖୁ ଅଧିକ ଅମଳ ହୁଏ ଓ ମୂଳିଆଖୁ ଫସଲ ପାଇଁ ଅଧିକ ଗଜା ବାହାରେ। ଜମିରୁ ଶୁଖିଲା ପତ୍ର ବାହାର କରି କ୍ଷେତକୁ ପରିଷ୍କାର କରନ୍ତୁ। ଆଖୁ ଫସଲରେ ଶର୍କରା ଅଂଶ ହାତ ବ୍ରିକ୍ସ ମିଟର ସାହାଯ୍ୟରେ ପରୀକ୍ଷା କରନ୍ତୁ। ବ୍ରିକ୍ସର ମୂଲ୍ୟାଙ୍କ 18ରୁ ଅଧିକ ହେଲେ ଆଖୁ କାଟି ଦିଅନ୍ତୁ। ଆଖୁ ଖୁଣ୍ଟାକୁ କାଟି ସାରିବା ପରେ ଚାଷ କରି ହୁଡ଼ା ଭାଙ୍ଗି ଦିଅନ୍ତୁ, ଯାହାଫଳରେ ପୁରୁଣା ଚେର ନଷ୍ଟ ହୋଇଯିବ ଏବଂ ନୂଆ ଚେର ବାହାରି ଆଖୁ ବଢ଼ିବାରେ ସାହାଯ୍ୟ କରିଥାଏ। ମାଟି ଅଧିକ ଶୁଖିଯାଇଥିଲେ ଜଳସେଚନ କରି ହୁଡ଼ା ଭାଙ୍ଗନ୍ତୁ। ହୁଡ଼ା ଭାଙ୍ଗିଲା ସମୟରେ ହେକ୍ଟର ପ୍ରତି 10 ଟନ୍ ଗୋବର ଖତ, 100 କିଲୋଗ୍ରାମ ଯବକ୍ଷାରଜାନ ସାର, 100 କିଲୋଗ୍ରାମ ଫସ୍ଫରସ ସାର ଏବଂ 30 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଧାଡ଼ି ମଧ୍ୟରେ ଗଛକୁ ଗଛ ବ୍ୟବଧାନ 45 ସେଣ୍ଟିମିଟରରୁ ଅଧିକ ଥିଲେ ହୁଡ଼ା ଭାଙ୍ଗିବାର 30 ଦିନ ମଧ୍ୟରେ ଖୁଞ୍ଚା ଦିଅନ୍ତୁ। ଏଥିପାଇଁ ଆଖୁ କାଟିବା ବେଳେ ଆଖୁ ଖଣ୍ଡକୁ ତଳି ପକାନ୍ତୁ କିମ୍ବା ପଲିଥିନ୍ ମୁଣିରେ ଚାରା ଉତାରନ୍ତୁ। ମୂଳି ଆଖୁକୁ ରୋଗମୁକ୍ତ କରିବା ପାଇଁ ଖୁଣ୍ଟା କାଟିବା ପରେ ହେକ୍ଟର ପ୍ରତି 1000 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 750 ଗ୍ରାମ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ବିହନ ଲଗାଇବାର 3 ସପ୍ତାହ ପରେ କୁଡ଼ାଖୋସା କରି ବଳକା ଅର୍ଦ୍ଧେକ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ। ପ୍ରତି 5ରୁ 6 ଦିନ ବ୍ୟବଧାନରେ ଭେଣ୍ଡି କିଆରୀରେ ମାଟିର ବତର ଦେଖି ଜଳସେଚନ କରନ୍ତୁ। ପ୍ରତି 2 ଦିନରେ ଥରେ ଫଳ ତୋଳନ୍ତୁ, ନଚେତ୍ ଗଛ ବୃଦ୍ଧି ଓ ଫଳଧାରଣର ଶକ୍ତି କମିଯାଇଥାଏ ଓ ଫଳ ବୁଢ଼ା ମଧ୍ୟ ହୋଇଯାଇଥାଏ। ଭେଣ୍ଡି ଗଛ ଥଣ୍ଡା ଲାଗି ଛୋଟ ହୋଇଥାଏ ଓ ଫଳ ମଧ୍ୟ ଛୋଟ ହୋଇଥାଏ। ଅଧିକ ଅମଳକ୍ଷମ ଭେଣ୍ଡି ପାଇଁ ଭଲ କିସମ ଚୟନ କରନ୍ତୁ। ଭଲ କିସମଗୁଡ଼ିକ ହେଉଛି ଅର୍କା ଅନାମିକା, ଅର୍କା ଅଭୟ, ଉତ୍କଳ ଗୌରବ, ପୁଷା A4। ଭେଣ୍ଡି ଗଛ ମଧ୍ୟରେ ଦୂରତା 60ରୁ 30 ସେଣ୍ଟିମିଟର ରଖନ୍ତୁ। ହେକ୍ଟର ପିଛା 20 ଗାଡ଼ି ଭଲ ସଢ଼ା ଗୋବର ଖତ ସହ 80 କିଲୋଗ୍ରାମ ଯବକ୍ଷାରଜାନ ସାର, 40 କିଲୋଗ୍ରାମ ଫସ୍ଫରସ ସାର ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଭେଣ୍ଡି ଚାଷ ପାଇଁ ଜମି ପ୍ରସ୍ତୁତି ସମୟରେ ଅନୁମୋଦିତ ଯବକ୍ଷାରଜାନ ସାରର ଅର୍ଦ୍ଧେକ ଏବଂ ସମସ୍ତ ଫସ୍ଫରସ ଏବଂ ପଟାସ ସାର ମୂଳ ସାର ହିସାବରେ ସବୁତକ ଖତ ସହିତ ପ୍ରୟୋଗ କରନ୍ତୁ। ଖରାଟିଆ ଡାଲିଜାତୀୟ ଫସଲରେ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଙ୍କଟ କାଳରେ ଅର୍ଥାତ୍ ଫୁଲ ବା ଫଳ ଛୁଇଁ ଧରିବା ଅବସ୍ଥାରେ ବା ଦାନା ଗଠନ ଓ ଛୁଇଁର ଦାନାପୂରଣ ଅବସ୍ଥାରେ ଜଳସେଚନ କରନ୍ତୁ। ଡାଲି ଫସଲରେ ପତ୍ରଖିଆ ପୋକ, ଧଳାମାଛି, ଯୌ ପୋକ, ପତ୍ର ଉଙ୍କୁଣି, ଝାଉଁଳା ରୋଗ, ପତ୍ରଦାଗ ରୋଗ, ସାହେବି ରୋଗ ଆଦି ଲାଗିବାର ସମ୍ଭାବନା ରହିଛି। ପୋକ ଓ ସାହେବି ରୋଗର ନିୟନ୍ତ୍ରଣ ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 500 ମିଲିଲିଟର ପାଇରୋଫ୍ରୋକ୍ସିଫେନ୍ 10 IC 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

କରନ୍ତୁ। ରୋଗ ନିୟନ୍ତ୍ରଣ କରିବାକୁ ହେକ୍ଟର ପ୍ରତି 1250 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଫୁଲ ଆସିବା ସମୟରେ ହେକ୍ଟର ପ୍ରତି 250 ମିଲିଲିଟର ଟ୍ରାଇ କୁଇଣ୍ଟାଲ ବା 125 ମିଲିଲିଟର ଫାଣ୍ଟାକୁ 250 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଅଧିକ ସଂଖ୍ୟାରେ ଫୁଲ ହେବା ସଙ୍ଗେ ସଙ୍ଗେ ଛୁଇଁଗୁଡ଼ିକ ଲମ୍ବା ଓ ହୃଷ୍ଟପୃଷ୍ଟ ହୋଇଥାଏ। ଡାଳୁଅଧାନରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରିଥିଲେ ହେକ୍ଟର ପ୍ରତି 12.5 କିଲୋଗ୍ରାମ ଫିପ୍ରୋନିଲ୍ 0.3 ଦାନାଦର ବିଷ ଅଳ୍ପ ପାଣି ରଖି

ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର ଏବଂ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଭୋପାଳପୁର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା 82ଟି ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା 212ଟି କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ ଆଶା ବ୍ୟକ୍ତ କରିଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାକୁ ସୁନିଶ୍ଚିତ କରିବାକୁ ରାଜସ୍ୱ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଡକ୍ଟର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାଗତ ସ୍ୱଚ୍ଛତା, ଉନ୍ନତମାନର ସେବା, ଆର୍ଥିକ ଶୃଙ୍ଖଳା ଏବଂ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ କେନ୍ଦ୍ର ଏବଂ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ବିଚାର ବିମର୍ଶ ଆରମ୍ଭ ହୋଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ଅଭିମାନପୁର, ବରଗଡ଼ର ଗୋବିନ୍ଦପୁର ମୌଜା, ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ ଘାଟିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ଏକର ସାନ୍ଧ୍ୟକାଳୀନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ସହଯୋଗରେ ଏହି ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ସମସ୍ତ ମାନଦଣ୍ଡ ସଫଳତାର ସହ ସମ୍ପନ୍ନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରାଜ୍ୟର ପାଣ୍ଡୁଲିପି, ତାଳପତ୍ର, ପୋଥି ଏବଂ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟ ଜାରି ରହିଛି। ଜ୍ଞାନଭାରତ ମିଶନ ଆପ୍ ମାଧ୍ୟମରେ ସେଗୁଡ଼ିକର ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଇଛି। କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ସଂରକ୍ଷିତ ଥିବା ଏହିସବୁ ବିରଳ ସଂଗ୍ରହଗୁଡ଼ିକର ପଞ୍ଜିକରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଦାନ କରାଯିବାକୁ ଥିବା ମାର୍କସିଟ୍ ତ୍ରୁଟିଶୂନ୍ୟ ରହିବ ବୋଲି ପରିଷଦ କହିଛି। ଡିଜିଟାଲ୍ ମାର୍କସିଟ୍ରେ ରହିଥିବା ତ୍ରୁଟି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଏହା କୁହାଯାଇଛି। ବୈଷୟିକ କାରଣ ଯୋଗୁଁ ଏହି ତ୍ରୁଟି ରହିଥିବା ପରିଷଦ ସ୍ୱଷ୍ଟ କରିଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟଠାରୁ ରିପୋର୍ଟ ମଗାଯାଇଛି। ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସୋମବାର ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପରିଷଦର ଅଷ୍ଟମ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

0: ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଆବାସ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ସଦର, ନିକିରେଇ, ରାଜନଗର, ତାଳଚୁଆ, ମେରେଇନ୍ ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ 1737 ଲିଟର ମଦ ଜବତ କରାଯିବା ସହ 8 ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଦେଶବ୍ୟାପୀ ଜାରି ରହିଥିବା ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂରରେ ସର୍ବପ୍ରଥମ ଅଧୀନରେ କଟକ ଜିଲ୍ଲାର ଆଠଗଡ଼ ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନପ୍ରତିନିଧି, ସରକାରୀ ଏବଂ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ, ହସ୍କିଟାଲ ଆଦିର ସଫେଇ କାର୍ଯ୍ୟ କରିଥିଲେ। ପରିବେଶ ସଂରକ୍ଷଣ ଦିଗରେ କଇଁଛଙ୍କର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ କଇଁଛ ଦିବସ ପାଳନ କରାଯାଉଛି। 2000 ଏହି ଦିବସ ମଇ ମାସ 23 ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଏବଂ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ପ୍ରସୂତି ନାଳୀ ବ୍ରଣ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀଳାବତୀ ଗୁରୁ।
2: ମିଳିତ ଜାତିସଂଘ ମେ ମାସ 23 ତାରିଖକୁ ଅର୍ଥାତ୍ ଆଜିର ଦିନଟିକୁ ଆନ୍ତର୍ଜାତିକ ପ୍ରସୂତି ନାଳୀବ୍ରଣ ନିରୋଧ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରସୂତି ନାଳୀବ୍ରଣ ବା ଫିସ୍ଚୁଲା ହେଉଛି ଯୋନିଦ୍ୱାରରେ ରନ୍ଧ୍ର ଯାହା ଉପରିଭାଗରେ ମୂତ୍ରାଶୟ ସହିତ ଓ ପଛଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ଭେସାଇକୋଭେଜୁନାଲ ଫିସ୍ଚୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନିଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ, ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର 3 ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର ବା ପ୍ରୋଲଙ୍ଗ ଲେବର ହେଲା ତାହେଲେ ଫିସ୍ଚୁଲା ହେବାର ସମ୍ଭାବନା ହୁଏ। ପ୍ରୋଲଙ୍ଗ ଲେବର ବା ଅବଷ୍ଟ୍ରକ୍ଟେଡ୍ ଲେବରର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନିମୁଖକୁ କାଟି ପ୍ରସବ କରାଯାଏ ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନ କଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ଚୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ଚୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ଚୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ 100% ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ଚୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳୀବ୍ରଣକୁ ପ୍ରତିହତ କରାଯାଇପାରିବ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଉଣେଇଶତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ଉଣେଇଶତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000 ଅଧିକ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47 ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18 ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା ରହିଛି। ସେ କହିଛନ୍ତି ଉଭୟ ଦେଶ ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ୍ୟଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମକୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍କରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗ

ଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବାବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇବେ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6% ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାକଙ୍କୁ 2025 ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାକ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାକ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାକ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାରସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସ୍ରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାରସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେଭାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ 30 ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେଭାର୍ଡ କହିଛନ୍ତି ଗତ 1.5 ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେଭାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି।
ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମ୍ଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମ୍ଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ।

0: ଏହି ବାର୍ତ୍ତାଳାପ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। 19ତମ ରୋଜଗାର ମେଳାରେ ଆଜି 51,000ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ଇଚ୍ଛା ଥାଏ ଅଧିକରୁ ଅଧିକ ଧନସମ୍ପତ୍ତି, ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠା ଲାଭ କରିବା, ହେଲେ ସମସ୍ତଙ୍କୁ ଏସବୁ ମିଳିନଥାଏ। କାରଣ ଖାଲି ଇଚ୍ଛା କଲେ ଏସବୁକୁ ହାସଲ କରିହୁଏ ନା। ଏଥିପାଇଁ ନିଷ୍ଠାପର ଉଦ୍ୟମର ରହିଛି ଆବଶ୍ୟକତା। ଏ ସମ୍ପର୍କରେ ଭାରତର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ଏକ ସଂସ୍କୃତ ଶ୍ଳୋକ ହେଉଛି, ଉଦ୍ୟମେନ ହି ସିଦ୍ଧ୍ୟନ୍ତି କାର୍ଯ୍ୟଣୀନ ମନୋରଥୈ, ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶନ୍ତି ମୁଖେ ମୃଗାହା। ଶ୍ଳୋକଟିର ଅର୍ଥ ହେଉଛି, ଉଦ୍ୟମ ଦ୍ୱାରା ହିଁ କାର୍ଯ୍ୟରେ ସିଦ୍ଧି ଅର୍ଥାତ୍ ସଫଳତା ମିଳିଥାଏ। କେବଳ ଇଚ୍ଛା କରି ଉଦ୍ୟମ ନ କରି ବସି ରହିଲେ ସଫଳତା ମିଳିନଥାଏ। ଶୋଇଥିବା ସିଂହ ମୁହଁରେ ଆପେ ଆପେ ଆସି ମୃଗାଦି ଶିକାର ପ୍ରବେଶ କରିନଥାନ୍ତି। ଏଥିପାଇଁ ତାକୁ ଅନେକ ଉଦ୍ୟମ ଏବଂ ପରିଶ୍ରମ କରିବାକୁ ହୋଇଥାଏ।

ଶ୍ରୋତାବନ୍ଧୁ, ସୁସ୍ଥ ନିରୋଗ ଜୀବନଯାପନ କରିବାକୁ କିଏ ନ ଚାହେଁ କହିଲେ? ହଁ, ସମସ୍ତେ ଇଚ୍ଛା କରନ୍ତି ସୁସ୍ଥ ରହିବାକୁ, ହେଲେ ଆମମାନଙ୍କ ଭିତରୁ ଅନେକ ଲୋକ ଅନେକ ପ୍ରକାର ରୋଗରେ ପୀଡ଼ିତ। ରୋଗରୁ ମୁକ୍ତି ପାଇଁ ଖାଦ୍ୟପେୟଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ୟାରେ ମଧ୍ୟ କିଛି ନିୟନ୍ତ୍ରଣ ଏବଂ ପରିବର୍ତ୍ତନ ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଅନେକ କ୍ଷେତ୍ରରେ ଶାରୀରିକ ବ୍ୟାୟାମ, ଯୋଗ, ପ୍ରାଣାୟାମ ଏବଂ ପ୍ରାତଃ ଭ୍ରମଣ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ। ହଁ ଶ୍ରୋତା ବନ୍ଧୁ, ଆଜିକାଲି ସହର ହେଉ ବା ଗାଁ, ସବୁଠି ଲୋକମାନେ ପ୍ରାତଃ ଭ୍ରମଣ କରୁଥିବାର ଦେଖାଯାଉଛି। ଏହି ପ୍ରାତଃ ଭ୍ରମଣରୁ କ'ଣ ଲାଭ ମିଳିଥାଏ, ଏ ସମ୍ପର୍କରେ ଆଜି ଆସନ୍ତୁ କିଛି ଅଧିକ ଜାଣିବା।

0: ಕೊಡಿಸಿ.
1: ವಂದೇ ಮಾತರಂ.
2: ವಂದೇ ಮಾತರಂ.
1: ଏହି ସଙ୍ଗୀତ ସବୁ ଭାରତୀୟଙ୍କ ପାଇଁ କେବଳ ଏକ ସଙ୍ଗୀତ ନୁହେଁ, ଏ ହେଉଛି ଦେଶବାସୀଙ୍କର ସ୍ପନ୍ଦନ, ଏକ ପବିତ୍ର ମନ୍ତ୍ର. ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ସଂଗ୍ରାମୀମାନଙ୍କ ପାଇଁ ବନ୍ଦେ ମାତରମ୍ ଥିଲା ଏକ ଜାଗରଣ, ଏକ ଦେଶାତ୍ମବୋଧ ପ୍ରେରଣାର ଧ୍ୱନି. ଆବାଳ ବୃଦ୍ଧ ବନିତା ସବୁ ଦେଶବାସୀଙ୍କ ପାଇଁ ଏ ସଙ୍ଗୀତ ହେଉଛି ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ପବିତ୍ର ଆବେଗ.

ଏହି ସଙ୍ଗୀତକୁ ଆମ ଦେଶର ମହାନ କବି ଓ ଉପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ 1875 ନଭେମ୍ବର ମାସ 7 ତାରିଖରେ। ଏବେ ଦେଶ ପାଳନ କରୁଛି ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବର୍ଷ ପୂର୍ତ୍ତି। ବନ୍ଦେ ମାତରମ୍ର ଅର୍ଥ ମା ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ଆନନ୍ଦ ମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ଜାନୁଆରୀ 24 ଏହାର ପ୍ରଥମ ଦୁଇ ପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି। ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।

0: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଠିକ୍ କୁହନ୍ତୁ, ଠିକ୍ ଲେଖନ୍ତୁ। ଆଜି ଏଥିରେ ବିଷୟ ରହିଛି ଓଡ଼ିଆ ଭାଷାରେ ଚନ୍ଦ୍ରବିନ୍ଦୁ। ଆଲୋଚନା କରିଛନ୍ତି ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ।
1: ଓଡ଼ିଆରେ ଚନ୍ଦ୍ରବିନ୍ଦୁ ହେଉଛି ଗୋଟିଏ ବର୍ଣ୍ଣ। ଆକୃତିରେ ଶୁକ୍ଳପକ୍ଷ ଦ୍ୱିତୀୟ ଚନ୍ଦ୍ର ଓ ତହିଁର ମଧ୍ୟଭାଗରେ ବିନ୍ଦୁଟିଏ ଚିହ୍ନ ରୂପେ ପ୍ରକାଶ ପାଇବା ହେଉଛି ଏହାର ସ୍ୱରୂପ। ଏହି ଚିହ୍ନ ଥିବା ବର୍ଣ୍ଣକୁ ନାକରେ ଓ ପାଟିରେ ଏକାବେଳକେ ପବନ ଛାଡ଼ି ଉଚ୍ଚାରଣ କରାଯାଏ। ଓଡ଼ିଆ ବର୍ଣ୍ଣ ସୁମାରିରେ ଚନ୍ଦ୍ରବିନ୍ଦୁକୁ ବ୍ୟଞ୍ଜନ ବର୍ଣ୍ଣ ଓ ଉଚ୍ଚାରଣ ଦୃଷ୍ଟିରୁ ଅନୁନାସିକ ବ୍ୟଞ୍ଜନ ଧ୍ୱନି କୁହାଯାଇଛି। ଅନ୍ୟ ଅକ୍ଷର ବିନା ଏହା ସ୍ୱତନ୍ତ୍ର ଭାବେ ଉଚ୍ଚାରିତ ହୋଇପାରେ ନାହିଁ କି ଅର୍ଥ ପ୍ରକାଶ କରେ ନାହିଁ। ଶବ୍ଦର କୌଣସି ନା କୌଣସି ଅକ୍ଷର ଉପରେ ଚନ୍ଦ୍ରବିନ୍ଦୁକୁ ଚିହ୍ନ ରୂପେ ବ୍ୟବହାର କରାଯାଏ। ଶବ୍ଦର ପୂର୍ବ ଅର୍ଥରେ ପରିବର୍ତ୍ତନ ମଧ୍ୟ ଘଟେ, ଯେପରି ଦିଅ ଦିଅ, ନିଅ ନିଅ, କିଆ କିଆଁ, ଗା ଗାଁ, ନିଆ ନିଆ, କଉ କଉ, କାଉଳିଆ କାଉଳିଆ। ଏସବୁଗୁଡ଼ିକର ଭିନ୍ନ ଅର୍ଥ ବୁଝାଇବା ନିଷ୍ପ୍ରୟୋଜନ, କାରଣ କଉ କହିଲେ ଯେମିତି ମାଛକୁ ବୁଝାଏ, କଉ କହିଲେ କେଉଁ ସ୍ଥାନ ବା କେଉଁ ଘଟଣାକ୍ରମକୁ ବୁଝିବାକୁ ହୋଇଥାଏ। ଏହିଭଳି ଓଡ଼ିଆରେ ପ୍ରଥମ ପୁରୁଷ ସର୍ବନାମ ସହିତ ବ୍ୟବହାର କରାଯାଉଥିବା କ୍ରିୟାର ଶେଷ ବର୍ଣ୍ଣ ପ୍ରାୟଶଃ ଚନ୍ଦ୍ରବିନ୍ଦୁଯୁକ୍ତ ହୋଇଥାଏ, ଯଥା ମୁଁ ପଢ଼େ, ମୁଁ ଖାଏ, ମୁଁ ଯାଏ, ମୁଁ କହେ, ମୁଁ ଲେଖେ, ଆମେ ପଢ଼ୁ, ଆମେ ଖାଉ, ଆମେ ଯାଉ, ଆମେ କହୁ, ଆମେ ଲେଖୁ ଇତ୍ୟାଦି। ମୂଳ ସଂସ୍କୃତ ଶବ୍ଦରେ ବ୍ୟବହୃତ ହୋଇଥିବା ମ ଅଥବା ଅନୁସାରଗୁଡ଼ିକ କେତେକ ଜାଗାରେ ଓଡ଼ିଆରେ ଚନ୍ଦ୍ରବିନ୍ଦୁ ବ୍ୟବହାରରେ ପ୍ରକାଶ ପାଇଛି। ଓଡ଼ିଆରେ ବର୍ଗୀୟ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକୁ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ବର୍ଗରେ ପାଞ୍ଚଟି ଲେଖାଏଁ ବର୍ଣ୍ଣ ରହିଛି। ପ୍ରତ୍ୟେକ ବର୍ଗର ପଞ୍ଚମ ବର୍ଣ୍ଣ ଅନୁନାସିକ ବ୍ୟଞ୍ଜନ। ଏଗୁଡ଼ିକ ନିଜ ନିଜ ବର୍ଗର ବ୍ୟଞ୍ଜନ ସହିତ ମିଶି ଯେଉଁ ଅନୁନାସିକ ଧ୍ୱନି ସୃଷ୍ଟି କରନ୍ତି ତାହା ଅନୁସ୍ୱାରରେ ପ୍ରକାଶ ପାଏ। ଏହି ଅନୁସ୍ୱାର ଚନ୍ଦ୍ରବିନ୍ଦୁକୁ ପରିବର୍ତ୍ତିତ ହେବାବେଳେ କୋଉଠି କୋଉଠି ବ୍ୟଞ୍ଜନ ଲୋପ ହୋଇ ସ୍ୱରଧ୍ୱନି ରହେ ଓ ତା ଉପରେ ଚନ୍ଦ୍ରବିନ୍ଦୁ ଲାଗେ, ଆଉ କେଉଁଠି ସ୍ୱରର ଆଗମ ଘଟି ତହିଁରେ ଚନ୍ଦ୍ରବିନ୍ଦୁ ଲାଗେ, ଅଥବା ଅନୁସାର ପରିବର୍ତ୍ତେ ଚନ୍ଦ୍ରବିନ୍ଦୁ ସିଧାସଳଖ ବ୍ୟବହାର ହୁଏ। ଉଦାହରଣ ସ୍ୱରୂପ ଡଙ୍ଗର ଶବ୍ଦକୁ ଦେଖାଯାଉ, ଏହା ଡଙ୍ଗର ଭାବେ କୁହାଯାଉଛି ଓ ଲେଖାଯାଉଛି ବି। ଏଠାରେ ଗ ବ୍ୟଞ୍ଜନ ଲୋପ ହୋଇ ଅ ସ୍ୱରଟି ରହିଛି, ଏହା ଅନୁସ୍ୱାର ହୋଇଯାଉଛି, ଚନ୍ଦ୍ରବିନ୍ଦୁକୁ ପରିବର୍ତ୍ତନ ଘଟୁଛି। ବେଳେବେଳେ ସ୍ୱରର

0: ଗମ ଘଟି ଚନ୍ଦ୍ରବିନ୍ଦୁ ବ୍ୟବହାର ହୋଇଥିବା ଶବ୍ଦ ମଧ୍ୟ ଦେଖିବାକୁ ମିଳେ। ଯେମିତି ବଂଶୀ, ତାକୁ ଆମେ ଓଡ଼ିଆରେ କହୁ ବଇଁଚି। ମାଂସ ହେଇଯାଏ ମାଉଁସ। ଅନୁସାର ସିଧା ପରିବର୍ତ୍ତିତ ହୋଇ ଚନ୍ଦ୍ରବିନ୍ଦୁକୁ ପରିବର୍ତ୍ତନ କରିଦେଇଥାଏ। ଯଥା ସିଂହ, ସେଠାରେ କୌଣସି ସ୍ୱରର ଆଗମନ ଘଟେ ନାହିଁ, କିନ୍ତୁ ଅନୁସାରଟି ସିଧା ପରିବର୍ତ୍ତିତ ହୋଇଯାଏ ଚନ୍ଦ୍ରବିନ୍ଦୁକୁ। ଯେମିତି ସିଂହ ସିଂହ, ପହଞ୍ଚ ପହଞ୍ଚ, ମ ପରିବର୍ତ୍ତିତ ହୋଇଛି ଚନ୍ଦ୍ରବିନ୍ଦୁକୁ, ଯେପରି କୋମଳ କଅଁଳ, ଚାମର ଚଅଁର, ଭ୍ରମର ଭଅଁର, ପଦ୍ମ ପଦୁଅ, ଆମିଷ ଆଇଁଷ ଇତ୍ୟାଦି। ଶବ୍ଦର ଯେକୌଣସି ବର୍ଣ୍ଣରେ ଚନ୍ଦ୍ରବିନ୍ଦୁର ବ୍ୟବହାର କରାଯାଇଥାଏ। ଯେପରି ସଁବାଳୁଆ, ଏଠି ଦନ୍ତେସରେ ପ୍ରଥମରେ ଲାଗିଛି ଚନ୍ଦ୍ରବିନ୍ଦୁ। କାଉଁରିଆ, ମଝି ବର୍ଣ୍ଣରେ ବ୍ୟବହାର କରାଯାଉଛି ଚନ୍ଦ୍ରବିନ୍ଦୁ। କଇଁ, ଶେଷ ବର୍ଣ୍ଣରେ ବ୍ୟବହାର କରାଯାଉଛି ଚନ୍ଦ୍ରବିନ୍ଦୁ। ସେହିଭଳି ଅଁଳା, ଗଉଁ, କହୁଁ କହୁଁ, ଏ ଶବ୍ଦ ଲେଖାଗଲା ବେଳେ ଚାରୋଟି ଯାକ ବର୍ଣ୍ଣ ଉପରେ ଚନ୍ଦ୍ରବିନ୍ଦୁ ଦିଆଯାଇଥିବା ମଧ୍ୟ ଦେଖିବାକୁ ମିଳେ। ଏଇଟା କେଉଁ କେଉଁ ଅର୍ଥ ପ୍ରକାଶ କରୁଥାଏ, ଏହା ଗୋଟିଏ ପ୍ରାଚୀନ ପ୍ରୟୋଗ। ଅନୁସାର ଓ ଚନ୍ଦ୍ରବିନ୍ଦୁ ବ୍ୟବହୃତ ଶବ୍ଦର ଉଚ୍ଚାରଣ ଏକାଭଳି ଲାଗିଲେ ବି ଅର୍ଥ ଓ ଲେଖାରେ ତଫାତ ରହିଛି। ଯେପରି ଗଇଁଠାଳ, ଗଇଁଆ, ଚଅଁରିବା, ଉଷୁଆଁ, ଡଉଁରିଆ, ଗଇଁତି ଆଦି ଶବ୍ଦକୁ ଆମମାନେ ବ୍ୟଞ୍ଜନ ବର୍ଣ୍ଣ ଆକାରରେ କିମ୍ବା ଅନୁସ୍ୱାର ଦେଇ ଲେଖିଲେ ଭୁଲ ହୋଇଯିବ। ସାଧାରଣତଃ ଗୋଟିଏ ଶବ୍ଦରେ ଯଦି ଲାଗ ଲାଗେ ଦୁଇଟି ସ୍ୱରବର୍ଣ୍ଣ ପରେ ବ୍ୟଞ୍ଜନ ବର୍ଣ୍ଣ ଥାଏ, ତେବେ ଦ୍ୱିତୀୟ ସ୍ୱରବର୍ଣ୍ଣ ମଥାରେ ଚନ୍ଦ୍ରବିନ୍ଦୁ ଲାଗେ, ଯେପରି ଅଇଁଠା, ଆଇଁଷ ଇତ୍ୟାଦି। ପଞ୍ଚମୀ ବିଭକ୍ତି ସୂଚକ ପଦର ଶେଷ ବର୍ଣ୍ଣରେ ମଧ୍ୟ ଚନ୍ଦ୍ରବିନ୍ଦୁ ଲାଗିବା ଦେଖାଯାଏ, ଯେପରି ତହୁଁ, ଯୋଗୁ, ଯେଉଁ, ଏତହୁଁ ଇତ୍ୟାଦି। ତେବେ ଅନୁସାର ଜାଗାରେ ଚନ୍ଦ୍ରବିନ୍ଦୁ ଅଥବା ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସାର ବ୍ୟବହାର କରାନଯିବା ପାଇଁ ଉଭୟ କଥକ ଓ ଲେଖକ ସତର୍କ ରହିବା ଉଚିତ।
1: ଶେଷ ହେଲା ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁ। ଆଜିଥିରେ ବିଷୟ ଥିଲା ଓଡ଼ିଆ ଭାଷାରେ ଚନ୍ଦ୍ରବିନ୍ଦୁ। ଆଲୋଚନା କରିଥିଲେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଚିର ସବୁଜ। ଆଜିଥିରେ ଶୁଣନ୍ତୁ କେତୋଟି ପଲ୍ଲୀ ଗୀତ ଶିଳ୍ପୀ ସୁମତି ଦେବୀ। ପ୍ରଥମେ ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ପଟେ କୌଡ଼ି ଗଣାଇଲା, ଆରେ ଦେଉଳର ଚାରିପଟେ କୌଡ଼ି ଗଣାଇଲା, କୌଡ଼ିରୁ ଉଣା ହେବାରୁ ମଇଁଷି ବିକାଇଲା, ଆରେ କୌଡ଼ିରୁ କଡ଼େ ଉଣା ହେବାରୁ ମଇଁଷି ବିକାଇଲା, ମଇଁଷିର ନାଁଟା କ'ଣ ନା ଭୁଣ୍ଡା ଉଲେଇ, ଆରେ ମଇଁ

0: ଶେଷ ହେଲା କାର୍ଯ୍ୟକ୍ରମ ଚିର ସବୁଜ। ଆଜି ଏଥିରେ ଶୁଣୁଥିଲେ କେତୋଟି ପଲ୍ଲୀଗୀତ। ଶିଳ୍ପୀ ଥିଲେ ସୁମତି ଦେବୀ। ଶିଳ୍ପୀ ପଲ୍ଲୀଗୀତ ଗାଇଥିଲେ ପୁରାତନ ରଚନା ଏବଂ ଲୋକନାଥ ପଟ୍ଟନାୟକଙ୍କ ରଚନାରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ।

ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରସାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 32ତମ ଭାଗ। ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଦଶରଥ ମିଥିଳା ଆସି ଜ୍ୟୋତିଷ ମତର ବ୍ୟତିପାତ ଓ ବିଷ୍ଟି ଯୋଗ ନଥିବା ଦିନ ବୁଝି କନ୍ୟା ଦେଖିବାକୁ ଆଗମନ କଲେ ଓ ଚାରିପୁତ୍ରଙ୍କୁ ଚାରି ରାଜକନ୍ୟା ବିବାହକୁ ସମ୍ମତି ଜଣାଇଲେ। ଜଣାଗଲା ସେହି ଚାରି ରମଣୀଙ୍କ ବ୍ୟତିରେକେ ଆଉ ରମଣୀୟା ନାରୀ ନାହାନ୍ତି। ବେଦିଶ ବା ବ୍ରହ୍ମା ବଳିଜ୍ୟା ଅର୍ଥାତ୍ ପୃଥିବୀରେ ଜଣେ ଅନୁପମ ସୁନ୍ଦରୀ ରଚନା କଲେ। ବଳାରାତି ଇନ୍ଦ୍ରଙ୍କ ଅବଳା ବା ପତ୍ନୀ ଶଚୀ ତଥା ଉମା ଓ ରମା ମିଳି ଏକମୂର୍ତ୍ତି ହେଲେ ମଧ୍ୟ ସୀତାଙ୍କର ସମ ନୁହନ୍ତି। କବି ବର୍ଣ୍ଣନା କଲେ ଇନ୍ଦ୍ର ବା ପୁରନ୍ଦରଙ୍କ ସ୍ତ୍ରୀ ପୁରନ୍ଦରୀ ଭାବେ ପରିଚିତା, କିନ୍ତୁ ସୀତା ବୁଲାଇଲେ ସୁନ୍ଦରୀ ପୁରନ୍ଦରୀ। ତେଣୁ କବି କହିଲେ ଶଚୀଙ୍କଠାରୁ ଇଏ ନିଶ୍ଚୟ ଅଧିକ ସୁନ୍ଦରୀ। ଶିବପତ୍ନୀ କେବଳ ଗୌରୀ ହେଲେ ସୀତା ଗୌରୀ ଶିରୋମଣି ଅର୍ଥାତ୍ ଗୋରୀ ନାରୀମାନଙ୍କର ମଥାମଣି। ଲକ୍ଷ୍ମୀ କମଳା ଭାବେ ପରିଚିତା, କିନ୍ତୁ କମଳା ଅର୍ଥ ଶ୍ରେଷ୍ଠ ସ୍ତ୍ରୀ ହେବାରୁ ସୀତା ହେଉଛନ୍ତି କମଳା ସାର। ତେଣୁ କମଳାଙ୍କଠାରୁ ସୀତାଙ୍କର ପଦ ଅଧିକ ବୋଲି ଭଞ୍ଜ କବିତ୍ୱ ପ୍ରକାଶ କଲେ। ସ୍ତ୍ରୀ ମଧ୍ୟରେ ସାର ଅପ୍ସରୀ ରମ୍ଭା ସୀତାଙ୍କର ପଦଦେଶକୁ ପରିରମ୍ଭା ହୋଇଛି ଅର୍ଥାତ୍ ଆଲିଙ୍ଗନ କରିଛି। ନାରୀର ଉରୁଦେଶକୁ ରମ୍ଭା ବା କଦଳୀ ଗଛ ବୋଲି ପାରମ୍ପରିକ କବି କଳ୍ପନା ରହିଛି। ଅପ୍ସରା ତିଳୋତ୍ତମା ତାଙ୍କ ତୁଳନାରେ ତିଳ ବା ଖସା ପରି ସାମାନ୍ୟ ଓ ସୁନ୍ଦରୀ ରତି ଓଜନରେ ମାତ୍ର ରତିଏ। ବୃଷାସନ ବା ଶିବଙ୍କର ଦମ୍ଭହରଣ ପାଇଁ ବିଷ୍ଣୁ ମୋହିନୀ ରୂପ ଧରିଥିଲେ। ଲକ୍ଷ୍ମୀ ବାଦ କଲେ ଓ ଅଶେଷ ଲାବଣ୍ୟ ଆଣି ନିଜ ଦେହରେ ସ୍ଥାନ ଦେଲେ ଓ ଆଣି ଅର୍ଥାତ୍ ଗର୍ବ ପ୍ରକାଶ କଲେ। ବିଶ୍ୱମୋହିନୀ ରୂପ ଧାରଣ କରି ସୀତା ଜନ୍ମିଛନ୍ତି ବୋଲି ହେଜି ଅର୍ଥାତ୍ ବିଚାର କରି ବିଷ୍ଣୁ ରାମ ରୂପରେ ଜନ୍ମିଛନ୍ତି ବୋଲି ବର୍ଣ୍ଣନା କରି ନିଜେ ଅଭିଭୂତ ହୋଇଛନ୍ତି ଉପେନ୍ଦ୍ର ଭଞ୍ଜ। କବି ଓ ବୈଷ୍ଣବ ବୋଲି ନିଜେ ସଚେତନ ହୋଇଛନ୍ତି ଭଞ୍ଜ। ସୀତାରାମଙ୍କର ଚାରିପଦ ଚିନ୍ତନରେ ବୈଷ୍ଣବ କବିଙ୍କ ଭାବବନ୍ଧ ଯେପରି ଭାଙ୍ଗିଯାଇଛି, ଦଶରଥ ମଥାମଣି ଦେଉଛନ୍ତି ସୀତାଙ୍କୁ। କବିଙ୍କ ଦୃଷ୍ଟିରେ ତାହା ଗୁପ୍ତ ରୂପରେ ବିଷ୍ଣୁ ବକ୍ଷସ୍ଥିତ କୌସ୍ତୁଭମଣି। ସୀତାଙ୍କର ବନବାସ ବେଳେ ତାହା ହନୁମାନଙ୍କ ହସ୍ତରେ ଆସି ସୀତାଙ୍କର ସନ୍ତକ ଭାବରେ ଶ୍ରୀରାମଙ୍କ ବକ୍ଷରେ ପୁନର୍ବାର ଶୋଭା ପାଇବ। କନ୍ୟାମାନଙ୍କୁ ସୁନ୍ଦର ଶୋଭାମଣ୍ଡିତ ଅବସ୍ଥାରେ ଦେଖି ଦଶରଥ ବଶିଷ୍ଠ ଆନନ୍ଦିତ ହୋଇଛନ୍ତି।

0: ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି। ଫସିଲା,
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: କିଛି କଥା କିଛି ଗୀତର ଉପସ୍ଥିତି, ସେଥିପାଇଁ ବୋଧେ ଗୀତ ଗୀତିକା କରିଛି ଆପଣଙ୍କ ପ୍ରୀତି। ସେ ପ୍ରୀତି ଆଉ ଗୀତିର ମଧୁମୂର୍ଚ୍ଛନରେ ସ୍ୱାଗତ ଆପଣଙ୍କୁ ଗୀତ ଗୀତିକାର ସଙ୍ଗୀତମୟ ପରିବେଶକୁ।

ଶେଷ ହେଲା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର 32ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଉତ ଏବଂ ବିନୋଦ ବିହାରୀ ପଣ୍ଡା। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର।

ବନ୍ଧୁ, ଭଗବାନଙ୍କର ସୁନ୍ଦର ସୃଷ୍ଟିରେ ଆମେ ସମସ୍ତେ ବଞ୍ଚି ରହିଛେ ନିଜ ଜୀବନକୁ ନେଇ, କିନ୍ତୁ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ଜନ୍ମ ହେଲା ପରେ ସେ ଧୀରେ ଧୀରେ ବଡ଼ ହେବା ସହିତ ନିଜ ଜୀବନଯାତ୍ରାକୁ ଆଗକୁ ନିଏ, ଆଉ ଏ ଭିତରେ ସେ ଅନେକ ସମ୍ପର୍କ ଭିତରେ ବାନ୍ଧି ହୋଇଯାଏ। ନିଜ ପରିବାରଠୁ ନେଇ ସମାଜ ପର୍ଯ୍ୟନ୍ତ ଅନେକ ସମ୍ପର୍କ ଭିତରେ ସେ ବଞ୍ଚେ, ଖୁସି ହୁଏ, ଆନନ୍ଦ ପାଏ। କିନ୍ତୁ ଏବେ ଅନେକ କିଛି ବଦଳି ଯାଇଛି। ଏବେ ତା ପାଖରେ ସମୟ ନାହିଁ, ସମୟ କଟୁଛି ଗୋଟିଏ ଚିନ୍ତାରେ, ଟଙ୍କା ବା ପଇସାକୁ ନେଇ। କେତେ ସେ ଅଧିକ ଇନକମ୍ କରିବ, କେମିତି ସେ ଭଲରେ ବଞ୍ଚିବ, ସେଥିପାଇଁ ଦିନରାତି ସେ ମେସିନ୍ ପରି କାମ କରୁଛି। ଖାଲି କାମ ହିଁ କାମ, ଯେଉଁଥିପାଇଁ ଖାଇବା ପିଇବା ଶୋଇବାର ତା'ର କୌଣସି ବି ଠିକ୍ ଠିକଣା ନାହିଁ। ସେଇଥିପାଇଁ ତ ବଦଳି ଯାଇଛି ତା'ର ଜୀବନଶୈଳୀ।

ବନ୍ଧୁ, ଏବେ ଯେଉଁ ଜୀବନଶୈଳୀକୁ ଆପଣାଇ ମଣିଷ ବାଟ ଚାଲୁଛି, ଆଗରୁ କିନ୍ତୁ ସେ ସେମିତି ନଥିଲା। ସମ୍ପୂର୍ଣ୍ଣ ନିଆରା ଥିଲା ସେ। ହଜାର ହଜାର ବର୍ଷ ପୂର୍ବେ ମଣିଷ ବଣ ଜଙ୍ଗଲରେ ରହୁଥିଲା। ଜଙ୍ଗଲରେ ବୁଲି ବୁଲି ଫଳମୂଳ ସଂଗ୍ରହ ଓ ପଶୁପକ୍ଷୀ ଶିକାର କରି ଖାଉଥିଲା, ଗଛର ବକଳ ପିନ୍ଧୁଥିଲା। ସେତେବେଳେ ତାର ଜୀବନଶୈଳୀ ବହୁତ ସରଳ ଥିଲା, ଆବଶ୍ୟକତା ମଧ୍ୟ ସୀମିତ ଥିଲା। କ୍ରମେ ଜନସଂଖ୍ୟା ବୃଦ୍ଧି ସହିତ ତାର ଜୀବନଯାପନ ପ୍ରଣାଳୀରେ

ପରିବର୍ତ୍ତନ ଆସିଲା। ତେଣୁ ସେ ବିଭିନ୍ନ ପ୍ରକାର ଜିନିଷର ଆବଶ୍ୟକତା କଲା, ସେଗୁଡ଼ିକୁ ପୂରଣ କରିବାକୁ ଚେଷ୍ଟା ବି କଲା। ଆସ୍ତେ ଆସ୍ତେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ପ୍ରୟୋଗ କରି ଉନ୍ନତମାନର ଜିନିଷ ପ୍ରସ୍ତୁତ କଲା, ନୂଆ ନୂଆ ଜିନିଷର ଉଦ୍ଭାବନ କରି ନିଜର ଜୀବନ ଧାରଣର ଶୈଳୀରେ ପରିବର୍ତ୍ତନ ଆଣିଲା।

ସତରେ ବନ୍ଧୁ, ଆଜିର ମଣିଷ ସମ୍ପୂର୍ଣ୍ଣ ନିଆରା। ଯେଭଳି ଭାବରେ ଆମର ଦିନକୁ ଦିନ ଜୀବନଶୈଳୀ ବଦଳୁଛି, ସେଥିପାଇଁ ସ୍ୱାସ୍ଥ୍ୟ ସମସ୍ୟା ବିଗିଡ଼ି ଯାଉଛି। ଏବେ ସବୁଠି କାମର ଚାପ, ଘର ଆଉ ବାହାରର ଦାୟିତ୍ୱ, ବିଭିନ୍ନ ଚିନ୍ତା, ଏପରିକି ଧାନ୍ଧପଡ଼ ଜୀବନଶୈଳୀ ମଧ୍ୟରେ ଟିକିଏ ବିଶ୍ରାମ ନେବାକୁ ସମୟ ନାହିଁ। ସମସ୍ତେ ବି ନିଜ ନିଜର କାମରେ ବ୍ୟସ୍ତ। ନିଜର ସାଙ୍ଗସାଥି ବନ୍ଧୁବାନ୍ଧବମାନଙ୍କୁ ଟିକିଏ ସମୟ ଦେବା ପାଇଁ ନିଜ ପାଖରେ ସମୟ ନାହିଁ। ଯାହାକୁ ଯଦି ପଚାରିବ, ସାଙ୍ଗେ ସାଙ୍ଗେ ଉତ୍ତର ମିଳିବ, ଭାଇ ମୁଁ ବହୁତ ବିଜି ଅଛି, ମୋ ପାଖରେ ସମୟ ନାହିଁ। ହେଲେ ଏ ସମୟ ଯାଉଛି କୁଆଡ଼େ? ଏବେ ସମୟ ସେ ଇଣ୍ଟରନେଟ୍ ପାଇଁ, ସବୁ ସମୟ ମୋବାଇଲ ପାଇଁ, ସବୁ ସମୟ କମ୍ପ୍ୟୁଟର ପାଇଁ, ସବୁ ସମୟ ସେ ପଇସା ପାଇଁ। ଇଏ ହେଉଛି ବର୍ତ୍ତମାନର ଆମର ଜୀବନଶୈଳୀ।

ସତରେ ବନ୍ଧୁ, ଜୀବନର ଅର୍ଥ ଅଗ୍ନି ପରୀକ୍ଷା। ଆମ ସମସ୍ତଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ରହିଛି। ଅନେକଗୁଡ଼ିଏ ସ୍ୱପ୍ନକୁ ନେଇ ଆମେ ବାଟ ଚାଲୁଛେ। ତେବେ ନିଜ ଜୀବନର ଲକ୍ଷ୍ୟକୁ ସାମର୍ଥ୍ୟ ଓ ଉପଲବ୍ଧି ଅନୁସାରେ ନିର୍ଦ୍ଧାରିତ କରିବା ଉଚିତ। ନିଜ ସାମର୍ଥ୍ୟଠାରୁ ଅତ୍ୟଧିକ ଉଚ୍ଚବିଳାସୀ ହୁଅନ୍ତୁ ନାହିଁ, କାରଣ ଏଥିରେ ଅସଫଳ ହେଲେ ଜୀବନରେ ବିଷାଦ ଓ ନୈରାଶ୍ୟଭାବ ଆସିଥାଏ। କିନ୍ତୁ ଜୀବନରେ ସର୍ବଦା ଆଶାବାଦୀ ହୁଅନ୍ତୁ। ନେଗେଟିଭ୍ ବା ପ୍ରତିକୂଳ ଚିନ୍ତାଧାରା ପରିବର୍ତ୍ତେ ସର୍ବଦା ପଜିଟିଭ୍ ଭାବନା ରଖନ୍ତୁ। ସବୁଠୁ ବଡ଼ କଥା ହେଲା, ଅଯଥା ସମୟ ନଷ୍ଟ ନ କରି ସମୟର ସଦୁପଯୋଗ କରନ୍ତୁ। ଅଯଥା ଅନ୍ୟର କଥାରେ ମୁଣ୍ଡ ନ ପୂରାଇ ନିଜ ମନକୁ ଠିକ୍ ରଖନ୍ତୁ। ସକାରାତ୍ମକ ଚିନ୍ତାଧାରା ସହିତ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ପୂରା ଦମରେ ଲାଗି ପଡ଼ନ୍ତୁ।

ବନ୍ଧୁ, ମଣିଷ ପ୍ରତି ମୁହୂର୍ତ୍ତରେ ସ୍ୱପ୍ନ ଦେଖୁଛି ଆଉ ସେ ସ୍ୱପ୍ନକୁ ପୂରା କରିବା ପାଇଁ ପୁରା ଦମରେ ଲାଗି ପଡ଼ୁଛି। ସ୍ୱପ୍ନ ପୂରା ହେବ ଯଦି ଆମର ମନ ମାନସିକ ସ୍ଥିତି ଠିକ୍ ରହିବ। ନିଜର ମାନସିକ ସ୍ଥିତିକୁ ଠିକ୍ ରଖିବା ପାଇଁ ଆମକୁ ଆହୁରି ସଚେତନ ହେବାକୁ ପଡ଼ିବ, ବିଶେଷକରି ଶାରୀରିକ ସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ସହ ଦୈନନ୍ଦିନ କର୍ମ ଯଥା ସ୍ନାନ, ଶୌଚ, ଭୋଜନ, ଶୟନ ଉଚିତ ସମୟରେ ନିୟମପୂର୍ବକ କରିବା ଦରକାର। ପ୍ରତ୍ୟେକ କାର୍ଯ୍ୟରେ ସମାନୁବର୍ତ୍ତିତା ଓ ନିୟମାନୁବର୍ତ୍ତୀ ହେବା ଉଚିତ, ବିଶେଷକରି କୁସଙ୍ଗ, ନିଶାଦ୍ରବ୍ୟ, ଆଳସ୍ୟ, କାମ, କ୍ରୋଧ, ଲୋଭ ଓ ଈର୍ଷା ପରି ବିକୃତ ଭାବନାକୁ ନିଜକୁ ଦୂରେଇ ରଖନ୍ତୁ। ଅନ୍ୟର ସଫଳତା ବା ଧନସମ୍ପତ୍ତି ଦେଖି ନିଜକୁ ତୁଳନା କରି ଦୁଃଖିତ ହୁଅନ୍ତୁ ନାହିଁ।

ସତରେ ବନ୍ଧୁ, ଆମେ ଠିକ୍ ଜୀବନ ଜୀଉଁଛେ ତ? ଆମର ଖାଦ୍ୟ ଠିକ୍ ଅଛି ତ? ଆମ ଦୈନନ୍ଦିନ ଜୀବନରେ କ'ଣ ଖାଉଛେ ତାହାର ସିଧାସଳଖ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟର ନିତ୍ୟାନ୍ତ ଆବଶ୍ୟକତା ରହିଛି। ପୁଷ୍ଟିକର ଖାଦ୍ୟ ହିଁ ମନୁଷ୍ୟ ଶରୀର ପାଇଁ ସଞ୍ଜୀବନୀ। ମଣିଷ ସୁଖରେ ଜୀବନ ଜୀଇଁବା ପାଇଁ ତଥା ନିରୋଗୀ ରହିବା ପାଇଁ ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। କାହିଁକିନା ଯେପରି ଖାଦ୍ୟ ସେପରି ମନ, ଯେପରି ମନ ସେପରି ଚିନ୍ତା, ସେପରି ବ୍ୟବହାର ଓ କାର୍ଯ୍ୟ ଏବଂ ଯେପରି କାର୍ଯ୍ୟ ସେପରି ସ୍ୱାସ୍ଥ୍ୟ। ଖାଦ୍ୟ ମଣିଷକୁ ଚଳଚଞ୍ଚଳ, କାର୍ଯ୍ୟକ୍ଷମ ଓ ପ୍ରଫୁଲ୍ଲ ରଖେ। ବିଭିନ୍ନ ଖାଦ୍ୟ ମନୁଷ୍ୟର ଦେହ ଓ ମନରେ

0: କଣ ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।

0: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ବନ୍ଧୁ, ଆମେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ବର୍ଷକ 12 ମାସ ଆମକୁ ନିଜ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ହୋଇଥାଏ। ତେଣୁ ଯେଉଁ ଋତୁ ହେଉନା କାହିଁକି, ଜଣେ ନିଜକୁ ବିଭିନ୍ନ ରୋଗଠାରୁ ଦୂରେଇ ରଖିବା ହେଉଛି ସବୁଠୁ ବଡ଼ କଥା। ଆମେ କେତେ ସୁସ୍ଥ ତଥା ନିରୋଗ ରହିବା ତାହା ସମ୍ପୂର୍ଣ୍ଣ ଭାବରେ ନିଜ ଉପରେ ହିଁ ନିର୍ଭର କରିଥାଏ। ତେଣୁ ସ୍ୱାସ୍ଥ୍ୟ ପ୍ରତ୍ୟେକ ବ୍ୟକ୍ତିର ଅମୂଲ୍ୟ ସମ୍ପଦ। ପ୍ରତ୍ୟେକଟି ମଣିଷ ସ୍ୱାସ୍ଥ୍ୟ ବିନା କୌଣସିଟି କାର୍ଯ୍ୟ ଉପରେ କାର୍ଯ୍ୟଟିକୁ ଭଲ ଭାବରେ କରିପାରେ ନାହିଁ। ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ କରିବାକୁ ହେଲେ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ପ୍ରତ୍ୟେକ ବ୍ୟକ୍ତିର ପ୍ରଥମ କର୍ତ୍ତବ୍ୟ। ହେଲେ ସ୍ୱାସ୍ଥ୍ୟକୁ ଠିକ୍ କରିବାକୁ ହେଲେ ଆମର ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଦରକାର। ସଚେତନ ରୁହନ୍ତୁ, ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ, ସୁସ୍ଥ ରୁହନ୍ତୁ।

ଶ୍ରୋତାବନ୍ଧୁ, ଏଇଠି ଆପଣମାନଙ୍କ ପାଇଁ ଏକ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହି ଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ଟୋଲ୍ ଫ୍ରି ନମ୍ଘର 1800117800ରେ ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା। ଗୀତଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲେ ମୁଁ ଅଭିରାମ ଖୁଣ୍ଟିଆ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ବେରିଙ୍ଗ ଚିଠି। ରଚନା ସୁରେନ୍ଦ୍ରନାଥ ସାହୁ, ପ୍ରଯୋଜନା ସୁମିତ୍ରା ମହାପାତ୍ର। ନାଟକ ବେରିଙ୍ଗ ଚିଠି।
1: ଆଜ୍ଞା ନମସ୍କାର।
2: ଆରେ ନମସ୍କାର ନମସ୍କାର କୀର୍ତ୍ତନ ବାବୁ।
1: ଯାହା ହଉ ଆଜ୍ଞା, ସତ କହୁଛି, ଖୋଜିଲା ବଳଦ ଖୋଜିଲା ଠିକ।
2: ଆଉ କନକପୁର ପଟୁ କଣ କିଛି ଖବର ଅଛି କି?
1: ସେଇ ଖବର ପାଇଁ ତ ଆଜ୍ଞା। ଆଉ ସତ କହୁଛି, ମୁଁ ଏବେ ଆପଣଙ୍କ ଘରକୁ ବାହାରିଥିଲି। ଯାହା ହଉ, ମୋ ଭାଗ୍ୟ ଭଲ, ଆପଣଙ୍କ ସହିତ ବଜାରରେ ଦେଖା ହେଇଗଲା।
2: ହଁ, ଏଇ ଏମିତି ଘର ପାଇଁ ସଉଦା କିଛି ଦରକାର ଥିଲା ତ, ବଜାର ଆଡେ ଆସିଥିଲି। ନହେଲେ ଇଏ ଖରାରେ, ଚାଲନ୍ତୁ ଚାଲନ୍ତୁ ଘରକୁ ଯିବା, ଘରେ ବସି କଥା ହବା।
1: ନାଇଁ ନାଇଁ ଆଜ୍ଞା, ସତ କହୁଛି, କଥା ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ନୁହଁ, କଥା ପଦେ ଏଇଠି କହିଦେଲେ ବି ଚଳିବ।
2: ହଉ ତାହେଲେ ଆସନ୍ତୁ, ଏଇ କେବିନ୍ ଛାଇକି ଆସନ୍ତୁ।
1: ହଁ ଚାଲନ୍ତୁ ଚାଲନ୍ତୁ ଆଜ୍ଞା। ଏ ଖରାଟା ଧୀରେ ଧୀରେ ବଢିଲାଣି ଆଜ୍ଞା। ସତ କହୁଛି, ଇଏ ଖରାରେ ମତେ ପୁଣି ଆଉ ଗୋଟେ ପ୍ରସ୍ତାବ ନେଇ ଏବେ ଚୌଦ୍ୱାର ଯିବାକୁ ହବ।
2: କଣ କରିବା କହିଲେ, ଆପଣମାନେ ହେଲେ ପ୍ରଜାପତିଙ୍କର ସୂତ୍ରଧର
1: ଆଜ୍ଞା।
2: ଖରା ବର୍ଷାକୁ ଡରି ଯଦି ଆପଣ ଘରେ ବସିଯିବେ, ଆମ ପିଲାମାନେ ବାଡୁଅ ରହିଯିବେନି। ହଉ, ଆମ ସେ କନକପୁର ପ୍ରସ୍ତାବ କଥାଟା କଣ କହିବେ କହୁଥିଲେ ପରା?
1: ମୁଁ ପ୍ରଥମ ଥର ଆପଣଙ୍କୁ କଣ କହୁଥିଲି, ସତ କହୁଛି, ସେମାନଙ୍କର ମନ ଆଜ୍ଞା ସୋଳନା ପାଇଯାଇଛି। ଆପଣଙ୍କ ଘର ପରିବାର, ଝିଅର ଚାଲି ଚଳନ, ପାଠ ସାଠ ସବୁଥିରେ ସେମାନେ ଖୁସି। ପୁଅ ତ ସେଦିନ ରାଉରକେଲାରୁ ଆସି ଆପଣଙ୍କ ଝିଅକୁ ଦେଖିଯିବା ପରେ ସିଏ ଶେଷ ନିଷ୍ପତ୍ତି ଘରେ ଶୁଣେଇ ଦେଇ ଯାଇଛି।
2: ହଁ, ଆମର ବି ପୁରା ପସନ୍ଦ ହେଇଛି। ସେମାନଙ୍କ ତରଫରୁ ଆଉ କିଛି ଅସୁବିଧା ନାହିଁ ତ?
1: ଅସୁବିଧା କିଛି ନାହିଁ ଯେ, ସତ କହୁଛି, ବୁଢା ଟିକେ ଭିଡ଼ିମୋଡ଼ି ହଉଛନ୍ତି।
2: ଭିଡ଼ିମୋଡ଼ି ହବାରେ ଏଥିରେ କଣ ଅଛି କହିଲେ? ସିଏ କଣ ଚାହୁଁଛନ୍ତି ଖୋଲିକି କହୁନାହାନ୍ତି।
1: ହଁ ସେଇ କଥା ପା, ହେଲେ ସତ କହୁଛି, ସିଏ ମୋ ଆଗରେ ମୁହଁ ଖୋଲୁନାହାନ୍ତି। ସେ ଏ ବିଷୟରେ ଖଣ୍ଡେ ଚିଠି ଆପଣଙ୍କ ପାଖକୁ ଦେଇପାରନ୍ତି।
2: ହଁ, ଆମଠୁ ବିଦାୟ ନେଇକି ଗଲାବେଳେ ସେ କହୁଥିଲେ ସେମାନଙ୍କର ମତାମତ ନେଇ ଚିଠି ଖଣ୍ଡେ ଦେବେ ବୋଲି। ହେଲେ କୀର୍ତ୍ତନ ବାବୁ, ମୁଁ ବୁଝିପାରୁନି, ଆଜିର ଟେଲିଫୋନ୍ ମୋବାଇଲ ଯୁଗରେ ଏତେ ସୁବିଧା ଥାଉ ଥାଉ
1: ଆଜ୍ଞା,
2: ସେ ସିଧା କଥା ନ ହେଇ ଚିଠି କାହିଁକି ପୁଣି ଦେବେ?
1: କଥା କଣ କି ଆଜ୍ଞା, ସିଏ ଗାଁକୁ ନେଟୱାର୍କ ପାଉନି, ସେଥିରେ ପୁଣି ବୁଢାକୁ ଶୁଭିବା ଟିକେ କମ। ସତ କହୁଛି, ସିଏ କାହା ସାଙ୍ଗରେ ପ୍ରାୟ ଫୋନରେ କଥା ହେଇପାରୁନି।
2: ଏଇ କଥା ତାହେଲେ ନା?
1: ଆଜ୍ଞା ଆଜ୍ଞା।
2: ତେବେ ସେ ଚିଠି ଦିଅନ୍ତୁ, ଭଲ କଥା।
1: ଦିଅନ୍ତୁ ନୁହଁ, ସତ କହୁଛି, ଦିଆ ସରିବନି, ଆପଣ ଆଜି କି କାଲି ତାଙ୍କ ଚିଠି ପାଇଯିବେ। ଏଇ କଥାଟା ମୁଁ ଆପଣଙ୍କୁ ଆଗରୁ ଟିକେ ଶୁଣେଇ ଦେବି ବୋଲି ଖୋଜୁଥିଲି ଆଜ୍ଞା, ଆଉ ଏବେ ମୁଁ ଚାଲିଲି ଆଜ୍ଞା।
2: ହଉ ଯାଆନ୍ତୁ, ସିଏ ଯେବେ ଚିଠି ଦଉଛନ୍ତି ଦିଅନ୍ତୁ
1: ଆଜ୍ଞା।
2: ମୋ ପାଖରେ ତମ ଫୋନ ନମ୍ବର ଅଛି
1: ଆଜ୍ଞା,
2: ଦରକାର ହେଲେ ଚିଠି ବିଷୟରେ ମୁଁ ଆପଣଙ୍କ ସାଙ୍ଗରେ କଥା ହେବି। ବୁଢା ଯଦି ସେମିତି କିଛି ବଡ଼ ଧରଣର ଡିମାଣ୍ଡ ଫିମାଣ୍ଡ କଥା ଲେଖିବେ
1: ଆଜ୍ଞା,
2: ତାହେଲେ ଏ ପ୍ରସ୍ତାବ ସମ୍ପର୍କରେ ମୋତେ ପୁଣି ଥରେ ଭାବିବାକୁ ପଡିବ।
1: ନା ନା ଆଜ୍ଞା, ନା ନା, ଆପଣ ସେଭଳି ଚିନ୍ତା ଆଦୌ ମୁଣ୍ଡରେ ପୁରାନ୍ତୁ ନାହିଁ। ସତ କହୁଛି, ଏ ପ୍ରସ୍ତାବ ଏକଦମ ପକ୍କା ବୋଲି ଜାଣନ୍ତୁ।
2: ଯାହା କହନ୍ତୁ, ଏ ସବୁ ପ୍ରଜାପତି ଘଟସୂତ୍ରର କଥା ଆଜ୍ଞା।
1: ଆଜ୍ଞା,
2: ଯାହା ବିଧିର ନିର୍ଦ୍ଦେଶ ଥିବ।
1: ହଁ ସେ କଥା ଅବଶ୍ୟ ସତ। ହଉ ଆଜ୍ଞା,
2: ରୁହନ୍ତୁ ରୁହନ୍ତୁ ରୁହନ୍ତୁ,
1: ଏବେ ମୁଁ ଆସୁଛି।
2: ରୁହନ୍ତୁ ରୁହନ୍ତୁ, ଆପଣ ଯିବେ ତ ଆଉ କିଛି?
1: ନାଇଁ ଆଜ୍ଞା, ଥାଉ ଆଗେ କାମଟା ସରିଯାଉ,
2: ଆଚ୍ଛା
1: ଆସୁଛି, ନମସ୍କାର ଆଜ୍ଞା।
2: ହଉ ହଉ, ମୁଁ ରହିଲି
1: ଆଜ୍ଞା,
2: ନମସ୍କାର
1: ନମସ୍କାର ନମସ୍କାର।
3: ଚିଠି ଚିଠି ଚିଠି ଚିଠି।
4: ମୁନା, ଏ ମୁନା, ଗଲୁ ଗଲୁ ସେ ପୋଷ୍ଟମ୍ୟାନ ଅଙ୍କଲ ଡାକୁଛନ୍ତି, କବାଟ ଖୋଲିକି ଚିଠିଟା ନେଇ ଆସିବୁ।
5: ଯାଉଛି ଯାଉଛି। ପୋଷ୍ଟମ୍ୟାନ ଅଙ୍କଲ, ଚିଠି ଦିଅ।
3: ଦଉଛି ବାବୁ, ଏଇ ନିଅ, ଏଥିରେ ଡାକ ଟିକେଟ ନ ମାରି ସାଧା ଲଫାପାଟାକୁ ବେରିଂ କରି ପଠା ହେଇଛି।
5: ବେରିଂ ଚିଠି? ସେ ପୁଣି କଣ କାଇ ଏମିତିକା ଚିଠିର ନା ମୁଁ ତ କେବେ ଶୁଣିନି।
3: ଆରେ ବାବୁ, ତମେ ତ ହେଲା ଇମେଲ ଇଣ୍ଟରନେଟ ଯୁଗର ପିଲା।

0: ଚିଠିର ଅର୍ଥ ତମେ କୁଆଡୁ ବୁଝିବ? ଯାଅ ଯାଅ, ବାପାଙ୍କୁ କହିଦିଅ ଦଶ ଟଙ୍କା ନେଇକି ଆସିବେ।
1: ବାପା ସେ ତ ମାର୍କେଟ ଯାଇଛନ୍ତି।
2: ନିଅନ୍ତୁ ଅଙ୍କଲ, ଦଶ ଟଙ୍କା ନିଅନ୍ତୁ, ଚିଠିଟା ଦେଲେ
0: ନିୟମ ଏଇ ଧର ଲଫାପାଟା ଟଙ୍କାଟା ଦିଅ। ହଁ, ତମ ଭାଇକି ଟିକେ ଭଲକି ବୁଝେଇ ଦିଅ ଆମ ଡାକ ବିଭାଗ ଆଉ ଏ ଚିଠିପତ୍ର କାରବାର ବିଷୟରେ, ନହେଲେ ଇଣ୍ଟରନେଟ୍ ଯୁଗର ପିଲାମାନେ ଆଉ କିଛି ଦିନ ପରେ ଆମ ପତ୍ରାଳପ ପରମ୍ପରାଟାକୁ ପୁରାପୁରି ଭୁଲିଯିବେ।
2: ଆଜ୍ଞା ଅଙ୍କଲ, ବହୁତ ଖରା ହେଲାଣି, ଆପଣ ଏଥର ଯାଆନ୍ତୁ।
0: ହଁ ମା ଯାଉଛି, ବାପାଙ୍କୁ ଆସିଲେ ସେ ବେରିଂ ଚିଠିଟା ଦେଇଦେବ।
2: ଆଜ୍ଞା ଅଙ୍କଲ।
3: କିଏ ଚିଠି ଦେଇଛି କିଲୋ ମାମି?
2: ଚିଠି
3: ଆଲୋ, ମୁଁ ପୁରା ପଚାରୁଛି କିଏ ଚିଠି ଦେଇଛି, ଆଉ ତୁ କଣ ହଉଛୁ ମ
2: ବୋ? ରହ, ମୁଁ ଦେଖୁଛି ପୁରା କିଏ ଦେଇଛି।
3: ଆଲୁ, ଚିଠିଟାକୁ ପାମ୍ପଡ ସେକିଆ ପରି ଏପାଖ ସେପାଖ ଓଲଟି କଣ ଦେଖୁଛୁ? ଆମର ସେ କନକପୁର ବାଲା ଦେଇଥିବେ ମ, ତାଙ୍କ ପରିବାର ସମସ୍ତେ ତ ଆସି ତତେ ଦେଖିକି ଗଲେ, ପୁଅ ବି ରାଉରକେଲାରୁ ଆସି ଦେଖିଲା, ସମସ୍ତଙ୍କର ତ ପସନ୍ଦ ହେଇଛି। ଆଉ ସେମାନେ କହୁଥିଲେ ପହଞ୍ଚିଲା ପରେ ଚିଠି ଦେବେ, ଦେଖିଲୁ ଦେଖିଲୁ ତାଙ୍କ ପାଖରୁ ଚିଠିଟା ଆସିନି ତ?
4: ଓହୋ, ଏବେ ମୁଁ ବୁଝିଲି, ଅପା ଏତେ ତରବରରେ ଦଶ ଟଙ୍କା ଦେଇ କାଳେ ଚିଠିଟାକୁ ପୋଷ୍ଟମ୍ୟାନ ହାତରୁ ଝାମ୍ପି ଆଣିଲା।
2: ଝାମ୍ପି ଆଣିଲି ଏରେ ହେଇ ଟୋକା, ଝାମ୍ପି ଆଣିଲି କେତେବେଳେ? ସେ ପୁରା ପଇସା ନେଇ ମୋ ହାତକୁ ଲଫାପାଟା ବଢେଇଲେ।
4: ହଁ ମ, କନକପୁର ବାଲା ଦେଖିକି ଯିବା ଦିନଠୁ ତୁ ଏଇ ଚିଠିଟାକୁ ଅନେଇ ବସ ନଦେଲୁ କି?
2: ହେ ଚୁପ୍ ବଦମାସ। ଆରେ ସେମାନେ ଯଦି ଦେବେ ଏମିତି ବେରିଂ ଚିଠି କାହିଁକି ଦେବେ ଯେ? ତାଙ୍କ ପାଖେ କଣ ପଇସାର ଅଭାବ ଅଛି?
4: ସେଇ କଥା ତ, ଜଣା ପଡୁଛି ତ ଶ୍ୱଶୁର ଯିଏ ହେବେ ବୁଢା ଭାରି କଞ୍ଜୁସ, ନହେଲେ ଆମ ପଇସାରେ ଆମ ପାଖକୁ ଚିଠି ପଠାନ୍ତେ ନା କଣ?
2: ମୋ ଦେଖିଲୁ?
3: ଓହୋ ମୁନ୍ନା, ତୁ ଟିକେ ଚୁପ୍ ରହିଲୁ, ଚିଠି କିଏ ପଠେଇଛି ଅପା ଦେଖୁଛି ପରା, ରହ ଟିକେ।
2: ହେଲେ ୟା ଉପରେ କଣ ଚିଠି ପଠେଇବା ଲୋକର ନା ଅଛି? ନା ନାଇଁ କି ଚିଠି ଉପରେ ଡାକ ଟିକଟ ବି ନାହିଁ, ଆଉ ସେଇଥିପାଇଁ ତ ଆମକୁ ଦଶ ଟଙ୍କା ତଣ୍ଡ ଦବାକୁ ପଡିଲା।
3: କି କଥା, ଏମିତି ଆଉ ବାଗିଆ ଚିଠି କିଏ ପଠେଇଛି ମ?
4: ଅପା ଦେଖିଲୁ ଦେଖିଲୁ ଚିଠି ଉପରେ ବାପାଙ୍କ ନା ଆଉ ଆମ ଘର ଠିକଣାଟା ଖଣ୍ଡେ କାଗଜ ଉପରେ ଟାଇପ କରି ଲଗା ହେଇଛି ନାଇଁ?
2: ସେଇ କଥା ପୁରା ମୁଁ ଦେଖୁଛି, ରହ ରହ, ଚିଠିଟା କୋଉ ପୋଷ୍ଟ ଅଫିସର ଡ୍ରପ ହେଇଛି ଯେ ସେଇଟା ଆଗ ଦେଖିବା ହେଲା।
4: ସେଇଟା ତୁ କେମିତି ଜାଣିବୁ ଯେ?
2: ଏଇ ଦେଖ, ୟା ଉପରେ କଳା ରଙ୍ଗର କେତେଟା ଡାକ ମୋହର ମରା ହେଇଛି, ଦେଖିପାରିଲୁ ତ?
4: ହଁ, ଝାପ୍ସା ଝାପ୍ସା ଦିଶୁଛି ଷ୍ଟାମ୍ପ ଚିହ୍ନ ଗୁଡାକ।
2: ହଁ, ସେ ଷ୍ଟାମ୍ପ ଚିହ୍ନ ଷ୍ଟଡି କଲେ ଆମେ ଦିଟା କଥା ଜାଣିପାରିବା।
4: କଣ ଜାଣିପାରିବା ଉପା?
2: ଡାକ ମୋହରରେ ଡାକଘରର ନାଁ ଆଉ ଚିଠି ପଠାଯାଇଥିବା ତାରିଖ ଥାଏ।
4: ହେଲେ ସେଥିରୁ ଆମକୁ କଣ ମିଳିବ, କିଏ ପଠେଇଛି ସେଇଟା କଣ ଜାଣିହବ?
2: ଆରେ ବୋକା, ଚିଠିଟା କୋଉଠୁ ଆସିଛି ସେ କଥା ତ ଜାଣିହବ ନା?
4: ହଁ ହଁ ଅପା, ଦେଖିଲୁ ଦେଖିଲୁ କୋଉଠୁ ଆସିଛି ଜାଣିଲେ କିଏ ପଠେଇଛି ବଡ଼ ଆମେ ଜାଣିଦେବାନି।
3: ଆରେ ଭାଇ ଭଉଣୀ ଦିଟା ସେ ଚିଠିଟାକୁ ଧରିକି ଇନ୍ସପେକ୍ଟର ପରି ଏତେ ତନକି କଣ କରୁଛ? ଲଫାପାଟାକୁ ଆଗ ଚିରିକି ଦେଖୁନ, ବଳି ଜଣା ପଡ଼ିଯିବନି କିଏ ପଠେଇଛି।
4: ଅପା ଲଫାପାଟାକୁ ଚିରିଦବ, ଏତେ ସାହସ ଚିରି ତ ଦେଖି, ବାପା ଆସିଲେ ଚିଠି ବଦଳରେ ତା ପିଠିଟାକୁ ଚିରିଦେବେନି।
2: ବୋ ମତେ ତ ସବୁ କହିବୁ, ହେଲେ ବାପାଙ୍କ ନାଁରେ ଆସିଥିବା ଚିଠି ପତ୍ର ଚିରିକି ପଢିବା କଥା କହିବୁନି।
4: ଅପା ବୋଉ ବୋଧେ ଭୁଲିଗଲାଣି ସେଦିନ ବାପାଙ୍କର ସେ ଦୁର୍ବାସା ରୂପ, ବାପାଙ୍କ ନାଁରେ ଆସିଥିବା ଗୋଟେ ଲଫାପା ତୁ ଚିରିକି ପଢିଦେଲୁ ବୋଲି ବାପାଙ୍କର ସେଦିନ ଯୋଉ ରାଗ, ତୋ ଉପରେ ଯୋଉ ମାଡ, ବୋଉକୁ ଗାଳି।
3: ଥାଉ ଥାଉ ଥାଉ ରେ ପିଲେ, ସେ ଚିଠି ଯାହା ନାଁରେ ଆସିଛି ସିଏ ପଢନ୍ତୁ, ଯା ସେ ଲଫାପାଟାକୁ ନେଇ ବାପାଙ୍କ ଟେବୁଲ ଉପରେ ରଖିଦିଅ।
2: ବୋଉ ଟିକେ ରହ, ଚିରିବା ଦରକାର ନାହିଁ, ହେଲେ ଚିଠିଟା କୋଉଠୁ ଆସିଛି ଆମେ ଦେଖୁଛୁ ପରା,
3: ଉପରେ ତ କିଛି ଲେଖା ହେଇନି କହୁଛୁ, ଆଉ ପୁଣି ଦେଖୁଛୁ କଣ ଯେ?
2: ରହ ଟିକେ। ଆଚ୍ଛା ମୁନା, ଦେଖିଲୁ ଏଇ ଗୋଲିଆ ଡାକ ମୋହର ଚିହ୍ନ ଭିତରେ ଇଂଲିଶରେ ଗୋଟେ କଣ ସବୁ ଲେଟର ଦେଖାଯାଉଛି ନା?
4: କାହିଁ ଦେଖି ଦେଖି ଦେ ମୋ ହାତକୁ ଦେ ଲଫାପାଟା।
2: ନାଇଁ ଶୁଣୁ, ସେ ଝରକା ଆଲୁଅ ପାଖକୁ ଯାଇକି ଭଲ କି ଦେଖେ।
4: ହଁ ଜଣା ପଡ଼ିଲା, ପ୍ରଥମ ଲେଟରଟା କେ, ତାପର ଲେଟରଟା ଏ,
2: କେ ଏ,
4: ଆଉ ତାପର ଲେଟରଟା ବୋଧେ ଏନ, ତାପରେ ଆଉ କିଛି ସ୍ପଷ୍ଟ ଦିଶୁନି।
2: କେ ଏ ଏନ, ମୁଁ ବି ସେୟା ଭାବୁଛି, ତା ମାନେ ଏ ଚିଠି ଯୋଉ ପୋଷ୍ଟ ଅଫିସରେ ଡ୍ରପ କରାହେଇଛି ସେ ସ୍ଥାନର ନାଁ କେ ଏ ଏନ ରୁ ଆରମ୍ଭ।
4: କେ ଏ ଏନ ହେଲେ ଓଡିଆରେ ତ ହବ କନ, ନହେଲେ କାନ।
3: କଣ ଯେ ତମେ ଭାଇ ଭଉଣୀ ଦିଟା ଏମିତି କନ କାନ ହଉଛ, ମୁଁ କିଛି ବୁଝିପାରୁନି।

0: ତୁ ବୁଝିପାରୁନୁ, ହେଲେ ମୁଁ ବୁଝିଗଲି ବୋଉ। ଏ ଚିଠି ନିଶ୍ଚୟ କନକପୁର ବାଲା ପଠେଇଛନ୍ତି। ଆଚ୍ଛା ବୋଉ, ଏଡ଼େ କଞ୍ଜୁସ ମକ୍ଷିଚୁସ ଘରେ ବାହା ହୋଇ ମୋ ଅଲି ଅଳି ଅପା ଚଳିବ କେମିତି? ଯୋଉମାନେ ନିଜ ହାତରୁ ପଇସା ପଡିବ ବୋଲି ଫୋନ କରନ୍ତିନି, ଡାକ ଟିକେଟ ନ ମାରି ଚିଠି ପଠାଉଛନ୍ତି, ସେମାନେ ମୋ ଅପାକୁ ଚଳେଇ ପାରିବେ ତ?
1: ନାଇଁ ରେ ବାପା, ମୁଁ ଶୁଣୁଥିଲି ସେମାନେ ଭାରି ଭଲ ଲୋକ, ସେମିତିଆ କିଛି କଥା ଥିବ ବୋଲି ଚିଠି ଦେଇଥିବେ ନା?
2: ଏଇ ମୋନା ଦେଲୁ, ସେ ଚିଠିଟା ମୋ ହାତକୁ ଦେଲୁ।
0: ନେ ତୋ ଚିଠି ନେ। ଓ ଶ୍ୱଶୁର ଘରୁ ଚିଠି ଆସିଛି ବୋଲି କି ଗଉ?
2: ଆରେ ଚିଠି ବୁଝିଲୁ ଧନମଣି, ଏଇଟା ମୋ ଶ୍ୱଶୁର ଘରୁ ଆସିନି ରେ, ଏଇଟା ତୋ ଶ୍ୱଶୁର ଘରୁ ଆସିଛି। ତତେ ଖାଲି ମୋ ଚିନ୍ତା ଘାରୁଛି ନା, ଏବେ ତୋ ନିଜ କଥା ଟିକେ ଭାବ।
0: କାଇଁ ମୋ କଥା କଣ ଭାବିବି କି? ମୋର କଣ ବାହାଘର ପ୍ରସ୍ତାବ ପଡିଛି ନା ତୋ ଭଳି ମୁଁ ବେଦିରେ ବସିବାକୁ ପାଦରେ ଅଳତା ଲଗେଇ ବସିଛି?
2: ପାଦରେ ନୁହେଁ ରେ ଧନ, ପିଠିରେ ଜଡା ତେଲ ଲଗେଇକି ବସ। ବାପା ଏବେ ମାର୍କେଟରୁ ଫେରିବେ, ତାପରେ ଜାଣିବୁ ଏଇ ଚିଠି କୋଉଠୁ ଆସିଛି ଆଉ ୟା ଭିତରେ କଣ ଅଛି।
0: କାହିଁକି କଣ ଅଛି କି ୟା ଭିତରେ? ଅପା ଅପା ପ୍ଲିଜ କହନା, ଅପା ପ୍ଲିଜ ଅପା।
2: ଏବେ ବାଟକୁ ଆସିଲୁ ତ, ଶୁଣ, ଇଂରାଜୀରେ ପ୍ରଥମେ କାନ ଲେଖିଲେ କେବଳ କନକପୁର ହବନି, କାନନ ବିହାର ବି ହେଇପାରିବ, ହବ କି ନାଇଁ କହ?
0: ହଁ ହେଇପାରିବ, କାନନ ବିହାର ହେଇପାରିବ, କନକପୁର ହେଇପାରିବ, କନେଇପୁର ହେଇପାରିବ, ଆଉ କାନପୁର ବି ହେଇପାରିବ।
2: ତୁ ଆଉ ସେତେ ଦୂରକୁ ଯାଆନି ମ, କାରଣ ଏ ଲଫାପା କାନପୁର କି କନକପୁରରୁ ଆସିନି, ଆସିଛି ତମ କାନନ ବିହାର ହାଇସ୍କୁଲରୁ, ବୁଝିଲୁ ତ?
0: ଆମ ସ୍କୁଲ କଣ ଏ ବର୍ଷର ପ୍ରୋଗ୍ରେସ ରିପୋର୍ଟ ଏତେ ଜଲ୍ଦି ପଠାଇଗଲା?
2: ଏତେ ଜଲ୍ଦି? ଆରେ ତୁ ହଷ୍ଟେଲରୁ ଆସିବା ପରା ମାସେ ହେଇଗଲାଣି, ଖରା ଛୁଟି ମାସଟା ସାରା ଖେଳ ଆଉ ଡ୍ରଇଂରେ ମାତି ତୁ ନିଜେ ବି ଭୁଲିଗଲୁଣି ଯେ କାନନ ବିହାର ହାଇସ୍କୁଲର ତୁ ସପ୍ତମ ଶ୍ରେଣୀର ଛାତ୍ର, ବାର୍ଷିକ ପରୀକ୍ଷା ଦେଇ ଛୁଟିରେ ମାସକ ପାଇଁ ଘରକୁ ଆସିଛୁ, ଆଉ ତମ ବାର୍ଷିକ ପରୀକ୍ଷା ରିପୋର୍ଟ ଘର ଆଡ୍ରେସରେ ହିଁ ପଠାହୁଏ, ବୁଝିଲୁ ତ?
0: ହଁ ପଠାହୁଏ ସତ ଯେ, ହେଲେ ଏଇଟା କଣ ମୋ ପ୍ରୋଗ୍ରେସ ରିପୋର୍ଟ ଚିଠି?
2: ଦେଖ, ଏଇଟା ନିଶ୍ଚୟ ତମ କାନନ ବିହାର ହାଇସ୍କୁଲରୁ ହିଁ ଆସିଛି, ତତେ ମୁଁ ୟାର କେତେଟା ପ୍ରମାଣ ଦେବି କହ।
0: ପ୍ରମାଣ ଦେଖି କି ପ୍ରମାଣ ଦବୁ ଦେଲୁ?
2: ଆଚ୍ଛା ଶୁଣ, ପ୍ରଥମ ପ୍ରମାଣ ହେଲା ଯେ ଇଏ ହଉଛି ଟାଇପ କରା ଠିକଣା, କେହି ଘରୁଆ ଚିଠି ପତ୍ର ଦେଲେ ଟାଇପ କରି ଠିକଣା ଲେଖେନି, ଅଫିସ ଚିଠି ପତ୍ରରେ ବେଳେ ବେଳେ ଟାଇପ କରା ଠିକଣା ଦେଖିବାକୁ ମିଳେ, ତା ମାନେ ଏଇଟା ତମ ସ୍କୁଲ ଅଫିସରୁ ହିଁ ଆସିଛି, ଠିକ କହିଲି ନା?
0: ହେଇପାରେ ନ ହେଇପାରେ, ଆଉ କିଛି ପ୍ରମାଣ ଅଛି?
2: ଦ୍ୱିତୀୟ ପ୍ରମାଣଟି ହେଲା ତମ ସ୍କୁଲ ପାଖରେ କାନନ ବିହାର ପୋଷ୍ଟ ଅଫିସ, ଆଉ ତମ ସ୍କୁଲର ସବୁ ଡାକ ଏଇ ପୋଷ୍ଟ ଅଫିସ ଜରିଆରେ ହିଁ ପଠାହୁଏ, ଏଇ ଡାକ ମୋହରରେ ଯୋଉ KAN ଛାପା ଦିଶୁଛି ସେ ନିଶ୍ଚୟ କାନନ ବିହାର ପୋଷ୍ଟ ଅଫିସ ଡାକ ମୋହର ଚିହ୍ନ ହେଲା ତ?
0: ହେଇପାରେ ନ ହେଇପାରେ, ଆଉ କିଛି ପ୍ରମାଣ?
2: ଆଚ୍ଛା ତାହେଲେ ଆହୁରି ପ୍ରମାଣ ଦେବି ତ? ହଉ, ମୋର ତୃତୀୟ ପ୍ରମାଣଟା ହେଲା ଗତ ବର୍ଷ ଠିକ ଏଇ ସମୟରେ ତୋ ବାର୍ଷିକ ପ୍ରୋଗ୍ରେସ ରିପୋର୍ଟ ଘର ଠିକଣାରେ ପହଞ୍ଚିଥିଲା, ପହଞ୍ଚିଥିଲା କି ନାଇଁ? ଗତ ବର୍ଷ ତୁ ମ୍ୟାଥ ଆଉ ଇଂଲିଶରେ ବହୁତ କମ ନମ୍ବର ଆଣିଥିଲୁ ବୋଲି ବାପାଙ୍କ ହାତରେ ଯୋଉ ନିର୍ଦ୍ଧମ ଛେଚା ଖାଇଥିଲୁ, ମନେ ଅଛି ନା ମନେ ନାହିଁ?
0: ମନେ ଅଛି ଯେ, ହେଲେ ସେଇଟା ତ ଗତ ବର୍ଷର କଥା, ଏବେ ମୋ ପ୍ରୋଗ୍ରେସ କାର୍ଡ ଆସୁ ଜଣା ପଡିବନି ମୁଁ ବାପାଙ୍କ ହାତରୁ ମାଡ଼ ଖାଇବି କି ଗିଫ୍ଟ ପାଇବି।
2: ହେରେ ହେଇ ଟୋକା, ତୁ ପରା ମତେ କହିଛୁ ଯେ ଏ ବର୍ଷ ବି ତୋର ମ୍ୟାଥ ଆଉ ସାଇନ୍ସରେ ଭଲ ହେଇନି ବୋଲି, ଆଉ ଏବେ ଗିଫ୍ଟ କଥା କଣ କହୁଛୁ ଯେ?
0: ତୁ କାହିଁକି ଭାବୁଛୁ ଯେ ତୋ ଆଗରେ ମୁଁ ଯାହା ସବୁ ଗପୁଛି ସବୁ କଥା ସତ ବୋଲି? ତୁ କଣ ମାନ୍ୟବର ବିଚାରପତି ହେଇଛୁ ଯେ ତତେ ଯାହା କହିବି ସତ କହିବି?
2: ତା ମାନେ ତୁ ମତେ ମିଛ କହିଛୁ? ଠିକ ଅଛି, ବାପା ଏବେ ଆସନ୍ତୁ, ତୋ ସତ ମିଛର ପ୍ରମାଣଟା ଲଫାପା ଖୋଲିବା ସାଙ୍ଗେ ସାଙ୍ଗେ ମିଳିଯିବ।
0: ବୁଝିଲୁ ଅପା, ତୁ ସିନା ମୋଠୁ ପାଠରେ ବେଶି, ହେଲେ ସାଠରେ ମୋ ସାଙ୍ଗରେ ପାରିବୁନି।
2: ଭାରି ସାଠର ତ, ମୁଁ ତୋ ସାଙ୍ଗରେ ପାରିବୁ କୁଆଡୁ?
0: କହୁଛି ପରା ପାରିବୁନି, ଚିଠିଟା ଆମ ସ୍କୁଲରୁ ପଠା ହେଇଛି ବୋଲି ତୁ ଏବେ ଯେତେ ପ୍ରମାଣ ଦେଲୁ ମୁଁ ଗୋଟିଏ ଯୁକ୍ତିରେ ସେସବୁ ପ୍ରମାଣ ମିଛ ବୋଲି କାଟି ଦେଇପାରିବି।
2: ସୁପ୍ରିମକୋର୍ଟର ଓକିଲଟା ତ ପ୍ରମାଣ କାଟିଦବୁନି ଆଉ କଣ କରିବୁ?
0: ଆରେ ରାଗୁଛୁ କାହିଁକି? ଶୁଣୁ ଅପା, ସେ ଚିଠିଟା ଯଦି ଆମ ସ୍କୁଲରୁ ଆସିଥାନ୍ତା ତାହେଲେ ପ୍ରେରକ ସ୍ଥାନରେ ଆମ ସ୍କୁଲ ଷ୍ଟାଫ ନିଶ୍ଚୟ ମରାଯାଇଥାନ୍ତା। ଆମ ହେଡ୍ ସାର୍ ବାହାରକୁ ଯିବା ଚିଠିପତ୍ର ଗୁଡିକ ତନ୍ନ ତନ୍ନ କରି ଦେଖି ପରଖି ଛାଡିଥାନ୍ତି, ସେ ଏଭଳି ଭୁଲ କେବେ ବି କରିବେନି।
2: ତାହେଲେ ତୁ କହୁଛୁ ଯେ ବେରିଂ ଚିଠି ଖଣ୍ଡକ ତମ ସ୍କୁଲରୁ ଆସିନି, କନକପୁରରୁ ଆସିଛି, ଏଇଆ ତ? ଆଉ ସେମାନେ ଆମକୁ ଚିଠି ଦେବେ ବୋଲି

0: ନିଜ ହାତରେ ଠିକଣା ନ ଲେଖି ଟାଇପ୍ କରି ପଠେଇଛନ୍ତି। ଠିକ କହିଲି?
1: ସେ କଥା ମୁଁ କେତେବେଳେ କହିଲି?
0: ଆଉ ଏଇଟା କନକପୁରରୁ ଆସିଛି ବୋଲି ତୋ ଯୁକ୍ତି କଣ କହୁନୁ?
1: ବୁଝିଲୁ ଅପା, ତୋ ଶ୍ୱଶୁର ଯିଏ ହେବେ ଯାହା ଜଣା ପଡୁଥିଲେ ସିଏ ତ ଜୀବନରେ କେବେ କଲମ ଧରି ନଥିବେ, ଆଉ ଟାଇପ୍ କରି ଠିକଣା ଲେଖିବେ କୁଆଡୁ? ସେତିକି ସିଏ ଲେଖିପାରିବେନି ବୋଲି ଆମ ଟୁକୁନା ବାବୁ ମାନେ ଆମ ଉଠବି ଭିଣେଇ ମ ତାଙ୍କ ରାଉରକେଲା ଅଫିସରୁ ଲଫାପା ଉପରେ ଆମ ଘର ଆଡ୍ରେସ୍ ଟାଇପ୍ କରି ତାଙ୍କ ଘରକୁ ପଠେଇ ଦେଇଥିବେ, ଆଉ ତାଙ୍କ ବାପା ସେଥିରେ ଚିଠି ଖଣ୍ଡେ ପୁରାଇ ଟିକେଟ୍ ନ ମାରି ଆମ ଘରକୁ ପଠେଇଦେଲେ। ବାହ ପପା, ତୋ ଶ୍ୱଶୁରଙ୍କ ବୁଦ୍ଧିକୁ ମାନିବାକୁ ପଡିବ।
0: ହେରେ ହେ ବଦମାସ, ଦେଖିଲୁ ତ କାନ ଦେଖିଲୁ? ସିଏ କଣ ମୋ ଶ୍ୱଶୁର ହେଲେଣି ସବୁବେଳେ ମତେ ସେମିତି କାହିଁକି କହୁଛ?
1: ଆରେ ମୋ କାନ ଛାଡ, କାହିଁକି କାନ ମୋଡୁଛୁ?
0: ବୋଉ ଦେଖିଲୁ ସବୁ କଥାରେ ତୋ ଶ୍ୱଶୁର ଘର ତୋ ଶ୍ୱଶୁର କହିକି ମତେ କେତେ ଚିଡଉଛି।
1: ଅପା ଦେଖିଲୁ ବୋଉ ସେଠି ଚୁପଚାପ ବସି ଆଖିରୁ ଲୁହ ପୋଛୁଛି ନା କଣ?
0: ଆରେ ହଁ ତ ବୋଉ, ଏ ବୋଉ ତୋର କଣ ହେଲା, କାନ୍ଦୁଛୁ ନା କଣ?
2: ଆଲୋ ମା, ମୁଁ କାନ୍ଦିବି କାହିଁକି, ଏ ମୋ ନାତି ଟୋକା ଗୁଗୁଲ କଥା ଟିକେ ମନେ ପଡିଗଲା ତ।
0: ଗୁଗୁଲ? ହଠାତ ତୋର ଏବେ ଗୁଗୁଲ କଥା କାହିଁକି ମନେ ପଡିଲା? ଭାଇ ଭାଉଜ ତ ଗୁଗୁଲ ସାଙ୍ଗରେ ମାସେ କାଳ ଏଠି ରହି ମଜା ମୋଜ କରି ଏ 15 ଦିନ ହେଲା କାନପୁର ଯାଇଛନ୍ତି।
2: ତମେ ଦିଟା ଏବେ କଥା ହଉନଥିଲ, କନକପୁର, କାନନ ବିହାର ଆଉ କାନପୁର କଥା? ମୁଁ ନା କାନପୁର ନା ଯେମିତି ପାଟିରେ ଧରିଛି, ମତେ ଝୋଟ କିରି ମନେ ପଡିଗଲା ତୋ ଟୁନା ଭାଇ କଥା। ଏ ଚିଠି ସିଏ ହିଁ କାନପୁରରୁ ପଠେଇଥିବ। ଦେଖିଲୁ ଦେଖିଲୁ ସେ ଲଫାପା ଭିତରେ ଗୁଗୁଲର ଫଟୋ ନିଶ୍ଚୟ ଥିବ।
1: ୟା ଭିତରେ ଗୁଗୁଲର ଫଟୋ
2: କିରେ, ତୋର ମନେ ନାହିଁ ତୋ ଟୁନା ଭାଇ ଏଠି ଛୁଟି କଟି କାନପୁରରୁ ଫେରିଲା ବେଳେ ମୁଁ ତାକୁ କହିନଥିଲି? ଆରେ ପିଲେ, ତମେ ସବୁ ପଳଉଛ, ପୁଣି କେବେ ଆସିବ କିଛି ଠିକ ଠିକଣା ନାହିଁ। ତମେ ଗଲା ପରେ ଏ ଚଗଲା ଗୁଗୁଲଟା ମୋର ବହୁତ ମନେ ପଡିବ ରେ, କେତେବେଳେ କେମିତି ଦେଖିବି କହିଲେ ଟୋକାର ଫଟୋଟା ବି ମୋ ପାଖରେ ନାହିଁ।
0: ହଁ ହଁ ବୋଉ, ମୋର ଏବେ ମନେ ପଡିଲା, ଟୁନା ଭାଇ କହିଥିଲେ କାନପୁରରେ ପହଞ୍ଚିବା ସଙ୍ଗେ ସଙ୍ଗେ ଗୁଗୁଲର ବଢିଆ ଫଟୋଟା ଉଠେଇକି ଡାକରେ ଆମକୁ ପଠେଇଦେବେ। ଏ ଚିଠି ତାହେଲେ ଟୁନା ଭାଇ ପାଖରୁ ଆସିଛି ମାନେ କାନପୁରରୁ?
2: ତମେ ଦିଟା ସିନା ଚିଠିଟାକୁ ନେଇ ଏତେ ବାଦ ବିବାଦ କରୁଛ, କିଏ କହୁଛି କନକପୁରରୁ ଆଉ କିଏ କହୁଛି କାନନ ବିହାର, ହେଲେ ମୋ ମନ କହୁଛି ଏ ଚିଠି ଆସିଛି କାନପୁରରୁ, ଆଉ ଆ ଭିତରେ ଅଛି ମୋ ଗୁଗୁଲର ଫଟୋ।
0: ହେଲେ ବୋଉ, ଟୁନା ଭାଇ ଏତେ ଦାୟିତ୍ୱହୀନ ତ ନୁହନ୍ତି?
2: ଆଲୋ ଦାୟିତ୍ୱହୀନ କେମିତି ହେଲା, ଦାୟିତ୍ୱ ଅଛି ବୋଲି ତ ଯାଉ ଯାଉ ପୁଅର ଫଟୋ ଉଠି ଆମ ପାଖକୁ ପଠେଇଦେଲା।
1: ନାଇଁ ବୋଉ, ଅପା ସେ ଦାୟିତ୍ୱ କଥା କହୁନି।
2: ଆଉ କୋଉ ଦାୟିତ୍ୱ କଥା କହୁଛି?
0: ବୋଉ, ଟୁନା ଭାଇ ଯଦି ଗୁଗୁଲର ଫଟୋ ଡାକରେ ପଠେଇଥିବେ, ସିଏ ସେମିତି ସାଧାରଣ ଡାକରେ ସାଧା ଲଫାପାରେ ଡାକ ଟିକଟ ନ ମାରି ନିଜ ଠିକଣା ନ ଲେଖି କେବେ ବି ପଠେଇ ନଥିବେ।
2: ତାହେଲେ ତୁ କଣ କହୁଛୁ, ଏ ଚିଠି କନକପୁରରୁ ଆସିଛି?
0: ନା ମୋଟେ ନୁହଁ, ଏ ଚିଠି ଆସିଛି ମୁନ୍ନାର ହେଡ୍ ସାର୍ଙ୍କ ପାଖରୁ ମାନେ କାନନ ବିହାର ହାଇସ୍କୁଲରୁ।
1: ପୁରା ମିଛ, ମାରିବୁ ମୋ ସାଙ୍ଗରେ ବେଟ?
0: ହଁ
1: ମୁଁ କହୁଛି ଏ କନକପୁର ବାଲାଙ୍କ ଚିଠି।
0: ନାଇଁ ଏଇଟା କାନନ ବିହାରରୁ ଆସିଛି।
2: ତମେ ଦି ଜଣ ଯାହା କହୁଛ କୁହ, ମୋ ମନ କିନ୍ତୁ କହୁଛି ଏ ଚିଠି ଆସିଛି କାନପୁରରୁ, ଆଉ ଏଥିରେ ମୋ ଗୁଗୁଲର ଫଟୋ ଅଛି।
0: ହଉ ହଉ, ବଜାରରୁ ବାପା ଫେରନ୍ତୁ, ଲଫାପା ଖୋଲିଲେ ଅସଲ କଥାଟା ଜଣା ପଡିଯିବନି।
2: ଆରେ ତମେ ଦିଟା ସେ ଚିଠିଟାକୁ ଧରି ସେମିତି କାହିଁକି ହଉଛ? ଦେଲୁ ଦେଲୁ ମାମି, ସେ ଚିଠିଟା ମୋ ହାତକୁ ଦେଲୁ।
0: ନେବୁ
2: ଏବେ ତମେ ଦିହେ ଯୁଆଡେ ଯାଉଛ ଯା, ମୁଁ ଏ ଚିଠିକୁ ନେଇ ବାପାଙ୍କ ପଢା ଟେବୁଲ ଉପରେ ରଖିଦିଏ।
3: ବାପରେ ବାପ, କି ଖରା! ଏଇ ଧର ଧର ମାମି ନବୁ,
2: ଦିଅ ଦିଅ ଦିଅ,
3: ଏ ସଉଦା ଆଉ ପରିବା ବ୍ୟାଗ ଦିଟା ଧରିଲ।
2: ହଁ ଦିଅ ଦିଅ,
3: ଏ ଛତାଟା ନିଅ, ଏ କବାଟ କଣ୍ଡେ ଟଙ୍ଗେଇ ଦବ।
2: ହଉ ହଉ ହଉ।
3: ଓହୋ, ହେ ଭଗବାନ, ଜୀବନ ଚାଲିଯିବ ଏ ଖରା ତେତିରେ।
2: ମୁଁ ତମକୁ କହୁଛି ନା, ସକାଳୁ ସକାଳୁ ବଜାର ଯାଇ ଯାହା ଆଣିବା କଥା ନେଇ ଆସ, ହେଲେ ତମେ କଣ ମୋ କଥା ମାନୁଛ? ସବୁଦିନ ହୋଲି ଦୋହଲି ସେଇ ଦିନ 10ଟାରେ ଘରୁ ବାହାରିବ ଯେ ବଜାର ସାରି ଫେରୁ ଫେରୁ 12ଟା କି ଗୋଟେ ବୟସ ହେଲାଣି, ସବୁଦିନ କଣ ସମାନ ଥାଏ?
3: ନାଇଁ ମାମି ନାବୁ, ଏଥର ମୁଁ ଠିକ କରିଛି, ସଉଦା କି ପରିବା ପତ୍ର ପାଇଁ ଯିବି ଯଦି ସକାଳେ, ନହେଲେ ସନ୍ଧ୍ୟାରେ, ଆଉ ଦିନରେ ନୁହେଁ।
2: ହଉ ହଉ ହଉ, ଏଠିକି ଆସିଲ ଟିକେ, ଟେବୁଲ ଫ୍ୟାନ୍ଟା ଲାଗିଛି, ଟିକେ ବସି ପଡ, ଝାଳ ମରିଯିବ।
3: ହଉ ହଉ ବସୁଛି। ଏ ଦେଲ ସେ ମାଠିଆରୁ ଥଣ୍ଡା ପାଣି ଗିଲାସ ଆଣିଦେଲ?
2: ହଉ ହଉ ଦଉଛି ଦଉଛି, ଏଇ ନିଅ ଧର।
3: ଓହୋ,

0: ଏ ଶାନ୍ତି, ଆଉ ଆମ ମୁନା ମାମି ଖରାରେ ଏ ଦେହ କୁଆଡେ ଗଲେ?
1: ଯିବେ ଆଉ କୁଆଡେ, ସେତେବେଳୁ ପରେ ତମ ଆସିବା ବାଟକୁ ଅନେଇ ବସିଛନ୍ତି।
0: ମୋ ବାଟକୁ ଅନେଇ ବସିଛନ୍ତି କାହିଁକି, କଣ ହେଲା କି?
1: ଆରେ ମୁନା, ଏ ମାମି ନା ବାପା ଆସିଲେଣି ପରା, ସେ ଚିଠିଟା ଆଣି ବାପାଙ୍କୁ ଦେଲ।
0: ଚିଠି? ଓହୋ, ଏ କନକପୁର ବାଲାଙ୍କ ଚିଠି ବୋଧେ ଆସିଯାଇଛି ନା?
1: ସେଇଟା କନକପୁର ବାଲାଙ୍କ ଚିଠି ବୋଲି ତମେ କେମିତି ଜାଣିଲ?
0: ଆରେ ବାବୁ, ଆମ ମଧ୍ୟସ୍ଥି କୀର୍ତ୍ତନ ବାବୁ ଏବେ ବଜାରରେ ଦେଖା ହେଇଥିଲେ, ସିଏ କହୁଥିଲେ କନକପୁର ବାଲା ମୋ ନାଁରେ ଚିଠି ଖଣ୍ଡେ ପଠେଇଛନ୍ତି, ସେଇ ଚିଠି ହେଇଥିବ। ଆଉ
2: ହେଇଟି ବାବା, ପୋଷ୍ଟମ୍ୟାନ କହିଲେ ଚିଠିଟା ଦେଲେ, ଆଉ ଦଶ ଟଙ୍କା ନେଲେ।
0: ଦଶ ଟଙ୍କା ନେଲେ କାହିଁକି
3: ବାପା? ଏଇଟା ପୁରା ବେରିଂ ଚିଠି, ଚିଠି ପଠେଇବା ଲୋକ ଏଥିରେ ଡାକ ଟିକଟ ମାରିନି, ସେଥିପାଇଁ ବେରିଂ ଚାର୍ଜ ଆମକୁ ଦବାକୁ ପଡିଲା।
0: କି ଆଶ୍ଚର୍ଯ୍ୟ କଥା, ଏମାନେ କଣ ଏଡେ ଛୋଟ ପ୍ରକୃତିର, କାଳ କାଳ ପାଇଁ ବନ୍ଧୁ ବାନ୍ଧିବାକୁ ଯାଉଛନ୍ତି, ଅଥଚ ପଇସା ଲୋଭରେ ଚିଠିକୁ ବେରିଂ କରି ପଠାଉଛନ୍ତି। ଦେଲୁ ଦେଲୁ, ଦେମୁ ନା ଦେଖିବା ଚିଠିଟା କାଳେ ଆଉ କୋଉଠୁ ଆସିଥିବ।
2: ନିଅ, ହେଇଟି ବାବା, ଏ ଚିଠି କିଏ ପଠେଇଛି ତାକୁ ନେଇ ଆମ ଦି ଜଣଙ୍କ ଭିତରେ ବେଟ ମରାମରି ହେଇଛି।
0: ଆରେ ରହ, ତମର ବେଟ ମରା, ମୁଁ ଆଗ ଦେଖେ ସେ ମହାନ ପତ୍ର ପ୍ରେରକ ମହାଶୟଟି କିଏ। ଆରେ ଇଏ କି କଥା, ଏତେ ତ ପଠେଇବା ଲୋକର ନାଁ କି ଠିକଣା କିଛି ନାହିଁ।
1: କିଛି ନଥାଉ, ହେଲେ ମୋ ମନ କହୁଛି ଏ ଚିଠି କନକପୁର ବାଲାଙ୍କର ଜମାରୁ ହେଇ ନଥିବ, ଏଥିରେ ଟୁନା ଗୁଗୁଲ ର ଫଟୋ ପଠେଇଥିବ, ଖୋଲୁ ନା ତମେ ଦେଖିବ।
0: ଗୁଗୁଲ ର ଫଟୋ? ମାନେ କଣ କହିବାକୁ ଚାହୁଁଛ ତମେ,
1: ଏତେ ଜଲ୍ଦି ଭୁଲିଗଲ? ଟୁନା ଗଲାବେଳେ କହି ନଥିଲା ସପ୍ତାହ ଭିତରେ ଗୁଗୁଲ ର ଫଟୋ ଉଠେଇ ଡାକରେ ପଠେଇ ଦବ ବୋଲି?
0: କହିଥିଲା, କହିଥିଲା ସତ ଯେ, ହେଲେ ସେ ଚିଠିରେ ତା ନାଁ ଗାଁ ନ ଲେଖି ବେରିଂ କରି କାହିଁକି ପଠେଇବ?
2: ନାଇ ବାବା, ନିଶ୍ଚୟ ଚିଠି ଆସିଥିବ କନକପୁର ବାଲାଙ୍କ ପାଖରୁ, ତାଙ୍କର ସେଠି ମୋବାଇଲ ନେଟୱାର୍କ ଠିକ କାମ କରୁନି ତ, ସେଥିପାଇଁ ଚିଠି ଦେବେ ବୋଲି ସେମାନେ କଥା ହଉଥିଲେ।
0: ହଁ, କୀର୍ତ୍ତନ ବାବୁ ବି ତ ସେଇ କଥା କହୁଥିଲେ, ହେଲେ ସେମାନେ କଣ ଏଡେ ଅବିବେକି ଯେ ଚିଠି ଖଣ୍ଡକ ବେରିଂ କରି ପଠେଇବେ?
3: ମୋଟେ ନୁହଁ ବାପା, ତା ଉପରେ ମରା ହେଇଥିବା ଡାକ ମୋରକୁ ତମେ ଟିକେ ଦେଖ, ଜାଣିପାରିବ ଏଇ ଚିଠି ଆସିଛି କାନନ ବିହାର ହାଇସ୍କୁଲରୁ। ଚିଠିଟା କାନନ ବିହାର ପୋଷ୍ଟ ଅଫିସରୁ ଡ୍ରପ ହେଇଛି, ଗତ ବର୍ଷ ଠିକ ଏ ସମୟରେ ମୁନାର ପ୍ରୋଗ୍ରେସ ରିପୋର୍ଟ ଏମିତି ଡାକରେ ଆସିନଥିଲା।
0: ହଁ, ମୁନାର ଆନୁଆଲ ପ୍ରୋଗ୍ରେସ ରିପୋର୍ଟ ତ ସ୍କୁଲ ବାଲା ଏଇ ଆଡ୍ରେସରେ ମୋ ପାଖକୁ ପଠାନ୍ତି। ଆରେ ଏଇଟା କଣ ସେଇ ଚିଠି, କିନ୍ତୁ ଏଥିରେ ତ ସ୍କୁଲ ଷ୍ଟାମ୍ପ ନାହିଁ କି ଡାକ ଟିକେଟ ବି ଲଗା ହେଇନି।
1: ହଏ, ତମେ ସେ ଚିଠି ଖଣ୍ଡକ ନ ଖୋଲିକି ଏତେ କଣ ଗବେଷଣା କରୁଛ ଯେ ମୁଁ କିଛି ବୁଝିପାରୁନି, ତାକୁ ଖୋଲିକି ଆଗ ଦେଖୁନ।
0: ହଁ ସତ କଥା। ଆରେ ମୁନା, ଆଣିଲୁ ଆଣିଲୁ, ମୋ ସେ ଟେବୁଲ ଉପରୁ କଇଁଚିଟା ଆଣିଲୁ, ଲଫାପା ମୁହଁଟାକୁ କାଟିବା।
2: ଆଣିବି କଣ, ହେଇଠି ମୁଁ ଧରିଛି ପରା, କଇଁଚି ଦରକାର ପଡିବ ଜାଣିକି ଚିଠି ସହିତ ଧରିକି ଆସିଥିଲି, ହେଇଠି ନିଅ।
0: କାଇଁ କଟିଗଲା, ଦେଖେ କି ଚିଠି ଅଛି ୟା ଭିତରେ।
2: ଏଥର ଲଫା ମୁହଁଟାକୁ ମେଲେଇକି ତଳ ମୁହଁ କରିକି ଛାଡି ଦଉନ ଚିଠି।
0: ରହ ରହ, ଝାଡିବି କଣ, ଏ ପରା ବାହାରି ପଡିଲାଣି ଦେଖେ।
3: ଆରେ ବା, ଏ ଗୋଲ ଗୋଲ ଅକ୍ଷରରେ ବଡ ସୁନ୍ଦରୀ ଚିଠିଟା ତ, ହେଲେ ଏତେ ଡୋଲ ଡାଉଲ ଅକ୍ଷର।
0: ରହିଥା ରହିଥା, ମୁଁ ପଢେ। ଆରେ ଆରେ, ଇଏ ଚିଠି,
1: ଆରେ ଚିଠି ନ ପଡି କଣ ଏମିତି ହୋ ହୋ ହେଇକି ହସୁଛ ଯେ?
0: ଆରେ ଶୁଣିବ ତମେ, ମୁନା ତୁ ନିଜେ ଚିଠି ପଢି ତୋ ବୋଉ କୁ ଶୁଣେଇ ଦେଲୁ ଚିଠିରେ କଣ ଲେଖା ହେଇଛି।
2: ମୁଁ ପଢିବି, ହଉ ଦିଅ।
0: ନେ ପଢ।
2: ଚିଠିର ହେଡିଂ ହଉଛି ମା କଳେଇ ଶୁଣିକ ବିଚିତ୍ର ଘଟଣା। ଇଏ କି ଚିଠି ବାବା?
3: ହେଇ ଦେଲୁ ମତେ ଚିଠିଟା ଦେଲୁ, ମୁଁ ପଢେ, ମୁଁ ସେତେବେଳୁ ଗଲା ହଉଛି। ହଁ, ଚିଠିରେ କଣ ଲେଖା ହେଇଛି, ବ୍ରହ୍ମପୁର ଠାରୁ ଆସ୍କା ଯିବା ରାସ୍ତା କଡରେ ଗୋଟିଏ ନିମ ଗଛ ମୂଳେ ମା କଳେଇ ଶୁଣି ଠାକୁରାଣୀ ଆବିର୍ଭାବ ହେଇଛନ୍ତି। ଏ ବିଷୟ ସର୍ବସାଧାରଣରେ ପ୍ରଚାର କରିବା ପାଇଁ ମା କଳେଇ ଶୁଣିଙ୍କ ଆଦେଶ, ଯିଏ ଏହାକୁ ମିଥ୍ୟା ବୋଲି ଭାବିବ ସେ ସପ୍ତାହେ ଭିତରେ ରକ୍ତ ବାନ୍ତି କରି ମରିବ। ହିମା, ଥରେ ଜଣେ ଗରିବ ବାଟୋଇ ସେଇ ନିମ ଗଛ ମୂଳେ ଗୋଟେ ପଥର ଉପରେ ବସିଥିଲା, ହଠାତ୍ ସେଠାରେ ଗୋଟେ ବିଚିତ୍ର ଛଅ ମୁଣ୍ଡିଆ ସାପ ଆବିର୍ଭାବ ହେଲା। ବାଟୋଇ ଭୟରେ ଚମକି ପଡ଼ିଲା, ସେଠୁ ସେ ସାପଟି ଗୋଟେ ଭୟଙ୍କର ନାରୀର ରୂପ ନେଲା। ଏ ବାବା, ସାପଟା ଗୋଟେ ନାରୀର ରୂପ? ହଁ, ସେ କହିଲା, ଆରେ ମୂର୍ଖ ମଣିଷ, ତୁ ଯାହା ଉପରେ ବସିଛୁ ସେ ସାଧାରଣ ପଥର ନୁହଁ, ମୁଁ କଳେଇ ଶୁଣି ଠାକୁରାଣୀ ରୂପରେ ଏଠାରେ ଉଭା ହେଇଛି, କଳି ଯୁଗରେ

0: ସଂସାରରେ ଯେତେ ସବୁ ଅନ୍ୟାୟ ଅତ୍ୟାଚାର ପାପ ତାପ ବଢି ଚାଲିଛି ତାର ବିନାଶ କରିବା ପାଇଁ ମୁଁ କଳେଶୁଣି ରୂପରେ ମର୍ତ୍ତ୍ୟକୁ ଆସିଛି। ଯା, ଆଜିଠାରୁ ତୁ ମୋତେ ଧୂପ ଦୀପ ଫୁଲ ଚନ୍ଦନ ଦେଇ ନୀତି ପୂଜା କରିବୁ। ମୋ ଆସ୍ଥାନରେ ବାନା ଉଡେଇବୁ, ବୁଲି ବୁଲି ମୋ ନାଁରେ ପ୍ରଚାର କରିବୁ, ତାହେଲେ ତୋର ମଙ୍ଗଳ ହବ। ଏତିକି କହି ସେ ନାରୀ ମୂର୍ତ୍ତି ତିନି ପାଦ ପଛକୁ ଗଲା ଏବଂ ଅଦୃଶ୍ୟ ହେଇଗଲା। ବାଟୋଇ ସଙ୍ଗେ ସଙ୍ଗେ ମା କଳେଶୁଣୀଙ୍କ ପୂଜାପାଠ କରି ପ୍ରଚାରରେ ଲାଗିଗଲା। ମାଙ୍କ ଏଇ ବିଚିତ୍ର ବିଷୟଟି ଯିଏ ଶୁଣିଛି ସେ ଅନ୍ୟମାନଙ୍କୁ ନିଜେ ଅଥବା ଚିଠି ପତ୍ର ଦ୍ୱାରା ଶୁଣଉଛି। ଥରେ ଆସ୍କାର ଜଣେ ଗରିବ ବ୍ରାହ୍ମଣ ଏଇ ବିଷୟକୁ ଚିଠିରେ ଲେଖି 100 ଜଣଙ୍କୁ ବାଣ୍ଟିଲା। ଏବେ ସେ ବ୍ରାହ୍ମଣ ଆସ୍କାର କୋଟିପତି ବ୍ୟବସାୟୀ। ବ୍ରହ୍ମପୁରରେ ଜଣେ କୁମୁଟି ବେପାରୀ ଏ ବିଷୟକୁ ଅବିଶ୍ୱାସ କରି ପରିହାସ କଲା, ମାତ୍ର 2 ସପ୍ତାହ ଭିତରେ ତା ବେପାର ବୁଡ଼ିଗଲା। ସେ ଏବେ ଦାଣ୍ଡର ଭିକାରୀ। ବାପା ଶୁଣୁଛ ତ, ଥରେ ଜଣେ ଛାତ୍ର ଏଇ ବିଷୟରେ କାଗଜରେ ଲେଖି ଗାଁ ଗାଁ ବୁଲି ବାଣ୍ଟିଲା। ସେ ପରୀକ୍ଷାରେ ଖରାପ କରିଥିଲେ ମଧ୍ୟ ପ୍ରଥମ ଶ୍ରେଣୀରେ ପାସ୍ କଲା ଏବଂ ସଙ୍ଗେ ସଙ୍ଗେ ସେ ଚାକିରି ପାଇଗଲା। ଅନ୍ୟ ଜଣେ ଶିକ୍ଷିତ ଲୋକ ଏହାକୁ ଅବିଶ୍ୱାସ କରି କାଗଜକୁ ଚିରି ଫୋପାଡ଼ି ଦେଲା। ତା ପରଦିନ ବାଙ୍ଗାଲୋରରେ ଥିବା ତା ଯବାନ ପୁଅ ରକ୍ତ ବାନ୍ତି କରି
1: ଯେତେ ସବୁ ଅପପ୍ରଚାର ଅନ୍ଧବିଶ୍ୱାସ କୁସଂସ୍କାର।
2: ଆରେ ଆରେ ଆରେ, ଚିଠିଟା କୁଚିରି ଝରକା ବାହାରେ ଫୋପାଡ଼ି ଦେଲ।
1: ଆଉ ତାକୁ କଣ ଧଳା କାଗଜରେ ଗୋଲ ଗୋଲ ଅକ୍ଷରରେ ଲେଖି ଏମିତିକା 100 ବେରିଂ ଚିଠି କରି ବାଣ୍ଟି ଥାନ୍ତି ନା କଣ?

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ ଏକ ଘୋଷଣା। ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା, ଡିଟିଏଚ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ myGOV.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଘୋଷଣାଟି ଏତିକିରେ ଶେଷ ହେଲା।

ଆକାଶବାଣୀ କଟକ ପ୍ରଚାର କରୁଛୁ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ଶିଳ୍ପୀ ପଣ୍ଡିତ ଭୀମସେନ ଯୋଶୀ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ଲଳିତ।

ଶେଷ ହେଲା ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ। ଶିଳ୍ପୀ ଥିଲେ ପଣ୍ଡିତ ଭୀମସେନ ଯୋଶୀ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଲଳିତ ଏବଂ ମିୟା କିତୁଡ଼େ। ତବଲାରେ ଥିଲେ ଶ୍ରୀପଦ ନଗେଶକର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ। ଅବଲାଖିତ ଦିନ 11:10 ରେ ଶିଳ୍ପୀ ସ୍ନିଗ୍ଧାରାଣୀକର, ନମ୍ରତା ମହାନ୍ତି ଏବଂ ସୌରଭ ଚକ୍ରବର୍ତ୍ତୀ। ପାଲା ଦିନ 11:30 ରେ ପରିବେଷଣ କରିବେ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଦିନ 12ରେ। ଏକ ଭାରତ ଶ୍ରେଷ୍ଠ ଭାରତ ଦିନ 12:30 ରେ। ମୁଣ୍ଡା ଗୀତ ଦିନ 1:10 ରେ ପରିବେଷଣ କରିବେ ବିନୋଦ କଣ୍ଡୁଲାନା ଏବଂ ସାଥୀ। ଦିନ 1:20 ରେ ନାରୀ ମହଲରେ ମାସିକ ସାହିତ୍ୟ ପତ୍ରିକା ଲିପିକାରେ ଶୁଣିବେ ସାବିତ୍ରୀ କବିଙ୍କଠାରୁ କବିତା ଏବଂ ଇନ୍ଦିରା ଦାସଙ୍କ ଗଳ୍ପ। ଆମ ଆଇନ ଦିନ 2:45 ରେ ଏଥିରେ ଆଲୋଚନାର ବିଷୟ ରହିଛି ପାରିବାରିକ ହିଂସା ନିରୋଧ ଆଇନ। ଆଲୋଚନା କରିବେ ଆଇନଜୀବୀ କିରଣ ରାଉତ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ 3:25 ରେ। ଚିରହରିତ୍ରେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ 4:00।

ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55, କିଶୋର ଚକ୍ର ଅପରାହ୍ନ 5, ଏଥିରେ ସରସ୍ୱତୀ ଭୋଇଙ୍କ କଣ୍ଠରେ ଶୁଣିବେ ଭଜନ ଏବଂ ଦେଶବନ୍ଧନ ଛୁଟିବେଳେ ସମୟର ବିନିଯୋଗ ଏ ସମ୍ପର୍କରେ କହିବେ ମହିମା ଦାସ, ଜାଣିବା କଥାରେ ଗ୍ରୀଷ୍ମ ଋତୁ ସମ୍ପର୍କରେ କହିବେ ଆଶୁତୋଷ ମିଶ୍ର, ଶେଷରେ ଭୁବନେଶ୍ୱର ଜାଗୃତ ଅନୁଷ୍ଠାନର କଣ୍ଠଶିଳ୍ପୀମାନଙ୍କ ସମବେତ କଣ୍ଠ ସଙ୍ଗୀତ ଯୁବବାଣୀ 5:30, ଏଥିରେ ରହିଛି ବିଶେଷ କୁଇଜ୍ କାର୍ଯ୍ୟକ୍ରମ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 26ତମ ଭାଗ 6:10, ସମ୍ବଲପୁର ଅଞ୍ଚଳର ଗୀତ 6:30 ପରିବେଷଣ କରିବେ ରୀନା ଦାସ ଏବଂ ରାମେଶ୍ୱର ଦାସ। ରାତି 7:02 ଓଡ଼ିଆ କଥାଚିତ୍ରର ଗୀତ ଭଦ୍ରକ ଜିଲ୍ଲା ହାଲଚାଲ ରାତି 7:25, ବନାନୀ ରାତି 7:30, ଏଥିରେ ଓଡ଼ିଶାରେ ଇକୋ ଟୁରିଜିମ୍ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଶୁଭଶ୍ରୀ ଦାସ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:02। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାର ଏହାର ତୃତୀୟ ଭାଗ ରାତି 8:30, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10 ରିଲେ କରି ପ୍ରସାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ସମ୍ପର୍କରେ ଏବେ ଶୁଣନ୍ତୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ସୁପରିଟେଣ୍ଡେଣ୍ଟ ପୋଲିସ ସିଆଇଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଜଣାଇଛନ୍ତି ଯେ ସୁନୀଲ କୁମାର ସାହୁ ପିତା ଶିବପ୍ରସାଦ ସାହୁ ଥଟାରୀ ସାହି ଥାନା ଚଳିଆଗଞ୍ଜ କଟକ, ବୟସ 31 ବର୍ଷ, ମଧ୍ୟମ ସ୍ୱାସ୍ଥ୍ୟ, ଗହମ ରଙ୍ଗ, ଉଚ୍ଚତା 5'7", ସେ ଚଳିତ ମାସ 18 ରାତି କୋଟେରୁ ନିଜ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ନୀଳ ରଙ୍ଗର ଜିନ୍ସ ପ୍ୟାଣ୍ଟ ଏବଂ କଳା ଓ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିଲେ। ସୌମ୍ୟା ପ୍ରିୟଦର୍ଶିନୀ ମହାପାତ୍ର, ପିତା ମାଧବାନନ୍ଦ ମହାପାତ୍ର, ଅଢ଼ଙ୍ଗ ଥାନା ବିରିଡ଼ି ଜିଲ୍ଲା ଜଗତସିଂହପୁର, ବୟସ 17 ବର୍ଷ, ମଧ୍ୟମ ସ୍ୱାସ୍ଥ୍ୟ, ଗହମ ରଙ୍ଗ, ଉଚ୍ଚତା 4'8". ସେ ଓଡ଼ିଆ, ହିନ୍ଦୀ ଏବଂ ଇଂରାଜୀ ଭାଷାରେ କଥାବାର୍ତ୍ତା କରିପାରନ୍ତି। ସେ ଗତମାସ 20 ସନ୍ଧ୍ୟା 5:30-6 ମଧ୍ୟରେ ନିଜ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି। ଗଲାବେଳେ ସେ ହଳଦିଆ ରଙ୍ଗର କୁର୍ତ୍ତି ଏବଂ ଧଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିଲେ। ମୁଙ୍ଗୁଇ ପତରା, ପିତା ରାଉତ ପତରା, ଆମ୍ବିଳିଛରି ମଙ୍ଗରାଜପୁର ଥାନା ଚୌଦ୍ୱାର ଜିଲ୍ଲା କଟକ, ତାଙ୍କର ବୟସ 17 ବର୍ଷ। ସେ ଚଳିତ ମାସ 8 ଅପରାହ୍ନ 4:15 ସମୟରୁ ନିଜ ଘରୁ ନିଖୋଜ ଅଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ଏମାନଙ୍କର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ଥାନା କିମ୍ବା ସୁପରିଟେଣ୍ଡେଣ୍ଟ ପୋଲିସ ସିଆଇଡି କ୍ରାଇମ୍ବ୍ରାଞ୍ଚ ଓଡ଼ିଶା କଟକ ଏହି ଠିକଣାରେ ଜଣାଇବାକୁ ଅନୁରୋଧ। ଶୁଣିଲେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା। ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ଶୁଖିଲା ରହିବା ସହିତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ସେଲ୍ସିୟସ୍ ରହିପାରେ। ଶୁଣିଲେ ପାଣିପାଗର ସୂଚନା।

0: ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କମ ସମୟରେ ଅଧିକ ଫାଇଦା, ମାତ୍ର ଗୋଟିଏ କ୍ଲିକ୍ରେ ବଢିଆ ପସିଲା।
5: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ,
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଅବଲା ଗୀତରେ ପ୍ରଚାର କରୁଛି କେତୋଟି ଆଧୁନିକ ଗୀତ। ଶିଳ୍ପୀ ସ୍ନିଗ୍ଧାରାଣୀଙ୍କର, ନମ୍ରତା ମହାନ୍ତି ଏବଂ ସୁରବ

ଏଇଠି ଶେଷ କରୁଛୁ 2026 ମସିହାର ରୋଜଗାର ମେଳା, ଯାହାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ପ୍ରଥମେ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ବଡ଼େ ମିଆଁ ଛୋଟେ ମିଆଁ ଚଳଚ୍ଚିତ୍ରର ଗୀତଟିକୁ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଅମିତ କୁମାର ଅନୁରାଧା ଫଡ଼ୱାଲ ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ବି ବରହମପୁର ବଗୁଡ଼ା ଗଞ୍ଜାମରୁ ନାରାୟଣ ପ୍ରଧାନ। ଆପଣ ଶୁଣିବାକୁ ଚାହିଁଛନ୍ତି ପ୍ରେମ ବନ୍ଧନ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ମମତା ଚଳଚ୍ଚିତ୍ରର ଏହି ଗୀତଟିକୁ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ, ଡିଓ ସାହି, କାଦୁଆପଡ଼ା, ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲୱାଲେ ଦୁଲ୍ହନିଆ ଲେ ଯାଇକିର ହୋ ଗୟା ହେ ତୁଜକୋ ପ୍ୟାର ସଜନା ଏ ଗୀତଟିକୁ ଶୁଣିବା ପାଇଁ ଶ୍ରୋତା ବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଲତା ମଙ୍ଗେସ୍କର।

ଏଇଠି ଶେଷ କରୁଛୁ ଆଜିର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ପ୍ରଚାର କରୁଛୁ ଆମର କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁପର୍ଣ୍ଣା ଦତ୍ତ।

ଆମର ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ। କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ। ଆମର ସମଗ୍ର ଭାରତବର୍ଷରେ ବିଭିନ୍ନ ରାଜ୍ୟର ସଙ୍ଗୀତର ରୂପରେଖ ଅଲଗା ଅଲଗା। ଆମେ ସଙ୍ଗୀତର ଭାଷାକୁ ନ ଶୁଣି ବାଦ୍ୟଯନ୍ତ୍ରକୁ ଶୁଣି ଜାଣିପାରୁ ଏହା କୋଉ ରାଜ୍ୟର ସଙ୍ଗୀତ।

0: ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମା'ଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ ବେହେଲା ବାଦନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।
1: ବିବିଧତା ମଧ୍ୟରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ। ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କୋଉ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ପଣ୍ଡିତ କୈଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆକାଶବାଣୀର ଶ୍ରୋତାମାନଙ୍କୁ। ମୋର ହୃଦୟରୁ ନମସ୍କାର। କଟକ ମୋର ମଦର ଷ୍ଟେସନ, ମାନେ ମାତୃତ୍ୱର ଜାଗା, ଯୋଉଠୁ ମୁଁ ଆସି ବମ୍ବେରେ ଯୋଗୁଁ ଅବସ୍ଥାପିତ କରିଛି।
1: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯେଉଁ ସଙ୍ଗୀତ ପର

0: ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହୋଇସାରିଲେଣି। ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
1: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟାଏ ରାଜ୍ୟର ବା କୌଣସି ଗୋଟାଏ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମୋତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ କଥା ହେଲା, ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ। ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକ ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହୋଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନ୍ଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହି ବୋଲି ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ। ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି ମାନେ ପୁଅ କରିକି ଯେଉଁ ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ୍ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜାନ୍ତି, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ ଜୟପୁରରେ କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ବାରଶହ ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନ୍ଷ୍ଟ୍ରୁମେଣ୍ଟ ନୁହେଁ, ଆକ୍ଚୁଆଲି ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ। ଓଡ଼ିଶାରେ ବି ଗୋଟେ ତନ୍ତୁ ଇନ୍ଷ୍ଟ୍ରୁମେଣ୍ଟ ବାଟେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣେଇ ପାରିବି ଠିକ୍। ସେଟା ଗୋଟେ କମନ୍ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଏବେ ସେ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରୁଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୋ ଭାଇଲିନ୍ରେ କ୍ରିଏଟ୍ କରିପାରିବି। ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି, ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଇଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକର ଏଇ ସାଉଣ୍ଡ ଆସିବ।

ଏଇ ଯୋଉ ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ନା ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକ ସଙ୍ଗୀତ ସେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି ପ୍ରାଧାନ୍ୟ ଦେଇକି ମ୍ୟୁଜିକ ତିଆରି ହେଇଛି ତାର ସାଉଣ୍ଡ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକର ସାଉଣ୍ଡ ବି ଭାଇଲିନ୍ରେ ବଜେଇକି ଶୁଣଉଛି ତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକ କେମିତି ଅଲଗା ଆମେ ଧୀରେ ଧୀରେ ମ୍ୟୁଜିକକୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା ଟ୍ରାଇବାଲ ମ୍ୟୁଜିକର ଯୋଉ ପ୍ଲେସମେଣ୍ଟ ଅଫ୍ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହେଁ ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି ଆପଣଙ୍କୁ ଗୋଟେ ଅନୁଭବ ମିଳିବ ସୁରର ଫିଲିଙ୍ଗସ ମିଳିବ ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି ଟିକେ ପରିମାର୍ଜିତ ହେଇକି ଆସୁଛି ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ ଏମିତି ଦେଖନ୍ତୁ ଆପଣ ମନେ କରନ୍ତୁ ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି ସେ ସାଉଣ୍ଡ ବାଇଲିନ୍ରେ କେମିତି ଆସିବ

ମ୍ୟୁଜିକ୍ ସାଉଣ୍ଡ ଇଏ ଟିକେ ଆର ପ୍ଲେସମେଣ୍ଟ କରେକ୍ସନ ହେଲା ଭଳିଆ ଟ୍ରାଇବାଲ ମ୍ୟୁଜିକ୍ରୁ ଫୋକ୍ ମ୍ୟୁଜିକ୍ ଆସିବା ପାଇଁ, ସେମିତି ମହାରାଷ୍ଟ୍ରର ଯୋଉ ଲାବଣୀ ତାର ଗୋଟେ ଷ୍ଟାଇଲ ଅଛି। ଆମର ମହାରାଷ୍ଟ୍ରରେ ଯେତେ ପ୍ରକାରର ମ୍ୟୁଜିକ୍ ଅଛି ସେ ମ୍ୟୁଜିକ୍ ଟିକେ ଚଞ୍ଚଳ ପ୍ରକୃତିର ମ୍ୟୁଜିକ୍, ମାନେ ନର୍ମାଲ ଯୋଉ ଆମର ଯେମିତି ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ରେ ମାନେ ଯାହାକୁ କହନ୍ତି ଠେରା ଯାହାକୁ କହନ୍ତି ଆମେ ଯାହାକୁ ସନ୍ଥ ମ୍ୟୁଜିକ୍ କହୁଛୁ, ସେ ସିଷ୍ଟମଟା ପ୍ରାୟ ମହାରାଷ୍ଟ୍ରର ଲୋକାଲ ମ୍ୟୁଜିକ୍ ଲୋକପ୍ରିୟ ଗୀତ ଲଘୁ ସଙ୍ଗୀତ ସେଥିରେ ଦେଖିବାକୁ କମ୍ ମିଳେ। ଲାବଣୀର ଯୋଉ ଷ୍ଟାଇଲ ହଉଛି ସେଟା ବଜେଇକି ଶୁଣଉଛି, ସେଟା ହଉଛି ଏମିତି ବାଜିବ।

0: ଇଏ ଯୋଉ ଷ୍ଟାଇଲ ଆମର ଯେମିତି ସମ୍ବଲପୁର ଗୀତରେ ଅଛି ରଙ୍ଗବତୀ ଆମର ବହୁତ ଗୋଟେ ଫେମସ ଗୀତ ସେ ରଙ୍ଗବତୀ ଫେମସ ଗୀତ ପୂର୍ବରୁ ଯେମିତି ଢୋଲର ପାର୍ଟ ଅଛି ଆମେ ସମସ୍ତେ ଶୁଣିଛୁବା ଆକ୍ୱେଣ୍ଟେଡ୍ ମାନେ ଏଇପଟା ବାଜେ ତାପରେ ରଙ୍ଗବତୀ ଗୀତ ଆସେ ସେମିତି ଲାବଣୀ ପୂର୍ବରୁ ବି ଏଇ ଆଜିରେ ଆମର ସମ୍ବଲପୁରରେ ଢୋଲ ବାଜେ ଏବଂ ଲାବଣୀ ପୂର୍ବରୁ ସେମାନେ ନାଲ ବଜାନ୍ତି ତା ଦେହରେ ଘୁଙ୍ଗୁରର ବି ବହୁତ ପ୍ରୟୋଗ କରନ୍ତି ଲଘୁ ସଂଖ୍ୟାର ଯୋଉ ପର୍ଯ୍ୟାୟ ସେଟା ମହାରାଷ୍ଟ୍ରରେ ବହୁତ ବିସ୍ତୃତ ଯାହା ମଧ୍ୟରେ ଆମର ମାନେ ସବୁ ସନ୍ଥବାଣୀ ଯେମିତି ସନ୍ଥ ତୁକାରାମ ସନ୍ଥ ନାମଦେବ ଏକନାଥ ଏ ପ୍ରକାର ବହୁ ସନ୍ଥବାଣୀ ସେଥିରେ ଗାଇବା ଯାଏ ଯାହାକୁ ଅଭଙ୍ଗ କହୁ ଆମେ ଭଜନ ଏସବୁ ଜିନିଷକୁ ଛାଡିକି ମହାରାଷ୍ଟ୍ର ଗୋଟେ ମାନେ ସ୍ପେଶାଲ ଗୀତ ଅଛି ଯୋଉଟାକି ପୁରା ମହାରାଷ୍ଟ୍ରରେ ଗାଇବା ବଜାଇବା ଯାଏ ସେଟା ହଉଛି ନାଟ୍ୟ ସଙ୍ଗୀତ ଯେମିତି ଆମ ଓଡ଼ିଶାରେ ନାଟକ ହୁଏ ବା ଯାତ୍ରା ହୁଏ ଆମେ ତାକୁ ଯାତ୍ରା କହୁ ମହାରାଷ୍ଟ୍ରରେ ସେମିତି ନାଟକ ହୁଏ ଆମ ସମୟର କଥା କହୁଛି ଆଜିକି 30-40 ବର୍ଷ ତଳେ ସେତେବେଳେ ବ୍ୟାକଗ୍ରାଉଣ୍ଡରେ ଯେମିତି ଆଜିକାଲି ଫିଲ୍ମରେ ବ୍ୟାକଗ୍ରାଉଣ୍ଡରେ ଅନ୍ୟ ଜଣେ ଗାଉଛି ଅନ୍ୟ ଜଣେ ଆକ୍ସନ୍ କରୁଛି ଲିପ୍ସିଂ କରୁଛି ସେ ସିଷ୍ଟମ ନଥିଲା ଯିଏ ରୋଲ୍ କରୁଥିଲା ସେଇ ଗାଉଥିଲା ତ ମହାରାଷ୍ଟ୍ରରେ ବି ସେଇ ସିଷ୍ଟମ ଥିଲା ଯିଏ ରୋଲ୍ କରିବେ ସେଇ ଗାଇବେ ଆ ପାଇଁ ଆମର ଯୋଉ ବାଲ ଗଙ୍ଗାଧର ଜୀ ସବୁଠୁ ବଡ ନାଟ୍ୟ ସଙ୍ଗୀତର ଯୋଉ ଗାୟକ ସିଏ ନିଜେ ଗୋଟେ ବହୁତ ପ୍ରତିଷ୍ଠିତ ଆକ୍ଟର ବି ଥିଲେ ସେମାନେ ଏତେ ମାତ୍ରାରେ ଗୀତ ଶିଖୁଥିଲେ ଏତେ ମାତ୍ରାରେ ଗୀତକୁ ରିସର୍ଚ୍ଚ କରିକି ଜାଣୁଥିଲେ ତାପରେ ନାଟ୍ୟ ସଙ୍ଗୀତ ଗାଇ ପାରୁଥିଲେ ସେମିତି ନାଟ୍ୟ ସଙ୍ଗୀତର ଗୋଟେ ରାଗ ଅଛି ଏବଂ ତାର ଗୋଟେ ଗାଇବାର ଶୈଳୀ ଅଛି ଆଉ ତାର ନାଟକର ଯୋଉ ବିଷୟ ସେ ବିଷୟକୁ ନେଇକି ପ୍ରତିପାଦନ କରିବାର ଗୋଟେ କ୍ଷମତା ଅଛି
1: ଆଜ୍ଞା
0: ମୁଁ ମହାରାଷ୍ଟ୍ର ଗୋଟେ ସବୁଠୁ ବହୁତ ଫେମସ ଗୀତ ତାକୁ ଗାଇକି ଆପଣ ଶୁଣଉଛି ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ପିଆ ମିଲିନ୍ଦ ମକରନ୍ଦ ପିଆ ମିଲିନ୍ଦ ମଧୁଦେବନ ନନ୍ଦ ସୁଚନ୍ଦ ଛନ୍ଦ ଗେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ଗେ ଛନ୍ଦ ମକରନ୍ଦ
2: ମାନେ ମକରନ୍ଦ ମାନେ ଯୋଉ ଆମେ ପରାବତାକୁ କହୁଛେ ତ ସେଇଟାକୁ ସେ କଲେକ୍ସନ କରିବାକୁ ସବୁ ଜାଗା ଯାଉଛି ତା ଭିତରେ ଅଛି ୱାର୍ଡିଂ କଣ ଅଛି
0: ରେ ରେ ରେ ଛନ୍ଦ ମକରନ୍ଦ ଗେ ଛନ୍ଦ ମକରନ୍ଦ ପିଆ ମିଲିନ୍ଦ ମକରନ୍ଦ ପିଆ ମିଲିନ୍ଦ ମଧୁଦେବର ନନ୍ଦ ସୁନ୍ଦ ହେ ଛନ୍ଦ ମକରନ୍ଦ ହେ ଛନ୍ଦ
2: ମହାରାଷ୍ଟ୍ର ଆଉ ଓଡ଼ିଶାର ଗୋଟେ ବହୁତ ବଡ ସମ୍ବନ୍ଧ ଅଛି
1: କି ପ୍ରକାର ସମ୍ପର୍କ
2: ରାଗ ରାଗିଣୀର ସମ୍ପର୍କ ମହାରାଷ୍ଟ୍ର ଗୋଟେ ଗୀତ ଗାଇକି ଶୁଣୁଛି ଆପଣ ଦେଖନ୍ତୁ ଓଡ଼ିଶୀ ଗୀତ ସାଙ୍ଗରେ କେତେ ମିଶୁଛି

0: ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ। ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ, ଏସବୁ ଓଡ଼ିଶାର ସ୍ପେଶାଲ ରାଗ। ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି।
1: ଆଜ୍ଞା,
0: ସେମିତି ମହାରାଷ୍ଟ୍ର

0: ସେଥିରେ ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ, ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେସବୁ ହିନ୍ଦୁସ୍ତାନୀ ମ୍ୟୁଜିକର ରାଗ। ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା, ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ ଯୋଉଟାକି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର ସବୁ ନର୍ଥ ସାଇଡ୍ର ବନ୍ଦିଶ ଆପଣଙ୍କୁ ଶୁଣିବାକୁ ମିଳିବ।
1: ଆଜ୍ଞା,
0: ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ।

0: இது பகவான் ராதா ஒரு பொன்னையா புஷ்ணம் வரும் கீதம் மாரசன் சமஸ்தே கான் ଗୋଟେ ହିନ୍ଦୁସ୍ତାନୀ ଶୈଳୀର ମୁଁ କହିଲି ଆଉ ମହାରାଷ୍ଟ୍ରର କଣ ଟ୍ରାଡିସନାଲ ପାରମ୍ପରିକ ସଂସ୍କୃତି ସମ୍ପନ୍ନ ରାଜ୍ୟ
1: ଆମର ଯେମିତି ଚଳଚ୍ଚିତ୍ର ସଂଗୀତ ରହିଛି ସେମିତି ମହାରାଷ୍ଟ୍ରର ଚଳଚ୍ଚିତ୍ର ସଂଗୀତରେ ଆପଣ କଣ ଲକ୍ଷ୍ୟ କରନ୍ତି
0: ଦେଖନ୍ତୁ ଚଳଚ୍ଚିତ୍ର ସଂଗୀତ ଗୋଟେ ଭିନ୍ନ ବିଷୟ ଆମେ ସବୁବେଳେ ଦେଖିଛେ ଚଳଚ୍ଚିତ୍ର ମ୍ୟୁଜିକରେ ଆମର ଯୋଉ ଭାରତୀୟ ଚଳଚ୍ଚିତ୍ର ତା ମ୍ୟୁଜିକ ସଙ୍ଗୀତରେ ଯୋଉ ଗୀତ ଗୁଡା ହୁଏ ଦେଖୁଥିବେ ଆପଣ ସବୁବେଳେ ଇଣ୍ଡିଆନ କ୍ଲାସିକାଲ ବ୍ଲେଣ୍ଡ ଗୀତ ହୁଏ ମାନେ ଶାସ୍ତ୍ରୀୟ ସଙ୍ଗୀତ ବ୍ଲେଣ୍ଡ ତାର ଗୋଟେ ରାଗ ଟାଇପ୍ର ଥିବ ଟିକେ ରାଗକୁ ଛାଡୁଥିବ ମାନେ ଉପଶାସ୍ତ୍ରୀୟ ସଙ୍ଗୀତ କିନ୍ତୁ ଯୋଉ ମ୍ୟୁଜିକ ଗୁଡାକୁ ତାର ଆରେଞ୍ଜମେଣ୍ଟ କରାଯାଏ ସେଇଟା ଗୋଟେ ୱେଷ୍ଟର୍ନ ମ୍ୟୁଜିକର ଆରେଞ୍ଜମେଣ୍ଟ କରାଯାଏ କାହିଁକିନା କର୍ଡ ଫର୍ମାଟ୍ ଯୋଉଟାକି ତିନିଟା ସ୍ୱରକୁ ନେଇ ଏକାଠି କରିବା ସେଟା ଆମ ହିନ୍ଦୁସ୍ତାନୀ ମ୍ୟୁଜିକରେ କମ୍ ଦେଖାଯାଏ ଏଇଟା ୱେଷ୍ଟର୍ନ ମ୍ୟୁଜିକରେ ଦେଖାଯାଏ ତେଣୁ ଆପଣ ମାର୍କ କରନ୍ତୁ ଯୋଉଠି ୱେଷ୍ଟର୍ନ ମ୍ୟୁଜିସିଆନ ବହୁତ ଜାଗା ହେଇଛନ୍ତି ବହୁତ ଦିନ ତଳର କଥା ମାନେ ପୂର୍ବର କଥା କହୁଛି ସେଇଠି ଫିଲ୍ମ ମ୍ୟୁଜିକ ଡେଭଲପ୍ କରିଯାଏ ଏଇଟା କୋଉ କୋଉ ଜାଗା ଆପଣ ତ ମାଡ୍ରାସ ମାଡ୍ରାସରେ ଆମର ଯୋଉ ମାଡ୍ରାସ ଆର୍ମି ବ୍ୟାଣ୍ଡ ଥିଲା ଫରେନ୍ର ଭାଇଲେନିଷ୍ଟ ମାନେ ଆସି ସର୍ଭିସ୍ କରୁଥିଲେ ସେଠୁ ୱେଷ୍ଟର୍ନ ମ୍ୟୁଜିକର ଇମ୍ପାକ୍ଟ ପାଇ ସେମାନେ ତାଙ୍କ ଗୀତରେ ୱେଷ୍ଟର୍ନର ଆରେଞ୍ଜମେଣ୍ଟ ଆରମ୍ଭ କରି ସେଠି ଫିଲ୍ମର ଗୀତ ଅଲଗା ପ୍ରକାର କରିଚାଲିଲେ ନେକ୍ସଟ ଆସିଲା କାଲକାଟା ଇଷ୍ଟ ଇଣ୍ଡିଆ କମ୍ପାନୀ ସେଠି ଯେତେବେଳେ ଥିଲା ସେଠି ଯୋଉ ବିଦେଶୀ ବାଦକ ବା ସବୁ ଆସୁଥିଲେ ସେ ଫିଲ୍ମ ମ୍ୟୁଜିକ କେମିତି ସଜେଇ ହେବ ବା କମର୍ସିଆଲିଜିମ କେମିତି କରାଯିବ କମର୍ସିଆଲାଇଜ କେମିତି କରାଯିବ ସେସବୁ ଜିନିଷ ସେଠୁ ଗାଇଡ ପାଇଁ ସେମାନେ ମ୍ୟୁଜିକ କଲେ ତାପରେ କାଲକାଟାର ସିଫ୍ଟ କଲା ବର୍ତ୍ତମାନ ବମ୍ବେ ବମ୍ବେ ଯୋଉ ଏରିଆ ଥିଲା ଗୋଆ ବମ୍ବେ ସବୁ ତ ଏକାଠି ଥିଲା ନା ଏସବୁ ପର୍ତ୍ତୁଗୀଜ ମାନଙ୍କର ଯୋଉ ୱେଷ୍ଟର୍ନ ବାପ୍ତିଷ୍ଟ ମାନେ ଯୋଉ ଚର୍ଚ୍ଚର ପରମ୍ପରା ଏଠି ବହୁତ ବିଦେଶୀ ଲୋକ ଆସି ଆଜି ମ୍ୟୁଜିସିଆନ କାମ କରୁଥିଲେ ଆପଣ ଦେଖନ୍ତୁ କଲ୍ୟାଣ ରାଗ ୟମନ ରାଗ ୟମନ ବୁଝିଲା ରାଗ ୟମନ ଗୋଟେ ବନ୍ଦିଶ ଅଛି ସେଟା ସମସ୍ତେ ଜାଣିଛନ୍ତି ବା ପପୁଲାର ବନ୍ଦିଶ ଆରେଞ୍ଜର ଭୂମିକା ପାଇଁ ଏଇଟା ମୁଁ କହୁଛି ଆରେଞ୍ଜର କଣ କରେ ଗୋଟେ ଖୁସିକୁ ଦୁଃଖ ଏବଂ ଦୁଃଖକୁ ଖୁସିରେ ପରିଣତ କରିଦେଇପାରିବ ୱିଥ୍ ମ୍ୟୁଜିକ କେମିତି ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟାକି ବହୁତ ପପୁଲାର ବନ୍ଦିଶ ଆମେ ସମସ୍ତେ ଜାଣୁଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ ତାର ବୋଲ ହଉଛି ଏରି ଅଲି ପିଆ ବିନା ଗଲନ ପଟ ତ ମୋହେ ଘଡ଼ି ପଲ ଚିହ୍ନ ଦିନ ଜବ ସେ ଗଏ ପର ଦେଶ ଗମନ ଚିହ୍ନ ରତିଆ କଟ ତ ମୋହେ ତାରେ ଗିନ ଦିନ ତାର ବନ୍ଧୁତ୍ୱ ସ୍ୱର କେମିତି ଶୁଣନ୍ତି।

0: ଶବ୍ଦକୁ ନୋଟେସନ ମଧ୍ୟରେ ବାନ୍ଧି ଦେଇଛନ୍ତି
1: ବାନ୍ଧିଛନ୍ତି ଏବଂ ସରଳ କାମ ଦେଇଛନ୍ତି ବହୁତ ସରଳ ମାନେ ଯେ ଗୋଟେ ଛୋଟ ପିଲା ବି ଦେଖିଲେ ସେ ବୁଝିଯିବ ଯେ ହଁ ଏ ରି ଏଇଟା ତ ଗୀତରେ ଗାଇ ହବନି ଅଟୋମେଟିକ ସେ ଆସିବ ଏ ରି ହେ ରି ଓ ଅଟୋମେଟିକାଲି ଆସିବ କିନ୍ତୁ ମେନ୍ ଯୋଉ ସ୍କେଲିଟନ୍ ଯୋଉଟା ଆପଣଙ୍କର ସେଟା ନି ପା ରେ ସା ଗା ରେ ଗାଦା ସେ ବନ୍ଦିଶ ଭିତରେ ତାଙ୍କୁ ସେଇଟା ଦେଖାଯାଇଛି ଆଉ ସିଏ ଲିପିବଦ୍ଧ କରିଛନ୍ତି ଲିପିବଦ୍ଧ ହେଲାଠୁ କଣ ହେଇଛି ନା ଆମର ଯୋଉ କନଫ୍ୟୁଜନ୍ ସେଟା ଦୂର ହେଇଛି ଆମ ଶାସ୍ତ୍ରୀୟ ସଙ୍ଗୀତଜ୍ଞମାନଙ୍କ ଭିତରେ ଯେବେ କେବେ କ୍ଲେଶ ହୁଏ ଯେ ଏଇଟା ଠିକ ସେଇଟା ଠିକ ତ ଆମେ ସେମାନଙ୍କ ଦି ଜଣଙ୍କର ମାନେ ବହି ଗୁଡାକ ଆଣିକି କମ୍ପେୟାର କରୁ ପଲିସ୍କଙ୍କ ପଦ୍ଧତିରେ ଯୋଉ ନୋଟେସନ ପଦ୍ଧତି ଟିକେ ଅଲଗା ଆଉ ଭାତକଣ୍ଡେଜୀଙ୍କର ନୋଟେସନ ପଦ୍ଧତି ଟିକେ ଅଲଗା ଭାତକଣ୍ଡେଙ୍କର ନୋଟେସନ ପଦ୍ଧତି ମୁଁ ଆପଣ କହୁଛି ତା ଦେହରେ ବି ସାରେଗାମ ପାଦାନ ଲେଖାଯାଏ ତାଙ୍କ ପଦ୍ଧତିରେ କଣ ହୁଏ ଆମେ ଯଦି ସାରେଗାମା ଗୋଟିଏ ମାତ୍ରାରେ କହିବା ତାହେଲେ ସାରେଗାମା ଲେଖି ତା ତଳେ ଗୋଟେ ବନ୍ଧନୀ ଦବା ଗୋଟିଏ ବନ୍ଧନୀରେ ଚାରି ଜଣକୁ ବାନ୍ଧି ଦବା ତ ଏକ ଦୋ ତିନ ଚାର ସାରେଗାମା ସାରେଗାମା ସାରେଗାମା ସାରେ ମାନେ ଆମେ ଗୋଟିଏ ମାତ୍ରାରେ ସାରେଗାମ କରୁଛେ ପଲିସ୍କନଙ୍କର ସେ ସିଷ୍ଟମ ନଥିଲା ସିଏ କଣ କରିଥିଲେ ୱେଷ୍ଟର୍ନ ମ୍ୟୁଜିକ୍ ଫଲୋ କରିକି ଜିରୋ ବୋଲି ଗୋଟେ ଜିନିଷକୁ ଡେଭଲପ୍ କରିଥିଲେ ଦେଖନ୍ତୁ ସାରେଗାମା ସେ ଲେଖିଲେ ସାରେଗାମାଟା ଆପଣଙ୍କ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି ମାନେ ଗୋଟାଏ

0: ଲେଟର ର ଯୋଉ ଭାଲ୍ୟୁଟା କେତେ 1.4 ତ ସିଏ କଣ କରୁଥିଲେ ନା ସେଠି ହାଫ୍ ବନ୍ଦ ତ ଏ ସିଷ୍ଟମ ରେ ଲେଖୁଥିଲେ ଆଉ ଦି ଜଣଙ୍କର ବାର ସିଷ୍ଟମ ସମାନ ଥିଲା ସବୁ ଜିନିଷ ସିଷ୍ଟମ ସମାନ ଥିଲା ବନ୍ଦିଶ ବି ସିଏ ବନ୍ଦିଶ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିଶ ଲେଖିଛନ୍ତି କିଛି ସେମିତି ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣି ବା ବିଦ୍ୱାନ ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରଣାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି
1: ଆପଣ ତ ଖୁବ୍ ସୁନ୍ଦର ଭାତକଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକରି କହିଦେଲେ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ତାଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହୋଇଥିବେ ମଧ୍ୟ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳା କ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା ନମସ୍କାର
0: ନମସ୍କାର
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ ନମସ୍କାର।

0: ସେସଲା କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ସୁପର୍ଣ୍ଣା ଦତ୍ତ, ପ୍ରଯୋଜନା ବିନୟ ସାମନ୍ତରାୟ। ଆକାଶବାଣୀ କଟକର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଶୁଣିପାରିବେ ମଇ ମାସ 31 ତାରିଖ ରବିବାର ଦିନ 11:00 ସମୟରେ। ଆକାଶବାଣୀର ସବୁ କେନ୍ଦ୍ର, ବିବିଧ ଭାରତୀ ସେବା, ଡିଟିଏସ୍ ସେବା, ଏଫ୍ଏମ୍ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ଗୋଷ୍ଠୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ମନର କଥା ଶୁଣିବାକୁ ମିଳିବ। ରାଜ୍ୟର ସମସ୍ତ ଆକାଶବାଣୀ କେନ୍ଦ୍ରରୁ ଏହି ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ପ୍ରଚାରିତ ହେବ। ସେହିଦିନ 31 ତାରିଖ ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନର ଠିକ୍ ପରେ ପରେ ଏବଂ ପୁଣି ଥରେ ସେହି ରବିବାର ରାତି 8:00 ସମୟରେ। ଯେଉଁ ଶ୍ରୋତାବନ୍ଧୁମାନେ ମନ୍ କି ବାତ୍ରେ ନିଜ ନିଜର ମତବ୍ୟକ୍ତ କରିବାକୁ ଚାହାନ୍ତି ସେମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍ସାଇଟ୍ mygov.in ଟୋଲ୍ ଫ୍ରି ନମ୍ଘର 1800117800 ଫୋନ୍ କରି ସେମାନଙ୍କର ମତ ରେକର୍ଡ କରିପାରିବେ। ଟୋଲ୍ ଫ୍ରି ନମ୍ଘରଟି ଆଉଥରେ କହି ରଖୁଛୁ, 1800117800। ଘୋଷଣାଟି ଏଇଠି ଶେଷ ହେଲା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟରେ ଦିନ ଗୋଟାଏ ବଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं लवलीन निगम। प्रधानमंत्री नरेंद्र मोदी ने आज 19वें रोजगार मेले में विभिन्न सरकारी विभागों और संगठनों में 51,000 से अधिक नवनियुक्त युवाओं को नियुक्ति पत्र सौंपे। वीडियो

ସଂସାରରେ ଜନ୍ମ ନେଲେ ମୃତ୍ୟୁ ସୁନିଶ୍ଚିତ, ତେଣୁ ପ୍ରତିଦିନ ପ୍ରଭୁଙ୍କ ନାମ ଭଜନ କରି ସୁକର୍ମ କରିବା ଉଚିତ୍।

0: ଆଦିବାସୀ ଗୀତରେ ପ୍ରଚାର କଲୁ ମୁଣ୍ଡା ଗୀତ ପରିବେଷଣ କରିଥିଲେ ବିନୋଦ କାଣ୍ଡୁଲନା ଏବଂ ସାଥୀ ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ, ତା ପୂର୍ବରୁ ଏହି ବିଜ୍ଞାପନ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ନମସ୍କାର ଭଉଣୀ, ଆପଣ ସଭିଙ୍କୁ ସାରସ୍ୱତ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଏହି ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଲିପିକା। ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, କବିତା ମନର ଅକୁହ ଅନୁଭବର ସ୍ୱର। କବିତା ମନର ନିଭୃତ ନିରବତା ଭିତରେ ଲୁଚି ରହିଥିବା ଗୋଟିଏ ସୁନ୍ଦର ସଙ୍ଗୀତ, କେତେବେଳେ ତା ପୁଣି ନିରବ ଅଶ୍ରୁବିନ୍ଦୁ ଅଭିମାନର। ସତ କହିଲେ ଶବ୍ଦ ସବୁ ଯେତେବେଳେ ହୃଦୟକୁ ଛୁଇଁଯାଏ ସେତେବେଳେ ତାହା ପାଲଟିଯାଏ କବିତା। ସାହିତ୍ୟ ପତ୍ରିକାର ପ୍ରଥମ ଭାଗରେ ଶୁଣିବା କେତୋଟି କବିତା। ନିଜ ରଚନାରୁ କବିତାଗୁଡ଼ିକୁ ଆବୃତ୍ତି କରିଛନ୍ତି ସାବିତ୍ରୀ କବି।
1: କବିତା ଝିଅର ଫୁଲ ବଗିଚା। ଝିଅ ଏତେ ସୁନ୍ଦର, ଝିଅଠୁ ବେଶୀ ସୁନ୍ଦର ଆଉ କିଏ? ଝିଅ ଏତେ ସୁନ୍ଦର, ଝିଅଠୁ ବେଶୀ ସୁନ୍ଦର ଆଉ କିଏ? ଝିଅ ଫୁଲ ପରି ନା ଫୁଲ ଝିଅ ପରି? ଝିଅ ବୋଧେ ଫୁଲ ପରି, ଫୁଲ ବୋଧେ ଝିଅ ପରି। ଝିଅ ଫୁଲକୁ ଭଲ ପାଏ, ଫୁଲ ପରି ଦିଶେ, ଫୁଲ ପରି ହସେ, ଫୁଲ ପରି ବାସେ। ତା ନରମ ନରମ ହାତର ସ୍ପର୍ଶରେ ଫୁଲ ଗଛ ପୁନର୍ଜନ୍ମ ପାଏ। ଝିଅ ଫୁଲକୁ ଭଲ ପାଏ, ଫୁଲ ପରି ଦିଶେ, ଫୁଲ ପରି ହସେ, ଫୁଲ ପରି ବାସେ। ତା ନରମ ନରମ ହାତର ସ୍ପର୍ଶରେ ଫୁଲ ଗଛ ପୁନର୍ଜନ୍ମ ପାଏ। ତା ଫୁଲ ବଗିଚା ଏତେ ସୁନ୍ଦର, ଆଖି ଫେରେଇ ହୁଏନି। ସେ ଭୋକ ଶୋଷ ନିଦ ଭୁଲି ତା ବଗିଚାରେ ବସେ ଘଣ୍ଟା ଘଣ୍ଟା। କୋଉ ଗଛର କେତୋଟି ଫୁଲ କଢ଼ ପତ୍ର ସବୁ ତା ହିସାବରେ ଥାଏ। ସେ ଗଛମାନଙ୍କୁ ଆଉଁସାଏ, ସେ ଗଛମାନଙ୍କୁ ଆଉଁସାଏ, ଫୁଲମାନଙ୍କୁ ଗେହ୍ଲା କରେ, ଓଠ ଛୁଆଏ। ତା ଆଖି ମୁଦି ହୋଇଯାଏ ଏକ ନିର୍ବଚନୀୟ ସୁଖଦ ଅନୁଭବରେ। ଝିଅ ସାରାରାତି ସ୍ୱପ୍ନ ଦେଖେ ଫୁଲମାନଙ୍କୁ, ଝିଅ ସାରାରାତି ସ୍ୱପ୍ନ ଦେଖେ ଫୁଲମାନଙ୍କୁ। ଫୁଲଟିଏ ମଉଳିଗଲେ ସେ କାନ୍ଦେ, ପତ୍ରଟିଏ ଝରି ପଡ଼ିଲେ ସେ କାନ୍ଦେ, ଟୁକୁରା ଟୁକୁରା ହୋଇ ଭାଙ୍ଗି ପଡ଼େ। ସେ ସ୍ୱପ୍ନରେ ଫୁଲମାନଙ୍କ ସହ ଖେଳେ, ବିଳିବିଳେଇ ହୁଏ, ସେମାନଙ୍କ ରଙ୍ଗ ପରଖେ। ତା ଚିତ୍ର ଖାତାରେ ଆଙ୍କେ କେତେ କେତେ ସୁନ୍ଦର ଫୁଲମାନଙ୍କର ଚିତ୍ର। ସେ ସ୍ୱପ୍ନରେ ଫୁଲମାନଙ୍କ ସହ ଖେଳେ, ବିଳିବିଳେଇ ହୁଏ, ସେମାନଙ୍କ ରଙ୍ଗ ପରଖେ। ତା ଚିତ୍ର ଖାତାରେ ଆଙ୍କେ କେତେ କେତେ ସୁନ୍ଦର ଫୁଲମାନଙ୍କ ଚିତ୍ର। ଫୁଲ ତା ଆତ୍ମା, ତା ଜୀବନ। ଝିଅର ସକାଳ ହୁଏ ଫୁଲଙ୍କ ଗହଣରେ ସଞ୍ଜବୀ, ଝିଅର ସକାଳ ହୁଏ ଫୁଲଙ୍କ ଗହଣରେ ସଞ୍ଜବୀ। ସେ କ'ଣ କହେ ଫୁଲମାନଙ୍କୁ, ଫୁଲମାନେ କ'ଣ କହନ୍ତି ଚୁପି ଚୁପି ତା କାନରେ? ସେ କ'ଣ କହେ ଫୁଲମାନଙ୍କୁ, ଫୁଲମାନେ କ'ଣ କହନ୍ତି ଚୁପି ଚୁପି ତା କାନରେ? ଝିଅ ଏତେ ହସେ, ହସି ହସି ବେଦମ ହୁଏ, ଫୁଲମାନେ ଖୁସିରେ ଉଛୁଳନ୍ତି, ଗଛମାନେ କୁରୁଳି ଉଠନ୍ତି ତା ଛୁଆଁରେ। ଝିଅ କ'ଣ ଫୁଲମାନଙ୍କର ମା କି? ଝିଅ କ'ଣ ଫୁଲମାନଙ୍କର ମା କି? ଋତୁ ବଦଳେ, ବଗିଚାର ଚେହେରା ବି ବଦଳିଯାଏ, ନୂଆ ନୂଆ ଫୁଲକଡ଼ ନଦୀ ହୋଇଯାଏ ଝିଅ ଆଖିରେ ନୂଆ ନୂଆ ରଙ୍ଗୀନ ସ୍ୱପ୍ନ ପରି। ଋତୁ ବଦଳେ, ବଗିଚାର ଚେହେରା ବି ବଦଳିଯାଏ, ନୂଆ ନୂଆ ଫୁଲ କଢ଼ ନଦୀ ହୋଇଯାଏ ଝିଅ ଆଖିରେ ନୂଆ ନୂଆ ରଙ୍ଗୀନ ସ୍ୱପ୍ନ ପରି। ଜୀବନ କ'ଣ ଝିଅର ଫୁଲ ବଗିଚା? ଜୀବନ କ'ଣ ଝିଅର ଫୁଲ ବଗିଚା? ଫୁଲ ବଗିଚା କ'ଣ ଝିଅର ହାତ ଅଙ୍କା ଛବି? ଜୀବନ କ'ଣ ଝିଅର ଫୁଲ ବଗିଚା? ଫୁଲ ବଗିଚା କ'ଣ ଝିଅର ହାତ ଅଙ୍କା ଛବି? ତାର ଏ ଭାବପ୍ରବଣତା ଅନ୍ୟମାନଙ୍କୁ ଖୁବ୍ ନିରର୍ଥକ ମନେ ହୁଏ। କହନ୍ତି ଇଏ ଦ୍ୱିତୀୟ ସଂସ୍କରଣ ତା ମାର। ମୁଁ କହେ ସେ ସୁନ୍ଦର।

ସୁନ୍ଦର ଫୁଲଟିଏ ତା ବଗିଚାର। ତାହାର ଭାବପ୍ରବଣତା ଅନ୍ୟମାନଙ୍କୁ ଖୁବ୍ ନିରର୍ଥକ ମନେ ହୁଏ। କହନ୍ତି ଇଏ ଦ୍ୱିତୀୟ ସଂସ୍କରଣ ତା ମାଆର। ମୁଁ କହେ ସେ ସୁନ୍ଦର ଫୁଲଟିଏ ତା ବଗିଚାର। ସ୍ୱର୍ଗର ନନ୍ଦନକାନନ ମୁଁ ଦେଖିନାହିଁ, ସ୍ୱର୍ଗର ନନ୍ଦନକାନନ ମୁଁ ଦେଖିନାହିଁ। ଅପ୍ସରୀ ଓ ଇନ୍ଦ୍ରପୁରୀ କଥା ମୁଁ ଶୁଣିଛି, ଏସବୁର ସଠିକ୍ ସଂଜ୍ଞା ହୁଏତ କହିପାରିବ ଝିଅ। ତା ଫୁଲ ବଗିଚା କ'ଣ ସ୍ୱର୍ଗ କି? ଝିଅ କ'ଣ ସତରେ ଅପ୍ସରୀ? ତା ସ୍ୱପ୍ନର ଘର କ'ଣ ସ୍ୱର୍ଗର ଇନ୍ଦ୍ରପୁରୀ? ଏସବୁର ସଠିକ୍ ସଂଜ୍ଞା ହୁଏତ କହିପାରିବ ଝିଅ। ତା ଫୁଲ ବଗିଚା କ'ଣ ସ୍ୱର୍ଗ କି? ଝିଅ କ'ଣ ସତରେ ଅପ୍ସରୀ? ତା ସ୍ୱପ୍ନର ଘର କ'ଣ ସତରେ ସ୍ୱର୍ଗର ଇନ୍ଦ୍ରପୁରୀ? ଝିଅ ବୋଧେ ଫୁଲ ପରି, ଫୁଲ ବୋଧେ ଝିଅ ପରି, ଝିଅ ବୋଧେ ଫୁଲ ପରି, ଫୁଲ ବୋଧେ ଝିଅ ପରି। କବିତାର ଶୀର୍ଷକ ତମ ସହରର ଖରା। ତମ ସହରର ଖରା ଏତେ ମିଠା, ତମକୁ ବିଶ୍ୱାସ ନହେଲେ ବି ସତ ମୁଁ ଆଜି ତମ ସହରରେ। ତମ ସହରର ଖରା ଏତେ ମିଠା, ତମକୁ ବିଶ୍ୱାସ ନହେଲେ ବି ସତ ମୁଁ ଆଜି ତମ ସହରରେ। କେଉଁ ପ୍ରାଚୀନ କାଳରୁ ତମ ସହର ସହ ମୋର ସମ୍ପର୍କ, ଯେଉଁ ସମ୍ପର୍କର ନାଁ ନାହିଁ ଇତିହାସ ବହିରେ। ଅଥଚ କେତେ ଆପଣାରେ ଲାଗେ ତମ ସହର, କାହିଁକି ନିଜର ଲାଗନ୍ତି ସେଠାକାର ଲୋକବାକ, କୋଠାବାଡ଼ି, ରାସ୍ତାଘାଟ, ଗଛପତ୍ର, ନୀଳରଙ୍ଗୀ ମେଘର ପ୍ରହର। କେଉଁ ସବୁଜ ମାୟାରେ ମୁଖର ହୋଇଉଠେ ସେଠାକାର ସଞ୍ଜ ସକାଳ ଖରାବେଳ ବହୁବର୍ଣ୍ଣା ଚିତ୍ରିତ ପ୍ରାଚୀର। ସାରା ସହର ବୁଲିଲି, ଲାଗିଲା ବହୁତ ପୂର୍ବରୁ କେହି ଜଣେ ଜାଣିଛି କି ମୁଁ ଆସିବା ଖବର। ଲାଗିଲା ପତ୍ରଙ୍କ ଫାଙ୍କରେ ମେଘ ଉହାଡ଼ରେ ହାଲକା ହାଲକା ଖରାର ଚଦର ଘୋଡ଼ି କେହି ଜଣେ ଲୁଚି ଲୁଚି ଦେଖୁଛି କି ମୋତେ। ବାଟହୁଲା ପକ୍ଷୀକୁ ପଚାରୁଛି କି ଅନ୍ଧାରରେ ଦାଉ ଦାଉ ଜଳୁଥିବା ଦୂରନ୍ତ ସ୍ମୃତିମାନଙ୍କ କଥା। ରଖୁଛି କି ମୋ ଅପ୍ରତ୍ୟାଶିତ ଯାତ୍ରା ଉପରେ ନଜର। ତମ ସହରରେ ପାଦ ଦେଲା ମାତ୍ରେ ମୋ ସର୍ବାଙ୍ଗ ଥରିଲା। ପ୍ରଶ୍ୱାସ ଓ ନିଶ୍ୱାସର ବେଗ ବଢ଼ିଗଲା। ଅସୀମ ନିରବତା ଭାଙ୍ଗିରୁଜି ଚୁର୍ମାର, ମୋ ରକ୍ତରେ ହାଲକା ବିସ୍ଫୋରଣ। ଶାଗୁଆ ନିଆଁରେ ଦିକ୍ ଦିକ୍ ଜଳୁଥିଲା ଦେହ ମନ ପ୍ରାଣ। ଲାଗିଲା କେହି ଜଣେ ଲୁଚି ଲୁଚି ଛୁଇଁ ଦେଉଛି କି ମୋତେ। ଦୁଷ୍ଟ ପବନ ପରି ତା ଉଷ୍ମ ଆଲିଙ୍ଗନରେ ମୋର ଚେତା ବୁଡ଼ିଗଲା ଓ ମୁଁ ଭୁଲିଗଲି ମୁଁ କେଉଁ ଗ୍ରହର ପକ୍ଷୀ, କେଉଁଠି ମୋ ଘର। ଆଜି ସାରାଦିନ ବିତିଲା ମୋର ତମ ସହରରେ। କାହା ମିଠା ଅପେକ୍ଷାରେ ତିଳତିଳ ହୋଇ ଜଳିଲି ଓ ଭାବିଲି ତମେ ମୁହଁରେ ନ ମାନିଲେ ବି କେତେ ଚାହୁଁନଥିଲ ସାମ୍ନାରେ ଅଙ୍କା ଯାଇଥିବା ସୀମାରେଖା ଡେଇଁ ଡାଇଁ ଆମେ ଉଡ଼ିଯିବା ଆକାଶ ମୁହାଁ। ଆଜି ସାରାଦିନ ବିତିଲା ମୋର ତମ ସହରରେ। କାହା ମିଠା ଅପେକ୍ଷାରେ ତିଳତିଳ ହୋଇ ଜଳିଲି ଓ ଭାବିଲି ତମେ ମୁହଁରେ ନ ମାନିଲେ ବି କେତେ ଚାହୁଁନଥିଲ ସାମ୍ନାରେ ଅଙ୍କା ଯାଇଥିବା ସୀମାରେଖା ଡେଇଁ ଡାଇଁ ଆମେ ଉଡ଼ିଯିବା ଆକାଶ ମୁହାଁ। ଯଦିଓ ମୁଁ ଜାଣେ ଆମର କଦାପି ଭେଟ ହେବ ନାହିଁ ଏ ଜନ୍ମରେ ଓ ଆଜିଠାରୁ ବହୁ ଜନ୍ମ ପରେ, ତଥାପି ମୁଁ ଶହଶହ ଥର ଯାଉଥିବି ତମ ସହରକୁ ଭିନ୍ନ ଭିନ୍ନ ବାହାନାରେ। ମୋ କଳ୍ପନା ଭିତରେ ଆବିଷ୍କାର କରୁଥିବି ତମକୁ ଅପୂର୍ବ ମୁଦ୍ରାରେ ଯଦିଓ ତମେ ମୋତେ ଖୋଜୁଥିବ ବୁଲି ବୁଲି ଟ୍ରାଫିକ୍ ଛକ, ସିନେମା ହଲ୍, ସାମ୍ନା ଗଳି, ଗୀତ ସ୍କୁଲ, ପୁରୁଣା ବସ୍ଷ୍ଟାଣ୍ଡ, ବହି ଦୋକାନ ଓ ସହରର ଠିକ୍ ମଝାମଝିରେ ଥିବା ମନ୍ଦିରର ଫାଟକ ସାମ୍ନାରେ। ମୁଁ ଜାଣେ ତମେ କାହିଁକି ମୋ ଖବର ପଚାର ବୁଲେଇ ବଙ୍କେଇ ବାଟଗଲା ଲୋକ, ଆମ ଗାଁ ଡାକବାଲା ଓ ଚିହ୍ନା ଅଚିହ୍ନା ସହଯାତ୍ରୀଙ୍କୁ। ମୁଁ ଜାଣେ ତମେ କାହିଁକି ଚାଲୁ ଚାଲୁ ବାରମ୍ବାର ପଛକୁ ଫେରି ଫେରି ଚାହୁଁଥାଅ ସୁନସାନ ରାସ୍ତାରେ ଓ ଅନେକ ଅନୁତ୍ତରିତ ପ୍ରଶ୍ନର ଉତ୍ତର ପାଖରେ ଛୋଟ କମାଟିଏ ହୋଇ ଅଟକି ଯାଅ। ମୁଁ ଜାଣେ ତମେ କାହିଁକି ଚାଲୁ ଚାଲୁ
ବାରମ୍ବାର ପଛକୁ ଫେରି ଫେରି ଚାହୁଁଥାଅ ଶୂନଶାନ ରାସ୍ତାରେ ଓ ଅନେକ ଅନୁତ୍ତରିତ ପ୍ରଶ୍ନର ଉତ୍ତର ପାଖରେ

ଗେଟ୍କୁ ଆସିବା ପର୍ଯ୍ୟନ୍ତ ଏନକ୍ୱାରିରୁ ଲିଫ୍ଟ ପର୍ଯ୍ୟନ୍ତ ଦୌଡ଼ଥାଏ। ହାତ ଧରି ରାସ୍ତା ପାର କରାଇ ରେଡିଏସନ ଥିଏଟରକୁ ନେଉଥାଏ। ସାରା ରାତି ରୋଗୀ ଶୋଇବା ଯାଏ ଚାହିଁ ବସିଥାଏ। କେବେ ମଧ୍ୟ ଥକି ପଡ଼ିବାର କେହି ଦେଖିନାହାନ୍ତି। ପାଖରେ ବେଳେବେଳେ ଜଣେ ବୟସ୍କ ବ୍ୟକ୍ତିଟିଏ ବୁଝାବୁଝି କରୁଥାଏ। ଏ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ରୋଗୀର ସାନ ଭଉଣୀ କି ସମ୍ପର୍କୀୟ ବୋଲି ଭାବୁଥିଲେ। ତେଣୁ ଏତେ ବଡ଼ ନିର୍ମମ କଥା ସେ କେମିତି କହିବେ ବୋଲି ଦୋହରାଇଲେ। ଆପଣ କ'ଣ ଏକା ଆସିଛନ୍ତି? ଆଉ କେହି ବୟସ୍କ ବ୍ୟକ୍ତି ଆପଣଙ୍କ ସହ ଆସିନାହାନ୍ତି? ଇରା ଭାବୁଥିଲା ଆଉ କିଏ ଆସିଥାନ୍ତା। ଲଳିତ ଚର୍ମ, ଶୀର୍ଣ୍ଣ ତନୁ, ଧୂମ୍ରାବ କୋଟରାଗତ ଆଖିରେ ପୁଅର ଫେରିବା ରାସ୍ତାକୁ ଚାହିଁ ବସିଥିବା ଶ୍ୱଶୁର, ନା ଏପର୍ଯ୍ୟନ୍ତ ସ୍କୁଲ ମାଡ଼ି ନଥିବା 4 ବର୍ଷର ପୁଅ କି 6 ବର୍ଷର ଝିଅ। ମ୍ଲାନ ହସି କହିଲା, ନା ସାର୍, ମୁଁ କେବଳ ଏକା। ଆପଣ ଯାହା କହିବା କଥା କୁହନ୍ତୁ, ମୁଁ ସବୁ ବୁଝିଯିବି। ଡାକ୍ତର ଥରେ ତାର ମୁହଁକୁ ଚାହିଁଲେ, ପୁଣି ଥରେ ରୋଗୀର ଫାଇଲକୁ ଚାହିଁଲେ। ବର୍ଷା ଯାକର ରିପୋର୍ଟ, ଅପରେସନ, ରେଡିଏସନର ବିବରଣୀ ସେଥିରେ ଥାକ ପରେ ଥାକ ଲେଖା ରହିଛି। ରୋଗୀର ପରିଚୟ ପାଖରେ ଅଟକି ଯାଇ କହିଲେ, ଆପଣଙ୍କ ସ୍ୱାମୀ ଜଣେ ସରକାରୀ ଅଫିସର, ତାଙ୍କର ପେନ୍ସନ୍ ପାଇଁ ଆଗରୁ ଅନେକ କାମ କରିବାକୁ ପଡ଼ିବ, ତେଣୁ ଖୁବ୍ ଶୀଘ୍ର ତାଙ୍କୁ ନେଇଯାଆନ୍ତୁ। ଇରା କହୁଥିଲା, ସାର୍, ତାଙ୍କୁ ବହୁତ କଷ୍ଟ ହେଉଛି, ସାରା ରାତି ଶୋଇପାରୁନାହାନ୍ତି, କିଛି ବି ଖାଇପାରୁନାହାନ୍ତି। ସହଜେ ତ ରେଡିଏସନ୍ ପରେ ମୁହଁରୁ ଲାଳ ସବୁ ବାହାରି ତାଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଡାକ୍ତର ଟିକେ ରୁକ୍ଷ ଭାବରେ କହିଲେ, ଏଥର ସେ ଶୋଇଯିବେ, ଆପଣଙ୍କୁ ଆଉ ଆସିବା ଦରକାର ପଡ଼ିବ ନାହିଁ। ଆପଣଙ୍କ ହାତରେ ମାତ୍ର ମାସଟିଏ ସମୟ ଅଛି। ଇରା ଆଶ୍ଚର୍ଯ୍ୟ ହେଲା। ଡାକ୍ତର ତାଙ୍କୁ ଔଷଧ ଦେବା ବଦଳରେ ଅଫିସ କାଗଜ, ପେନ୍ସନ୍ ପାଇଁ ପ୍ରସ୍ତୁତି ଏବଂ ନ ଆସିବା କଥା କହୁଛନ୍ତି କାହିଁକି? ଅତି ବିକଳ ଭାବେ କହିଲା, ମୁଁ ବୁଝିପାରୁନି ସାର୍, ମୋତେ କାହିଁକି ଶୀଘ୍ର ନେଇଯିବାକୁ କହୁଛନ୍ତି? ଡାକ୍ତର ମୁହଁ ତଳକୁ କଲେ, ଆଖିରୁ ଚଷମା ଓହ୍ଲାଇ ପୁଣି ଥରେ ପିନ୍ଧିଲେ, ପୁଣି ସବୁ କାଗଜପତ୍ରକୁ ରଖି କହିଲେ, ଆମର ସବୁ ପରିଶ୍ରମ ସତ୍ତ୍ୱେ 2-2 ଥର ଅପରେସନ, ରେଡିଏସନ ପରେ ବି ରୋଗୀର ଗଳା, ଛାତି ସବୁକୁ କ୍ୟାନ୍ସରର ଜୀବାଣୁ ମାଡ଼ିଗଲାଣି, ଆଉ ଅଧିକା ଦିନ ସେ ବଞ୍ଚିବେ ନାହିଁ। ଏଇ କେତେଟା ଦିନ ତାଙ୍କୁ ଘରକୁ ନେଇ ପରିବାର ସହ ରଖନ୍ତୁ। ହଠାତ୍ ଇରା ଛାତି ଭିତରେ ଏକ ନିରବ ବିସ୍ଫୋରଣ ଲାଗିଲା। ଚୋରାବାଲିର ଭଉଁରୀ ଭିତରେ ଠିଆ ହୋଇଛି, ପାଦ ତଳକୁ ତଳକୁ ଧସି ଧସି ଯାଉଛି, ମୁଣ୍ଡ ଉପରେ ଆକାଶ ଖଣ୍ଡ ଖଣ୍ଡ ହୋଇ ଛିଡ଼ି ପଡ଼ୁଛି, ସମୁଦ୍ରର ପାଣି ସୁନାମି ପରି ମାଡ଼ି ଯାଉଛି, ଗିଳି ଦେଉଛି ତାର ସମଗ୍ର ପୃଥିବୀକୁ। ତାର ଆଖି ଆଗରେ ଅନ୍ଧାର ଛାଇଗଲା। ପାଖରେ ଖାଲି ଥିବା ଚେୟାରରେ କିଛି ସମୟ ବସିଗଲା। ଡାକ୍ତର ତାର ମୁହଁକୁ ଚାହିଁଲେ, ପାଖରେ ଥିବା ପାଣି ଗ୍ଲାସ ତା ହାତକୁ ବଢ଼ାଇ ଦେଲେ। ଇରାର ମନେ ପଡ଼ିଲା, ଅତି ବିକଳ ଭାବେ ସେଠି ଅନେଇ ବସି ମନେ ମନେ ପ୍ରାର୍ଥନା କରୁଛି ମନୀଷ, କ'ଣ ଯାଇ କହିବ? ଥର ଥର ଗଳାରେ କହିଲା, ସାର୍, ମୋର ଟ୍ରେନ୍ ରିଜର୍ଭେସନ ଟିକେଟ ଆର ସପ୍ତାହ 30 ତାରିଖରେ ଅଛି, ମୁଁ ନେଇପାରିବି ତ? ଫ୍ଲାଇଟ୍ ଟିକେଟ ପାଇଁ ମୋ ହାତରେ ପଇସା ନାହିଁ, କୁହନ୍ତୁ 7 ଦିନ ସେ ବଞ୍ଚିବେ ତ? ଡାକ୍ତରଙ୍କ ମୁହଁ କରୁଣ ଦିଶିଲା, ଟିକେ ଥମଥମ୍ ହେଇଗଲି। ତାଙ୍କୁ ଲାଗିଲା, ଜମକୁ କାତର ହୋଇ ଆୟୁଷ ମାଗୁଥିବା ନାରୀଟିଏ। ସେ କହିଲେ, ନିଜେ ସବଳ ହୁଅନ୍ତୁ, 7 ଦିନ ନୁହେଁ, ମାସେ ସମୟ ଅଛି, ଆପଣ ଟ୍ରେନରେ ନେଇଯାଆନ୍ତୁ। ଇରା ଠିଆ ହେଲା, କହିଲା, ସାର୍, ମୋ କଥା ଛାଡ଼ନ୍ତୁ, ଯଦି ପେସେଣ୍ଟକୁ କହିବି ତାଙ୍କ ପାଇଁ ଆଉ ଏ ସଂସାରରେ କିଛି ଔଷଧ ନାହିଁ, ହୁଏତ ସେ ଏଇଠି ଟଳି ପଡ଼ିବେ, ଅନ୍ତତଃ କିଛି ମେଡିସିନ ଲେଖି ଦିଅନ୍ତୁ, ମୁଁ ମିଛ କହି ତାଙ୍କୁ କିଛି ବାଟ ନେଇପାରିବି। ପ୍ରତିଦିନ ମୃତ୍ୟୁକୁ ଭେଟୁଥିବା ଡାକ୍ତର ବୋଧେ ବୁଝିପାରିଲେ। ରୋଗୀର ଫାଇଲରେ କିଛି ପେନ୍ କିଲର ଓ ନିଦ ବଟିକା ଲେଖିଲେ, କହିଲେ କିଛି ସମୟ ପାଇଁ ଆରାମ ଦେଇପାରେ। ଲାଗିଲା, ସତେ ଯେପରି ଅପ୍ରିୟ ସତ୍ୟ କଥା କହି କଷ୍ଟ ଦେଲା ଭଳି ତାଙ୍କ ଆଖିରେ ବିଷାଦର ଛାଇ, ଲେଖୁଥିବା କଲମକୁ ଡଷ୍ଟବିନ୍ରେ ଟେବୁଲ ତଳକୁ ଫିଙ୍ଗିଦେଲେ। ହୁଏତ ମନୀଷର ଆୟୁଷ ଭଳି ତା ଦେହରୁ କାଳି ବୋଧେ ସରିଯାଇଥିଲା। ଧୀରେ ଧୀରେ ଇରା ଉଠିଲା, ଲୁହ ପୋଛିଦେଲା ଆଖିରୁ କବାଟ ଖୋଲିବା ଆଗରୁ। ବାହାରକୁ ଆସି ଦେଖିଲା, ଅପେକ୍ଷା କରି କରି ଅପେକ୍ଷା କକ୍ଷରେ ଶୋଇପଡ଼ିଥିଲେ ମନୀଷ। କିଛି ସମୟ ସ୍ଥିର ହୋଇ ଚାହିଁଲା ଇରା, ମନୀଷର ଜୀବନ ଦାରୁରେ କେଉଁ ଅତଳରେ କ୍ଷୟର ଘୁଣ ପୋକଟିକ ଟିକ୍ ଟିକ୍ କରି ଖାଇ ଚାଲିଛି। ଭୂପତିତ କରିଦେଇଛି ଉଜ୍ଜଳ ସମ୍ଭାବନା ଥିବା ଜଣେ ଜିଲ୍ଲାର ଶ୍ରେଷ୍ଠ କ୍ରୀଡ଼ାବିତ୍ର ଜୀବନକୁ, କଳା ପଡ଼ିଯାଇଛି ଶରୀର, 40 ବର୍ଷର ଶରୀର 70

ବର୍ଷର ଜୀବନ ରୂପ ନେଇଛି। ଅତି ରୁକ୍ଷ ଭାବରେ ବଢ଼ିଯାଇଛି ନିଶ ଆଉ ଦାଢ଼ି। ମୁଣ୍ଡକୁ ଛାଉଳେଇ ଦେଲା ଇରା, ଓଦା ଗାମୁଛାରେ ମୁହଁ ପୋଷିଦେଲା। ଉଠି ବସିଲେ ମନୀଷ, କହିଲେ ଆଖି ଟିକେ ଲାଗିଯାଇଥିଲା, ଡାକ୍ତର ପୁଣି କେବେ ତାରିଖ ଦେଲେ? ଇରା ହସିଲା, କାନ୍ଦୁରା ସ୍ୱରକୁ ଚାପି ରଖି ଜୋରରେ କହିଲା, ପ୍ରତିଥର ଫଳି ତିନି ମାସ ପରେ। ଏଥର କିନ୍ତୁ ଖୁବ୍ କମ୍ ମେଡିସିନ ଲେଖିଛନ୍ତି, ଏହାପରେ ଆଉ ମେଡିସିନ ଦରକାର ପଡ଼ିବ ନାହିଁ। ମନୀଷ ହସିଲେ, କହିଲେ ମୁଁ ଜାଣିଥିଲି ତୁମେ ମୋତେ ବଞ୍ଚେଇ ଦେବ, ଏ ରୋଗରୁ କେହି କ'ଣ ବଞ୍ଚେ। ଇରା ହାତ ଧରିଲା ମନୀଷର, ଧୀରେ ଧୀରେ ଚାରି ନମ୍ବର ଲିଫ୍ଟ ପାଖକୁ ଯାଇ ତଳକୁ ଆସିବା ପାଇଁ ସୁଇଚ୍ ଟିପିଲା। ମନୀଷ କହୁଥିଲେ ହାତରେ ସାତ ଦିନ ସମୟ ଅଛି, ଏଥର ପିଲାମାନଙ୍କୁ ଜିଦ୍ କରି ଆଣିଛି, ହାଜିଆଲି ଯିବା। ମୁଁ ପ୍ରାର୍ଥନା କରିଥିଲି ଭଲ ହୋଇଗଲେ ଚାଦର ଚଢ଼ାଇବି, କାଲି ଶୁକ୍ରବାର ନିଶ୍ଚୟ ଯିବା। ସମୁଦ୍ର ଦ୍ୱିଭାଗ ହୋଇଯାଉଥିବା ରାସ୍ତାରେ ଚାଲି ଚାଲି ଗଲାବେଳେ ପିଲାମାନେ ବହୁତ ଖୁସି ହେବେ। ତା ପରଦିନ ଜୁ ବିଚ୍, ଆହୁରି କଣ କଣ କହି ଚାଲିଥିଲେ ଇରା। ମିଛ କଥା ପଦକରେ ସେ ଯେମିତି ଫେରି ପାଉଥିଲେ ତାଙ୍କର ଅମାପ ଶକ୍ତି। ଇରା କିନ୍ତୁ ଭାବୁଥିଲା ମୃତ୍ୟୁ ଆସିବା ଆଗରୁ କରିବାକୁ ହବ ମରିବାର ଆୟୋଜନ, ସଜାଡ଼ି ରଖିବାକୁ ପଡିବ କଫିନ, ଏକ ନିରବ ପ୍ରସ୍ତୁତି। ଇରା ପାଦ ବଢ଼ୁଥିଲା ଆୟୁଷ୍ମାନ ଧର୍ମଶାଳାକୁ, ପଛରୁ ପାଟି କଲେ ଆନନ୍ଦ ଭାଇ, ହୋଟେଲର ମାଲିକ ଓ ମ୍ୟାନେଜର। ବେହେନ୍ଜୀ ଡକ୍ଟର ସାହେବ ନେ କ୍ୟା ବୋଲେ। ଇରା ସେଇଠି ରହିଗଲା, ଦେଖିଲା ଗୁଡାଏ ଚକୋଲେଟ ଖୁସିରେ ଉପରକୁ ଉଠୁଛନ୍ତି ମନୀଷ। ଆନନ୍ଦ ଭାଇ ପୁଣି ଥରେ ପ୍ରଶ୍ନ ଦୋହରାଇଲେ, ହଠାତ୍ ଏ ପର୍ଯ୍ୟନ୍ତ ପିନ୍ଧିଥିବା ମୁଖ ଖସି ପଡିଲା, ସବୁ କୋହ ଲୁହ ହୋଇ ବର୍ଷିବାକୁ ଲାଗିଲା। କହିଲା ବଞ୍ଚେଇ ପାରିଲିନି ଭାଇ, ଇଏ ଆମର ଶେଷ ଆସିବା, ଆଉ ଆସିବାର ନାହିଁ। କଥାର ଅର୍ଥ ବୁଝିଗଲେ ଆନନ୍ଦ ଭାଇ, ପାଖକୁ ଉଠି ଆସିଲେ, ମୁଣ୍ଡ ଉପରେ ହାତ ରଖି କହିଲେ, ଈଶ୍ୱର ଅଛନ୍ତି ଭଉଣୀ, ଆମେ ଯେତିକି ଦୁଃଖ ବୋହିପାରିବା ସେ ସେତିକି ଦୁଃଖ ଦେବେ, ତାଠୁ ଅଧିକ ନୁହେଁ, ନିଜକୁ ସମ୍ଭାଳିନେ। ଘରକୁ ଫେରିବାର ମୁହଁରେ ମନୀଷ ବହୁତ ଖୁସି ଥିଲେ, କେମିତି ଛଅ ଦିନ କଟିଗଲା ଜଣାନାହିଁ। ହାଜି ଅଲି ପୀରଙ୍କ ପାଖରେ ଚାଦର ଚଢ଼ିଲା, ଦୁଇ ପିଲାଙ୍କୁ ଧରି ଜୁ ବିଚ୍ରେ ଘୋଡ଼ା ଉପରେ ମୁଣ୍ଡରୁ ସେ ମୁଣ୍ଡକୁ ବୁଲୁଥିଲା ବେଳେ ଲାଗୁଥିଲା ମରଣକୁ ଜୟ କରି ସତେ ଯେମିତି ଚାଲୁଥିଲେ ସେ ଆଗକୁ ଆଗକୁ। ଇରା ଛାତି ଭିତରେ ହୁ ହୁ ସମୁଦ୍ର ସ୍ୱର, ସାଇଁ ସାଇଁ ପବନରେ ମୃତ୍ୟୁର ଘଣ୍ଟା ଧ୍ୱନି ତାକୁ ଅସ୍ଥିର କରି ପକାଉଥିଲା। ଘରର ମଥାନ ଦୋହଲି ଗଲେ ଯେମିତି ଛିଞ୍ଛତ୍ର ହୋଇଯାଏ, ସେମିତି ଏକ ଉଜୁଡ଼ା ଘରର ଚିତ୍ର ତା ଆଖି ଆଗରେ ଉଭା ହେଇଯାଉଥିଲା। ଡିସେମ୍ବର 30 ତାରିଖ ଫେରିଆସିବା ଦିନ ମ୍ୟାନେଜରଙ୍କ ପାଖକୁ ଇରା ଗଲା, ଆଉ ନଥିଲା ରୁମ୍ ପାଇଁ ଅଗ୍ରିମ ପଇସା ଦବା। ହିସାବ କରି ସେ ଯେତିକି କହିଲେ ଇରା ପାଉଣା ଭରିଦେଲା। ଏତେ ଖୁସି ରହୁଥିବା ମଣିଷଟିର ହାତ ରସିଦ କାଟିଲା ବେଳେ ଥରି ଉଠୁଥିଲା, କହିଲେ ଭଉଣୀ ମୋତେ ଦେଖ, ତୁମ ଭଳି 20 ବର୍ଷ ତଳେ 12 ବର୍ଷର ଏକମାତ୍ର ପୁଅ ଆୟୁଷ୍ମାନଙ୍କୁ ନେଇ ଏଇ ଟାଟା ମେମୋରିଆଲକୁ ଆସିଥିଲି, କ୍ୟାନ୍ସର ରୋଗୀ ବୋଲି କେଉଁ ହୋଟେଲ ମୋତେ ରହିବାକୁ ଜାଗା ଦେଇ ନଥିଲା। ଭିଟି ଷ୍ଟେସନ ପାଖରେ ଏକ ମନ୍ଦିର କଡ଼ରେ ଆଶ୍ରୟ ନେଇଥିଲି, ଏତେ ଦୂରରୁ ଆସି ଦେଖାଇଲା ବେଳକୁ ଦିନେ ଦିନେ ପୁଅର ନମ୍ବର ଚାଲି ଯାଉଥିଲା। ଭୋକିଲା ରହୁଥିଲି ତଥାପି ଦୌଡ଼ୁଥିଲି, ଆୟୁଷ୍ମାନ ବଞ୍ଚିଲା ନାହିଁ। ସେଇଦିନଠୁ ମନକୁ କ'ଣ ଆସିଲା, ଗୁଜରାଟର ସବୁ ବ୍ୟବସାୟ ଛାଡ଼ି ଏଇଠି ରହିଗଲି। ମେମୋରିଆଲ ଠାରୁ ପାଦ ଚେଲା ବାଟ, ସବୁଠାରୁ କମ୍ ଦାମର ଧର୍ମଶାଳା ପୁଅ ନାଁରେ ଖୋଲିଛି। ଏ ତିନି ମହଲା କୋଠା, 100 ବଖରା ଘର କେବଳ କ୍ୟାନ୍ସର ରୋଗୀଙ୍କ ପାଇଁ ଉନ୍ମୁକ୍ତ, ଜାତି ଧର୍ମର ବାରଣ ନାହିଁ। ପାଖରେ ଚର୍ଚ୍ଚ, କଡ଼ରେ ପୀରଙ୍କ ମଜାର, ଆଗରେ ବଜରଙ୍ଗୀ ବାଲିର ମନ୍ଦିର। ରୋଗୀଟିଏ ଆସି ଯେତେବେଳେ ପ୍ରବେଶ ଖାତାରେ ଦସ୍ତଖତ କରେ, ମୁଁ ଭାବେ ମୋର ଆଉ ଗୋଟିଏ ଦୁର୍ବଳ ସନ୍ତାନ ଆସିଗଲା, ତା ପାଇଁ ମୁଁ ପ୍ରାର୍ଥନା କରେ। ସବୁ ପ୍ରାର୍ଥନା ମଣିଷର ସଫଳ ହୁଏ ନା, କିଏ ଥରେ ଆସେ କିଏ ଦୁଇଥର, ତାପରେ ସେମାନଙ୍କର ଖୋଜ ଖବର ମିଳେ ନା। ଏଇ ତ ଜୀବନ ଭଉଣୀ, ନିଜର ସବୁ ସୁଖ ଉଜୁଡ଼ି ଗଲା ପରେ ବି ଆଉ କାହା ପାଇଁ ଆଶ୍ୱାସନାଟିଏ ହୋଇ ବଞ୍ଚିବାକୁ ପଡ଼େ। କାନ୍ଥରେ ଥିବା ବିରାଟ ଗଣେଶ ମୂର୍ତ୍ତିଙ୍କୁ ଚାହିଁ କହିଲେ, ମୁଁ ଜାଣେ କ'ଣ ଆଗକୁ ହବ, ତଥାପି ଶେଷ ଦିନେ ମୋତେ ଟିକେ ମନେ ପକେଇବ। ତିନି ମହଲାରୁ ଓହ୍ଲେଇ ଆସୁଥିଲେ ମନି,
ଦୁଇ ପିଲାଙ୍କ ହାତ

0: ହାତ ଧରି ସବୁ ଜିନିଷ ଓ ବ୍ୟାଗ ଉପରେ ଆଖି ପକେଇଲା। ଏଇଟା ଆଗରେ ଟ୍ୟାକ୍ସି ଠିଆ ହୋଇଥିଲା ଷ୍ଟେସନ ଯିବା ପାଇଁ। ଟ୍ୟାକ୍ସିରେ ବସିବା ପୂର୍ବରୁ ଫେରି ଆସିଲା ଏଇରା, ପାଦ ଛୁଇଁ ପ୍ରଣାମ କଲା। ସେ ଇରା ହାତରେ ଲଫାପାଟିଏ ଦେଲେ, କହିଲେ ମୋ ଭଣଜା ଭାଣିଜୀଙ୍କ ପାଇଁ କିଛି ଆଶୀର୍ବାଦ ଅଛି। ଇରା ଛଳ ଛଳ ଆଖିରେ କହିଲା, ଯାଉଛି, ନିଶ୍ଚୟ ଚିଠି ଦେବି। ଗୀତାଞ୍ଜଳି ଏକ୍ସପ୍ରେସରେ ବସିଗଲା ପରେ ହାଲିଆ ହୋଇ ଶୋଇପଡ଼ିଲେ ମନୀଷ। ଚକୋଲେଟ୍ ପାଇଁ ଦୁଇ ଛୁଆଙ୍କ ଟଣା ଉଟରାରେ ଭ୍ୟାନିଟି ବ୍ୟାଗ୍ ଭିତରୁ ଖସି ପଡ଼ିଲା ଲଫାପା। ଲଫାପା ଭିତରୁ ସିନ୍ଦୁର ଲଗା ଫୁଲ ଇରା ମୁଣ୍ଡରେ ଲଗାଇ ଖାମ ଖୋଲିଲା। ଦେଖିଲା ତା ଭିତରେ ପୂଜା ଫୁଲ ସହ ଦେଇ ଆସିଥିବା ପାଉଣା 6,000 ଟଙ୍କା ସେମିତି ରଖାଯାଇଥିଲା। ଇରା ଆଖିରେ ପୁଣି ଥରେ କୃତଜ୍ଞତାରେ ଲୁହ ଭରିଗଲା। ମନୀଷଙ୍କ ସମୟ ସରି ଆସୁଥିଲା। ଖୁବ କମ୍ ଦିନ ଭିତରେ ମୃତ୍ୟୁର ଶୀତଳ ହାତର ସ୍ପର୍ଶ ତାଙ୍କୁ ସ୍ଥିର କରିଦେଲା। ଫେବୃଆରୀ 14 ତାରିଖରେ ସେ ଆଖି ବୁଝିଲେ, ତାପରେ ସବୁ ଶୂନ୍ୟ ଅନ୍ଧକାର। ମାସକ ପରେ ଆନନ୍ଦ ଭାଇଙ୍କୁ ଚିଠି ଲେଖିଲା ଇରା। ଚିଠି ପାଇ ସାଙ୍ଗେ ସାଙ୍ଗେ ଉତ୍ତର ଦେଇଥିଲେ, ମରିଯିବା ଲୋକ ସହ ସଂସାର ସରିଯାଏ ନା ରେ, ମୃତ କାମରେ ଲଗେଇ ଦେବାକୁ 1,000 ଟଙ୍କା ମଧ୍ୟ। ଅନେକ ଦିନ ଧରି ସମ୍ପର୍କ ଜାରି ରହିଥିଲା। କିଛି ଦିନ ପରେ ଆଉ ଚିଠି ଆସିଲାନି, ନୂଆବର୍ଷ କି ଦିୱାଲୀର ଶୁଭେଚ୍ଛା ମଧ୍ୟ, ଜଣାନାହିଁ ସେ ଏବେ କେଉଁଠି। ଆଜି ମଧ୍ୟ 22 ବର୍ଷ ପରେ ଡିସେମ୍ବର 22 ତାରିଖରେ ଡକ୍ଟର ବ୍ୟାସଙ୍କ ଠାରୁ ଆନନ୍ଦ ଭାଇ ଯାଏ ସମସ୍ତେ ମନେ ପଡ଼ନ୍ତି। ଲାଗେ ଏମିତି କିଛି ହୃଦୟବାନ ମଣିଷ ଅଛନ୍ତି ବୋଲି ତ ଏ ସଂସାର ସବୁ ଅଘଟଣ ଭିତରେ ବି ଚାଲିଛି ଏବଂ ଚାଲିଥିବ।
1: ଆଜିର ସାହିତ୍ୟ ପତ୍ରିକାରେ ଭଉଣୀ ଆପଣମାନେ ଶୁଣିଲେ କବି ସାବିତ୍ରୀ କବିଙ୍କର କେତୋଟି କବିତା ଏବଂ ଗାଳ୍ପିକା ଇନ୍ଦିରା ଦାସଙ୍କର ଗପ। ତେବେ ଆଜି ତ ସମୟ ହୋଇଯାଇଛି, ଆମର ଆଜିର କାର୍ଯ୍ୟକ୍ରମକୁ ଏଠି ରଖି ରହୁଛୁ। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ସେହି ଅନୁରୋଧ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା ତ ଆପଣମାନଙ୍କୁ ଜଣା ଭଉଣୀ, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ ସାହିତ୍ୟ ପତ୍ରିକା ଲିପିକା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
2: ଶେଷ ହେଲା ନାରୀ ମହଲ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଟରେ ଦିନ 8:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଆକାଶବାଣୀ କଟକ। ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ନାଗରିକମାନଙ୍କ ଜୀବନ

0: ସାଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ 19ତମ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀଙ୍କ ଉପରେ ଭରସା କରୁଛି, ତେଣୁ ଏହା ସେମାନଙ୍କର ଦାୟିତ୍ୱ ଯେ ସେମାନେ ଉତ୍ସର୍ଗୀକୃତ ଭାବରେ ନିଜର କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଏକ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳ ସହଯୋଗୀ ପାଲଟିଛି।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: श्री मोदी कहिछंती, भारतीय माने 2047 सुद्धा विकसित भारत लक्ष्य हासिल लागि कार्य करुछंती एवं एथिलागि विभिन्न क्षेत्र रे देश निवेश करुछि।
1: हर भारतीय एक बड़े संकल्प के साथ आगे बढ़ रहा है। ये संकल्प 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है।
0: ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ି ପାଇଁ ନୂଆ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା କହିଛନ୍ତି। ଆଜି 19ତମ ରୋଜଗାର ମେଳାରେ 51,000ରୁ ଅଧିକ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁର୍ଗନ୍ କହିଛନ୍ତି, ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ପ୍ରତିବଦ୍ଧ ଅଟନ୍ତି। ଆଇସିଏଫ୍ ଚେନ୍ନାଇଠାରେ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତ୍ୱରିତ ବେଗରେ ଭିଭିଭୂମି, ଡିଜିଟାଇଜେସନ୍, ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ବିକାଶ ଘଟିଛି। କେନ୍ଦ୍ର ସରକାର 12 ଲକ୍ଷ କର୍ମ ନିଯୁକ୍ତି ଯୋଗାଇ ଦେଇଥିବା ଡକ୍ଟର ମୁର୍ଗନ୍ କହିଛନ୍ତି। ସେ କହିଛନ୍ତି, ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ପାଥେୟ କରି ସରକାର ସଫଳତାର ସହ ଅଗ୍ରସର ହେଉଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ରୁବିଓ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେବାତୀର୍ଥରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ରୁବିଓ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ରୁବିଓ ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଦର ହାଉସ୍ ପରିଦର୍ଶନ କରିଥିଲେ। ଶ୍ରୀ ରୁବିଓ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଗତ 10 ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା 99.51 ଟଙ୍କା ହୋଇଥିବା ବେଳେ ଡିଜେଲ୍ ମୂଲ୍ୟ 92.49 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ମାସ 15 ତାରିଖରେ ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଗତ 19 ତାରିଖରେ ଲିଟର ପିଛା 90 ପଇସା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନ୍ଜି ଦର 1 ଟଙ୍କା ବୃଦ୍ଧି କରିଛି, ଫଳରେ ରାଜଧାନୀ ଦିଲ୍ଲୀରେ 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 81.09 ପଇସାକୁ ବୃଦ୍ଧି ପାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍

0: ଏଲ୍ ଉପଲବ୍ଧ ହେଉଛି। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଥିବା ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ଭୟଭୀତ ହୋଇ ତୈଳ ନ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣ୍ଡରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏସିଆନ୍ ଉତ୍ପାଦକ ସଂଗଠନର ସାଧାରଣ ପରିଷଦ ବୈଠକର ନୂଆଦିଲ୍ଲୀର ତିନିଦିନିଆ 68ତମ ଅଧିବେଶନରେ ବାର୍ତ୍ତାଳାପ, ରଣନୈତିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 2030 ସୁଦ୍ଧା ଆସିଆନ୍ ଉତ୍ପାଦକ ସଂଗଠନ ଏପିଓର ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଉଦ୍ୟମ କରିବା ଲାଗି ମତ ପ୍ରକାଶ ପାଇଛି। ଡିଜିଟାଲ୍ ପରିବର୍ତ୍ତନ, ସମାବେଶୀ ବିକାଶ, ନବସୃଜନ, ଦକ୍ଷତା ନିର୍ମାଣ ଏବଂ ଉତ୍ପାଦନ ଆଧାରିତ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ବୈଠକ 2027ରେ ଲାଓସ୍ରେ ଅନୁଷ୍ଠିତ ହେବ। କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ ଜାତୀୟ ସ୍ତରରେ ଉଚ୍ଚରୁ ଅତି ଉଚ୍ଚକୁ ବୃଦ୍ଧି କରିଛି। ଡବ୍ଲ୍ୟଏଚ୍ଓର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଦନମ୍ ଘେବ୍ରିସିୟସ୍ କହିଛନ୍ତି, ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟୀକାର ବିକାଶ କରିଛନ୍ତି। ଆସନ୍ତା 2ରୁ 3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟୀକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା ଇବୋଲା ଭୂତାଣୁ ପଶୁ, ମଣିଷ ଏବଂ ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବ୍ୟାପିବାରେ ଲାଗିଛି। ବିହାରରେ ଆସନ୍ତା 5 ବର୍ଷ ମଧ୍ୟରେ 1 ଲକ୍ଷ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6ରୁ 7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ସମ୍ଭାଦ ଶେଷ ହେଲା। ଅଧିକ ସମ୍ଭାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi distributes over 51,000 appointment letters to new recruits in various government departments. Says India is partnering with various countries across the world to provide opportunities, employment and global exposure to youth. Bihar government to recruit 1 lakh teachers in the state over next 5 years. CBSE extends last date for obtaining scanned photocopies of answer books for class 12 board examinations until tomorrow. US Secretary of State Marco Rubio to call on Prime Minister Modi in New Delhi today. WA

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ସାଧାରଣଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ, ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରେ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129ଟି ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ବହିରମଥା, ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି ପ୍ରକୃତିର ସବୁଠାରୁ ଶାନ୍ତ, ଧୈର୍ଯ୍ୟ, ସହନଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10ଟିରୁ ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସତ୍ସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲ୍ସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29ଟି ମାମଲାର ଶୁଣାଣି କରିଛନ୍ତି। 22ଟି ମାମଲାର ତତ୍କାଳ ସମାଧାନ ସହିତ 7ଟିର ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁ ରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ 29ତମ ବରିଷ୍ଣ ଆଥ୍ଲେଟିକ୍ ଫେଡେରେସନ୍ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଂ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନ ଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ।
ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା

ତାରିଖରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ସେଲସିୟସ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମ ଆଇନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସତ୍ୟସ୍ମିତା ବେହେରା, ଉପସ୍ଥାପନାରେ ରଞ୍ଜିତା ପାତ୍ର। ଆମ ଆଇନ।

କୁହାଯାଏ, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଜୟ ଥାଏ ନିରନ୍ତର। ହଁ, ପାରିବାରିକ ସମ୍ପର୍କ ମୁଖ୍ୟତଃ ପରସ୍ପର ସ୍ନେହ, ଶ୍ରଦ୍ଧା, ସହଯୋଗ, ସହାନୁଭୂତି ଓ ତ୍ୟାଗ ଉପରେ ପର୍ଯ୍ୟବେସିତ। ଏଠି ଜଣେ ଅନ୍ୟ ଜଣଙ୍କର ସୁଖରେ ସୁଖୀ ଆଉ ଦୁଃଖରେ ଦୁଃଖୀ ହୁଏ। ଆପଣାର ସୁଖ ସ୍ୱାଚ୍ଛନ୍ଦକୁ ଭୁଲି ଅନ୍ୟକୁ ସୁଖୀ କରିବା ପାରିବାରିକ ଜୀବନର ମୂଳ ଲକ୍ଷ୍ୟ। ସେଥିପାଇଁ ପାରିବାରିକ ଜୀବନକୁ ସୁଖମୟ କରିବାକୁ ହେଲେ ପାରିବାରିକ ଶାନ୍ତି ବଜାୟ ରଖିବା ପ୍ରତ୍ୟେକ ବ୍ୟକ୍ତିବିଶେଷ ତଥା ପରିବାରର ସଦସ୍ୟଙ୍କ ମୁଖ୍ୟ ଦାୟିତ୍ୱ। ତେବେ ଯାଇ ଗୋଟିଏ ଆଦର୍ଶ ପରିବାର ଗଢ଼ିପାରିବା। କିନ୍ତୁ ଅପରପକ୍ଷରେ ଦେଖିବାକୁ ଗଲେ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇ ପାରିବାରିକ ହିଂସା, ବାଦ ବିବାଦ, କଳହ ଲାଗି ରହିଛି, ଯାହାଦ୍ୱାରା ପାରିବାରିକ ଜୀବନ ବିଶୃଙ୍ଖଳ ହେଉଛି। ତେବେ ଏହି ପାରିବାରିକ ହିଂସା କ'ଣ ଆଉ ଏହି ହିଂସା ନିରୋଧ ପାଇଁ କି କି ଆଇନ ରହିଛି, ଆଜି ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଆଲୋଚନା। ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଆଇନଜୀବୀ।

0: କିରଣ ରାଉତ। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସୁପର୍ଣ୍ଣା ଦତ୍ତ।
1: ବିଶ୍ୱରେ ସବୁଠାରୁ ଛୋଟ ସାମାଜିକ ଏକତ୍ର ବସବାସ କରିବାର

ସେତେବେଳେ ସେ ତାଙ୍କର

ଦେଖନ୍ତୁ ଏଇ କଥା ଯଦି ଆଜି ଘଟୁଛି ସ୍ୱାମୀ ଏକାନବତି କରିବାଟା ଭିନ୍ନ ହେଉଛି ସେଠି ତ ବୁଝେଇବାକୁ କିଏ ଲୋକ ନାହିଁ ତେଣୁ ତ ସ୍ୱାମୀ ସ୍ତ୍ରୀ ଜଣ ରହିଲେ ଅଲଗା ରହିଲେ ସ୍ୱାମୀ ବା ସ୍ତ୍ରୀ ଉଭୟ କର୍ମକ୍ଷେତ୍ର ଗଲେ ଆସିଲା ପରେ ପୁଣି ଯେତେବେଳେ ଘରେ ବିମଳରେ ଜଣେ ଜଣଙ୍କ ଉପରେ ବିରକ୍ତ ହେଲେ ଆଉ ଏତା ପତ୍ର କହି ନାହିଁ ଯେ ତାକୁ ଗୋଟେ ସଲିସ କରିଦେବେ କିନ୍ତୁ ଯୋଉଠି ଏକାନବତି ପରିବାର ଛାଡିକି ଆମେ ଗଲେ ଗୋଟେ ଛୋଟ ପରିବାର ହେଉଛୁ ସେତେବେଳେ ଆମକୁ ସେଇ ବୁଝିଦେବା ଲୋକ ତ ହେବ ମାନେ ସ୍ୱାମୀଙ୍କୁ ଯାହା କହୁଛି ସ୍ତ୍ରୀ ତାକୁ ମାନିବାକୁ ମଧ୍ୟ ପ୍ରସ୍ତୁତ ନୁହଁ ସେତେବେଳେ ଭଲ ମାନେ ପରସ୍ପରକୁ ସହଯୋଗରେ ଘରେ କାମରେ ବି ସହଯୋଗ କରିକି କେମିତି ଶୀଘ୍ର କରିବେ ସେଟା ଆଜି ବିଶ୍ରାମ ଗଲେ ପୁଣି କାଲି ସକାଳେ ଉଠିକି ଉଭୟଙ୍କୁ ଯିବାର ଅଛି କାହିଁକିନା ଆପଣ କହୁଛନ୍ତି ଯେ ଉଭୟଙ୍କ ମଧ୍ୟରେ ଯୁଦ୍ଧର ଠିକ ରେ ତାହେଲେ ସେଠି ପାରିବାରିକ ହିଂସା ବେଶୀ ପାରିବାରିକ ହିଂସା ଗୋଟେ ମାନେ ଗୋଟେ ଦାବି ସ୍ୱରୂପ ଯୋଉଟାକି ପରିବାର ସୁଖ ଶାନ୍ତି ନଷ୍ଟ କରିଦେଉଛି ସମାଜର ସୁଖ ଶାନ୍ତି ସମାଧି ନଷ୍ଟ କରୁଛି ଦେଖନ୍ତୁ ଗୋଟେ ପରିବାରରେ ଯେତେବେଳେ ପରିବାର ହିଂସାର ସମ୍ମୁଖୀନ ହେଉଛି ଲୋକ ସେତେବେଳେ ସେ ପ୍ରତିକ୍ରିୟାଶୀଳ ହେଇକି ଯୋଉ ପ୍ରକାର ଆଚରଣ କରୁଛି ଉଭୟ କ୍ଷେତ୍ର ବିଶେଷରେ ସ୍ୱାମୀ ହେଉ ବା ସ୍ତ୍ରୀ ହେଉ କାରଣ ତାର ପ୍ରଭାବ ଯୋଉ ସନ୍ତାନମାନଙ୍କ ଉପରେ ପଡୁଛି ସେମାନେ ମଧ୍ୟ ମାନସିକ ସ୍ତରରେ ଯୋଉ ଯୋଉ ପ୍ରକାର ସହନଶୀଳତା ଶିଖନ୍ତି ସେମାନେ ଶିଖିପାରୁନାହାନ୍ତି ତାମାନେ ସାମାଜିକ ସ୍ତରରେ ହିଁ ଗୋଟେ ଅସନ୍ତୁଳନର ଅବସ୍ଥା ସୃଷ୍ଟି ହେଉଛି ଆଉ ବି ଦେଖାଯାଏ ଯେ ଶାଶୁ ବୋହୁ ଭିତରେ ସେଇଠି ମାନଙ୍କର ମଧ୍ୟାନ୍ତର ସୃଷ୍ଟି ହେଉଛି କାହିଁକି ଏବଂ ତାର ସମାଧାନର ବାଟ କ'ଣ ସେଇଠି ଯେତେବେଳେ ବାହାରକୁ ଶାଶୁରେ ଆସି ପହଞ୍ଚି ସେତେବେଳେ ଶାଶୁ ବିଶେଷତ ସେଇଠି ଦିନ ବାହାରିକି ଆସିଥିଲେ ତାଙ୍କର ମାନସିକତା ସେ ଅନୁଭବ ସବୁ ନାହିଁ ତାଙ୍କୁ କଣ ଅଭାବ ହେଇଥିଲା ସେ ଅଭାବଟା ଏ କ୍ଷେତ୍ରରେ ସେ ପୂରଣ କରିବା କଥା ଆଉ ବହୁତ ମାନେ ଯେତେବେଳେ ଆସିଲା ଶାଶୁଙ୍କୁ ସେମାନେ ସେତେବେଳେ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଗୋଟେ ନୂଆ ଜାଗାକୁ ଯାଉଛି ସେମାନଙ୍କର ଆଚରଣ ଗତିବିଧି

ମନମତିରେ କିଛି ଅସୁବିଧା ନାହିଁ। ନିଜ ପରିବାରର କୌଣସି ସଦସ୍ୟ ଯେତେବେଳେ ଜଣେ ମହିଳାକୁ ହିଂସା ଅର୍ଜନ କରେ, ସେ ମାନସିକ ହେଇପାରେ, ଶାରୀରିକ ହେଇପାରେ, ଅର୍ଥନୈତିକ ହେଇପାରେ, ବାହାର ଲୋକମାନେ ନିଜ ପରିବାର ମହିଳା ଯେତେବେଳେ ହିଂସାର ଆଚରଣ କରାଯାଏ ତାକୁ ସେଟା ହେଉଛି ପାରିବାରିକ ହିଂସା। ସେମାନେ ସାରା ବିଶ୍ୱ ଯେତେବେଳେ ଜଣାପଡ଼ିଲା ଯେ ମହିଳାମାନଙ୍କ ପ୍ରତି ଏ ପ୍ରକାର ଗୋଟେ ପାରିବାରିକ ହିଂସା ଆଚରଣ ହେଉଛି। 1999 ପ୍ରଥମେ ଜାତିସଂଘରେ ଏ ବିଷୟରେ ଗୋଟେ ଆଲୋଚନାକୁ ଆସିଲା ଯେ ଯେତେବେଳେ ନାରୀ ପ୍ରତି ଯେକୌଣସି ତାରତମ୍ୟର ବିରୋଧ ଏବଂ ତାର ସାଧାରଣ ସୁପାରିଶ ସଂଖ୍ୟା ବାହାରରେ ସୁପାରିଶ କରାଗଲା ଯେ ନାରୀ ପ୍ରତି ଯେକୌଣସି ହିଂସାର ପ୍ରତିରୋଧ କରିବା ପ୍ରତ୍ୟେକ ଦେଶର ଦାୟିତ୍ୱ। ସେମିତି ଆମର ଭାରତରେ 2005 ସେ ଆଇନ୍ରେ କଣ ବ୍ୟବସ୍ଥା ସବୁ ରହିଛି, ଏଇ ଯୋଉ ଆମର ପାରିବାରିକ ହିଂସା।

0: ଆୟୋଗ ଆଇନ ଅନୁସାରେ ଯେକୌଣସି ମହିଳା ତାହା ପ୍ରତି ହିଂସା ଆଚରଣ କରୁଥିବା ସମ୍ପର୍କୀୟଙ୍କ ସହିତ ଏକତ୍ର ବସବାସ କରୁଥିଲେ, ସେ ବିବାହ ହେଉ କୋଉ କୋଉ ପରିପ୍ରେକ୍ଷୀ ଏକାଠି ରହୁଥିଲେ, ସେ ବିବାହ କରିକି ହେଉ କିମ୍ବା ପଶୁ ସନ୍ତାନ ହିସାବରେ ଗ୍ରହଣ କରୁଥିବା ହେଉ, ଭଉଣୀ ହେଉ, ମା ହେଉ, ବିଧବା ହେଉ, ବା ଏକାଠି ମହିଳା ଘର ତାଙ୍କ ସହିତ ରହୁଛି କୌଣସି କାରଣରୁ ଏକାଠି ରହୁଛି, ଏକାନ୍ନବତୀ ପରିବାରର ନାରୀ ଯିଏ ହୁଅନ୍ତୁ ନା କାହିଁକି ସେ ମଧ୍ୟ ଏହି ଆଇନଗତ ସୁରକ୍ଷା ପାଇବା ନିମନ୍ତେ ହୋଇଥାଏ। ଏହା ସ୍ୱାମୀ ବା ସ୍ୱାମୀ ପରିବାରର ଯେକୌଣସି ପୁରୁଷ ସଦସ୍ୟଙ୍କ ପ୍ରତି ପ୍ରଯୁଜ୍ୟ, ମାତ୍ର ସ୍ୱାମୀ ପରିବାରର ମହିଳା ସଦସ୍ୟ ବା ପୁରୁଷ ସଦସ୍ୟ ସ୍ତ୍ରୀ ବା ନାରୀ ବିରୁଦ୍ଧରେ ଏହି ଆଇନକୁ ଉପଯୋଗ କରି ଦରଖାସ୍ତ କରିପାରିବେ ନାହିଁ। ମାନେ ସ୍ପଷ୍ଟୀକରଣ ଦିଆଯାଇଛି ଯେ ଏହି ପାରିବାରିକ ହିଂସା ନିରୋଧ ଆଇନ ପାଇଁ ମହିଳା ସଦସ୍ୟମାନେ ତାଙ୍କ ପ୍ରତି କରୁଥିବା ମହିଳା ବା ପୁରୁଷଙ୍କ ବିରୁଦ୍ଧରେ କରିପାରିବେ, କିନ୍ତୁ ଯେଉଁ ପରିବାର ଥାଇକି ସେ ଏକତା କରୁଛି ସେହି ପରିବାର ଲୋକମାନେ ତାହା ବିରୁଦ୍ଧରେ ଏ ଆଇନକୁ ପ୍ରୟୋଗ କରିପାରିବେ ନାହିଁ। ଦ୍ୱିତୀୟ ଖୁବ୍ ପଢ଼ାଯାଉଛି ପାରିବାରିକ ହିଂସା ଯେପରି ଯେକୌଣସି ପ୍ରକାର ହିଂସା ହେଇପାରେ ସେଟା ଶାରୀରିକ ହେଇପାରେ, ମାନେ କଥାବାର୍ତ୍ତା କଟୁ କଥା କହିକି ବାକ୍ୟ ବିନିମୟ ହେଇପାରେ, ଯାହାର ଗାଳି ଗୁଲଜ କରିବା ମଧ୍ୟ ଗୋଟେ ପାରିବାରିକ ହିଂସା, ସେଟା ଯେଉଁ ଶାରୀରିକ ନହେଲେ ଗୋଟେ ମନରେ ମତେ କଷ୍ଟ ଦେଉଛି। ମାନସିକ ବା ଅର୍ଥନୈତିକ ନିର୍ଯାତନା ବା ଯୌତୁକ ଜନିତ ସମସ୍ତ ପ୍ରକାର ହିଂସା ଏହି ଆଇନର ପରିସର। ଆଉ ତୃତୀୟ କଥା ହେଉଛି ଏହି ଆଇନ ନାରୀକୁ ଏକ ସୁରକ୍ଷିତ ବାସଗୃହ ପ୍ରାପ୍ତିର ଅଧିକାର ପ୍ରଦାନ, ସେ ବାସଗୃହ ତାର ସ୍ୱାମୀ ଗୃହ ହେଉ ବା ମିଳିତ ଭାବରେ ରହୁଥିବା ବାସଗୃହ ହେଉ ସେଠାରେ ତାର କୌଣସି ସ୍ୱତ୍ୱାଧିକାର ଥାଉ ବା ନଥାଉ, ଏହି ଆଇନର ବାସଗୃହ ଅଧିକାର ପ୍ରାପ୍ତିର ଏକ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ରାୟ ବଳରେ ସାବ୍ୟସ୍ତ ହେବ। ଯଦି କିଏ ଏହି ପାରିବାରିକ ହିଂସାର ଶିକାର ହୁଏ ସେ କେମିତି ଆଇନରେ ଆସୁଛି? ଏହି ଆଇନରେ ପାରିବାରିକ ହିଂସା ନିରୋଧ ଆଇନରେ ମାଜିଷ୍ଟ୍ରେଟ ପଞ୍ଚାୟତ ମାଜିଷ୍ଟ୍ରେଟଙ୍କୁ ଗୋଟେ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି, ଯାହାଫଳରେ ସେ କ'ଣ କରିପାରିବେ ନା ପ୍ରତିପକ୍ଷଙ୍କୁ ଅଭିଯୋଗକାରୀ ପ୍ରତି ଯେକୌଣସି ହିଂସା ଆଚରଣ ପ୍ରତି କଟକଣା ଲାଗୁ କରିପାରିବେ। ଯିଏ ଦରଖାସ୍ତ କରିବାକୁ ଆସିଲେ ତାଙ୍କ ବିରୁଦ୍ଧରେ ତ ଗୋଟେ ଅଭିଯୋଗ ଆଣିଥିବେ ନା, ତାଙ୍କୁ ସେ ଗୋଟେ ରାୟ ଦେବେ ଯେ ଦେଖ ତୁମେ ତାଙ୍କୁ ଏହି ପ୍ରକାର ଆଚରଣ କରିପାରିବ ନାହିଁ। ଯେପରି କୌଣସି କାର୍ଯ୍ୟ କରିବାକୁ ନିବୃତ୍ତ କରୁଥିବା, କୌଣସି ସ୍ଥାନକୁ ଯିବାରେ ଆପତ୍ତି କରୁଥିବା, କୌଣସି ପୂର୍ବ ବ୍ୟବହୃତ ବସ୍ତୁ ବ୍ୟବହାର କରିବାରେ ବଞ୍ଚିତ କର କରୁଥିବା ଏହି ପ୍ରକାର ଯୋଉ କଟକଣା ତମ ଏଗୁଡାକୁ ମଧ୍ୟ ସେହି ପାରିବାରିକ ହିଂସା ଆଚରଣ ବିଧିରେ ଯାଉଛି, ଯୋଉଟାକି ନିରୋଧ ଆଇନ ଦ୍ୱାରା ଆମେ ତାକୁ ଅଟକି କରିବା। ଏସବୁ ପାଇବା ପାଇଁ ସୁବିଧାଟା ଆମକୁ ଆମ ଅଞ୍ଚଳର ଯୋଉ ମାଷ୍ଟର ଅଛନ୍ତି ସ୍ଥାନୀୟ ମାଷ୍ଟରଙ୍କ ପାଖକୁ ଯାଇକି ଦରଖାସ୍ତ କରିବାକୁ ପଡ଼ିବ ଯେ ମୋତେ ଏଇଭଳି ଆଚରଣ କରାଯାଉଛି, ତାହେଲେ ସିଏ ତାକୁ ବନ୍ଦ କରିବା ପାଇଁ ଗୋଟେ ଆଦେଶ ଦେବେ ଯେ ନା ତୁମେ ତାଙ୍କୁ ଏଭଳି ଆଚରଣ କର ନାହିଁ। ଅଭିଯୋଗକାରୀ ପ୍ରତି ହିଂସା ଆଚରଣ କରିବାକୁ ବା ସେଥିରେ ସହଯୋଗ କରୁଥିବା ତାର ପରିବାରର ଅନ୍ୟ ଆତ୍ମୀୟମାନଙ୍କ ପ୍ରତି ମଧ୍ୟ ସେହି ପ୍ରକାର ଘଟଣାକୁ ଗାଁ ସଦସ୍ୟ ନାହାନ୍ତି, ମହିଳା ହଉ ପୁରୁଷ ହଉ ଯେକୌଣସି ଲୋକମାନେ ଯେତେ ଜଣ ଲୋକ କରୁଛୁ ସମସ୍ତଙ୍କ ପ୍ରତି ହେବ ଯେ ନାଇଁ ତାକୁ ତା ପ୍ରତି ସେ ପ୍ରକାର ପାରିବାରିକ ହିଂସା କିନ୍ତୁ କରାନାହିଁ। ଆଉ ଗୋଟେ ଆସୁଛି ସେ ମାମଲାରେ ଏକ ସୁରକ୍ଷା ଅଫିସର ନିଯୁକ୍ତ କରାଯାଇପାରେ, କିଭଳି ଆପଣଙ୍କୁ ଉପଲବ୍ଧ କରାଯିବ ସେ କାମ କରିବା ପାଇଁ ମଧ୍ୟ ଗୋଟେ ସୁରକ୍ଷା ଅଫିସର ପ୍ରୋଟେକ୍ସନ ଅଫିସର ଗୋଟେ ଆପଣଙ୍କୁ ଦିଆଯିବ। ଧରନ୍ତୁ ସେ କହିଲେ ଅର୍ଡର ଦେଲେ ଆପଣ ପାଳନ କରୁନାହାନ୍ତି, ତେଣୁ ତାକୁ ପାଳନ କରିବା ପାଇଁ ହେଲା କି ନାହିଁ ସେ କାର୍ଯ୍ୟକାରୀ ହେଲା କି ନାହିଁ ତାକୁ ଦେଖିବା ପାଇଁ ମଧ୍ୟ ଗୋଟେ ସୁରକ୍ଷା ଅଫିସର କରାଯିବ। ସ୍ୱେଚ୍ଛାସେବୀ ଅନୁଷ୍ଠାନ ରହିଛି ସବୁ ତାଙ୍କ ଥ୍ରୁରେ ଆସିକି ସେମାନେ ଲୋକାଚାର କରିଦେବେ ପ୍ରକୃତରେ ଯେଉଁ ଆଦେଶ ଆପଣ ପାଇଲେ ସେଠି ଆପଣଙ୍କର କାର୍ଯ୍ୟକାରୀ ହେଉଛି କି ନାହିଁ।
1: ଯଦି ନ ହୁଏ ତାହେଲେ କେମିତି ଦୋଷକୁ ଦଣ୍ଡ ଦିଆଯିବ,
0: ଜରିମାନା କରାଯିବ ଅଣ୍ଡକ ଡାକିକି ତାଙ୍କୁ ଗୋଟେ ଦିଆଯିବ ଯେ ଏଇଭଳି ଭଳି କଥା କରିବ ନାହିଁ ତମେ କହିବାକୁ ପଡିବ। ଆଉ ତାପରେ ଯଦି ସମାନ କରନ୍ତି କୋର୍ଟ ଅଫ୍ ମ୍ୟାନ୍ ଆମେ

ସେମାନେ ଏଇଟା ଖାଲି ମୁଁ ସହିଯିବି ସେଟା କିଛି ବୁଦ୍ଧିମତା କଲେ ନାହିଁ। ସେମାନେ ସହୁଛନ୍ତି ଗୋଟେ ହେଉଛି ପ୍ରଥମତଃ ସେମାନେ ଉପାୟ କୌଣସି ଜାଣନ୍ତି ନାହିଁ, ତେଣୁ ଏଇଟା ଆଉ ବର୍ତ୍ତମାନ କେବଳ ନାରୀର ଦାୟିତ୍ୱ ନୁହେଁ, ଏଇଟା ଗୋଟେ ସାମାଜିକ ଦାୟିତ୍ୱ ସମସ୍ତଙ୍କ ପାଇଁ। ସେଥିରେ ମୋର ସମାଜଙ୍କ ପାଇଁ ମୋର ବାର୍ତ୍ତା ପାଉଛି ଗୋଟେ ଯେ ଆଇନ ପ୍ରଣୟନ କରିବା ଗୋଟେ କଥା ଏବଂ ତାର ଉପଯୋଗ କରିବା ଆଉ ଗୋଟେ କଥା, ତେଣୁ ଯେଉଁମାନଙ୍କୁ ସେ ଆଇନ ପ୍ରଣୟନଟା କରିବା ତାର ଉପଯୋଗ କରିବା ଦୁଇଟା ଯାକ ସମସ୍ତଙ୍କର ସହଯୋଗରେ ହୋଇଥାଏ। ଆମ ଘର ଅଶାନ୍ତିର କାରଣ ଯଦି ଆମେ କେବଳ ସୁସ୍ଥ ସମୟରେ ଚିନ୍ତା କରିବା ଏଇଥିପାଇଁ ଅଶାନ୍ତି ହେଲା, ତାହେଲେ ଆମେ ଅଶାନ୍ତିକୁ ଦୂର କରିବା ସହଜ ହେବ।

ସୀସାଲ କାର୍ଯ୍ୟକ୍ରମ ଆମ ଆଇନ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ରଞ୍ଜିତା ପାତ୍ର, ପ୍ରଯୋଜନା କରିଥିଲେ ସତ୍ୟସ୍ମିତା ବେହେରା।

0: विश्व के सबसे बड़े जन आंदोलन से जुड़ने के लिए स्कैन करें या विजिट करें www.swachhatahi seva.gov.in।
1: ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରାତି 9:30 ଏବଂ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପାରିବାରିକ ଧାରାବାହିକ ଶ୍ରୀହରିଙ୍କ ସଂସାରର ତୃତୀୟ ଭାଗ ରାତି 8:30 ରଚନା ଗୋପାଳ ଛୁଟ୍ର ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଥମେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଚଳଚ୍ଚିତ୍ର ଲଗାନ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପିପୁଲ୍ସ ପଦ୍ମ ଆକାଶବାଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ପରବର୍ତ୍ତୀ ଏସଏମଏସ୍ ଟିକୁ ଦେଇଛନ୍ତି ସୁନିତା ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ଛଅ ଖଣ୍ଡ କାଠ କୁମାର ବାପି ଗାଇଥିବା ଏହି ଗୀତଟିକୁ ଶୁଣିବା ପାଇଁ ଆପଣଙ୍କ ଅନୁରୋଧର ଗୀତକୁ ଆପଣଙ୍କୁ ଶୁଣାଇ ଦେଉଛୁ। ଗୀତ ରଚନା ଅରୁଣ ମନ୍ତ୍ରୀ ଧୋକା ଆଲବମ୍ର ଏହି ଗୀତଟି।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟିକୁ ଦେଇଛନ୍ତି କବିତା ମିଶ୍ର, ସେକ୍ଟର 9 CDA କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚିତ୍ତରଞ୍ଜନ ଜେନା ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ରଜନୀକାନ୍ତ ନାୟକ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆପଣମାନେ ହେଲେ ବାପୁଜୀ ପାତ୍ର, ବାଉରୀ ବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ଦୁଇଟି ହୃଦୟ ଆଲବମ୍ର ବାବୁଲ ସୁପ୍ରିୟ ଗାଇଥିବା ଏହି ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମିଟୁ ପାତ୍ର, ବାଉରୀ ବନ୍ଧୁ ପାତ୍ର, ସୁଦାମ ଦେବତା, ଦୁର୍ଯ୍ୟୋଧନ ପାତ୍ର, ବିଲହାଟ, ମହମ୍ମଦପୁର, କଟକରୁ। ଛାଡ଼ ମାଡ଼ଖିଆ ବୁଦ୍ଧି ଏହି ଗୀତଟିକୁ ଆପଣ ଶୁଣିବା ପାଇଁ ଚାହିଁଛନ୍ତି, ଯାହାକୁ ରଚନା କରିଛନ୍ତି ଗଣକବି ବୈଷ୍ଣବ ପାଣି, ଗାଇଛନ୍ତି ଶ୍ରୀଚରଣ।

0: ନିଜ ରଚନାରୁ।
1: ନଦୀର ନାମ ଅଳସ କନ୍ୟା, ତୀରର ନାମ ତନ୍ଦ୍ରା।

0: ସୁନ୍ଦରୀ ସେଇ ପାଣି ପିଉଛି ବିଲ ସୁନ୍ଦରୀ
1: କହୁଥିବି କହୁଥିବି ବାରିଆରେ ଜୀବନ ହରାଇ ଦେବି
0: କହୁଥିବି
1: କହୁଥିବି
0: କହୁଥିବି।
2: ଶେଷରେ ଗୀତଟିକୁ ଗାଇଛନ୍ତି ଗୀତା ପଟ୍ଟନାୟକ, ଗୀତ ରଚନା ବିନୋଦିନୀ ଦେବୀ।

ଏଇଠି ଶେଷ କରୁଛୁ ଆଜିର ଚିରାହରିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ପ୍ରଚାର କରୁଛୁ ମିଳିତ କଣ୍ଠରେ ଦେଶଭକ୍ତି ଗୀତ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ପରିବେଷଣ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ ଗୀତ ରଚନା ନଟବର ସାମନ୍ତରାୟ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଶୋର ଚକ୍ର।

0: ପିଲାଏ, ଏବେ ତମର ଖରା ଛୁଟି, ପ୍ରବଳ ଗୁଣୁଗୁଳି ଆଉ ଗରମ, ବାହାରେ ଝାଞ୍ଜି ପବନ, ରାସ୍ତାଘାଟ ଫାଙ୍କା, ତମେ ସବୁ ଘରେ ବସି କଣ କରୁଛ? କିଏ ଟିଭିରେ ଖେଳ ଆଉ ଚଳଚ୍ଚିତ୍ର ଦେଖୁଛି ତ କିଏ ମୋବାଇଲ ଧରିଛି। ପିଲେ, ଆମେ ଯଦି ଏଇ ଅବସର ସମୟକୁ କିଛି ନୂଆ ବିଷୟ ଶିଖିବାରେ ବିନିଯୋଗ କରିବା ତାହେଲେ କେତେ ଭଲ ହବ ନା? ସମୟ କଟିବା ସହ ଆମେ କିଛି ଶିଖିବା ମଧ୍ୟ। ଆସ ଆଜି ଆମେ ଜାଣିବା ଅତି ଜଣାଶୁଣା ବିଷୟରେ, ତାହେଲା ଚିତ୍ରକଳା ବା ଡ୍ରଇଂ। ଆମେ ତ ଛୋଟବେଳୁ ଚିତ୍ର ଆଙ୍କିଛୁ, କିନ୍ତୁ ଚିତ୍ରକଳାର କିଛିଟା ନିୟମ ରହିଛି, କିଛିଟା କାଏଦା ମଧ୍ୟ ରହିଛି। ଆଜି ଆମେ ସେସବୁ ବିଷୟରେ ଜାଣିବା। କହନ୍ତି ନା, କିଛି ଭଲ କାମ କରିବା ଆଗରୁ ଠାକୁରଙ୍କ ନାମ ସ୍ମରଣ କରିବା। ତେବେ ଆସ, ଡ୍ରଇଂ ବିଷୟରେ ଜାଣିବା ପୂର୍ବରୁ ଆମେ ଶୁଣିବା ଭଜନଟିଏ।
1: ନମସ୍କାର, ମୁଁ ସରସ୍ୱତୀ ଭୋଇ, ମୁଁ ପାର୍ବତୀ ନୋଦାଲ ବିଦ୍ୟାପୀଠରେ ପଢୁଅଛି, ବଳେଶ ମଜା କଟକ। ମୁଁ ଭଜନ ଗାଇବି, ନୀତିରାମ ନାମ ଗାଁରେ ପରାଣ, ଆର ଲେଖକ ହଉଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

0: ଭଜନ ତ ଶୁଣିଲ, ଏବେ ଖୁସି ମନରେ ଧ୍ୟାନ ଦେଇ ଆସ ଶୁଣିବା ଚିତ୍ରକଳା ସମ୍ପର୍କରେ, କହିଛନ୍ତି ମହିମା ଦାସ।
1: ପିଲାଏ, ଖରା ଛୁଟି ହେଇଗଲା, ସବୁଠୁ ଲମ୍ବା ଏ ଛୁଟି। ଏବେ ମନ ଆଉ ଦେହ ହାଲୁକା କରିବାର ବେଳ, ଟାଣ ଖରାରେ ଘରୁ ତ ବାହାରି ହବନି। ଚାଲ ଘରେ ବସି ବସି ଛବି ଆଙ୍କିବା, ପ୍ରଥମେ ପେନସିଲରେ ଆଙ୍କିବା ଆଉ ତାପରେ ରଙ୍ଗ ବୋଳିବା। ତୁମେ ଜାଣିଥିବ ନିଶ୍ଚୟ ଚିତ୍ରକଳା ଗୋଟିଏ ଉତ୍କୃଷ୍ଟ କଳା, ଇଂରାଜୀରେ ଯାହାକୁ ଫାଇନ୍ ଆର୍ଟ କହନ୍ତି। ଚିତ୍ରକଳା ପୁଣି କେତେ ଭାଗରେ ବିଭକ୍ତ? ଚିତ୍ରକଳା ଦୁଇ ଭାଗରେ ବିଭକ୍ତ, ଗୋଟିଏ ହେଲା ଚାରୁକଳା ଫାଇନ୍ ଆର୍ଟ, ଆଉ ଅପରଟି ହେଲା କାରୁକଳା, ଯାହାକୁ ଇଂରାଜୀରେ କ୍ରାଫ୍ଟସ କହନ୍ତି। ଉଦାହରଣ ହେଲା ପିପିଲିର ଚାନ୍ଦୁଆ, ଆସନ, ଛତ୍ରୀ, ଦେଖିଥିବ ଆମର ନୀତିଦିନିଆ ଦରକାରୀ ଦ୍ରବ୍ୟ ଗୁଡ଼ିକରେ ଯେଉଁ ସୁନ୍ଦରତା ଫୁଟେଇବାର ଯେଉଁ ପ୍ରଚେଷ୍ଟା ଥାଏ ତାହା ହେଲା କାରୁକଳା। ଆଉ ଏଥିରେ ସୃଜନ ଶକ୍ତିର ଭୂମିକା ବଡ଼ ଗୁରୁତ୍ୱପୂର୍ଣ୍ଣ, ବିନା ସୃଜନ ଶକ୍ତିରେ ଏ କାମ କରିହେବ ନାହିଁ। ଡ୍ରଇଂ ହେଉ କି ପେଣ୍ଟିଂ, ଉଭୟ କିନ୍ତୁ ଚିତ୍ରକଳାର ବିଷୟବସ୍ତୁ। ଆଚ୍ଛା, ଚିତ୍ର ଅଙ୍କନ କ'ଣ? ପ୍ରଥମେ ଜାଣିବା କୌଣସି ପୃଷ୍ଠଭୂମି, ଇଂରାଜୀ ଯାହାକୁ ସର୍ଫେସ୍ କହନ୍ତି, ଯେମିତିକି କାଗଜ, କ୍ୟାନଭାସ, କାଠ ପଟା, ଘରର ଚଟାଣ, କାନ୍ଥ ବା ପଥରରେ ବିଭିନ୍ନ ବସ୍ତୁ ଓ ଭାବକୁ

0: ଚିତ୍ର ରୂପରେ ପ୍ରକାଶ କରିବା ହେଲା ଚିତ୍ରାଙ୍କନ। ହୁଏ କେମିତି? କେତେ ଗୋଟେ ରେଖା ସାହାଯ୍ୟରେ ଛବି ଆମେ ଆଙ୍କୁ, କିମ୍ବା ଡିଜାଇନ ଯାହାକୁ ମଣ୍ଡଳ କହନ୍ତି, ଅଙ୍କାଯାଇପାରେ। ମୋଟ ଉପରେ ରେଖା ବା ଗାର ଗୁଡ଼ିକ ହେଉଛନ୍ତି ଚିତ୍ରକଳାର ବର୍ଣ୍ଣମାଳା। ରେଖାଙ୍କନ କେଉଁଥିରୁ ଅଭ୍ୟାସ କରିବ? ଖଡ଼ି ଅଛି, କ୍ରେୟନ ଅଛି, କୋଇଲା ଖଣ୍ଡ ଅଛି, ଚାର୍କୋଲ ଯାହାକୁ କହନ୍ତି, ପେନ୍ ଅଛି, ପେନ୍ସିଲ ଅଛି, ଖାସ କରି ତୁଳି ଅଛି ନା। ଏହିସବୁ ଉପକରଣ ମାଧ୍ୟମରେ ଆମେ ରେଖା ଅଙ୍କନ ଅଭ୍ୟାସ କରିପାରିବା। ତୁମେ ହୁଏତ ଜ୍ୟାମିତି ପାଠରୁ ଜାଣିଥିବ ଯେ ଗୋଟିଏ ଗାର ବା ରେଖା କେତୋଟି ବିନ୍ଦୁର ସମଷ୍ଟି ମାତ୍ର, ଦୁଇଟି ବିନ୍ଦୁକୁ ଯୋଡ଼ିଲେ ଗୋଟିଏ ଗାର ପଡ଼େ। ଆଚ୍ଛା, ରେଖା ଗୁଡ଼ିକ ସବୁ ଆଙ୍କିବା କେମିତି? ରେଖା ଦୁଇ ପ୍ରକାର, ଗୋଟିଏ ସିଧା ଆଉ ଗୋଟିଏ ବକ୍ର ବା ବଙ୍କା, ଜାଣିଛ। ଏ ଦୁଇଟି ରେଖାକୁ ଆମେ ଯଦି ତାର ଦିଗ ବଦଳେଇବା, ତା ଦିଗ ବଦଳେଇବା, ଉପରୁ ତଳ ଅଛି, ବାହାରୁ ଡାହାଣକୁ ନେବା, ତାକୁ ଯଦି ବଦଳେଇକି ଆମେ ଆଙ୍କିବା, ତାହେଲେ ସେଇ ଯୋଉ ଦୁଇ ପ୍ରକାର ରେଖା ଆମେ ଦେଖୁଛୁ, ସିଧା ରେଖା ଆଉ ବକ୍ର ରେଖା, ସେ ସମୁଦାୟ ବାରଟା ରେଖା ହବ। ମାନେ ସରଳ ରେଖା ହବ ଚାରିଟି ଆଉ ବକ୍ର ରେଖା ହବ ଆଠଟି। ତ ପ୍ରଥମେ ଆମେ ଚାରିଟି ସରଳ ରେଖାରୁ ଅଙ୍କନ ଅଭ୍ୟାସ ଆରମ୍ଭ କରିବା, ତାପରେ ଆଠଟି ବକ୍ର ରେଖା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏଇ ଯୋଉ ବାର ଗୋଟି ଜାଦୁକରୀ ରେଖା ଅଛି, ତା ସାହାଯ୍ୟରେ ଆମେ ବିଶ୍ୱର ଯେକୌଣସି ବସ୍ତୁ ଖୁବ୍ ସହଜରେ ଆଙ୍କିପାରିବା। ପେନ୍ସିଲକୁ ମୁନିଆ କରି କାଟିବ, ଆଉ ପେନ୍ସିଲ ମୁନଠାରୁ ପ୍ରାୟ 2 ଇଞ୍ଚ ଉପରକୁ ହାଲୁକା ଭାବରେ ଧରିକି ଗାର ଟାଣିବ। ସ୍କେଲ କିମ୍ବା ଅନ୍ୟ କୌଣସି ଜ୍ୟାମିତିକ ଯନ୍ତ୍ରପାତି ବ୍ୟବହାର କରିବ ନାହିଁ, ଏଇଟା ମନେ ରଖିଥିବ ପିଲା। ଆଉ ଚାରିଟି ଯୋଉ ଚିତ୍ରାଙ୍କନ, ଚାରିଟି ମୌଳିକ ଉପାଦାନ ଅଛି। କ'ଣ ନା, ଆମେ ଯେତେବେଳେ ଚିତ୍ରଟିକୁ ଆଙ୍କିବା, ଦେଖିବା ଗୋଟେ ବସ୍ତୁର ବା ଗୋଟେ ପ୍ରାଣୀର ତାର ଆକାର ଆଉ ଆକୃତିଟା କେମିତି, ଚିତ୍ରଯୋଗ୍ୟ ହେବା ଦରକାର ସେ ବସ୍ତୁ ବା ପ୍ରାଣୀ। ସେ ଆକାର ଯେମିତି ଅଛି ଆମକୁ ସେମିତି ଆଙ୍କିବାକୁ ପଡ଼ିବ, ସେ ଯେଉଁଭଳି ଦିଶୁଛି ଆମକୁ ସେମିତି ଆଙ୍କିବାକୁ ପଡ଼ିବ। ହୁଏତ କିଏ ଆୟତକାର ହେଇଥିବ, ତ୍ରିଜ୍ୟାକାର ହେଇପାରେ, ଗୋଲାକାର ହେଇପାରେ, ଇତ୍ୟାଦି ବିଭିନ୍ନ ପ୍ରକାର ଆକାର ଅଛି ଜ୍ୟାମିତିକ। ଆଉ ଯୋଉଗୁଡ଼ାକ ଆକୃତି କରିବାକୁ ହୁଏ, ବାହ୍ୟ ସୀମା ରେଖା ଆଉଟଲାଇନ୍ ଟାଣିକି ସେ ବସ୍ତୁ ବା ପ୍ରାଣୀର ଆକୃତି ଆଙ୍କିବା। ଏକ, ଏଇଟା ହେଲା ଏକ ଆକାର ଓ ଆକୃତି। ଦୁଇରେ ହେଲା ସ୍ଥିତି, ପୋଜିସନ୍ ଦେଖିବା, ଯେ ବସ୍ତୁ ପ୍ରାଣୀର କୌଣସି ଏକ ନିର୍ଦ୍ଦିଷ୍ଟ ତାର ଯୋଉ ଅବସ୍ଥା ଅଛି, କଣ୍ଡିସନ ଅଛି, ଯୋଉ ପୋଜିସନ ସେ ଅଛି, ସେଇ ହିସାବରେ ଆଙ୍କିବା। ଏବଂ ତାପରେ ହେଲା ପ୍ରପୋର୍ସନ, ଅନୁପାତ ଯାହା କୁହନ୍ତି, ବସ୍ତୁ ଆଉ ପ୍ରାଣୀର ବିଭିନ୍ନ ଅଂଶକୁ ଉଚିତ ଅନୁପାତ ଅନୁସାରେ ଆଙ୍କିବା। ଚାରିରେ କ'ଣ ହେଉଛି ନା, ଦିଗ ଅଛି, ଡିରେକ୍ସନ, ଯେ ଗାର ଟାଣିବାର ଯୋଉ ପଦ୍ଧତି ଅଛି, ଆଉ ଛାଇ ଆଲୁଅର ଗୋଟେ ଦିଗ ଥାଏ, ଛାଇ କେଉଁ ପଟେ ଆଲୁଅ ପଡୁଛି, ଛାଇ କେଉଁ ପଟେ ପଡ଼ିବ, ଛାଇ ଯଦି ଆଲୁଅ ପଡୁଛି ଡାହାଣ ପଟେ, ଛାଇ ନିଶ୍ଚିତ ପଡ଼ିବ ବାମ ପଟେ। ତ ଏଇସବୁକୁ ଲକ୍ଷ୍ୟ କରିକି ତମକୁ ଚିତ୍ର ଆଙ୍କିବାକୁ ହେବ। ପ୍ରଥମେ ପତାକା, ମହମବତୀ, ବାଇଣ୍ଡିଙ୍ଗ ବହି, ସିଡ଼ି, ଧନୁତିର, ଖୋଲା ଛତା, ଆଇସ୍କ୍ରିମ, ଟେବୁଲ ଲ୍ୟାମ୍ପ, ବେଲୁନ, ଦୀପ, ପେଣ୍ଡୁ, ଏସବୁ ଆଙ୍କିବ। ତାପରେ ଆଉ ଗୋଟେ ପର୍ଯ୍ୟାୟରେ ଦୁଇ ଗୋଟି ପତ୍ର, କଢ଼ି, ଥୁଣ୍ଟା ଡାଳ, କନିଅର ଫୁଲ, ପଦ୍ମ ଫୁଲ ଆଙ୍କିବ। ଆଉ ଗୋଟେ ପର୍ଯ୍ୟାୟରେ ଅଙ୍ଗୁରୁ, ଚେରି, ଆମ୍ବ ଆଙ୍କିବ। ଆଉ ଗୋଟେ ପର୍ଯ୍ୟାୟରେ ଆଳୁ, ମୂଳା, କାକୁଡ଼ି, ଝୁଡ଼ଙ୍ଗ ଛୁଇଁ, ଏସବୁ ଆଙ୍କିବ। ତାହେଲେ କ'ଣ ହବ ନା, ତମର ଗୋଟେ ଧାରାଗତ ଅଙ୍କନ ଅଭ୍ୟାସ ଚାଲିବ। ଡ୍ରଇଂ କରିବାର ଇଏ ହେଉଛି ଧାରା। ମୋର ଆଶା ଯେ ତମେ ଏସବୁ ଭଲ ଭାବରେ ଅଭ୍ୟାସ କରିବ। ରେଖା ଗୁଡ଼ିକ ବହୁତ ହେଉଛି ଗୁରୁତ୍ୱପୂର୍ଣ୍ଣ, ଏବଂ ରେଖା ଗୁଡ଼ିକ ତମେ ଯେତେବେଳେ ଚିହ୍ନିଯିବ ରେଖା କୋଷରୁ, ତମେ ଦେଖିବ ଡ୍ରଇଂ କେତେ ସହଜ ହେଇଯାଇଛି ତମ ପାଇଁ। ତମେ ଆରାମସେ ତମେ ଚିତ୍ର, ଯେକୌଣସି ଚିତ୍ର ଆଙ୍କିପାରିବ, ଏଥିରେ କୌଣସି ସନ୍ଦେହ ନାହିଁ।
1: ଜାଣିଲ ପିଲେ, ବିନ୍ଦୁର ସମଷ୍ଟି ରେଖା ସୃଷ୍ଟି କରେ, ଏହି ରେଖାକୁ ଯୋଡ଼ି ଯୋଡ଼ି ଆମେ ଚିତ୍ରଟି ଆଙ୍କିଥାଉ। ତମେମାନେ ଏହି ଆଲୋଚନାରୁ ନିଶ୍ଚୟ କିଛି ଶିଖିଥିବ। ତମମାନଙ୍କୁ ଚିତ୍ରକଳା ସମ୍ପର୍କରେ କହୁଥିଲେ ମହିମା ଦାସ। ଆସ ପିଲେ, ଏଥର ସରସ୍ୱତୀ ଭୋଇଙ୍କ କଣ୍ଠରେ ଶୁଣିବା ଆଉ ଗୋଟିଏ ଗୀତ।
2: ଦେଶାତ୍ମବୋଧକ ଗୀତ ଗାଇବାକୁ ଯାଉଛି, ଆର ଲେଖକ ହେଉଛନ୍ତି ଅଭିରାମ।

0: ପିଲାମାନେ ଏବେ ଚାରିଆଡ଼େ ବେଶ ଖରା ଗରମ ଅନୁଭୂତ ହେଉଛି। ମଣିଷଠାରୁ ନେଇ ଗଛପତ୍ର ଜୀବଜନ୍ତୁ ସେ ଜଳଚର ହେଉ କି ସ୍ଥଳଚର ସମସ୍ତେ ଗରମରେ କଲବଲ। ଏହି ଗରମ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଆମେ ଯଦି ଆଜିଠୁ ସତର୍କ ନ ହେବା ତେବେ ଏହା ଆଗକୁ ଆହୁରି ବିପଜ୍ଜନକ ହେବ। ପ୍ରଦୂଷଣ ରୋକିବା, ଏସି ଆଉ ଯାନବାହନର ବ୍ୟବହାର କମେଇବା, ନୂତନ ଜଙ୍ଗଲ ସୃଷ୍ଟି କରିବା, ଏସବୁ କଲେ ଆମେ ପରିବେଶକୁ ସଜାଡ଼ି ପାରିବା। ଆସ ଜାଣିବା ଏହି ଗ୍ରୀଷ୍ମ ଋତୁ ବିଷୟରେ କହିଛନ୍ତି ଆଶୁତୋଷ ମିଶ୍ର।
1: ପିଲାମାନେ, ଗ୍ରୀଷ୍ମ କହିଲେ ତମ ମନ ଆଖିରେ କଣ ଦେଖାଯାଉଛି କହିଲ? କଣ କହିଲ? ଧପ୍ ଧପ୍ ଖରା, ପ୍ରବଳ ଗରମ, ଝାଳ ଆଉ ଅଂଶୁଘାତ। ବାସ୍ ବାସ୍, ଟିକେ ରୁହ। କଣ ଗ୍ରୀଷ୍ମର ଭଲ କଥା କିଛି ନାହିଁ? ଆରେ ବା, ତମେମାନେ ତ ମନେ ପକେଇଲଣି ଆଇସ୍କ୍ରିମ୍, ଆମ୍ବ, ତରଭୁଜ ଆଉ ଖରାଛୁଟି। ଗ୍ରୀଷ୍ମ ଏକ ଋତୁ, ବହିରେ ସିନା ଲେଖା ହୋଇଛି ବର୍ଷକୁ ଛଅ ଗୋଟି ଋତୁ, ଅସଲରେ ଆମେ ତିନି ଗୋଟି ଋତୁକୁ ହିଁ ଅଧିକ ଅନୁଭବ କରିପାରୁ। ସେଗୁଡ଼ିକ ହେଉଛି ଗ୍ରୀଷ୍ମ, ବର୍ଷା ଆଉ ଶୀତ। ମୁଁ ଆଜି ତୁମକୁ ଗ୍ରୀଷ୍ମ ସମ୍ପର୍କରେ କିଛି ମଜା ମଜା କଥା କହିବି। ଭାରତରେ ଗ୍ରୀଷ୍ମ ମାର୍ଚ୍ଚରୁ ଜୁନ୍ ଯାଏଁ ଅନୁଭୂତ ହୁଏ। ଭାରତ ଏକ ବିରାଟ ଦେଶ। ଏଠି ଦେଶର ଭିନ୍ନ ଭିନ୍ନ ଭାଗରେ ଭିନ୍ନ ଭିନ୍ନ ସମୟରେ ସର୍ବାଧିକ ଗରମ ଅନୁଭବ ହୁଏ। ଯେମିତିକି ଦେଶର ଦକ୍ଷିଣ ଭାଗରେ ମାର୍ଚ୍ଚ ମାସରେ ଗରମ ଅଧିକ ହେଲାବେଳେ ଉତ୍ତରରେ ମେ ମାସରେ ଗରମ ସର୍ବାଧିକ। ସୂର୍ଯ୍ୟର ଉତ୍ତରାୟଣ ଗତି ଯୋଗୁଁ ଭାରତରେ ଗ୍ରୀଷ୍ମ ଋତୁ ଅନୁଭବ ହୁଏ। ଏହି ସମୟରେ ସୂର୍ଯ୍ୟରଶ୍ମି ପୃଥିବୀ ପୃଷ୍ଠରେ ପ୍ରାୟ ସଳଖ ପଡ଼ୁଥିବାରୁ ଏବଂ ଦିନ ଅଧିକ ସମୟ ଅନୁଭବ ହେଉଥିବାରୁ ଗରମ ଅଧିକ ହୁଏ। ଆଜିକାଲି ଆଗ ସମୟ ଅପେକ୍ଷା ହାରାହାରି ତାପମାତ୍ରା ଅଧିକ, କିନ୍ତୁ 1935 ମସିହାରେ ଗଙ୍ଗାନଗରରେ ସର୍ବାଧିକ 50.6 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଅନୁଭୂତ ହୋଇଥିଲା। ରାଜସ୍ଥାନରେ ଚୁରୁଠାରେ 50 ଡିଗ୍ରୀ ସେଲସିୟସ୍ ତାପମାତ୍ରା ମପାଯାଇଥିଲା। ତୁମେ ଭାବିପାରୁଛ ଏ କେତେ ଗରମ? ତୁମେ ଜାଣିଛ କି ପୃଥିବୀର 15 ଗୋଟି ସବୁଠାରୁ ଗରମ ସହର ମଧ୍ୟରୁ 10 ଗୋଟି ଭାରତରେ। କିନ୍ତୁ ମଜା କଥା ହେଉଛି ସବୁଠାରୁ ଲମ୍ବା

0: ଗ୍ରୀଷ୍ମ ଋତୁ ଭାରତରେ ହୁଏ ନାହିଁ, ବରଂ ଏହା ମାଳଦ୍ୱୀପରେ ହୁଏ। ଆହୁରି ମଧ୍ୟ ଅଷ୍ଟ୍ରେଲିଆର ଉତ୍ତର ପାର୍ଶ୍ୱ ଭାରତଠାରୁ ଅଧିକ ଗରମ। ଏ ତ ଗଲା ଗ୍ରୀଷ୍ମ ଋତୁ ଉପରେ କିଛି ମଜା ମଜା ତଥ୍ୟ। ହେଲେ ଗ୍ରୀଷ୍ମ ଋତୁ ଆମମାନଙ୍କ ପାଇଁ କିଛି ବିପଦ ମଧ୍ୟ ଧରି ଆସିଥାଏ। ଏହି ସମୟରେ ଅତ୍ୟଧିକ ଗରମ ହେତୁ ଅଂଶୁଘାତ ହୋଇଥାଏ। ପିଲାଇ ଜାଣିଛ ଅଂଶୁଘାତ କାହିଁକି ହୋଇଥାଏ? ମଣିଷର ମସ୍ତିଷ୍କରେ ଏମିତି ଏକ ଅଂଶ ଅଛି ଯାହା ଦେହର ତାପମାତ୍ରାକୁ ନିୟନ୍ତ୍ରିତ କରେ। ଏହି ଅଂଶର ନିର୍ଦ୍ଦେଶରେ ଶରୀରରୁ ଝାଳ ବୁହେ, ଆଉ ଏହି ଝାଳ ବାଷ୍ପୀଭୂତ ହେବା ଦ୍ୱାରା ଶରୀର ଥଣ୍ଡା ହୁଏ। ଯେତେବେଳେ ଗରମ ଅତ୍ୟଧିକ ହୁଏ, ମସ୍ତିଷ୍କର ଏହି ଅଂଶଟି କାମ କରିବା ବନ୍ଦ କରିଦିଏ। ଝାଳ ବାହାରେ ନାହିଁ, ଶରୀର ଥଣ୍ଡା ହୋଇପାରେ ନାହିଁ, ମଣିଷ ମୃତ୍ୟୁମୁଖରେ ପଡ଼େ। ଅଂଶୁଘାତରୁ ବଞ୍ଚିବା ପାଇଁ ଅତ୍ୟଧିକ ଖରାକୁ ବାହାରିବ ନାହିଁ। ମସ୍ତିଷ୍କର ଗରମ ନିୟନ୍ତ୍ରଣ ଅଂଶଟିକୁ ରକ୍ଷା କରିବା ପାଇଁ ଧଳା ଟୋପି ପିନ୍ଧିବ। ଖରାଦିନେ ହାଲକା କପା ସୂତାରୁ ତିଆରି ହାଲକା ରଙ୍ଗର ପୋଷାକ କିମ୍ବା ଧଳା ପୋଷାକ ପିନ୍ଧିବ। ଦେହର ଜଳୀୟ ଅଂଶକୁ ବଜାୟ ରଖିବା ପାଇଁ ବାରମ୍ବାର ଜଳଗ୍ରହଣ କରିବ। କାକୁଡ଼ି ଖାଇବ, ତରଭୁଜ ଖାଇବ, ଲସି ବି ପିଇପାରିବ, ବହୁତ ମଜା ଲାଗିବ ନୁହେଁ? ଗ୍ରୀଷ୍ମ ଋତୁରେ ଆଉ ଏକ ବିପଦ ମଧ୍ୟ ଥାଏ। ଏହି ଋତୁରେ ମଶା ବଂଶ ବୃଦ୍ଧି ପାଏ, ମଶାଜନିତ ରୋଗ ବି ବୃଦ୍ଧି ପାଏ। ମ୍ୟାଲେରିଆ, ଚିକେନଗୁନିଆ, ଡେଙ୍ଗୁ ଏଗୁଡ଼ିକ ଭାରି ଭୟଙ୍କର ରୋଗ। ତେଣୁ ପିଲାଏ, ମଶାରୀ ଟାଙ୍ଗି ନିଶ୍ଚୟ ଶୋଇବ। ଏସି ଆଉ କୁଲର ଦ୍ୱାରା ଜମୁଥିବା ଜଳକୁ ବାରମ୍ବାର ପରିଷ୍କାର କରିବ, ସେଥିରେ ଫିନାଇଲ ପକାଇବ। ଏବେ ଯେପରି ବିଶ୍ୱର ତାପମାତ୍ରା ବୃଦ୍ଧି ପାଇ ଚାଲିଛି, ହୁଏତ ଭବିଷ୍ୟତରେ ପୃଥିବୀରେ କେବଳ ଗୋଟିଏ ଋତୁ ହିଁ ବାକି ରହିଯିବ, ଆଉ ସେହି ଋତୁଟି ହେଉଛି ଗ୍ରୀଷ୍ମ ଋତୁ। ପ୍ରଚଣ୍ଡ ଗ୍ରୀଷ୍ମର ପ୍ରକୋପରେ ପୃଥିବୀ ଖାଲି ଆଉଟି ପାଉଟି ହେଉଥିବ, ନିସ୍ତାର ନଥିବ। ସେମିତି ନ ହେବା ପାଇଁ ପିଲାମାନେ ତମେ ପ୍ରୟାସ କରିବ ଟି?
1: ପିଲାମାନେ, ଆମେ ଛୋଟବେଳୁ ଯୁବା ପର୍ଯ୍ୟନ୍ତ କେମିତି ପାଠ ପଢ଼ି ବଡ଼ ମଣିଷ ହେବା ଆଉ ଦେଶକୁ ଉନ୍ନତି ପଥରେ କଢ଼େଇ ନେବା, ଏହା ହିଁ ପ୍ରତ୍ୟେକ ପିଲାର ସ୍ୱପ୍ନ ହେବା କଥା ନା କଣ? ପିଲେ, ଆସ ଏହି ବିଷୟରେ ନେଇ ଶୁଣିବା ସମବେତ କଣ୍ଠରେ ଗୀତଟିଏ। ଲେଖିଛନ୍ତି ଜଗନ୍ନାଥ ପଣ୍ଡା, ପରିବେଷଣ କରିଛନ୍ତି ଜାଗୃତି ଅନୁଷ୍ଠାନ ଭୁବନେଶ୍ୱରର ପିଲାମାନେ। ଚାଲ ଶୁଣିବା।

ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି, ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ଶନିବାର ଠିକ୍ ଅପରାହ୍ନ 5ଟା ବେଳେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ କିଶୋର ଚକ୍ର। ତେବେ ଆଜି ପାଇଁ ଏତିକି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
6: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ନମସ୍କାର ଜଣେଇ ଆଜିର ଆକାଶବାଣୀ @90 କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ମୁଁ ଆପଣଙ୍କର ସାଥୀ ପ୍ରତୀକ୍ଷା
1: ଆଉ ମୁଁ ହିମାଂଶୁ।
0: ଆଚ୍ଛା ହିମାଂଶୁ,
1: ହଁ
0: କହିଲ ଦେଖି, ଓଡ଼ିଶାର ଭାତ ହାଣ୍ଡି ବୋଲି କେଉଁ ଜିଲ୍ଲାକୁ କୁହାଯାଏ?
1: କଣ ମା, ତୁମର ସବୁବେଳେ ଛୋଟ ପିଲାଙ୍କ ଭଳି ପ୍ରଶ୍ନ ପଚାରୁଛ?
0: ମାନେ ତମକୁ ଜେନେରାଲ ନଲେଜ ଛୋଟ ପିଲା ଭଳିଆ ପ୍ରଶ୍ନ ଲାଗୁଛି?
1: ଆଉ ନୁହେଁ ତ କଣ, ଏ ସାଧାରଣ କ୍ୱେଶ୍ଚନ ଗୁଡା କିଏ ନ କହିପାରିବ କହିଲ?
0: ଆଚ୍ଛା ତାହେଲେ କହିଲ ଦେଖି, କାହାକୁ କୁହାଯାଏ ଭାତ ହାଣ୍ଡି ବୋଲି?
1: ପ୍ରତୀକ୍ଷା ତମେ କଣ ଭାବୁଛ, ମୁଁ ଜାଣିନି, ବରଗଡ଼ ଜିଲ୍ଲାକୁ ଓଡ଼ିଶାର ଭାତ ହାଣ୍ଡି ବୋଲି କୁହାଯାଏ।
0: ଓ ତମେ ଜାଣିଛ ନା, ମୁଁ ଭାବିଲି ତମେ ଜାଣିନ ବୋଲି।
1: ହଁ ତମେ କଣ ଭାବୁଛ କି ମତେ, ତମେ ଯଦି କିଛି ଗୋଟେ ବଡ ପ୍ରଶ୍ନ ପଚାରିଥାନ୍ତ ତାହେଲେ। ଆଚ୍ଛା ପ୍ରତୀକ୍ଷା,
0: ହଁ
1: ତମେ କାହିଁକି ମତେ ପଚାରିବ ଯେ?
0: ତାହେଲେ ଆଉ କିଏ ପଚାରିବ ଯେ, ଆଉ କିଏ ଅଛି ନା କଣ?
1: ନାଇଁ ଯେ, ହେଲେ ତମେ କାହିଁକି ମତେ ପଚାରିବ, ଆମେ ଦୁଇ ଜଣ ମିଶିକି ପଚାରିବା।
0: କାହାକୁ ପଚାରିବା ଯେ?
1: କାହାକୁ କଣ ମ, ନ ଜାଣିଲା ଭଳି କଣ କହୁଛ?
0: ନ ଜାଣିଲା ଭଳିଆ ମାନେ ତମେ କଣ କହୁଛ, ମୁଁ କିଛି ବୁଝିପାରୁନି ଯେ।
1: ଆଚ୍ଛା ପ୍ରତୀକ୍ଷା ତମେ କଣ ସତରେ ଜାଣିନ, ଆଜି ଆମେ ଆକାଶବାଣୀ @90 କ୍ରମରେ ବୁଲିଯିବା ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟକୁ। ସେହି କଲେଜର ପିଲାମାନଙ୍କୁ ଆମେ ଆକାଶବାଣୀ ସମ୍ପର୍କୀୟ କ୍ୱେଶ୍ଚେନ୍ ପଚାରିବା ଆଉ ସେ ତାର ଉତ୍ତର ଦେବେ।
0: ଆଚ୍ଛା ତାହେଲେ ଆଜି ଆମେ ଜେକେ ବିକେ କଲେଜକୁ ଯିବା ନାଇଁ?
1: ହଁ, ତେବେ ଶ୍ରୋତା ବନ୍ଧୁ ଆଉ ଡେରି କରିବାନି, ଚାଲନ୍ତୁ ଯିବା ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ବୁଦ୍ଧି ପରୀକ୍ଷା କରିବା ପାଇଁ। ତେବେ ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟ

0: ଅଧ୍ୟକ୍ଷ ଡକ୍ଟର ପଦ୍ମଜା ପଣ୍ଡିତ ମହୋଦୟଙ୍କୁ ଅନୁରୋଧ କରୁଛୁ ଏହି ମହାବିଦ୍ୟାଳୟ ସମ୍ପର୍କରେ କିଛି କହିବା ପାଇଁ।
1: ମୁଁ ଡକ୍ଟର ପଦ୍ମଜା ପଣ୍ଡିତ ଜାତୀୟ କବି ବୀରକିଶୋର ଦାସ ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଆଜି ଆକାଶବାଣୀର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ପ୍ରିୟ ମହାବିଦ୍ୟାଳୟ ବିଷୟରେ କିଛି ମନର କଥା ଆପଣମାନଙ୍କ ସହ ଭାଗ କରିବାକୁ ଅତ୍ୟନ୍ତ ଗୌରବ ମନେ କରୁଛି। 1972 ପ୍ରତିଷ୍ଠିତ ଏହି ମହାବିଦ୍ୟାଳୟ ଦୀର୍ଘ ଦିନ ଧରି ଉଚ୍ଚ ଶିକ୍ଷାର ପ୍ରସାର ଏବଂ ପ୍ରଚାର ଓ ମୂଲ୍ୟଧାରିତ ଶିକ୍ଷା ପ୍ରଦାନରେ ନିଷ୍ଠାପୂର୍ଣ୍ଣ ଭାବରେ ନିୟୋଜିତ। ଆମର ଲକ୍ଷ୍ୟ କେବଳ ପାଠ୍ୟ ଜ୍ଞାନର ସୀମାରେ ସୀମିତ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କର ମାନସିକ, ସାମାଜିକ ଓ ନୈତିକ ବିକାଶ ହେଉଛି ଆମର ପ୍ରାଥମିକତା। ଆମ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ଧାରାରେ ଶିକ୍ଷା ପ୍ରଦାନ ହେଉଛି, ଯେଉଁଠାରେ ଅନୁଭବୀ ଓ ସମର୍ପିତ ଅଧ୍ୟାପକ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ସୃଜନଶୀଳ ଚିନ୍ତନ ଓ ନବ ଆବିଷ୍କାର ଦିଗରେ ପ୍ରେରିତ କରିଥାନ୍ତି। ଆମ ସରକାରଙ୍କର ଶିକ୍ଷାର ଉନ୍ନତି ପ୍ରତି ନିରନ୍ତର ପ୍ରୟାସ ଓ ସହଯୋଗ ଆମ ପରି ସରକାରୀ ମହାବିଦ୍ୟାଳୟମାନଙ୍କ ପାଇଁ ଏକ ଶକ୍ତିଶାଳୀ ଆଧାର ସୃଷ୍ଟି କରିଛି। ନୂତନ ଶିକ୍ଷାନୀତି ଡିଜିଟାଲ ଶିକ୍ଷାର ପ୍ରଚାର ଓ ଢାଞ୍ଚାଗତ ଉନ୍ନତି ପାଇଁ ଗ୍ରହୀତ ପଦକ୍ଷେପମାନେ ଆମକୁ ଆଗକୁ ବଢ଼ିବାରେ ପ୍ରେରିତ କରନ୍ତି। ଆମେ ଆମ ସୀମିତ ସାଧନ ସମ୍ପଦ ମଧ୍ୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାରେ ସଦା ପ୍ରତିବଦ୍ଧ। ଏହି ଦିଗରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ସହଯୋଗ ଆମର ସବୁଠାରୁ ବଡ଼ ଶକ୍ତି। ଏଥିସହିତ ଆମ କଲେଜର ଏନ୍ଏସ୍ଏସ୍, ଏନ୍ସିସି ଓ ଇକୋ କ୍ଲବ ପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଭିତରେ ସମାଜସେବା ଓ ପରିବେଶ ସଚେତନତା ଜାଗୃତ କରାଯାଉଛି। ମୋର ଦୃଢ଼ ବିଶ୍ୱାସ ଯେ ଆଗାମୀ ଦିନରେ ସମସ୍ତଙ୍କର ସହଯୋଗରେ ଆମ ମହାବିଦ୍ୟାଳୟ ଆହୁରି ଉନ୍ନତିର ଶିଖରକୁ ସ୍ପର୍ଶ କରିବ ଓ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ହେବ। ଶେଷରେ ମୁଁ ଆମ ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ସମସ୍ତ ଶ୍ରୋତା ଏବଂ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି। ଧନ୍ୟବାଦ।
2: ତେବେ ଆଜିର ଆକାଶବାଣୀ @90 କ୍ରମରେ ହେଉଥିବା କୁଇଜ କମ୍ପିଟିସନକୁ କୁଇଜ ମାଷ୍ଟର ଭାବେ ପରିଚାଳନା କରୁଛନ୍ତି ତ୍ରିଲୋଚନ ଦାସ ମହୋଦୟ।
3: ଆକାଶବାଣୀ @90 ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଯୁବବାଣୀ ବିଭାଗର ଏହା ଏକ ହେଉଛି ସୁନ୍ଦର ପ୍ରୟାସ। ଆମର 2 ରାଉଣ୍ଡ ପ୍ରଶ୍ନ ପଚରାଯିବ। ପ୍ରଥମ ରାଉଣ୍ଡରେ 4 ଲେଖା ପ୍ରଶ୍ନ ଅଛି, 4 ପ୍ରଶ୍ନ ଅଛି, ଏବଂ ଯେଉଁ ପିଲାଟିକୁ ପ୍ରଶ୍ନ ପଚରାଯିବ ପ୍ରଥମ ପ୍ରଶ୍ନ, ସେ ଯଦି ସିଧାସଳଖ ଉତ୍ତର ଦେଇଦେଲେ ତାହେଲେ ତାଙ୍କ ଖାତାକୁ 10 ଯିବ, ଏବଂ ଯଦି ସେ ଉତ୍ତର ଦେଇ ନ ପାରିବେ ତାହେଲେ ପ୍ରଶ୍ନଟି କେବଳ ତାଙ୍କ ପାଖ ପିଲାକୁ ପାସ୍ କରାହବ, ଅନ୍ୟ ପିଲାମାନଙ୍କୁ ପାସ୍ କରିବ ନାହିଁ। ମନେ ହେଲା, ତେଣୁ ଯଦି ପାଖ ପିଲା ପାସ୍ କଲା ପିଲା ସଠିକ୍ ଉତ୍ତର ଦେଲେ ତାହେଲେ ତାଙ୍କ ଖାତାକୁ 5 ଯିବ, ମନେ ହେଲା। ଏବଂ ଦ୍ୱିତୀୟ ରାଉଣ୍ଡରେ ମାତ୍ର 3 ଲେଖା ପ୍ରଶ୍ନ ରହିବ ଏବଂ ସେଥିରେ କ୍ୱେଶ୍ଚିନ୍ ପାସ୍ କରିବ ନାହିଁ। ଯଦି ପ୍ରତିଯୋଗୀ କୌଣସି ଉତ୍ତର ନ ଦେଇପାରିଲେ ତାହେଲେ କୌଣସି ନମ୍ବର ପାଇବେ ନାହିଁ, ଆଉ ଯଦି ଉତ୍ତର ଦେଲେ ତାହେଲେ ସିଧାସଳଖ 10 ମଧ୍ୟ ପାଇବେ। ମନେ ହେଲା, ପ୍ରଥମ ରାଉଣ୍ଡରେ ପ୍ରଶ୍ନ ପ୍ରଥମ ପ୍ରତିଯୋଗୀ କହି ନ ପାରିଲେ କେବଳ ପାଖ ପ୍ରତିଯୋଗୀ ବା ଦ୍ୱିତୀୟ ପ୍ରତିଯୋଗୀଙ୍କ ପାଖକୁ ପାସ୍ କର, ଅନ୍ୟ କୌଣସି ପ୍ରତିଯୋଗୀଙ୍କ ପାଖକୁ ପାସ୍ କରିବ ନାହିଁ। ଏଇଟା ହେଲା ହଉଛି ନିୟମ। ତାହେଲେ ଏମିତି ଦେଖିବା କିଏ କେତେ ନମ୍ବର ରଖି ପ୍ରଥମ ଆଉ ଦ୍ୱିତୀୟ ତୃତୀୟ ହେଉଛନ୍ତି।
0: ତେବେ ଶ୍ରୋତା ବନ୍ଧୁ, ଏହି ଆକାଶବାଣୀ @90 କୁଇଜ କାର୍ଯ୍ୟକ୍ରମରେ ଯିଏ ୱିନର ହେବେ ତାଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ଉପସ୍ଥାପନା କରିବାର ସୁଯୋଗ ମିଳିବ।
2: ତେବେ ହିମାଂଶୁ, ଆଉ ଡେରି ନ କରି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ନେବା। ଏବେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ ଅନୁରୋଧ କରିବି ନିଜ ନିଜର ପରିଚୟ ଦେଇଦେବା ପାଇଁ।
4: ମୁଁ ସୁପ୍ରଭା ରାଉତ, ବିଏସ୍ସି ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ ଷ୍ଟୁଡେଣ୍ଟ, ଏବଂ ମୁଁ ଜାତୀୟ କବି ବୀରକିଶୋର ସରକାରୀ ମହାବିଦ୍ୟାଳୟର ଛାତ୍ରୀ।
5: ମୁଁ ପ୍ରିୟାଂଶୀ ରାଉତ, ସେକେଣ୍ଡ ଇୟର କେମିଷ୍ଟ୍ରି ଅନର୍ସ, ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟର ଛାତ୍ରୀ।
6: ମୁଁ ପ୍ରିୟଦର୍ଶୀ ରାଉତ, ପଲିଟିକାଲ ସାଇନ୍ସ +3 ସେକେଣ୍ଡ ଇୟର ଛାତ୍ର, ଜାତୀୟ କବି ବୀରକିଶୋର ଦାସ ମହାବିଦ୍ୟାଳୟ।
7: ନମସ୍କାର, ମୁଁ ଦେବେଶ ରଞ୍ଜନ ଚୈନୀ, ଯୁକ୍ତ 3 ତୃତୀୟ ବର୍ଷ ମନୋବିଜ୍ଞାନ ଛାତ୍ର, ଜାତୀୟ କବି ବୀରକିଶୋର ମହାବିଦ୍ୟାଳୟ କଟକ।
8: ନମସ୍କାର, ମୁଁ ଶିବାନୀ ସୁଚୟତା, +3 ସେକେଣ୍ଡ ଇୟର ଇକୋନୋମିକ୍ସ ଡିପାର୍ଟମେଣ୍ଟର ଷ୍ଟୁଡେଣ୍ଟ, ମୁଁ ଜାତୀୟ କବି ବୀରକିଶୋର ଦାସ ଗଭର୍ଣ୍ଣମେଣ୍ଟ କଲେଜର ଛାତ୍ରୀ ଅଟେ।
2: ସମସ୍ତ ପ୍ରତିଯୋଗୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଶା କରିବି ସମସ୍ତେ ଆଜିର ଏହି ଆକାଶବାଣୀ @90 କାର୍ଯ୍ୟକ୍ରମରେ ଭଲ କରିବେ।
3: ରେଡି, ପ୍ରଥମ ପ୍ରତିଯୋଗୀ ଦେଖିବା, ପ୍ରଥମ ପ୍ରଶ୍ନ ନିଶ୍ଚିତ ରୂପେ ତମେ ସଠିକ ଉତ୍ତର ଦେବ। ତାହେଲେ ପ୍ରଥମ ପ୍ରଶ୍ନ ସୁପ୍ରଭା ତମ ପାଇଁ। ଭାରତବର୍ଷର ସମସ୍ତ ଆକାଶବାଣୀ କେନ୍ଦ୍ର ପ୍ରତିଦିନ ସକାଳ 5:55 କଣ ଉଚ୍ଚାରଣ କରି ସମସ୍ତଙ୍କର ନିଦ ଭାଙ୍ଗନ୍ତି? ଆଉ ଥରେ କହୁଛି, ଭାରତବର୍ଷର ସମସ୍ତ ଆକାଶବାଣୀ କେନ୍ଦ୍ର ପ୍ରତିଦିନ ସକାଳ 5:55 କଣ ଉଚ୍ଚାରଣ କରି ସମସ୍ତଙ୍କର ନିଦ ଭାଙ୍ଗି ଦିଅନ୍ତି?
8: ବନ୍ଦେ ମାତରମ୍।
3: ବନ୍ଦେ ମାତରମ୍, ଯାହା ହଉ ଅପସନ୍ ଦେବା ପୂର୍ବରୁ କହିଛନ୍ତି ଏବଂ ସଠିକ ଉତ୍ତର। ସୁପ୍ରଭା ନିଶ୍ଚିତ ରୂପେ 10 ଖାତାକୁ ନେଇଛନ୍ତି। ବନ୍ଦେ ମାତରମ୍। ତାହେଲେ ଦ୍ୱିତୀୟ ପ୍ରଶ୍ନ ସୁପ୍ରଭା ନିଶ୍ଚିତ ରୂପେ ତାଙ୍କର ପ୍ରଥମ ପ୍ରଶ୍ନର ଉତ୍ତର ସଠିକ୍ ଦେଇଛନ୍ତି। ଦ୍ୱିତୀୟ ପ୍ରଶ୍ନ ଆକାଶବାଣୀ କଟକ କେନ୍ଦ୍ର।

0: ପ୍ରଥମ ଟ୍ରାନ୍ସମିଟର କ୍ଷମତା ଥିଲା ଏକ କିଲୋୱାଟ। ତେଣୁ ପ୍ରଶ୍ନ ହେଉଛି ଏଇ ଏକ କିଲୋୱାଟ ଟ୍ରାନ୍ସମିଶନଟି କେଉଁ ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା। ମୁଁ ତମକୁ ଅପସନ ଦେଉଛି କିଲା ଫୋର୍ଟ, ମିଡିଲ ଫୋର୍ଟ, ହିନ୍ଦଳ ଫୋର୍ଟ, କେଉଁଠି ବି ନୁହେଁ। ଆଉ ଥରେ କହୁଛି କିଲା ଫୋର୍ଟ, ହିନ୍ଦଳ ଫୋର୍ଟ, ମିଡିଲ ଫୋର୍ଟ, କେଉଁଠି ବି ନୁହେଁ। କେଉଁ ସ୍ଥାନରେ ଏଇ ଏକ କିଲୋୱାଟ ଟ୍ରାନ୍ସମିଶନଟି ପ୍ରତିଷ୍ଠା
1: କରାଯାଇଥିଲା।
0: ମିଡିଲ ଫୋର୍ଟ। ପ୍ରକୃତରେ ଏହା ସଠିକ ଉତ୍ତର ନୁହେଁ, ତେବେ ପାଖ ପିଲାକୁ ପ୍ରିୟାଂଶୀକୁ ଆମର ଯିବ। କିଲା ଫୋର୍ଟ ଏବଂ ନିଶ୍ଚିତ ଭାବେ ପାଞ୍ଚ ନମ୍ବର ବୋନସ ପ୍ରିୟାଂଶୀ। ଠିକ ଅଛି, ସୁନ୍ଦର ଉତ୍ତର। ସୁପ୍ରଭା, ତମ ପାଇଁ ତୃତୀୟ ପ୍ରଶ୍ନ। ଆକାଶବାଣୀ କଟକ କେନ୍ଦ୍ରର ଏକ ସହାୟକ ଷ୍ଟୁଡିଓ ବା ଅକ୍ଜିଲାରୀ ଷ୍ଟୁଡିଓ 1976 ଜାନୁଆରୀ 27 ତାରିଖରେ ଆରମ୍ଭ ହେଲା। ତେମ ପ୍ରଶ୍ନ ହେଉଛି ଆକାଶବାଣୀ କଟକ କେନ୍ଦ୍ରର ଏହି ଅକ୍ଜିଲାରୀ ଷ୍ଟୁଡିଓଟି ବା ସହାୟକ ଷ୍ଟୁଡିଓଟି କେଉଁଠାରେ ଅବସ୍ଥିତ। ମୁଁ ଅପସନ ଦେଉଛି ତମକୁ ଭୁବନେଶ୍ୱର, ପାରାଦୀପ, ଗୋପାଳପୁର, କେଉଁଠି ବି ନୁହେଁ। ସୁପ୍ରଭା, ଭୁବନେଶ୍ୱର, ପାରାଦୀପ, ଗୋପାଳପୁର, କେଉଁଠି ବି ନୁହେଁ। କେଉଁ ଜାଗାରେ ଏହି ସହକାରୀ ବା ସହାୟକ ଷ୍ଟୁଡିଓଟି ଅବସ୍ଥିତ?
1: ଗୋପାଳପୁର।
0: ଆଉ ତେବେ ତମେ କଣ କହିବ ପ୍ରିୟାଂଶୀ?
1: କେଉଁଠି ନୁହେଁ,
0: କେଉଁଠି ନୁହେଁ। ତେବେ କେହି ହେଲେ ସଠିକ ଉତ୍ତର ଦେଇନାହାନ୍ତି, ପ୍ରକୃତରେ ଭୁବନେଶ୍ୱର ଠାରେ ଅବସ୍ଥିତ, ତେଣୁ କେହି ହେଲେ ନମ୍ବର ପାଇବେନି। ଠିକ ଅଛି ସୁପ୍ରଭା, ତମ ପାଇଁ ରାଉଣ୍ଡର ଶେଷ ପ୍ରଶ୍ନ। ଯୁବପିଢ଼ି ବା ଯୁବକ ଯୁବତୀମାନଙ୍କ ପାଇଁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ପ୍ରତିଦିନ ସନ୍ଧ୍ୟା 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ପ୍ରସାରିତ ହୁଏ। ତେଣୁ ମୋର ପ୍ରଶ୍ନ ହେଉଛି ଏହି ଯୁବପିଢ଼ିମାନଙ୍କ ପାଇଁ କି ପ୍ରସାରିତ ହେଉଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଟିର ନାଁ କ'ଣ? ମୁଁ ଅପସନ ଦେଉଛି ତମକୁ ଯୁବ ଦର୍ଶନ, ଯୁବ ଚିନ୍ତନ, ଯୁବ ମନ୍ଥନ, କେଉଁଠି ବି ନୁହେଁ। ଆଉଥରେ କହୁଛି ଯୁବ ଦର୍ଶନ, ଯୁବ ଚିନ୍ତନ, ଯୁବ ମନ୍ଥନ, କେଉଁଠି ବି ନୁହେଁ। ସୁପ୍ରଭା,
1: କେଉଁଠି ବି ନୁହେଁ,
0: କେଉଁଠି ବି ନୁହେଁ। ଭାବି ଚିନ୍ତି ଉତ୍ତର ଦେଇଛନ୍ତି ଏବଂ ନିଶ୍ଚିତ ରୂପେ 10 ସଠିକ ଉତ୍ତର କ'ଣ କହିଲ?
1: ଯୁବବାଣୀ।
0: ତେବେ ସଠିକ ଉତ୍ତର ହେଉଛି ପ୍ରକୃତରେ ଯୁବବାଣୀ। ସଠିକ ଉତ୍ତର ଦେବେ ଏବଂ ସୁପ୍ରଭାକୁ ଆମେ 10 ଦେବା। ଏବେ ପ୍ରିୟାଂଶୀ, ତମ ପାଇଁ ସିଧାସଳଖ ପ୍ରଶ୍ନ, ଦେଖିବା ପ୍ରିୟାଂଶୀ କେମିତି ଉତ୍ତର ଦେଉଛନ୍ତି ଆମକୁ। 1996 ଆକାଶବାଣୀ କଟକ କେନ୍ଦ୍ରରୁ FM ପ୍ରସାରଣ ସେବା ଆରମ୍ଭ ହୋଇଥିଲେ। ମୋ ପ୍ରଶ୍ନ ହେଉଛି FM ପ୍ରସାରଣ ସେବା ବା FM ରେଡିଓର ପୁରା ନାଁ କ'ଣ? ମୁଁ ଅପସନ ଦେଉଛି ଫ୍ୟାନ୍ ମ୍ୟୁଜିକ୍, ଫ୍ରିକ୍ୱେନ୍ସି ମଡୁଲେସନ୍, ଫୁଲ୍ ମ୍ୟୁଜିକ୍, କେଉଁଠି ବି ନୁହେଁ। ଆଉଥରେ କହୁଛି ଫ୍ୟାନ୍ ମ୍ୟୁଜିକ୍, ଫ୍ରିକ୍ୱେନ୍ସି ମଡୁଲେସନ୍, ଫୁଲ୍ ମ୍ୟୁଜିକ୍, କେଉଁଠି ବି ନୁହେଁ। FM ର ପୁରା ନାଁ କ'ଣ ପ୍ରିୟାଂଶୀ?
1: ଫ୍ରିକ୍ୱେନ୍ସି ମଡୁଲେସନ୍।
0: ୟେସ୍, ଫ୍ରିକ୍ୱେନ୍ସି ମଡୁଲେସନ୍, ନିଶ୍ଚିତ ଭାବେ 10 ପ୍ରିୟାଂଶୀ। ପରବର୍ତ୍ତୀ ପ୍ରଶ୍ନ ପ୍ରିୟାଂଶୀ ପାଇଁ। ପୂର୍ବରୁ 228.3 ବା 1314 kHz ଯୋଗେ ମିଡିୟମ ୱେଭ୍ ଦ୍ୱାରା ପ୍ରସାରିତ ହେଉଥିଲା ବିବିଧ ଭାରତୀ ପ୍ରସାରଣ ସେବା ବା ଆକାଶବାଣୀ ବିବିଧ ଭାରତୀ। ବିବିଧ ଭାରତୀ ପ୍ରସାରଣ ସେବା ଏବେ FM ମାଧ୍ୟମରେ ପ୍ରସାରିତ ହେଉଛି। ତେଣୁ ପ୍ରଶ୍ନ ହେଉଛି କେତେ ମେଗାହର୍ ଯୋଗେ ବିବିଧ ଭାରତୀ ପ୍ରସାରଣ ସେବା ପ୍ରସାରିତ ହେଉଛି, କେତେ ମେଗାହର୍ ଯୋଗେ? ମୁଁ ଅପସନ ଦେଉଛି 101.3, 101.4, 101.5, କେଉଁଠି ବି ନୁହେଁ। ଆଉ ଥରେ କହୁଛି ଅପସନ 101.3, 101.4, 101.5 ଆଣ୍ଡ କେଉଁଠି ବି ନୁହେଁ। ପ୍ରିୟାଂଶୀ
1: 101.3।
0: ତେବେ ସଠିକ ଉତ୍ତର, ନିଶ୍ଚିତ ରୂପେ 10 ପ୍ରିୟାଂଶୀ, 101.3। ତୃତୀୟ ପ୍ରଶ୍ନ ପ୍ରିୟାଂଶୀଙ୍କ ପାଇଁ। କଟକ ଆକାଶବାଣୀ କେନ୍ଦ୍ରର ପ୍ରଥମ କେନ୍ଦ୍ର ନିର୍ଦ୍ଦେଶକଙ୍କ ନାଁ କ'ଣ? ମୁଁ ତମକୁ ଅପସନ ଦେଉଛି ଲତିଫର ରହମନ, ଅମିତ ଚକ୍ରବର୍ତ୍ତୀ, ହଂସରାଜ ଲୁଥ୍ରା, କେଉଁଠି ବି ନୁହେଁ। ଆଉଥରେ କହୁଛି ଲତିଫର ରହମନ, ଅମିତ ଚକ୍ରବର୍ତ୍ତୀ, ହଂସରାଜ ଲୁଥ୍ରା, କେଉଁଠି ବି ନୁହେଁ। ପ୍ରିୟାଂଶୀ, ଆଙ୍କ ଭିତରୁ କିଏ ପ୍ରଥମେ କେନ୍ଦ୍ର ନିର୍ଦ୍ଦେଶକ ଥିଲେ ଆକାଶବାଣୀ କଟକ 1948 ଜାନୁଆରୀ 28 ତାରିଖରେ? କହିବ ପ୍ରିୟାଂଶୀ,
1: କେଉଁଠି ନୁହେଁ,
0: କେଉଁଠି ବି ନୁହେଁ। ତେବେ ପାସ୍ କରିଯିବ ପ୍ରିୟଦର୍ଶୀ, କ'ଣ କହିବ?
2: ଅମିତ ଚକ୍ରବର୍ତ୍ତୀ।
0: ଅମିତ ଚକ୍ରବର୍ତ୍ତୀ, ତେବେ ସଠିକ ଉତ୍ତର କେହି ହେଲେ ଦେଲେନି, ପ୍ରକୃତରେ ହଂସରାଜ ଲୁଥ୍ରା, HR ଲୁଥ୍ରା, କେହି ହେଲେ ନମ୍ବର ପାଇବେନି। ଶେଷ ପ୍ରଶ୍ନ ପ୍ରିୟାଂଶୀ ତମ ପାଇଁ। ଦେଶ ସ୍ୱାଧୀନତା ହେଲା ବେଳକୁ ଅବିଭକ୍ତ ଭାରତରେ 9 ଆକାଶବାଣୀ କେନ୍ଦ୍ର ଥିଲା। ତେଣୁ ପ୍ରଶ୍ନ ହେଉଛି ଦେଶ ବିଭାଜନ ହେଲା ପରେ ଭାରତରେ 9 ଆକାଶବାଣୀ କେନ୍ଦ୍ରରୁ କେତୋଟି ଆକାଶବାଣୀ କେନ୍ଦ୍ର ଭାରତରେ ରହିଲା? ପ୍ରିୟାଂଶୀ, ଅପସନ ଦେଉଛି ତମକୁ 6, 7, 8, କେଉଁଠି ବି ନୁହେଁ। 6, 7, 8, କେଉଁଠି ବି ନୁହେଁ। କେତୋଟି ଆକାଶବାଣୀ? 9 ଥିଲା ସମୁଦାୟ। ଦେଶ ବିଭାଜନ ହେଲା ପରେ ଭାରତରେ କେତୋଟି ଆକାଶବାଣୀ କେନ୍ଦ୍ର ରହିଲା? 6, 7, 8, କେଉଁଠି ବି ନୁହେଁ।
1: 6।
0: ଭାବିଚିନ୍ତି କହିଛୁ, ନିଶ୍ଚିତ ରୂପେ 6, ନିଶ୍ଚିତ ରୂପେ 6 ଆକାଶବାଣୀ ରହିଲା ଭାରତରେ ଏବଂ 3 ରହିଲା ପାକିସ୍ତାନ। ଠିକ ଅଛି ପ୍ରିୟଦର୍ଶୀ, ତମ ପାଖକୁ ଯିବା। ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଥମ DTH ସେବା ବା ଡାଇରେକ୍ଟ ଟୁ ହୋମ୍ ସେବା କେଉଁ ମସିହାରୁ ଆରମ୍ଭ ହୋଇଛି? ଅପସନ ଦେଉଛି 2006, 2007, 2008, କେଉଁଠି ବି ନୁହେଁ। ପ୍ରିୟଦର୍ଶୀ, 2006, 2007, 2008, କେଉଁଠି ବି ନୁହେଁ। କେଉଁ ମସିହାରୁ ଆରମ୍ଭ ହୋଇଛି?
2: 2007।
0: ପାସ୍ କରିଯିବା ଦେବେଶ ପାଖକୁ। ଦେବେଶ, କ'ଣ କହିବ?
2: 2006।
0: ୟେସ୍, 2006, 5 ବୋନସ ଦେବେଶ କୁମାର ଚୟନ। ପରବର୍ତ୍ତୀ ପ୍ରଶ୍ନ ପ୍ରିୟଦର୍ଶୀ, ଦେଖିବା ତମେ ନିଶ୍ଚିତ ରୂପେ ତମର ପ୍ରଥମ ପ୍ରଶ୍ନ ଉତ୍ତର ନଦେଲେ ମଧ୍ୟ ତମେ ଦ୍ୱିତୀୟ ପ୍ରଶ୍ନ ଉତ୍ତର ନିଶ୍ଚୟ ଦେବ ମୁଁ ଆଶା କରିବି। କଟକ ଆକାଶବାଣୀରୁ ପ୍ରସାରିତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କୃଷି ସଂସାର ପ୍ରତ୍ୟହ କେଉଁ ସମୟରେ ପ୍ରସାରିତ ହୋଇଥାଏ? ଅପସନ ଦେଉଛି ରାତି 8:30, ରାତି 9:30, ରାତି 7:30, କେଉଁଠି ବି ନୁହେଁ। ପ୍ରିୟଦର୍ଶୀ,
2: ରାତି 7:30,
0: ରାତି 7:30। ତେବେ ସଠିକ ଉତ୍ତର 7:30, ଆମେ ନିଶ୍ଚିତ ରୂପେ 10 ଦେବା ପ୍ରିୟଦର୍ଶୀ। ଠିକ ଅଛି, ପରବର୍ତ୍ତୀ ପ୍ରଶ୍ନ। ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଦିନ ଦିନ 1:20 ପ୍ରସାରିତ ହୋଇ ଦିନ 1:50 ସରିଥାଏ। ତେଣୁ ପ୍ରଶ୍ନ ହେଉଛି ଏହି କାର୍ଯ୍ୟକ୍ରମର ନାଁ କ'ଣ? ଆଉଥରେ କହୁଛି ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରତିଦିନ ଦିନ 1:20

0: ଦିନ 1:50 ପର୍ଯ୍ୟନ୍ତ ପ୍ରସାରିତ ହୋଇଥାଏ। ତେବେ ପ୍ରଶ୍ନ ହେଉଛି ନାରୀମାନଙ୍କ ପାଇଁ ପ୍ରସାରିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ନାଁ କ'ଣ? ଅପସନ ଦେଉଛି ନାରୀ ଜାଗରଣ, ନାରୀ ସଶକ୍ତିକରଣ, ନାରୀ ମହଲ, କେଉଁଠି ପୁଣି ପ୍ରିୟଦର୍ଶୀ
1: ନାରୀ ମହଲ।
0: ନାରୀ ମହଲ, ଠିକ ଅଛି, ନାରୀ ମହଲ, ଏବଂ ଏହା ମଧ୍ୟ ସଠିକ ଉତ୍ତର। ଆମେ ତାକୁ ନିଶ୍ଚିତ ରୂପେ 10 ଦେବା। ଏବଂ ଶେଷ ପ୍ରଶ୍ନ ରାଉଣ୍ଡର ତମ ପାଇଁ, କଟକ ବେତାର କେନ୍ଦ୍ରରୁ ପଲ୍ଲୀ ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଙ୍ଗୀତ ବିଭାଗର ପ୍ରତି ମଙ୍ଗଳବାର 7:40 ପ୍ରସାରିତ ହୋଇଥାଏ। ତେବେ ପ୍ରଶ୍ନ ହେଉଛି ପଲ୍ଲୀ ଗୀତ ବା ପଲ୍ଲୀଶ୍ୱର ଗୀତକୁ ନେଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ନାଁ କ'ଣ? ଅପସନ ଦେଉଛି ଚମ୍ପକମାଳା, ରଜନୀଗନ୍ଧା, ମଧୁମାଳତୀ, କେଉଁଠି ବି ନୁହେଁ। ଚମ୍ପକମାଳା, ରଜନୀଗନ୍ଧା, ମଧୁମାଳତୀ, କେଉଁଠି ବି ନୁହେଁ।
1: ମଧୁମାଳତୀ,
0: ମଧୁମାଳତୀ, ମଧୁମାଳତୀ ଫୁଲ ଦେଖିଛ, ଠିକ ଅଛି, ମଧୁମାଳତୀ, ଏହା ମଧ୍ୟ ସଠିକ ଉତ୍ତର। ଏବଂ ଆମେ ନିଶ୍ଚିତ ରୂପେ ତାକୁ 10 ଦେବା। ଏତେ ଦେବେଶ, ଦେବେଶ ସୁନ୍ଦର ଉତ୍ତର ଦେବେ ବୋଲି ମୁଁ ଆଶା କରୁଛି। କଟକ ଆକାଶବାଣୀ କେନ୍ଦ୍ରରୁ ସନ୍ଧ୍ୟାର ଆଞ୍ଚଳିକ ସମ୍ବାଦ କେଉଁ ସମୟରେ ପ୍ରସାରିତ ହୁଏ? ସକାଳ ଆଞ୍ଚଳିକ ସମ୍ବାଦ 7:05, ମଧ୍ୟାହ୍ନ ଆଞ୍ଚଳିକ ସମ୍ବାଦ ଦିନ 2:32। ତେବେ ପ୍ରଶ୍ନ ହେଉଛି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ସନ୍ଧ୍ୟା ସମୟର ଆଞ୍ଚଳିକ ସମ୍ବାଦ କେଉଁ ସମୟରେ ପ୍ରସାରିତ ହୁଏ? ତମକୁ ଅପସନ ଦେଉଛି ସନ୍ଧ୍ୟା 5:45, ସନ୍ଧ୍ୟା 6:45, ସନ୍ଧ୍ୟା 7:45, କେଉଁଠି ନୁହେଁ।
2: ସନ୍ଧ୍ୟା 5:45
0: ଭାବିଚିନ୍ତି ଉତ୍ତର ଦେଇଛି, ତେବେ ପାସ୍ କରିଦିଅ ଶିବାନୀ ସୁଚରିତା। କ'ଣ କହିବ ତମେ, ଅଲଗା କ'ଣ କହିବ କି? ଅପସନ ହେଉଛି ସନ୍ଧ୍ୟା 5:45, ସନ୍ଧ୍ୟା 6:45, ସନ୍ଧ୍ୟା 7:45, କେଉଁଠି ନୁହେଁ।
3: 6:45
0: ନିଶ୍ଚିତ ଦିନ ଶୁଣିଛ, ନିଶ୍ଚିତ ରୂପେ ସଠିକ ଉତ୍ତର। 5 ବନ ଶିବାନୀ, ସନ୍ଧ୍ୟା 6:45 6:55 ପର୍ଯ୍ୟନ୍ତ 10 ପ୍ରଚାରିତ ହୁଏ। ତେବେ ଦେବେଶ ତମ ପାଇଁ ପରବର୍ତ୍ତୀ ପ୍ରଶ୍ନ, ଏଡ୍ସ ଉପରେ ଆଧାରିତ ଜୟପୁର ଆକାଶବାଣୀ ପ୍ରସ୍ତୁତ ମୋତିମାଣିକ କେଉଁ ବର୍ଷ ଆକାଶବାଣୀ ଜାତୀୟ ପୁରସ୍କାର ଲାଭ କରିଥିଲା? ମୋତିମାଣିକ ଅତି ସୁନ୍ଦର କାର୍ଯ୍ୟକ୍ରମଟି ହୋଇଥିଲା ଏଡ୍ସ ଉପରେ। ତେବେ ପ୍ରଶ୍ନ ହେଉଛି ମୋତିମାଣିକ କାର୍ଯ୍ୟକ୍ରମଟି କେଉଁ ବର୍ଷ ଆକାଶବାଣୀର ଜାତୀୟ ପୁରସ୍କାର ଲାଭ କରିଥିଲା? ଅପସନ ଦେଉଛି 2007, 2008, 2006, କେଉଁଠି ନୁହେଁ। 2007, 2006, 2008 କେଉଁଠି ନୁହେଁ। ଦେବେଶ 2006, ହଉ ଠିକ ଅଛି, ସଠିକ ଉତ୍ତର 2006। ନିଶ୍ଚିତ ରୂପେ ଆମେ ଦେବେଶକୁ 10 ଦେବା। 2006 ଏଠି ଆକାଶବାଣୀ ଜାତୀୟ ପୁରସ୍କାର ପାଇଥିଲା। ତମ ପାଇଁ ତୃତୀୟ ପ୍ରଶ୍ନ, କଟକ ଆକାଶବାଣୀର ସୂଚନା ଓ ମୂର୍ଚ୍ଛନାର ସ୍ୱତନ୍ତ୍ର ଜନପ୍ରିୟ କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମା ସୋମବାରଠାରୁ ଶନିବାର ଯାଏ କେଉଁ ସମୟରେ ପ୍ରସାରିତ ହୁଏ? ଆଉଥରେ ପ୍ରଶ୍ନଟି କହୁଛି, କଟକ ଆକାଶବାଣୀର ସୂଚନା ଓ ମୂର୍ଚ୍ଛନାକୁ ନେଇ ସ୍ୱତନ୍ତ୍ର ଜନପ୍ରିୟ କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମା ସୋମବାରଠାରୁ ଶନିବାର ଯାଏ କେଉଁ ସମୟରେ ପ୍ରସାରିତ ହୋଇଥାଏ? ଅପସନ 6:25, 7:25, 7:25, କେଉଁଠି ନୁହେଁ। ଦେବେଶ
2: 6:25,
0: ତେବେ ଶିବାନୀ କ'ଣ କହିବ?
3: 7:25,
0: ୟେସ୍ 7:25, 5 ବନ ଶିବାନୀ ପାଇଁ 7:25 ପ୍ରସାରିତ ହୁଏ। ତମ ପାଇଁ ରାଉଣ୍ଡର ଶେଷ ପ୍ରଶ୍ନ ଦେବେଶ, ପ୍ରତିଦିନ ବନ୍ଦନା କାର୍ଯ୍ୟକ୍ରମ 6:05 6:35 ପର୍ଯ୍ୟନ୍ତ ପ୍ରସାରିତ ହୁଏ ଏବଂ ଠିକ୍ ବନ୍ଦନା ପରେ ପରେ ପ୍ରସାରିତ ହୁଏ ଅନୁଚିନ୍ତା। ତେବେ ମୋର ପ୍ରଶ୍ନ ହେଉଛି ଅନୁଚିନ୍ତା କେଉଁ ସମୟରେ ପ୍ରସାରିତ ହୋଇଥାଏ? ଦେବେଶ
2: 7:05,
0: 7:05, ତେବେ ଶିବାନୀ କ'ଣ କହିବ?
3: 6:35, 6:35।
0: ଆଇକ୍ୟୁ ଟିକେ ରଖିପାରିଲେନି, ମୁଁ କହୁଛି 6:05 ବନ୍ଦନା ଏବଂ ଠିକ୍ ବନ୍ଦନା ପରେ ପରେ ଅନୁଚିତା। ତେଣୁ ନିଶ୍ଚିତ ରୂପେ 6:35 ନିଶ୍ଚିତ ରୂପେ ଶିବାନୀକୁ ବୋନସ 5 ମିଳିବ। ଶିବାନୀ ତମ ପାଇଁ ପ୍ରଥମ ପ୍ରଶ୍ନ, କଟକ ବେତାର କେନ୍ଦ୍ର ପ୍ରସ୍ତୁତ ଶ୍ରୀମତୀ ସମାର୍ଜନୀ ଆକାଶବାଣୀ ବାର୍ଷିକ ପୁରସ୍କାରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ମୋର ପ୍ରଶ୍ନ ହେଉଛି ଶ୍ରୀମତୀ ସମାର୍ଜନୀ ଓଡ଼ିଆ ସାହିତ୍ୟର ପ୍ରଥମ ଗାଳ୍ପିକ ଫକୀରମୋହନଙ୍କର କେଉଁ ଗଳ୍ପର ନାଟ୍ୟ ରୂପାନ୍ତର? ପ୍ୟାଟର୍ନ ମେଡିସିନ, ଧୂଳିଆ ବାବା, ସୁନାବୋଉ, କେଉଁଠି ନୁହେଁ। ଶିବାନୀ
3: ପ୍ୟାଟର୍ନ ମେଡିସିନ,
0: ପ୍ୟାଟର୍ନ ମେଡିସିନ ପଢିଛ, ଠିକ ଅଛି, ସେ ପଢନ୍ତୁ ନ ପଢନ୍ତୁ ସଠିକ ଉତ୍ତର ଦେଇଛନ୍ତି, ଆମେ ନିଶ୍ଚିତ ରୂପେ 10 ଦେବା, ପ୍ୟାଟର୍ନ ମେଡିସିନ। ପରବର୍ତ୍ତୀ ପ୍ରଶ୍ନ ଶିବାନୀ ପାଇଁ, କଟକ ବେତାର କେନ୍ଦ୍ରରୁ ପ୍ରସାରିତ ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମଟି ପ୍ରତି ମାସର ପ୍ରଥମ ବୁଧବାର 9:30 ପ୍ରସାରିତ ହୋଇଥାଏ, ତେବେ ଏହି କାର୍ଯ୍ୟକ୍ରମଟିର ନାଁ କ'ଣ? ଅପସନ ଦେଉଛି ବିଜ୍ଞାନ ବିଚିତ୍ରା, ବିଜ୍ଞାନ ବର୍ଣ୍ଣାଳୀ, ବିଜ୍ଞାନ ପ୍ରଭା, କେଉଁଠି ବି ନୁହେଁ। ଆଉଥରେ କହୁଛି ବିଜ୍ଞାନ ବର୍ଣ୍ଣାଳୀ, ବିଜ୍ଞାନ ବିଚିତ୍ରା, ବିଜ୍ଞାନ ପ୍ରଭା, କେଉଁଠି ବି ନୁହେଁ।
3: ବିଜ୍ଞାନ ବର୍ଣ୍ଣାଳୀ,
0: ବିଜ୍ଞାନ ବର୍ଣ୍ଣାଳୀ ସଠିକ ଉତ୍ତର ନୁହେଁ, ତେବେ ସୁପ୍ରଭା। ଅପସନ ହେଉଛି ବିଜ୍ଞାନ ବର୍ଣ୍ଣାଳୀ, ବିଜ୍ଞାନ ବିଚିତ୍ରା, ବିଜ୍ଞାନ ପ୍ରଭା, କେଉଁଠି ବି ନୁହେଁ।
3: ବିଜ୍ଞାନ ପ୍ରଭା,
0: ବିଜ୍ଞାନ ପ୍ରଭା ସଠିକ ଉତ୍ତର, 5 ବୋନସ। ତୃତୀୟ ପ୍ରଶ୍ନ, କଟକ ବେତାର କେନ୍ଦ୍ରର ସଙ୍ଗୀତ ବିଭାଗର ସୁଗମ ସଙ୍ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଜଫୁଲ 7:40 ପ୍ରସାରିତ ହୋଇଥାଏ। ଆଉଥରେ କହୁଛି କଟକ ଆକାଶବାଣୀ କେନ୍ଦ୍ରର ସୁଗମ ସଙ୍ଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସଜଫୁଲ 7:40 ପ୍ରସାରିତ ହୋଇଥାଏ। ତେବେ ମୋର ପ୍ରଶ୍ନ ହେଉଛି ଏହି ସଜଫୁଲ ପ୍ରତି ମାସର କେଉଁ ବାରରେ ପ୍ରସାରିତ ହୋଇଥାଏ? ଅପସନ ଦେଉଛି ଶୁକ୍ରବାର, ଶନିବାର, ଗୁରୁବାର, କେଉଁଠି ନୁହେଁ।

0: ଶୁକ୍ରବାର ଶନିବାର ଗୁରୁବାର କେଉଁଠି ନୁହେଁ?
1: ଗୁରୁବାର
0: ସଜଫୁଲ ଶୁଣିଛ? ସଜଫୁଲ କେତେ ଜଣ ଆର୍ଟିଷ୍ଟ ଗୀତ ଗାଆନ୍ତି କହିଲ? ସବୁବେଳେ ଡୁଏଟ୍ ଦି ଜଣ ଆର୍ଟିଷ୍ଟ ପୁଅ ଝିଅ ଗାଆନ୍ତି। ତେବେ ଗୁରୁବାର ସଠିକ ଉତ୍ତର, ମାସର ସବୁ ଗୁରୁବାର ସଜଫୁଲ। ସବୁ ବୁଧବାର ହେଉଛି ଅତଶିକୁସୁମ, ସବୁ ମଙ୍ଗଳବାର ରାଗମଞ୍ଜରୀ ହେଲା ମଣ୍ଡଗୀତ, ସବୁ ଶୁକ୍ରବାର ଅଞ୍ଜଳି, ସବୁ ଶନିବାର ଚିରସବୁଜ। ଠିକ ଅଛି, ଚାରି ନମ୍ବର ପ୍ରଶ୍ନ, ଲାଷ୍ଟ ପ୍ରଶ୍ନ ତମ ପାଇଁକି ଝିଅ। ପ୍ରତିଦିନ ସକାଳେ ଅନୁଚିନ୍ତା ପରେ ସକାଳ 6:40 ପ୍ରସାରିତ ଭକ୍ତି ଧାରାବାହିକର ନାମ କ'ଣ? ଆଉଥରେ କହୁଛି, ପ୍ରତିଦିନ ସକାଳେ ଅନୁଚିନ୍ତା ପରେ ପରେ ସକାଳ 6:40 ପ୍ରସାରିତ ଭକ୍ତି ଧାରାବାହିକର ନାମ କ'ଣ? ଅପସନ୍ ଦେଉଛି ରାମଚରିତ ମାନସ, ବୈଦେଶ ବିଳାସ, ଭାଗବତ, କେଉଁଠି ନୁହେଁ?
1: ଭାଗବତ।
0: ତେବେ ଏହା ମଧ୍ୟ ସଠିକ ଉତ୍ତର, ଆମେ ଶିବାନୀକି ନିଶ୍ଚିତ ରୂପେ 10 ଦେବା। ଏବେ ମୁଁ ହିମାଂଶୁକୁ ଅନୁରୋଧ କରିବି, ସେ କହିବେ କିଏ କେତେ ନମ୍ବର ରଖିଛନ୍ତି ରାଉଣ୍ଡ।
2: ତେବେ ଶ୍ରୋତା ବନ୍ଧୁ, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ପ୍ରିୟାଂଶି ରାଉତ ପାଇଛନ୍ତି 35 ନମ୍ବର, ସୁପ୍ରଭା ରାଉତ ପାଇଛନ୍ତି 25 ନମ୍ବର, ପ୍ରିୟଦର୍ଶୀ ରାଉତ ପାଇଛନ୍ତି 30 ନମ୍ବର, ଦେବେଶ ରଞ୍ଜନ ଚୈନି ପାଇଛନ୍ତି 15 ନମ୍ବର ଏବଂ ଶିବାନୀ ସୁଚରିତା ପାଇଛନ୍ତି 45 ନମ୍ବର।
0: ସୁପ୍ରଭା, ତମ ପାଖରୁ କୁଇକ୍ କହିବ, ଏଥିରେ ପାସ୍ କରିବାର ନାହିଁ। ଦ୍ୱିତୀୟ ରାଉଣ୍ଡରେ କୌଣସି ପ୍ରଶ୍ନ କୌଣସି ପ୍ରତିଯୋଗୀଙ୍କ ପାଖକୁ ପାସ୍ କରିବ ନାହିଁ, ଏବଂ ପ୍ରତି ରାଉଣ୍ଡରେ ମାତ୍ର 3 ପ୍ରଶ୍ନ। ପି ଭି କୃଷ୍ଣମୂର୍ତ୍ତି କଟକ ବେତାର କେନ୍ଦ୍ରର କେନ୍ଦ୍ର ନିର୍ଦ୍ଦେଶକ ଭାବରେ କାମ କରିଥିଲେ, ଯିଏକି ପରବର୍ତ୍ତୀ ମୁହୂର୍ତ୍ତରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ହୋଇଥିଲେ, ଠିକ ନା ଭୁଲ?
1: ଠିକ।
0: ଠିକ, ହଉ ନିଶ୍ଚିତ ରୂପେ ଠିକ। ସୁପ୍ରଭା, 10 ନମ୍ବର ଠିକ, ସଠିକ ଉତ୍ତର ଦେଇଛି। ପରବର୍ତ୍ତୀ ପ୍ରଶ୍ନ, ପ୍ରତି ମାସର ତୃତୀୟ ମଙ୍ଗଳବାର ରାତି 9:30 ପ୍ରଚାରିତ ମାସିକ ସାହିତ୍ୟ ପତ୍ରିକାର ନାମ ସାହିତ୍ୟ ସଂସଦ, ଠିକ ନା ଭୁଲ?
1: ଠିକ।
0: ଠିକ, ଠିକ ଅଛି, ଆମେ ଏଥର ମଧ୍ୟ ତାକୁ 10 ନମ୍ବର ଦେବା, ନିଶ୍ଚିତ ରୂପେ ଠିକ। ପରବର୍ତ୍ତୀ ପ୍ରଶ୍ନ, କଟକ ବେତାର କେନ୍ଦ୍ରର ପ୍ରତିଷ୍ଠା ଦିବସ ଦିନ ଆରମ୍ଭରେ ବାଞ୍ଛାନିଧି ଦାସଙ୍କ ଆଜାଦ ହିନ୍ଦୁସ୍ତାନ ଗୀତ ଗାନ କରାଯାଇଥିଲା, ଠିକ ନା ଭୁଲ?
1: ଠିକ।
0: ତେବେ ଏଥିରେ କୌଣସି ନମ୍ବର ପାଇବନି, ଏହା ଭୁଲ। ଆଜାଦ ହିନ୍ଦୁସ୍ତାନ ଶେଷରେ ଗାନ କରାଯାଇଥିଲା, ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଆରମ୍ଭ ଗାନ କରାଯାଇଥିଲା। ଠିକ ଅଛି ପ୍ରିୟାଂଶୀ, ତମ ପାଇଁ 1990 ଡକ୍ଟର ମନ୍ମଥନାଥ ଦାସଙ୍କର ପ୍ରସିଦ୍ଧ ଇଂରାଜୀ ଉପନ୍ୟାସ କିପ୍ ଦ ଷ୍ଟୋରି ସିକ୍ରେଟ୍ ଧାରାବାହିକ ଭାବରେ କେଉଁ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା? ଅପସନ୍ ଦେଉଛି ଆକାଶବାଣୀ କଟକ, ଆକାଶବାଣୀ ବିବିଧ ଭାରତୀ। ପ୍ରିୟାଂଶୀ,
1: ଆକାଶବାଣୀ ବିବିଧ ଭାରତୀ।
0: ବିବିଧ ଭାରତୀ, ଠିକ ଅଛି, ଆକାଶବାଣୀ ବିବିଧ ଭାରତୀ ନିଶ୍ଚିତ ରୂପେ ସଠିକ ଉତ୍ତର। ପ୍ରିୟାଂଶୀ, 10 ନମ୍ବର ଦିଅ। ପରବର୍ତ୍ତୀ ପ୍ରଶ୍ନ, ଆକାଶବାଣୀ କଟକ ଦ୍ୱାରା ପ୍ରସ୍ତୁତ ପ୍ରଥମ ରୂପକର ନାମ ଥିଲା ଉତ୍କଳ ଶ୍ରୀ, ତେବେ ଏହାର ରଚୟିତା କିଏ ଥିଲେ? ଅପସନ୍ ଗୋପାଳ ଛୋଟରାୟ, ମାୟାଧର ମାନସିଂ। ପ୍ରିୟାଂଶୀ, ଗୋପାଳ ଛୋଟରାୟ, ମାୟାଧର ମାନସିଂ, ଜଲ୍ଦି କୁହ।
1: ମାୟାଧର
0: ମାନସିଂ ନିଶ୍ଚିତ ସଠିକ ଉତ୍ତର, ଆମେ ନିଶ୍ଚିତ ରୂପେ 10 ନମ୍ବର ଦେବା। ପରବର୍ତ୍ତୀ ପ୍ରଶ୍ନ ପ୍ରିୟାଂଶୀଙ୍କ ପାଇଁ, ଜାତୀୟ ମନୋରଞ୍ଜନ କେନ୍ଦ୍ର ଭାବରେ ବିବିଧ ଭାରତୀ ସେବା ବା କମର୍ସିଆଲ ବ୍ରଡକାଷ୍ଟିଂ ସର୍ଭିସ କେଉଁ ମସିହାରୁ ଆରମ୍ଭ ହେଲା? 1957, 1967। ପ୍ରିୟାଂଶୀ,
1: 1957
0: ନିଶ୍ଚିତ ସଠିକ ଉତ୍ତର, ଏବଂ 3 ଯାକ ସଠିକ ଉତ୍ତର, 30 ନମ୍ବର ନେଇଯାଇଛନ୍ତି ଏ ରାଉଣ୍ଡରେ ପ୍ରିୟାଂଶୀ। ପରବର୍ତ୍ତୀ ରାଉଣ୍ଡକୁ ଯିବା ଆମେ ପ୍ରିୟଦର୍ଶୀ ପାଖକୁ। କଟକ ନାରୀ ମହଲର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିବା କୃଷ୍ଣ କାମିନୀ ଦେବୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଆଉଥରେ କହୁଛି, କଟକ ନାରୀ ମହଲର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିବା କୃଷ୍ଣ କାମିନୀ ଦେବୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଠିକ ନା ଭୁଲ?
3: ଠିକ।
0: ଠିକ, ନିଶ୍ଚିତ ରୂପେ 10 ନମ୍ବର। ଆକାଶବାଣୀ ବାରିପଦା ଲୋକାଲ ରେଡିଓ ଷ୍ଟେସନ ଭାବରେ କେଉଁ ବର୍ଷ କାର୍ଯ୍ୟକ୍ରମ ପ୍ରସାରର ଆରମ୍ଭ କରିଥିଲା? ଆଉଥରେ କହୁଛି, ଆକାଶବାଣୀ ବାରିପଦା ଲୋକାଲ ରେଡିଓ ଷ୍ଟେସନ ବା LRS ଭାବରେ କେଉଁ ବର୍ଷ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ କରିଥିଲା? ଅପସନ୍ 1991, 1992। ଭୁଲ ଉତ୍ତର, ପ୍ରକୃତରେ 1991, ତେଣୁ କେହି ହେଲେ ନମ୍ବର ପାଇବେନି। ପ୍ରିୟଦର୍ଶୀ, ଶେଷ ପ୍ରଶ୍ନ, ଯୁବବାଣୀର ପ୍ରତି ସୋମବାର ପ୍ରସାରିତ ବିଜ୍ଞାନ କାର୍ଯ୍ୟକ୍ରମର ନାମ ଅନ୍ୱେଷା, ଠିକ ନା ଭୁଲ?
3: ଭୁଲ।
0: ଏହା ମଧ୍ୟ ତମେ ନମ୍ବର ପାଇବ ନାହିଁ, ପ୍ରକୃତରେ ଅନ୍ୱେଷା ହେଉଛି ଠିକ। ଠିକ ଅଛି, ଦେବେଶ ତମ ପାଇଁ କଟକ ବେତାର କେନ୍ଦ୍ରରୁ ପ୍ରସାରିତ ସଙ୍ଗୀତ ବିଭାଗର ଭକ୍ତି ଗୀତ ଉପରେ ଆଧାରିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଞ୍ଜଳି ପ୍ରତି ଶୁକ୍ରବାର ସକାଳ 7:40 ପ୍ରସାରିତ ହୁଏ, ଠିକ ନା ଭୁଲ?
3: ଠିକ।
0: ଠିକ, ନିଶ୍ଚିତ ରୂପେ 10 ନମ୍ବର ଠିକ। ପରବର୍ତ୍ତୀ, ବିଏମ୍ ଆର୍ମଷ୍ଟ୍ରଙ୍ଗ ଏଫ୍ଏମ୍ ରେଡିଓର ଜନକ, ଠିକ ନା ଭୁଲ? ବିଏମ୍ ଆର୍ମଷ୍ଟ୍ରଙ୍ଗ ଏଫ୍ଏମ୍ ରେଡିଓର ଜନକ,
3: ଭୁଲ।
0: ଭୁଲ, ଏହା ମଧ୍ୟ କିଛି ହେଲେ ନମ୍ବର ପାଇବେନି, ପ୍ରକୃତରେ ଠିକ। ଦେବେଶ କିଛି ହେଲେ ନମ୍ବର ପାଇବେନି ଏଥିରେ। 3 ନମ୍ବର, ଭାରତ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

0: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 19ତମ ରୋଜଗାର ମେଳାରେ ଆଜି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ନାଗରିକଙ୍କ ଜୀବନଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ଚାକିରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଆସନ୍ତାକାଲିଠାରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟକୁ ସ୍ଥଗିତ ରଖାଯିବ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ନିଆଯାଇଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ସମ୍ଭଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କଇଁଛମାନଙ୍କର ସୁରକ୍ଷା ଓ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ମସିହାରୁ ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲପାଏ। ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଓ ଶିଳ୍ପାୟନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ପୋଲିସ ଡିଜି, ଗୃହ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏହି ଅବସରରେ ଉପସ୍ଥିତ ରହିଥିଲେ। ଚଳିତ ଶିକ୍ଷାବର୍ଷ 2026-27 ପାଇଁ ଯୁକ୍ତ 2 ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ଜୁନ୍ 30 ତାରିଖ ଯାଏଁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ। ଜୁଲାଇ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ 4-ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତ ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ଦୁଇ ଦେଶ ମଧ୍ୟରେ ଶକ୍ତି, ବାଣିଜ୍ୟ ଓ ନିବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ ସେତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ସନ୍ଧ୍ୟା 7 ସମୟରେ।
2: यहाँ खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहाँ होती है सीधी, सटीक और सच्ची खबरें।
3: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ରାତି 17:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 17:30। ବିଷୟ ହରଡ଼ ଚାଷ, ବିଶେଷଜ୍ଞ ଡକ୍ଟର ମାନସ ରଞ୍ଜନ ପଟ୍ଟନାୟକ। ଅଖିଳ ଭାରତୀୟ ବିଜ୍ଞାନ ପତ୍ରିକା ରେଡିଓସ୍କୋପ୍ ରାତି 9:30 ଏବଂ ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ରାତି 10:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସକାଳ 8:30 ଓଡ଼ିଆ ଆଲବମ୍ ଗୀତ ମୋ ପସନ୍ଦ ସକାଳ 9:00। କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଦିନ 12:00। କାର୍ଯ୍ୟକ୍ରମ ଚିରହରିତରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଅପରାହ୍ନ 4:00। ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 7:02। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 8:02। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 26ତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଛବିଶତମ ଭାଗ। ଆକାଶବାଣୀ କଟକ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତ ଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝୀ ସରକାରଙ୍କ ବିଭିନ୍ନ ପ୍ରତିଶ୍ରତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହିତ ଶ୍ରୀ ମାଝୀ ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ

0: ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ୍ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000ରୁ ଊର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47ଟି ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47ଟା ଜାଗାରେ ଆଜି ଏ ପ୍ରକାର ରୋଜଗାର ମେଳା ହେଲା। ଖାସ୍ ଇଏ ଯେଉଁ 5ଟା ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା ସେଥିରେ ବିଭିନ୍ନ କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏତାର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। 51,000 ଲୋକ ଆଜି ଚାକିରି ପାଇଲେ।
0: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପରେ 9ରୁ 15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ଜାରି ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଉଦ୍ରେକ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଏକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ଦିଗରେ ନବସୃଜନ, ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20ଟି ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର

0: ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟର ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାର ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଦିନ ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି "ମୁଁ କଇଁଛଙ୍କୁ ଭଲ ପାଏ"। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। ପାଣିପାଗ ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 13 ଜିଲ୍ଲା ଓ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ, କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମ କାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠାରେ ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳ ଭୂମିର ଉପକୂଳରେ

0: ଥିବା ଦିଗବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ ସାତ ପ୍ରକାରର ସାମୁଦ୍ରିକ କଇଁଚ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70ରୁ 100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଚ ହେଉଛନ୍ତି ଅଲିପ୍ରିଡ୍ଲେ। ଏହି କଇଁଚ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିପ୍ରିଡ୍ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ ଅଲିପ୍ରିଡ୍ଲେ କଇଁଛଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସୁରକ୍ଷା ସଂରକ୍ଷଣ ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ଆମ ସରକାର ଗ୍ରହଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ବନ୍ୟପ୍ରାଣୀ ତାଲିକାର ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ସ୍ଥାନିତ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ 70 ଦଶକରେ ହିଁ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି ବିଶେଷକରି ସାତଭୟା ବାବୁବାଲି ଦ୍ୱୀପ ନାସ 1-2 ଏବଂ ଅଗରନାସୀ ହୁଇକିଟୋଲା ଦ୍ୱୀପ ବରୁଣେଇ ବେଳାଭୂମି ସେମାନଙ୍କର ଅସ୍ଥାୟୀ ବାସଘର ବୋଲି ଆବିଷ୍କାର କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡ। 1975 ଆମେରିକାର ୱାଶିଂଟନ୍ ଡିସିଠାରେ ଆନ୍ତର୍ଜାତିକ କୃଷି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ ବଉଳ କୁମ୍ଭୀରଙ୍କ ବଂଶ ବିସ୍ତାର ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଭିତରକନିକାରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇ ଆସୁଥିବାରୁ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର କାରଣ ଖୋଜିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଡକ୍ଟର ବଷ୍ଟାର୍ଡ ଆମ ଦେଶର ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ସାଥିରେ ଧରି ବିଷଧର ସରୀସୃପଙ୍କ ରହଣୀ ସ୍ଥଳ ଭିତରକନିକା ଗସ୍ତ କରିଥିଲେ। ଥରେ ସନ୍ଧ୍ୟାରେ ବଉଳା କୁମ୍ଭୀରମାନଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରିବା ସମୟରେ ସାଗର ତଟବର୍ତ୍ତୀ ବାବୁବାଲି ଦ୍ୱୀପକୁ ଶୀତଦିନରେ ଦେଖିବାକୁ ଯାଇଥିଲେ। ଲକ୍ଷ ଲକ୍ଷ ଅଲିପ୍ରିଲେ କଇଁଛ ସମୂହ ଅଣ୍ଡାଦାନ କରୁଥିବା ଦେଖିବାକୁ ପାଇଥିଲେ। ସେ ବିସ୍କିତ ହେବା ସହ ସମଗ୍ର ବିଶ୍ୱକୁ ବିରଳ କଇଁଛଙ୍କ ଏନ୍ତୁଳିଶାଳ ଭାବେ ଗହିରମଥାର ବାବୁବାଲି ଦ୍ୱୀପକୁ ଘୋଷଣା କରିଥିଲେ, ଫଳରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଦିଗନ୍ତର ପଥ ଉନ୍ମୋଚିତ ହୋଇଥିଲା। ଏଥିସହ ଡକ୍ଟର ବଷ୍ଟାର୍ଡ ଆମ ସମସ୍ତଙ୍କ ପାଇଁ କାଳଜୟୀ ହୋଇଯାଇଛନ୍ତି। ସେବେଠାରୁ ଆଜି ଯାଏ ଆମର ଆଗନ୍ତୁକ ତଥା ସମୁଦ୍ର ପରିବେଶର ବନ୍ଧୁ ଅଲିପ୍ରିଡ୍ଲେ କଇଁଛ ଅତିଥି ସଦୃଶ ହୋଇଯାଇଛନ୍ତି। ଅତୀତରେ 2002-2017 ପର୍ଯ୍ୟନ୍ତ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ପୁଲିସ୍ ବାହିନୀର ମିଳିତ ସହଯୋଗରେ ଗହିରମଥା ସମୁଦ୍ରକୂଳଠାରୁ 20 କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା। ସମୁଦ୍ରରେ କଇଁଛମାନଙ୍କ ଆଗମନ, ପ୍ରଜନନ ପ୍ରକ୍ରିୟା ଏବଂ ଅଣ୍ଡାଦାନ ପର୍ଯ୍ୟନ୍ତ ସମୟକୁ ସୁରକ୍ଷିତ ରଖିବା ପାଇଁ ଟ୍ରଲର ଚଳପ୍ରଚଳକୁ ବନ୍ଦ ରଖାଯାଇଥାଏ। ସାମୁଦ୍ରିକ କଇଁଛ କେବଳ ଆମ ଓଡ଼ିଶାର ଗହିରମଥା ଦେବୀମୁହାଣ ଋଷିକୁଲ୍ୟା ବେଳାଭୂମି ଛଡ଼ା ଭାରତର ମହାରାଷ୍ଟ୍ର ନୀଳଗିରି ବେଳାଭୂମି, ବିଦେଶରେ କୋଷ୍ଟାରିକା ଉପକୂଳରେ ଦେଖିବାକୁ ମିଳିଥାନ୍ତି। ଶ୍ରୀଲଙ୍କାର ଜାଫ୍ରାନା ବେଳାଭୂମିର କେତେକାଂଶରେ ମଧ୍ୟ ଅଲିପ୍ରିଡ୍ଲେ କଇଁଛ ଦେଖିବାକୁ ମିଳନ୍ତି। କଇଁଛଙ୍କ ସୁରକ୍ଷା ଜୈବ ବିବିଧତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ଏବଂ ସଂରକ୍ଷଣ ଆମରି ଉପରେ ନିର୍ଭର କରୁଛି। ପରିବେଶକୁ ବଞ୍ଚାଇ ରଖିବାକୁ ହେଲେ କଇଁଛଙ୍କ ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏ ଦିଗରେ କାର୍ଯ୍ୟ କରିପାରିଲେ ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇପାରିବ। ତେଣୁ ମାନବ ସମାଜ ପାଇଁ ଅଲିପ୍ରିଡ୍ଲେ କଇଁଛ ପ୍ରକୃତିର ଅତୁଳନୀୟ ଦାନ ବୋଲି ଗ୍ରହଣ କରିବାକୁ ପଡ଼ିବ। ଆସନ୍ତୁ ସାମୁଦ୍ରିକ ପରିବେଶର ସୁରକ୍ଷା କବଚ ଏହି କଇଁଛଙ୍କ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ, ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନା ସୁକନ୍ୟା ଜେନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ସୁକନ୍ୟା। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଓ ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ପୁଲିସ୍ ଡିଜି, ଗୃହ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଏହି ଅବସରରେ ଉପସ୍ଥିତ ରହିଥିଲେ। ଚଳିତ ଶିକ୍ଷାବର୍ଷ 2026-27 ପାଇଁ ଯୁକ୍ତ 2 ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାରଠାରୁ ଜୁନ୍ 30 ତାରିଖ ଯାଏ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ। ଜୁଲାଇ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ 6 ମାସ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖି ଜଣାଯାଇଛି। ବଢ଼ୁଥିବା ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ପକ୍ଷରୁ କର୍ମଚାରୀଙ୍କ ସମସ୍ତ ଛୁଟିକୁ ବାତିଲ କରାଯାଇଛି। ରାଜ୍ୟ ସଚିବାଳୟଠାରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍ ସମ୍ଭାବ୍ୟ ସଂକ୍ରମଣ

ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଆବଶ୍ୟକ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଆବଶ୍ୟକ ଚିକିତ୍ସା ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। 45.2 ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଆଜି ରହିଛି। ବର୍ତ୍ତମାନ ପାଇଁ ନ୍ୟୁଜ୍ ହେଡ୍ଲାଇନ୍ସ ଏତିକି। ପରବର୍ତ୍ତୀ ନ୍ୟୁଜ୍ ହେଡ୍ଲାଇନ୍ ଶୁଣିପାରିବେ ରାତି 8 ସମୟରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ବିଶ୍ୱରୂପ ମହାପାତ୍ର ଓ ଯଶସ୍ୱିନୀ ନାୟକ କଥାଚିତ୍ର ଟିକେ ଖରା ଟିକେ ଛାଇ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ।

ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚବା ପରେ ସେଠାରେ ମିଶନାରିଜ୍ ଅଫ୍ ଚାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିଭିଜି ରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100ରୁ 125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିଭିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ୍ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା 9ଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ପ୍ରଧାନମନ୍ତ୍ରୀଙ୍କ ସଫଳ ପଞ୍ଚରାଷ୍ଟ୍ରୀୟ ଗସ୍ତ ଏହାକୁ ପ୍ରମାଣ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବ୍ୟବସାୟ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଭାରତ ଶିଳ୍ପ ବିକାଶ ଯୋଜନା ଭବ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100ଟି ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି, 33,600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା ବିକ୍ରି କ୍ଷେତ୍ରରେ ଗ୍ୟାସ୍ ଏବଂ ତେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିଥିଲା। ଏ କ୍ଷେତ୍ରରେ ଭାରତ ବିଶ୍ୱରେ ଏକମାତ୍ର ପ୍ରମୁଖ ଅର୍ଥନୀତି ପାଲଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ୍ ୟୁକ୍ରେନ୍ ସଂଘର୍ଷ ଏବଂ ହର୍ମୁଜ୍ ପ୍ରଣାଳୀ

ବନ୍ଦ ହେବା କାରଣରୁ ବିଶ୍ୱସ୍ତରରେ ତେଲ ବଜାରରେ ସୃଷ୍ଟ ଆହ୍ୱାନ ସତ୍ତ୍ୱେ ଭାରତ ଦେଶବାସୀଙ୍କ ଆର୍ଥିକ ବୋଝର ସୁରକ୍ଷା ପ୍ରଦାନ କରିଛି। ଇତିମଧ୍ୟରେ ପେଟ୍ରୋଲ୍ ଏବଂ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଚାରିଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ସର୍ବଶେଷ ଶୁଳ୍କ ହ୍ରାସ ଯୋଗୁଁ ସରକାର 30,000 କୋଟି ଟଙ୍କାର ରାଜସ୍ୱ ବୋଝ ବହନ କରିଛନ୍ତି ବୋଲି ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 9 ଜଣ ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲ୍ରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ମାରୁନ୍ ବେରେଟ୍ ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାୟୁସେନାର ସ୍ୱତନ୍ତ୍ର ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ସମ୍ପନ୍ନ ହୋଇଛି। ପରେଡ୍ରେ ବାୟୁସେନାର ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଅପରେସନ୍ ସ୍ୱେସ୍ ଏୟାର ଭାଇସ୍ ମାର୍ଶାଲ୍ ରାହୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶେଷ କରିଥିବା ଗରୁଡ଼ କମାଣ୍ଡୋଙ୍କୁ ଶ୍ରୀ ଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି। ପରିବର୍ତ୍ତିତ ସମୟରେ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସେନାର ଦକ୍ଷତାକୁ ନିରନ୍ତର ଭାବେ ବଜାୟ ରଖିବା ଉପରେ ଶ୍ରୀ ଗୁପ୍ତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ଧର୍ମାନ୍ତରୀକରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମହିଳା କମିଶନ ନିଜ ଆଡୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ କମିଶନ ଏହି ନିଷ୍ପଭି ନେଇଛନ୍ତି। କମିଶନର ଅଧ୍ୟକ୍ଷ ବିଜୟ ରାହତକର ଘଟଣାର ତଦନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ କମିଶନର ଅଧ୍ୟକ୍ଷ ଶ୍ରୀମତୀ ରାହତକର ଚିଠି ମାଧ୍ୟମରେ କମିଶନରଙ୍କୁ କହିଛନ୍ତି। ରାଜସ୍ଥାନର ଦାଣ୍ଡେୱାଲା ଅଞ୍ଚଳରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏକ ନୂତନ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି ଦେଶର ଘରୋଇ ଶକ୍ତି ଉତ୍ପାଦନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥକର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘ ବର୍ଷ ଧରି ଆକାଶବାଣୀର ସମ୍ଭାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମୋରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9ଟି ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ଭାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
2: ଆମ ରାଜ୍ୟରେ ସ୍ୱେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ବର୍ଷ ହୋଇଥିବ ସେମାନେ ନିଜ ନାଁକୁ ପଞ୍ଜିକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ ବିଏଲ୍ଓ ଯାକୁ ଆମେ କହୁଛେ ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମରେସନ୍ ଫର୍ମସ୍ ନେଇକରି ଯିବେ, 2-2 ଏନ୍ୟୁମରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମରେସନ୍ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲ୍ଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର ଯିଏ ସାଧାରଣତଃ ଭାବରେ ଆମର ଏଡିଏନ୍ ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ ସେମାନେ ସବୁ ଅଛନ୍ତି, ଆଡିସନାଲ ଆମର ଇଆର୍ଓଜ୍ ମାନେ, ତ ସେ ଇଆର୍ଓଜ୍ ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ ଯାହାକି September 6। ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
1: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036 ବିକଶିତ ଓଡ଼ିଶା ଓ 2047 ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10 ପୂଜା ମଣ୍ଡପକୁ 50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବାର ପ୍ରତିଶ୍ରତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନ କରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍?

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ମାଟି, ପାଣି, ପବନ, ବୃକ୍ଷ, ତରୁଲତା ଆଉ ଆକାଶର ବଳୟ ଭିତରେ କେଉଁ ଏକ ଅଦୃଶ୍ୟ ଛନ୍ଦରେ ଆମ ଜୀବନ ବନ୍ଧା। ଆଉ ସେଇ ବୃକ୍ଷ ତରୁଲତାଙ୍କୁ ନେଇ ଏକ ସୁସ୍ଥ ସୁନ୍ଦର ସବୁଜିମାମୟ ପରିବେଶରେ ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀ।
1: ଏସବୁର ସ୍ରଷ୍ଟା ସିଏ, ଯିଏ ସମସ୍ତ ପ୍ରାଣର ପ୍ରାଣ କେନ୍ଦ୍ର, ସମସ୍ତ ଚେତନାର ଚେତନା, ଆଦି ଅନାଦି, ସ୍ୱରୂପ ଅରୂପ ଏବଂ ସର୍ବସାରର ସର୍ବସାର ଭଗବାନ।
0: ତାଙ୍କରି ଯୋଗୁ ଏ ସୁନୀଳ ଆକାଶର ପରିକଳ୍ପନା, ଦିଗନ୍ତ ବିସ୍ତାରୀ ଫେନୀଳ ଜଳରାଶିର ଉଦ୍ଦୀପନା ଆଉ ତା ସହିତ ଶାନ୍ତ ସବୁଜ କମନୀୟ ବନାନୀର ଅହେତୁକ ଆକର୍ଷଣ ଏବଂ ପଶୁପକ୍ଷୀ ମାନଙ୍କର ନିର୍ଭୟରେ ବିଚରଣ,
1: ଏସବୁ କେବଳ ଅନୁଭବ କରୁଥିବା ମଣିଷଟିଏ ହିଁ ବୁଝିପାରିବ ସେହି ନିର୍ଗୁଣ ଶକ୍ତି ଦ୍ୱାରା ସୃଷ୍ଟ ଏହି ସୃଷ୍ଟି ଆଉ କମନୀୟ ସଂରଚନାକୁ।
0: ମନ ଭରି ଉପଭୋଗ କରିପାରିବ ପ୍ରକୃତିର ଏହି ସୁନ୍ଦରତମ ସମ୍ପଦକୁ, ଉପଲବ୍ଧି କରିପାରିବ ପରିବେଶ ପର୍ଯ୍ୟଟନ ସ୍ଥଳୀର ଗୁରୁତ୍ୱକୁ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ
1: ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ ଆଉ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନକାଳ ଭିତରେ
0: ହଁ ଶ୍ରୋତା ବନ୍ଧୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନସ୍ଥଳୀର କିପରି ବିକାଶ ହୋଇପାରିବ ଉତ୍ତରୋତ୍ତର ଉନ୍ନତି ହୋଇପାରିବ ତା ଛଡ଼ା ଆମ ଅର୍ଥନୀତିରେ ସହାୟକ ହୋଇପାରିବ
1: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହୋଇପାରିବ ନାହିଁ ସେଥିପାଇଁ

0: ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
1: ଆଲୋଚନାର ବିଷୟ ହେଉଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ।
0: ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
2: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
0: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ମ୍ୟାଡାମ୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର।
0: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କ'ଣ ବୁଝାଯାଏ? ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କ'ଣ ବୁଝିବ?
3: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
0: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କ'ଣ ରହିଛି?
3: ଆମ ଓଡ଼ିଶାରେ ବିଶେଷତଃ ଆମର 33%ରୁ ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡ଼େ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳପାଳ ବୁଲିବାକୁ ଆସିଲା, ସେ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସେ ତା ସାଙ୍ଗସାଥି ଏମିତି ହେଇକି ଜୈବ ବିବିଧତାଟା ଚାରିଆଡ଼େ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମ୍ରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750ରୁ ଉର୍ଦ୍ଧ୍ୱ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି। ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି, ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
0: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କ'ଣ ଅଛି?
3: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ୍ ଆମର ଟୁରିଜିମ୍ର ପାର୍ଟ, କିନ୍ତୁ ସବୁ ଟୁରିଜିମ୍ ଆମର ଇକୋ ଟୁରିଜିମ୍ର ପାର୍ଟ ନୁହେଁ। ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ୍ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ୍ ଟୁରିଜିମ୍ ବା ସଷ୍ଟେନେବୁଲ୍ ଟୁରିଜିମ୍, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
0: ଜଙ୍ଗଲ ନିକଟରେ ଯୋଉ ଲୋକମାନେ ରହୁଛନ୍ତି
3: ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
0: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କ'ଣ ସବୁ ପଦକ୍ଷେପ ନେଉଛନ୍ତି?
3: ଓଡ଼ିଶାରେ ପ୍ରଥମ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
0: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
3: ମୁଁ ଯେମିତି କହିଲି, ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି। ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ୍ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆ ନଈ ମ୍ୟାନ୍ଗ୍ରୁଭ୍, ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
0: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
3: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisha.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ

0: ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେହି ରୁମ୍ରେ ଆଡ୍ଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ ଡିନର ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି ବାର୍ଡ ୱାଚିଂ ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି। ଏବଂ ଏଇ ଯୋଉ ଜୁନ୍ ମାସ 5 ତାରିଖରେ ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନରେ ଷ୍ଟାର୍ଟ କରିବାର ଯୋଜନା
1: ରହିଛି। ଆଚ୍ଛା, ଯିଏ ଅନ୍ଲାଇନ୍ରେ ବୁକିଂ କରିପାରିବନି ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
0: ହଁ, ଆମର ଇକୋ ଟୁରିଜିମ୍ ସେଲ୍ ଗୋଟେ ରହିଛି ପିସିସିଏଫ୍ ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ, ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ ନହେଲେ ଆମର ଯୋଉ ଇକୋ ଟୁର୍ ୱେବ୍ସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
1: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢ଼ିଛି ଆଉ ତା ପଛରେ କାରଣ କଣ?
0: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହି ହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟାକି ଡିମାଣ୍ଡରେ ରହୁଛି, କାହିଁକିନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
1: ପ୍ରାକୃତିକ
0: ପରିବେଶ ବହୁତ ସୁନ୍ଦର। ସେମିତି ଆମର ଯେମିତି ଶିମିଳିପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ, ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହେଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼। ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର, ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳିପାଳରେ ଯେମିତି ମୁଁ କହିଲି କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ ଅର୍କିଡ୍ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳିପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମ୍ଟେ ଅଛି, ତ ତାକୁ ବି ଲୋକଙ୍କ ମନରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି।
0: ଆଉ ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନ୍ଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ୍ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀଗୁଡ଼ିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ୍ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
0: ସେଇଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳିପାଳ, ସାତକୋଶିଆ ଏହିସବୁ ସ୍ଥାନମାନଙ୍କୁ ନିଆଯାଇଛି।
1: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
0: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ୍ ମାନେ ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମ୍ଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମ୍ଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମଠାରେ, ତ ଶିମିଳିପାଳ ଆଉ ବି କେତେଗୁଡ଼େ ଆଦିବାସୀ ଅଞ୍ଚଳମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦଗାଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ, ହୋର୍ଡିଂ ଆଉ ମାଗାଜିନ୍ସ, କ୍ୟାଲେଣ୍ଡର, ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା, ଯାହା ହେଉ ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କ'ଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
0: ଯେମିତି ମୁଁ କହିଲି ଆମର ମାଇସ୍ ଟୁରିଜିମ୍ ହେଲା, ହୋମ୍ଷ୍ଟେ ହେଲା,
1: ମାଇସ୍ ଟୁରିଜିମ୍ ଯୋଉ କହିଲେ ସେଇଟା କ'ଣ?
0: ମାଇସ୍ ଟୁରିଜିମ୍ ଆମର ସେଠି ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର 2 ଅଛି, ସାନଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି, ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମ୍ଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ୱାରା ବହୁତ ଉପକୃତ ହୋଇପାରିବେ। ତାପରେ ଆମର 3 ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଅଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମ୍ରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ, ଏବଂ ଆମର ଇକୋ ଟୁରିଜିମ୍ ପଲିସି 2000

0: ବାର ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମର କାମ ଗୁଡାକୁ କରି ଆସୁଛୁ।
1: ଆଚ୍ଛା, ଆପଣ ଯୋଉ କହିଲେ ହୋମଷ୍ଟେର ବ୍ୟବସ୍ଥା ରହିଛି, ଯୋଉ ହୋମଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚୟ ତାର ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି, ସେସବୁର ଦାୟିତ୍ୱ କେମିତି କ'ଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁମାନେ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
0: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁକୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ୍ www.ecotourodisha.com, ସେଇଥିରେ ସେଇଟା ସୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର୍ସ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
1: ମାନେ ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କର ଯୋଉ ଖାଦ୍ୟ ପାନୀୟ ଯୋଉ ପର୍ଯ୍ୟଟକ ମାନଙ୍କର ବ୍ୟବସ୍ଥା କରାଯାଉଛି,
0: ସେମାନଙ୍କ ଦ୍ୱାରା ହିଁ ବ୍ୟବସ୍ଥା କରାଯାଉଛି। ତ 80%ରୁ ଆମର 25% ସେମାନଙ୍କର ରିକରିଂ ଏକ୍ସପେଣ୍ଡିଚର, ଯେମିତି ହେଲା ଖାଦ୍ୟ, ଇଲେକ୍ଟ୍ରି ବିଲ୍ ହେଲା, ଏସବୁ ପାଇଁ ଖର୍ଚ୍ଚ କରାଯାଉଛି। ତାପରେ ସେଗୁଡାକ କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ସବୁ ତାର ତତ୍ତ୍ୱାବଧାନରେ ହଉଛି ହୋମଷ୍ଟେ ଗୁଡିକ।
1: ବହୁତ ଭଲ କଥା। ତାହେଲେ 2025-26 ମସିହାରେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା?
0: ସଂଖ୍ୟା ଆମର ପ୍ରାୟ ଥିଲା 2 ଲକ୍ଷ ପାଖାପାଖି ଥିଲା, ଏବଂ ସେଥିରୁ ଆମେ 22 କୋଟି ଟଙ୍କା ଆଦାୟ କରିଥିଲୁ।
1: ଯୋଉ ଆପଣ କହିଲେ 22 କୋଟି ଟଙ୍କା ଆଦାୟ କରିଥିଲେ, ତା ମାନେ ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି?
0: ପରିବେଶ ପର୍ଯ୍ୟଟନ କରୋନା ପରଠୁ ଲୋକମାନେ ମାସ୍ ଟୁରିଜିମରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମକୁ। ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି, ଏବଂ ଇକୋ ଆୱାରନେସ୍ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମରେ ଗୋଟେ ଡାଟା 2022ରେ ଆମେ $26.01 million ପାଇଥିଲୁ, କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ $151.88 million ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମଟି।
1: ଆଚ୍ଛା, ବେଳେବେଳେ ଦେଖାଯାଏ ଯେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯୋଉ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି, କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା, କି ହାତୀକୁ ଢେଲା ପକେଇବା, ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା, ସେଗୁଡା କରିବା ଦ୍ୱାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେଇ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କ'ଣ ସବୁ ପଦକ୍ଷେପ ନେଉଛି?
0: ଯୋଉଟା ଏବେ ଆପଣ କହୁଛନ୍ତି ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହେଉଛନ୍ତି ନର୍ମାଲ ଟୁରିଷ୍ଟ।
1: ଆଚ୍ଛା,
0: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ, ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାଷ୍ଟ ରେସ୍ପେକ୍ଟ କରିବା,
1: ସମ୍ବେଦନଶୀଳ
0: ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝାଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ,
1: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀରମାନଙ୍କୁ ଯୋଉ ଖାଇବା। ସେଥିପାଇଁ କ'ଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
0: ଆମର ଆକ୍ଚୁଆଲି ମାନେ ଗାଇଡ୍ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରୀ ହଉ କି ବୋଟିଂ ହଉ ଯାହା ବି କରନ୍ତି, ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କ'ଣ ହବ। ଯଦି ଆମର ପ୍ରକୃତି ରହିବ ତାହେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି। ସେଥିପାଇଁ ବନ ବିଭାଗ ଏହା ପାଇଁ ବହୁତ ସଜାଗ ଅଛି।
1: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟାକି ଆପଣଙ୍କୁ ଦୁଃଖ ଲାଗିଛି, ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି?
0: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳା ଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କ'ଣ ହଉଥିଲା ନା, ଯୋଉ ଶିକାରୀମାନେ ବହୁତ ଥିଲେ, ତ ସେମାନେ ଚଢ଼େଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ ବିକ୍ରି ବି କରୁଥିଲେ। ତ ଆମର କ'ଣ ହେଲା ନା, ଏଇ ପରିବେଶ ପର୍ଯ୍ୟଟନ ମଙ୍ଗଳା ଯୋଡ଼ିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇଣ୍ଡାଇରେକ୍ଟଲି ହଉ ପରୋକ୍ଷ ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାରକ୍ଷମ ସେମାନଙ୍କୁ କରାଇ ପାରିଲା, ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି। ତ ଏଇଟା ଗୋଟେ ବହୁ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ ଓଡ଼ିଶାର, ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ

0: ମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
1: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରାଇଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ। ବହୁତ ସୁନ୍ଦର କଥା, ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କ'ଣ?
0: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 କୋଟି ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 କୋଟି ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750ରୁ ଉର୍ଦ୍ଧ୍ୱ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 ଗୁଣା ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 ବର୍ଷ ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କ'ଣ ହବ କି, ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି, ସେମାନଙ୍କୁ ଆମେ ଆୱେର୍ଡ ଏବଂ ହାଇ ଏଣ୍ଡ ଟୁରିଷ୍ଟ ମାନଙ୍କୁ ମେନ୍ ଫୋକସ୍ କରୁଛୁ। ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
1: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ।
0: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି, ଆଉ ଯଦି ଆମେ ସମସ୍ତଙ୍କୁ ମାରିଦେବା ଆଉ କହିବା ଆମେ ବଞ୍ଚିବା ସେଟା କେବେ ହେଇ ହିଁ ପାରିବ,
1: ଜୈବ ବିବିଧତାରେ ତ ଅସୁବିଧା ହବ ନା।
0: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
1: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କ'ଣ କରିଥାଏ?
0: ଯେମିତି ଆମର ମୁଁ କହିଲି ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲିକି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ,
1: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରି ଚାଲିଥିବା
0: ବୁଝିବା ପର୍ଯ୍ୟନ୍ତ। ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯୋଉମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି, ତା ବାଦେ ଆମର ସାଇଟ୍ ମ୍ୟାନେଜର ବି ପ୍ରତି ସାଇଟ୍ରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ୍ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡ୍ଲି ଟ୍ରେନିଂ ଦବ। ତା ବାଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆସରିଛି, ତ ଏଇଟା ଗୋଟେ ପ୍ରୋସେସ, ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
1: ଆଚ୍ଛା, ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କ'ଣ ରହିଛି?
0: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା, ବଡ଼ମୂଳ ହେଲା, ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି। ତା ବାଦେ ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି 4ଟି ବଡ଼ ବଡ଼ ଏଇ ବର୍ଷ ପାଇଁ, ଶିମିଳିପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
1: ଏହି ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଏହାର କିଛି ଯୋଜନା କି ଆଗକୁ କେମିତି ଏହା ବଢ଼ିପାରିବ ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ କିଛି କୁହନ୍ତୁ।
0: ଯେମିତି ଆମର ଯୋଜନା ରହିଲା, ହୋମ୍ଷ୍ଟେ ରହିଲା, ଟ୍ରେକିଂ ଯୋଉ 5th June ଲଞ୍ଚ ହେବାର ଅଛି ସେ ବିଷୟରେ ରହିଲା, 3ଟା ପାଇପ୍ଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ୍ ହେବାର ଅଛି।
1: 3ଟା ପାଇପ୍ଲାଇନ୍ ଯୋଉ କହିଲେ ସେଟା କ'ଣ?
0: 3ଟା ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନ୍ଗୋଇଂ ହେଇକି ଅଛି, ଯୋଉଟାକି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି। ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କ'ଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳିପାଳ ଭିତରେ ରହୁଛି, ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ତ ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାମାନେ ପର୍ଯ୍ୟଟକମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
0: ଆଜ୍ଞା,
1: ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କ'ଣ କହିବେ?
0: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ମୋ ହୃଦୟରୁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟାକି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋ ଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ, ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ, ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆପଣ ଆମର ବନାନୀ କାର୍ଯ୍ୟ

କାର୍ଯ୍ୟକ୍ରମକୁ ଆସିଲେ ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ। ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍, ସେ ସମ୍ପର୍କରେ ବହୁ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝେଇକି କହିଲେ। ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

0: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ଦୁର୍ଗା ମାଝୀ ଏବଂ ଉପସ୍ଥାପନାରେ ଆମେ ଥିଲୁ ମୁଁ ନିହାର ବାଳା ପଟ୍ଟନାୟକ
1: ଏବଂ ମୁଁ ବିଜୟଲକ୍ଷ୍ମୀ ପତ୍ରୀ।
0: ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ।

0: உலதுவா செட்டினார் சிமெண்ட் தி பெர்ஃபெக்ட் கான்கிரீட் சாய்ஸ்.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର 47ଟି ସ୍ଥାନରେ ହୋଇଥିଲା ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ। ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଭୁବନେଶ୍ୱର ଖାରବେଳ ଭବନଠାରେ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଏହା କହିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ଦେଲେ ପରାମର୍ଶ। ଯୁକ୍ତ 2ରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ବିଜ୍ଞପ୍ତି ପ୍ରକାଶ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ। ଜୁନ୍ 21 ତାରିଖ ପର୍ଯ୍ୟନ୍ତ ଏହି ଅବଧି ମଧ୍ୟରେ ବସିବ 8 ଦିନ ଅବକାଶକାଳୀନ ଅଦାଲତ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ସ୍ଥଗିତ ରହିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ଅନୁମୋଦିତ ଛୁଟି ବାତିଲ କରିଛି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲପାଏ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13ଟି ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର ରାଜା ହିନ୍ଦୁସ୍ତାନୀ।

0: Joker.
1: পরবর্তী গীত গাইছেন কুমার সানু এবং অলকা একনিক।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ତୃତୀୟ ଭାଗ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି।

0: ଭୟ ନଟ କଣ ବାହା ହବ ନାଇଁ କି?
1: ଟିକେ ରୁହ, ମୁଁ ବୁଝୁଛି।
0: ମୋର କି ଭାଗ୍ୟ କେଜାଣି ତମ ତୁଣ୍ଡରୁ କଥା ବାହାରିଲା, ହେଲେ ତମେ ଯେ ସତ ସତରେ ବୁଝିବ ଏ ବିଶ୍ୱାସ ମୋର ଆଜି ନାହିଁ କି ଜନ୍ମରେ ବି ନାହିଁ।
1: ଆରେ ବାବୁ କିବା କଥା ଇଏ, ଏଥିରେ ପୁଣି ମୋ ଉପରୁ ତୁମର ଜନ୍ମ ଜନ୍ମ ପାଇଁ ବିଶ୍ୱାସ ତୁଟି ଯାଉଛି।
0: ହଉ ବିଶ୍ୱାସ ନ ତୁଟିବା କଥା ଯେବେ କହୁଛ ତେବେ ଆସ।
1: ଆରେ ଆରେ କଣ ହେଇଛି ତମର ମୁଁ ବୁଝିପାରୁନି, କି ଟିକେ ତର ବି ସହୁନି।
0: ତର ସହିବ କେମିତି କହିଲ?
1: ୟା ବୋଲି ଏକାବେଳେ କଣ୍ଟାରେ ଲୁଗା ଭିଡ଼ିଥିଲା, ଆରେ ଭିଡ଼ିବାର କଥା ତ ମୁଁ ଭିଡ଼ିବି, ଅସୁବିଧା ବି କିଛି ନାହିଁ, ପ୍ୟାଣ୍ଟ ଅପେକ୍ଷା ମୋର ଲୁଗା ସଂଖ୍ୟା ବେଶୀ। ତମେ ସେ ଅଡୁଆରେ ପଶୁଛ କାହିଁକି? ତମର ପୁଣି କାଲିଠୁ ଅଣ୍ଟା ଧରିଛି, ଗରମ ପାଣି ସେକ ଦଉଥିଲେ ପରା।
0: ମରିବା ପାଇଁ ତ ଫୁର୍ସତ ମିଳୁନି, ସେକ ଦେବି କେତେବେଳେ?
1: ଏଇଠି ଏ ଜୀବ ଜଗତରେ ମରିବା ପାଇଁ କେବେ କାହାରିକି ଫୁର୍ସତ ମିଳେନି। ଆର ପାରିରେ ଯୋଉମାନେ ହାତରେ ମରଣ ଡୋରି ଧରି ବସିଛନ୍ତି ସେମାନେ କଣ ଏଡ଼େ ବୋକା ଯେ ମରିବା ପାଇଁ ଆମକୁ ଫୁର୍ସତ ଦେବେ? ହଏ ଫୁର୍ସତ ପାଇକିରି ଆମେ ଆମ ଦେଖିଲା କାମ କି ହାତ ସଫେଇ କରିଦବୁ, ଆଉ ସେମାନେ ଆମକୁ ଖୋଜି ହଉଥିବେ, ସେଇଥିପାଇଁ ବଞ୍ଚିଥିବା ଯାଏ ଜାଣିଶୁଣି କେବେ କଷ୍ଟ ଭୋଗିବନି। ତମେ ଚଞ୍ଚଳ ଯାଇକିରି ପାଣି ସେକ ଦିଅ। ଆରେ ସୂରିଆ!
2: ଆଜ୍ଞା ଆଜ୍ଞା, ମୁଁ ଏଇଠି ଅଛି, ଯାଇପାରିବି ନାହିଁ।
1: ଆରେ ମାଙ୍କ ପାଇଁ ପାଣି ଗରମ ହଉଥିଲା ପରା?
2: ପାଣି ଆଜ୍ଞା ଗରମ ହେଲାଇ, ଗରମ ପାଣି ମୁଁ ହଟାର ବ୍ୟାଗରେ ପୁରଉଛି, ଯାଇପାରିବି ନାହିଁ।
1: ଏଇ ସୂରିଆ, ପାଣି ଗରମ କରିକିରି ହଟ ୱାଟର ବ୍ୟାଗରେ ପୁରେଇ ହେଲାଣି, ତୁମେ ଯାଇକିରି ସେକ ଦିଅ। ଆଇ ଯା ପରା କହୁଛି।
0: ଓ ଯାଉଛି ହୋ।
1: କଣ କହିବ କହିଲ, ଏକାବେଳେ ଉଠନ ତ। ଆରେ ସୂରିଆ,
2: ଯାଇପାରିବି ନାହିଁ ପରା କହିଲି, ସେକ ଦଉଛି।
1: ଆଚ୍ଛା ଆଚ୍ଛା, ତୋର ଆସିବା ଦରକାର ନାହିଁ, ସେକ ଦଉଥା। ଆଲୋ ମା ବେଙ୍ଗୁଲି।
3: ଗଲି ବାପା ଗଲି।
0: କଣ ବାପା?
1: ଡାକୁ ଡାକୁ ଆସି ହାଜର, କଥା କଣ?
0: ତମେ ଡାକିଲ ଆଉ ମୁଁ ଆସିଲି, ଏଥିରେ ଆଉ କଥା କଣ ରହିଲା ଯେ? ସୂରିଆ ସିନା ଚାକିରି କରିଛି ଯେ, ସିଏ ତମ ଡାକ ଶୁଣିଲେ ଶୁଣିବ, ନ ଶୁଣିଲେ ନାହିଁ।
1: ଆଉ
0: ହେଲେ ମୁଁ ପରା ତମ ଝିଅ, ମୁଁ ଯଦି ଏକା ଡାକରେ ତମ କଥା ନ ଶୁଣିଲି
1: ଆଉ ଆମେ କି ବାପ ଝିଅ ଏଇଆ ତ। ମା ବେଙ୍ଗୁଲି, ଏହା ଅତ୍ୟନ୍ତ ଆନନ୍ଦର କଥା, ସ୍କୁଲରେ ତମମାନଙ୍କୁ ଯେଉଁ ଘର ପାଠ ଦିଆ ହଉଛି ସେଥିରେ ସେମିତି ଅତ୍ୟନ୍ତ ଠକା ଠକି ଚାଲିଛି ବୋଲି ମୁଁ ମୋ ତରଫରୁ ତତେ କିଛି ପାଠ ଦେଇଥିଲି, ଆଉ ତୁ ବର୍ତ୍ତମାନ ନିଶ୍ଚୟ ସେଇ ପାଠ ଧରି ବସିଥିଲୁ, ଆଉ ଘଣ୍ଟାଏ ପରେ ମତେ ତୋର ପାଠ ବୁଝେଇବା କଥା
0: ହେଇଛି। ବାପା ପାଠ ଦେଇଥିଲ ତମେ, ପାଠ ବୁଝି ନବ ତମେ, ମତେ ଏବେ ପାଠ ପାଖରୁ ଘରୁ ଡାକି ଉଠେଇ ଆଣିଲ ତମେ, ଆଉ ତମ କଥା ମାନି ମୁଁ ଉଠି ଆସିଲି ବୋଲି ମତେ ବାଧିଲା ଭଳିଆ କଥା କହିଯାଉଛ ତମେ। ମୁଁ ତାହେଲେ ଯାଉଛି, ତମ କଥା ନ ଶୁଣି ତମ ପାଠ ନ ପଢି ଆମ ଦିଦି ଯୋଉ ପଢା ଦେଇଛନ୍ତି ତାକୁ ଧରି ବସ।
1: ନାଇଁ ମା ବେଙ୍ଗୁଲି, ନାଇଁ ନାଇଁ, ମତେ ଜଣେଇ ଶୁଣିକିରି ଏମିତି ଠକିବାକୁ ଯିବା ତୋର ଆଦୌ ଉଚିତ ହବନି, ସେଥିରେ ତୋ ଦିଦିଙ୍କ ଅପେକ୍ଷା ମୋ ମନ ବେଶୀ କଷ୍ଟ ହବ। ତୁ ଆ ଦେଖିଲୁ, ଦେଖ ଏ ଖଟଟା ବାହାରକୁ ଆସିବ,
0: ଏ ସାନ ପଟା ଖଟଟା,
1: ଏ ବାରଣ୍ଡାକୁ ବାହାରିବ।
0: କାହିଁକି ବାପା ବାରଣ୍ଡାକୁ କାହିଁକି ଖଟଟା ଆସିବ? ମ
1: ଆଏ ଖରାଦିନ, ଘରେ ଶୋଇବାକୁ ଗରମ ହଉଛି ତ।
0: ହେଲେ ବାପା ବାହାରେ ଶୋଇବ କିଏ?
1: ଯାହାକୁ ବେଶୀ ଗରମ ହଉଛି।
0: କିଏ ବାପା? କାହାକୁ ବେଶୀ ଗରମ ହଉଛି?
1: ଇଏ ଘରେ ଆମର କାହାକୁ ବେଶୀ ଗରମ ହବାର କଥା କହ, ଚିନ୍ତା କରିକିରି କହ।
0: ବୋଉକୁ।
1: କାହିଁକି?
0: ବୋଉ ଟିକେ ମୋଟା ତ।
1: ଆସ୍ତେ ଆସ୍ତେ ଆସ୍ତେ, ବୋଉ ତୋର ଶୁଣିବ।
0: ଶୁଣୁ, ଶୁଣିଲେ କଣ ହେଲା? ବୋଉ ଆମର ଟିକେ ମୋଟା ବୋଲି ଭାରି ସୁନ୍ଦର ଦିଶେ, ମୋଟା ହବା ତ ଭଲ କଥା।
1: ମୋଟା ହବା ଭଲ ଯେ, ହେଲେ ମୋଟା ଲୋକକୁ ମୋଟା କହିଲେ ତା ମନଟା କୁଣ୍ଢେ ମୋଟ ନ ହୋଇ ସୂତା ସରୁ ହେଇଯାଏ।
0: ବୋଉ ଆମର ସେମିତି ନୁହେଁ।
1: ହଉ ମା, ତୁ ସେ ଖଟ ଗୋଟାରେ ଟିକେ ହାତ ପକେଇଲୁ, ମୁଁ ଏ ପାଖରୁ ଟାଣି ନେଇ ଆସିବି। ହଁ ହଁ, ଟିକେ ଡାଣ ପାଖକୁ ଘୁଞ୍ଚି ଯା।
0: ଅଣ୍ଟାରେ
1: ଲୁଗା ଭିଡ଼ୁଥିଲ, ମୋ ଉପରୁ ତୁମର ବିଶ୍ୱାସ ତୁଟି ଯାଉଥିଲା।
0: କଣ ତମେ ଏମିତି କହୁଛ ବା?
1: ତମ ଅଣ୍ଟା ଭଲ ହେଇଗଲାଣି?
0: ହଁ, କାଲି ଟିକେ ଦରଜ ଲାଗୁଥିଲା, ଆଜି କାଇଁ ସେମିତି କିଛି ଜଣା ପଡୁନି, ପାଣି ସେକ ଦେଲି ତ।
1: ହଉ ଜଣା ପଡୁନି ତ ଭଲ କଥା, ଯେତେବେଳେ ପୁଣି ଜଣା ପଡିବ ସେତେବେଳେ ଆଉ ଗରମ ପାଣି ସେକ ନୁହଁ, ନିଆଁ ହୁଳା ସେକ ଦେବାକୁ ପଡିବ। ଇଏ ଅଣ୍ଟା ଧରା କିଛି ସହଜ ରୋଗ ନୁହଁ,
0: ଖଟଟା।

0: ଘର ଭିତରେ ପଡିଥିଲା, ତାକୁ ପଦାକୁ ଆଣିଲ କାହିଁକି?
1: ତମେ ମୋ ସାଙ୍ଗରେ ଖେଳୁଛ କି, ପରିହାସ କରୁଛ?
0: ସେ ପରିହାସ ଫରିହାସ ଆମକୁ ଜଣା ନାହିଁ, କଥାଟା ତ ପଚାରୁଛି ଏମିତି କାହିଁକି ହଉଛ?
1: ଖଟଟା ଆଣିବାକୁ କହିଲ, ଘୋଷାରି ଘୋଷାରି ଖଟଟା ପଦାକୁ ଆଣିଲି, ହାତ ପାପୁଲିଟା ରଙ୍ଗା ପଡିଗଲାଣି।
0: ମୁଁ ଖଟଟା ଆଣିବାକୁ କହିଲି ମଲା, ମତେ ଏମିତି ତରାଟି ଚାହୁଁଛ କଣ ବା? ପଚାରୁଛି ପରେ
1: ନା, କିଛି ପଚାରି ପାରିବନି।
0: ନହେଲା ନାହିଁ, ମୋ କଥା ସେତିକିରେ ରହିଲା, ଖଟଟା ପଦାକୁ ଆସିଲେ ମତେ ଯୋଉ ନିଧି ମିଳିଥାନ୍ତା ନ ମିଳୁ, ଏମିତି ମଣିଷ ପୁଣି ଏ ଦୁନିଆରେ ଥାନ୍ତି?
1: ଶୁଣ, ଏଠିକି ଆସ।
0: କଣ
1: ଇଏ ଏଠି କି ଭେଳିକି ଚାଲିଛି ମୁଁ ବୁଝିପାରୁନି। ଖଟ ଆଣିବା କଥା ତମେ କହିନ?
0: ନାଇଁ ତ, ମୁଁ ମୋଟେ କହିନି।
1: କହିନ, ଠିକ ମନେ ପକାଅ, କହିନ।
0: ଆଖି ଚୁଞ୍ଚି ଖଟ କଥା ମୁଁ କିଛି କହିନି।
1: ସୀତା ଦେଇ
0: କେତେବେଳେ କହିଲି?
1: ସେତିକି ବେଳେ ଯେତେବେଳେ ଅଣ୍ଟାରେ ଲୁଗା ଭିଡ଼ି ବାହାରିଥିଲ।
0: ଆଉ ହବ ନାହିଁ ଏ କାଳ, ମୁଁ ତ ସେତେବେଳେ ଆମ ନଟ ବାହାଘର କଥା କହୁଥିଲି।
1: କଣ କଣ କଣ କାହା ବାହାଘର?
0: ନଟ
1: ତମ ଭାଇ?
0: ହଁ,
1: ଆମ ପରମ ବନ୍ଧୁ।
0: ହଁ,
1: କଣ କହୁଥିଲ ଆଉ ଥରେ କହିବ?
0: ନଟ ବାହାଘର କଥା ପରେ।
1: ଆରେ ବାବୁ, ସେତେବେଳେ ତମେ ମତେ ଯାହା କହିଲ ଠିକ ସେଇ କଥାଟାକୁ ଆଉ ଥରେ କୁହ।
0: ଶୁଣ, ତମେ ଏଠି ବସି ତମ କାନରୁ ଗଈ ଖୋଳୁଥିଲ, ମୁଁ ତେଣେ ଘର ଭିତରେ ଥାଇ କହିଲି ନଟ କଣ ବାହା ହବ ନାଇଁ କି?
1: ବାସ
0: କଣ ବାସ
1: ହେଇଛି
0: କୁହ ମ, କଣ ହେଇଛି?
1: ଆହେ, କାନ ତାବଦା ହେଇଥିଲା ବୋଲି କାନରେ ଆଙ୍ଗୁଠି ଚାପି କାନ ସଜାଡୁଥିବା ବେଳେ ତମେ ଆସି ପଚାରିଲ କଣ ନା?
0: ସେଇ ପଦେ କଥା ପରେ, ନଟ କଣ ବାହା ହବ ନାଇଁ।
1: ଆଉ ମତେ ଶୁଭିଲା ଖଟ କଣ ବାହାରିବ ନାଇଁ, ଯେହେତୁ କାନ ଉପରେ ଆଙ୍ଗୁଠି ଚାପି ରଖିଛି।
0: ନଟ ପୁଣି ତମକୁ ଶୁଭିଲା ଖଟ
1: ଆଉ ବାହା ହବ ନାଇଁ, ଶୁଭିଲା ବାହାରିବ ନାଇଁ।
0: ଏ ଖଟ କଥା ପୁଣି ତମ ପନ୍ନୁକୁ ଆସିଲା କାହିଁକି?
1: ଆସିବ ନାଇଁ କେମିତି, କାଲି ରାତି ଯାକ ପରା ତୁମେ ଗୁଣୁରୁ ଗୁଣୁରୁ ହଉଛ, ଘରେ ଗରମ ହଉଛି, ବାହାରେ ଖଟ ପକେଇ ଶୋଇଲେ ଅଣ୍ଟା।
0: ବାହାରେ ପରା କାନଭାସ ଖଟିଆଟା ଥିଲେ,
1: ଆଉ ଯାହାର ଅଣ୍ଟା ଧରିଛି ସେ ପୁଣି କାନଭାସ ଖଟିଆରେ ଶୋଇବ?
0: ମୁଁ ତ ମୋ ମନକୁ ମନ ଗୁଣୁରୁ ଗୁଣୁରୁ ହଉଥିଲି, ତୁମକୁ ତ ମୁଁ ଖଟ ବାହାର କରିବାକୁ କହିନଥିଲି।
1: ହେଲା ବାବୁ ହେଲା, ଖଟଟା ବାହାରକୁ ଆଣିବା ମୋର ଦୋଷ ହେଇଛି, ଯେମିତି ଘୋଷାରି ଘୋଷାରି ଆଣିଥିଲି ସେମିତି ଘୋଷାରି ଘୋଷାରି ପୁଣି ଭିତରକୁ ନେଇଯାଉଛି। ଗୋଟାଏ ପାପୁଲି ନାଲି ପଡିଯାଇଥିଲା, ଆର ପାପୁଲିଟା ଏବେ କଳା ଜାମୁଆ ପଡିକିରି ଫାଟି ଯାଉ। ଏ ବେଙ୍ଗୁଲି, ସିଏ କଣ ଆଉ ଶୁଣିବ? ସେ ତ ଦିଦିଙ୍କ ପଢା କରୁଥିବ, ଆଉ ମୋଡା କଥାକୁ ଶୁଭିବ କୋଉଠି?
0: ହେଲି ନାଇଁ ମ, ଥାଉ ବସିବ ତମେ ବସ ବସ। ସତରେ ମ, ଖଟଟା ଏଠି ପଡି ଭଲ ହେଲା, କେତେବେଳେ ଟିକେ ବସି ପଡିବା ଏବେ କି ଶୋଇ ପଡିବା?
1: ହଁ, ସୁନ୍ଦର ଧୀରେ ଧୀରେ ପବନ ଏଠି ଦଉଛି, ବସିବାକୁ ଭାରି ଆରାମ ଲାଗିବ। ହଁ, କଣ କହୁଥିଲ?
0: ମୁଁ କହୁଥିଲି ନଟ କଣ ବାହା ହବନି, କଣ ଭାବୁଛ ମ? ମନେ ମନେ ତା ପାଇଁ କୋଉଠି କନ୍ୟା ଠିକ କରିଛ କି? ହେଇଟି, ତମେ ମୋ ଆଡକୁ ଯେମିତି ମୁଁ ଆମ୍ବିଳା କରି ଚାହୁଁଛ ନା, ସତେ ଯେମିତି ଏ କଥାଟା ପଚାରି ମୁଁ ଗୋଟେ ମାଆ ରାହାଣ କାମ କରି ପକେଇଛି। ଆଉ
1: ତମ ପ୍ରଶ୍ନଟା ହେଲା ନଟ କଣ ବାହା ହବ ନାଇଁ,
0: ସେଇଆ ତ ମୁଁ ସେଇ କଥା ତମକୁ ପଚାରୁଛି ପରେ।
1: ଏ ଯୋଉ ପ୍ରଶ୍ନ ତୁମେ ପଚାରିଲ, ୟାର ଏକାବେଳକେ 5, 10, 25 ଉତ୍ତର ଦିଆଯାଇପାରେ, ଖର୍ଚ୍ଚ ନଟ ବାହା ନହେଇ ଯେମିତି ରହିଥିବ।
0: କାହିଁକି କାହିଁକି ମ, ମୋ ଭାଇର କୋଉ କଥାଟା ଅଭାବ ଯେ ସେ ପୁଣି ବାହା ହେଇପାରିବନି?
1: ଏକଥା କହିଲେ ଚଳିବ, ଅଭାବ ଗୋଟାଏ ନିଶ୍ଚୟ କୋଉଠି ରହିଛି ଆଉ। ଆଚ୍ଛା, ଗୋଟାଏ ସତ ଘଟଣା ଶୁଣ, ଜଣେ ଭଦ୍ର ମହିଳାଙ୍କର ଝିଅ ବାହାଘର ହେଲା, ପୁଅ ବାହାଘର ବି ହେଲା,
0: ଏମିତି ଏକାବେଳେ ପୁଅ ଝିଅ ଦିଦି ଜଣଙ୍କୁ ବାହା କରେଇ ପକଉଛନ୍ତି ଟି?
1: ଆଏ କଥାଟା ଆଗ ଶୁଣ, ଭାଇ ପଡିସାରେ କେହି ତାଙ୍କୁ ପଚାରିଲେ, ମାଉସୀ ଝିଅ ବାହାଘର ତ କଲ, ଜ୍ୱାଇଁଟି କେମିତି?
0: କାହିଁକି ତା ଜ୍ୱାଇଁ ଗୋଟାଏ କୁଳାଙ୍ଗର ଘର ବୁଡା କି?
1: ମାଉସୀ କହିଲେ, 7 ଜନ୍ମ ତପସ୍ୟା କଲେ ଯାଇ ଏମିତି ସୁନା ମୁଣ୍ଡା ଜ୍ୱାଇଁ ପାଇବ, ଅଫିସରୁ ଫେରି ଜ୍ୱାଇଁ ଯଦି ଦେଖିବେ ଘର କାମ କିଛି ହେଇନି, ତେବେ ନ ଖାଇ ନ ପିଇ ଆଗେ ସବୁ କାମ କରି ବସିବେ, ଲୁଗାଧୁଆ ବାସନ ମାଜ ଝିଅ କୁମର କିଛି କରାଇଦେବେନି, ଝିଅ ମୋର ସେମିତି ଆରାମ ଚୌକିରେ ବାସିଥିବ, ଜ୍ୱାଇଁଙ୍କୁ କାମ ବରାଦ କରୁଥିବ, ଅଛି ଅଛି ଜ୍ୱାଇଁ ସବୁ କାମ ଉଠେଇଦେବେ।
0: ହଁ, ତ ଭାଗ୍ୟ।
1: ଏବେ ପୁଅ ଭାଗ୍ୟ କଥାଟି ଶୁଣ, ଯେତେବେଳେ ତାଙ୍କୁ ପଚରା ହେଲା, ମାଉସୀ ପୁଅ ବାହା କଲ ବୋହୁ କେମିତି?
0: ଜ୍ୱାଇଁ ଯେମିତି ଗୁଣର, ବୋହୁ ବି ସେମିତି ଗୁଣବତୀ ଲକ୍ଷ୍ମୀ ବୋହୁ ହେଇଥିବ।
1: ମାଉସୀଙ୍କ କଥାରେ ବୋହୁ ରଣଚଣ୍ଡୀ, ମାଉସୀ କହନ୍ତି ଯେ ଠିକା ଚକରାଣୀ ଯଦି ଦିନେ ନ ଆସିଲା ତେବେ ସବୁ କାମ ଦାମ ସେମିତି ପଡିଥିବ, ବୋହୁ ଅନେଇ ଯିବନି, ପୁଅ ଅଫିସରୁ ଫେରି ନ ଖାଇ ନ ପିଇ ସବୁ କାମ କରିବ, ବୋହୁ ସେମିତି ଆରାମ ଚୌକିରେ ଗୋଡ ହାତ ଲମ୍ବେଇ ବସିଥିବ, ଏମିତି ଅଲକ୍ଷ୍ୟ ଅଗୁଣର ବୋହୁ।
0: କାହିଁକି ବା, ସେଠି ଛୁଅ ଚୌକିରେ ବସି ଜ୍ୱାଇଁ କାମ କଲା ବୋଲି ଜ୍ୱାଇଁ ହେଲା ସୁନା ମୁଣ୍ଡା, ଆଉ ଏଠି ବୋହୁ ଚୌକିରେ ବସି ପୁଅ କାମ କଲା ବୋଲି ବୋହୁ ହେଲା ଅଗୁଣର ଲକ୍ଷ୍ମୀ।
1: ସେଇ କଥା ସୀତା ଦେଇ।

0: ଯୋଉଠି ପୁଅ ଝିଅ ମାନଙ୍କର ବାହାଘର ହେଇଯିବା ପରେ ଏଭଳି ବିଚିତ୍ର କଥା ମାନ ଶୁଣିବାକୁ ମିଳୁଛି, ସେଠି ମତେ ତମେ ପଚାରୁଛ ଯେ ନଟକଣ ବାହା ହବ ନାହିଁ?
1: ପଚାରିବି ନାହିଁ, ତମେ ତା ଭିଣେଇଟି, ତମକୁ ପଚାରିବି ନାହିଁ, ତମେ ତା ବାହାଘର କଥା ବୁଝିବନି?
0: ଶୁଣ, ମୋର କେହି ଭଉଣୀ ନଥିଲେ କି ଭିଣେଇ ନଥିଲେ, କିନ୍ତୁ ମୁଁ ବାହା ହେଇଛି, ଆଉ ବାହା ହେଇକିରି ଅତ୍ୟନ୍ତ ଭଦ୍ର ସୁନ୍ଦର ଶାନ୍ତିମୟ ଜୀବନ ଯାପନ କରୁଛି।
1: ତମେ ତେବେ କହୁଛ ଯେ ନଟର କେହି ଭିଣେଇ ନଥାନ୍ତେ?
0: କି କଥା ଇଏ, ହଏ ଭଉଣୀଟିଏ ଯେତେବେଳେ ଅଛି ଭିଣେଇ ନଥାନ୍ତେ କେମିତି?
1: ହେଇଟି
0: ଶୁଣ ଶୁଣ, ତାଉ ମନ ଦୁଃଖ ନ କରିକି ମତେ ଆଗ କହ, ନଟଟି ତୁମର କଣ
1: ଭାଇ?
0: ଏଇଆ ଏଇଆ ତୁମେ ବୁଝିଲ, ମୁଁ ପଚାରୁଛି ନଟଟି ତୁମର କଣଟିଏ, ମାନେ ବେଶ ସୁସ୍ଥ ସୁନ୍ଦର ଯୁବକଟିଏ ତ? ହଁ, ପାଠଶାଠ ଦୁଇ ଅକ୍ଷର ପଢିଛି, ଚାକିରି ନ କରି ଆମ ଅପେକ୍ଷା ତା ରୋଜଗାର ବେଶୀ।
1: ହଁ,
0: ଆଉ ଏଇଟା ତାର ଦୋଷ କୁହ କି ଗୁଣ କୁହ, ସେ ନିଜ ସ୍ୱାର୍ଥ ଅପେକ୍ଷା ପର ସ୍ୱାର୍ଥ ବେଶୀ ଦେଖେ, ନିଜ କାମ ଅପେକ୍ଷା ପର କାମ ବେଶୀ କରେ।
2: ଆରେ କିଏ ଅଛି? ଆରେ ସୂରିଆ, ଏ ବେଙ୍ଗୁଲି, ସିଓରି ଭାଇ କିଓ, ଆ ଟିକେ ଏଣିକି ଆସ।
1: ମୁଁ ମରି ଯାଏଟି, କଥା ପଡୁ ପଡୁ ମୋ ଭାଇ ଆସି ପହଞ୍ଚି ଗଲାଣି।
0: କିଓ ନଟର
2: ଦଣ୍ଡବତ ସିଓରି ଭାଇ,
0: ଥାଉ ଥାଉ, ହାଏ ଦିଟା ହାତରେ ତ ଦଶଟା ହାତର ଜିନିଷ ଧରିଛ, ଦଣ୍ଡବତ କରିବ କେମିତି?
1: ଦିଅ ମାମୁ, ମତେ ବ୍ୟାଗଟା ଦିଅ।
2: ମୁଁ କଣ ଆଉ ଦେଇପାରିବି ଲୋ ବେଙ୍ଗୁଲି, ତୁ ତ ହାତରେ ନେ।
1: ଆଚ୍ଛା,
0: କଥା କଣ ନଟର, ହାଏ ସର୍କସ କଲା ଭଳି ଆଠ ଦଶ ବ୍ୟାଗ ସୁଟକେସ ଏସବୁ ହାତରେ ଧରି କଣ ବସଷ୍ଟାଣ୍ଡରୁ ଚାଲି ଚାଲି ଆସିଲ?
2: କଣ ଆଉ କରିଥାନ୍ତି ଭାଇ, ଯୋଉ ରିକ୍ସାକୁ ଡାକୁଛି ସିଏ କହୁଛି ରାତି ରିକ୍ସା, ଯାଇପାରିବିନି, ଏଣେ ଦିନ ଆସି ନଅଟା ବାଜିଲାଣି।
1: ହଁ, ଏ କଟକ ସହରରେ ଗୋଟାଏ ରିକ୍ସା ମିଳିଲାନି
0: ବୁଝିଲ ସୀତା ଦେଇ, ଇଏ ତମର ସେଇ କଟକ ସହର
1: ହେଇଟି।
0: ଆଉ ଭାଇ ଆସିଲେଣି, ତାଙ୍କ ଖବର ଆଗ ବୁଝ।
2: ବୋଲା, ଏ ଖଟଟା କଣ ଏଠି ଆସି ପଡିଲାଣି?
1: କହ ନା ରେ ନଟ, ସେଇ ଖଟ ପାଇଁ ଆଜି ସକାଳୁ ଏଠି ଦୁନିଆ ନାଟ ଲାଗି ସାରିଲାଣି।
2: ନାଟ କି ନାଟ? ହଇଓ ଶ୍ରୀହରି ଭାଇ,
0: ଆରେ ତୁ ଖଟ ଉପରେ ଆଗ ବସିଲୁ।
3: ହଁ
0: ଶୁଣ ନଟ, ଆଉ କିଛି ନୁହଁ, ତୋ ବାହାଘର।
2: ମୋ ବାହାଘର?
1: ହଁ ରେ ନଟ, ତୁ କଣ ବାହା ହବୁ
0: ନାଇଁ? କିରେ ପାଞ୍ଚ ସାତଟା ନାଇଁ ନାଇଁ କରିକି କଥାଟା କାଟି ଦଉଛୁ?
2: ଦେଖ ଶ୍ରୀହରି ଭାଇ, ମୋ ହାତରେ ଏଇନେ ପାଞ୍ଚ ସାତ ବାହାଘର, ମୋ ବାହାଘର କଥା ଆଉ କିଏ ପଚାରେ?
0: କଣ ପାଞ୍ଚ ସାତ ବାହାଘର ଟିକେ ଶୁଣେ।
2: ଶୁଣ, ମନ୍ଦର ଦାସଙ୍କ ପୁଅ ଝିଅ ତାଙ୍କ ପୁତୁରା ଝିଆରୀ ଏକାବେଳେ ଚାରି ଜଣଙ୍କ ବାହାଘର।
0: ଆଚ୍ଛା,
2: ଗାଁ ବାଲା ଅଡି ବସିଛନ୍ତି ଯେ ଚାରି ଚାରିଟା ଭୋଜି ଖାଇବେ।
0: ଆଚ୍ଛା,
2: ଦାସେ କଳିକଜିଆ କରି କଟକ ପଳେଇ ଆସିଛନ୍ତି।
0: ଆଚ୍ଛା ଆଚ୍ଛା,
2: ତାଙ୍କୁ ତ ପୁଣି ଫେରେଇ ନବାକୁ ହବ ନା ନାଇଁ?
0: ଭୋଜି କଥା ପୁଣି କଣ ହବ?
2: ଗାଁ ବାଲାଙ୍କୁ ମୁଁ କହିଲି, ବାହାଘର ଯେତେବେଳେ ଏକାବେଳେ ହଉଛି, ଚାରି ଚାରିଟା ଭୋଜି ଖାଇବ ତ ସେମିତି ଏକାବେଳେ ଏକା ପତ୍ରରେ ଖାଅ, ଗାଁ ବାଲା ଏତିକିରେ ଚୁପ, ସେଠୁ ସାମ ପଲେଇ ଯିବ ବାହାଘର। ବେଦୀରୁ ବର ଉଠି ପଳେଇଲା ଯେ ଆଉ ଜଣଙ୍କୁ ଧରାବର କରିକି ଆଣିଛି, ଆଉ ସେଇ ବର କାଳେ ପଳେଇବ, ତାଙ୍କୁ ତ ପୁଣି ଜଗିବାକୁ ପଡିବ ନା ନାଇଁ? ଆଉ ସବୁଠୁ ବଡ କଥା, ନରିପୁର ବସନ୍ତ ଚୌଧୁରୀଙ୍କ ଝିଅ
0: ଜାଣିଛି ସେ ଝିଅକୁ, ଆରେ ଭାରି ସୁନ୍ଦର ଭାରି ଗୁଣର।
2: ବାସ ହରିଦାସପୁରରେ ତା ବାହାଘର ପଡିଛି ଯେ, ଗଲାକାଲି କନ୍ୟା ଦେଖି ଆସିବାର କଥା ଥିଲା, ହେଲେ ଏ ଯାଏ ତ କାହିଁକି ଆସିନାହାନ୍ତି? ଆଉ
0: ନ ଆସନ୍ତୁ, କନ୍ୟା ଦେଖା ହବ।
2: କି ଅଜବ କଥା କହୁଛ, ଆଉ ସେମାନେ ତ ଆସିବେ ନାହିଁ, କନ୍ୟା ପୁଣି ଦେଖିବ କିଏ?
0: ଆମେ ଦେଖିବୁ, ମୁଁ ଆଉ ତୋ ଅପା।
2: ନାଇଁ ନାଇଁ ନାଇଁ ନାଇଁ,
1: ହଇଏ ସିଏ କଣ ଏମିତି ନାଇଁ ନାଇଁ ଏଠୁ ପଳେଇଲା?
0: କଣ ତମେ ସେଥିରୁ ପାଇବ, ତାର ସେ ନାଇଁ ନାଇଁଟା ହଁ ହଁ ଠୁ ବଳିକିରି କାମ ଦବ। ଆଜି ଆମେ ତାକୁ ସାଙ୍ଗରେ ଧରି ତା ପାଇଁ କନ୍ୟା ଦେଖି ଯିବା, ସେଇ ନରିପୁର ବସନ୍ତ ଚୌଧୁରୀଙ୍କ ଝିଅ, ଆଉ ଯଦି ସବୁ ଠିକଠାକ ହେଇଯାଏ ତେବେ ଏଇ ମାସ ବାଇଶ କି ତେଇଶ ତାରିଖରେ ବାହାଘର, ସେତେବେଳକୁ ବାହା ତିଥି ଅଛି।
1: ସତ କହୁଛ? ହଉ ହଉ।
4: ଶୁଣିଲେ ପାରିବାରିକ ଧାରାବାହିକ ନାଟକ ଶ୍ରୀହରିଙ୍କ ସଂସାରର ତୃତୀୟ ଭାଗ। ଏଥିରେ ଅଂଶଗ୍ରହଣ କରିଥିଲେ ନେତ୍ରାନନ୍ଦ ମିଶ୍ର, ଜାନକୀ ସାହୁ, ସତ୍ୟବ୍ରତ ତ୍ରିପାଠୀ ଓ ପୁଷ୍ପିତା ମନ୍ତ୍ରୀ। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା ପ୍ୟାରିମୋହନ ମହାନ୍ତି। ଆକାଶବାଣୀ କଟକ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
5: ନମସ୍କାର, ଆକାଶବାଣୀ ସେ ସମାଚାର ସନ୍ଧ୍ୟା କେ ସାଥ ମେ ମୁକେଶ କୁମାର ବଲ। मुख्य समाचार। प्रधानमंत्री नरेंद्र मोदी ने संवाद और कूटनीति के माध्यम से संघर्षों के शांतिपूर्ण समाधान के लिए भारत के निरंतर समर्थन की पुष्टि की। अमेरिका के विदेश मंत्री मार्को रूबियो ने भारत को अमेरिका के दृष्टिकोण से हिंद

0: ଆକାଶବାଣୀ କଟକ ସମୟ ରାତି 11:07। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ସକାଳ 6:05, ଅନୁଚିନ୍ତା ସକାଳ 6:35, ଉପସ୍ଥାପନା ତୁଳସୀ ଓଛା, ଶ୍ରୀମଦ୍ ଭାଗବତର 45ତମ ଭାଗ ସକାଳ 6:40। କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ। ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55, କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ବାଗ୍ମୀ ମିଶ୍ର। ଏତିକି ବାସନା କରୁଣାମୟୀକୁ ଏତିକି ମୋ ଅଭ୍ୟାସ, କର ମତେ ତୁମ ଚରଣ ତଳର ଚିରନତ ତୁବଘାସ। ଗୀତ ରଚନା ଭଗବାନ ନାୟକ ବର୍ମା।

ଭଜ ମନ ଅଣାକାର ବ୍ରହ୍ମକୁ ପରମ ପୁରୁଷ ହରିବେ କଳୁଷ ଘେନିଯିବେ ଦିବ୍ୟ ପ୍ରେମ ଧାମକୁ। ନାରାୟଣ ପ୍ରସାଦ ସିଂଙ୍କ ରଚନାରେ କଣ୍ଠଦାନ କରିଛନ୍ତି ଆଶା ମୁଗୁଲ ବାରିକ।

ଶିଶିରା ଦାସଙ୍କ କଣ୍ଠରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ ଗୀତରଚନା ଗୌରହରି ଦଳାଇ ମୁରଲୀଧର ଶ୍ୟାମ ସୁନ୍ଦର ପାଦେତର କୋଟି ଜୁହାର।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସୁମତି ଦେବୀ, ଶିଳ୍ପୀଙ୍କ କଣ୍ଠରେ ପୁରାତନ ରଚନା। ଜୟ ହେ ଜୟ ବ୍ରଜରାଜ ନନ୍ଦନ ମୋହନ ନଟବର ଭଙ୍ଗିଆ।

ସମବେତ କଣ୍ଠରେ ଆଜିର ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ କଳ୍ପଲତା ଜେମାଙ୍କ ରଚନା ଜଗବନ୍ଧୁ ନାଥକୁ ଯେ ମୁରୁଚି ନୁହଁ ଜେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦେଶାଇ।

0: ସେସଇଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 40ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ପରୀକ୍ଷିତ ମହାରାଜାଙ୍କୁ ଶୁକମୁନି କହିଲେ, ସଂସାରରେ ଗୃହସ୍ଥମାନେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ କୁଟୁମ୍ବ ପୋଷିବାରେ ଦିନ ବିତେଇ ଦିଅନ୍ତି। ବିଷ୍ଣୁ ମାୟାରେ ମୃତ୍ୟୁକୁ ଆଖି ଆଗରେ ଦେଖି ସୁଦ୍ଧା ଅଜ୍ଞାନତାବଶତଃ ଲୋକେ ସୁଖ ଆଶାରେ ଭ୍ରମରେ ପଡ଼ିଥାନ୍ତି। କିନ୍ତୁ ମୁହୂର୍ତ୍ତ ହେଲେ କୃଷ୍ଣଙ୍କ କଥା ଶୁଣିଲେ ଅବା ଉଚ୍ଚାରଣ କଲେ ଉଦ୍ଧାର ପାଆନ୍ତି। ପୂର୍ବକାଳରେ ଖଟ୍ୱାଙ୍ଗ ନାମକ ରାଜା ଦେବତାଙ୍କୁ ସନ୍ତୁଷ୍ଟ କରି ତାଙ୍କର ଆୟୁଷ କେତେ ଅଛି ପଚାରିବାରୁ ସେମାନେ ଆଉ ମୁହୂର୍ତ୍ତେ ଅଛି ବୋଲି କହିଲେ। ସେହି ମୁହୂର୍ତ୍ତକ ସେ କୃଷ୍ଣ ନାମ ଉଚ୍ଚାରଣ କରି କୃଷ୍ଣଙ୍କ ଦେହରେ ଲୀନ ହେଲେ। ରାଜା, ତୁମର ତ ଆହୁରି ସାତ ଦିନ ଆୟୁଷ ଅଛି, ସଂସାର କଥା ନ ଭାବି କୃଷ୍ଣଙ୍କ ପାଦ ତଳେ ମନ ଲଗାଅ।

0: ଅଷ୍ଟାଦଶ ବିରଚିତ ଶ୍ରୀମଦ୍ ଭାଗବତର ଚାଳିଶତମ ଭାଗ। ଏ ଭାଗରେ କଣ୍ଠଧ୍ୱନି କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ଅଦା ଓ ହଳଦୀ ଲଗାଇବାର ପ୍ରକୃଷ୍ଟ ସମୟ। ଜମି ପ୍ରସ୍ତୁତ କରି ଅଦା ଓ ହଳଦୀ ଲଗାନ୍ତୁ। ଅନୁମୋଦିତ ଅଦା କିସମଗୁଡ଼ିକ ହେଉଛି ସୁରଭି, ସୁରୁଚି, ସୁପ୍ରଭା। ହେକ୍ଟର ପ୍ରତି 15-17 କ୍ୱିଣ୍ଟାଲ ଅନୁମୋଦିତ ବିହନ ଲଗାନ୍ତୁ। ହଳଦୀର ଅନୁମୋଦିତ କିସମଗୁଡ଼ିକ ହେଉଛି ରଙ୍ଗ, ସୁରମା, ରୋମା ଏବଂ ରଶ୍ମି। ହେକ୍ଟର ପ୍ରତି 20-25 କ୍ୱିଣ୍ଟାଲ ବିହନ ଲଗାନ୍ତୁ। ଅଦା ଓ ହଳଦୀ ଚାଷ ପାଇଁ 1 ମିଟର ଚଉଡ଼ା ଓ 30 ସେଣ୍ଟିମିଟର ଉଚ୍ଚତାର ପଟାଳିମାନ କରନ୍ତୁ। ଦୁଇ ପଟାଳି ମଝିରେ 30 ସେଣ୍ଟିମିଟର ଜଳ ନିଷ୍କାସନର ନାଡ଼ି ରଖନ୍ତୁ। ଉଚ୍ଚ ପଟାଳି ଯୋଗୁଁ ଜଳ ନିଷ୍କାସନ ସୁବିଧା ହୋଇଥାଏ। ଅତିକମ୍ରେ ଲଗାଇବାର 1 ମାସ ପୂର୍ବରୁ ଜମି ପ୍ରସ୍ତୁତି କରି ଖରା ପଡ଼ିବାକୁ ଦିଅନ୍ତୁ। ପଟାଳି ଉପରେ ଧାଡ଼ିକୁ ଧାଡ଼ି 25 ସେଣ୍ଟିମିଟର ଓ ଗଛକୁ ଗଛ 15-20 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। 5 ସେଣ୍ଟିମିଟର ଗଭୀର ସିଆରରେ ଆବଶ୍ୟକ ଖତ ଓ ସାର ଦିଅନ୍ତୁ। ଶୁଖିଲା ପାଳ ବା ନଡ଼ା ପତ୍ର ଦ୍ୱାରା ପଟାଳିକୁ ଆଚ୍ଛାଦନ କରି ଜଳସେଚନ କରନ୍ତୁ। ଅଦା ଲଗାଇବା ବେଳେ ହେକ୍ଟର ପ୍ରତି 100 କିଲୋଗ୍ରାମ ଫସ୍ଫରସ ସାର, 50 କିଲୋଗ୍ରାମ ପଟାସ ସାର ଆବଶ୍ୟକ ହୋଇଥାଏ। ହଳଦୀ ଲଗାଇବା ବେଳେ ହେକ୍ଟର ପ୍ରତି 30 କିଲୋଗ୍ରାମ ଫସ୍ଫରସ ସାର ଓ 60 କିଲୋଗ୍ରାମ ପଟାସ ସାର ଦିଅନ୍ତୁ। କପା ଚାଷରେ ପତ୍ରଡିଆଁ, ପୋକ, ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥଏଡ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡା କ୍ଲୋପ୍ରିଡ୍ କିମ୍ବା 1 ଗ୍ରାମ ଥାୟୋମେଥକ୍ସାମ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରନ୍ତୁ। କପା ଚାଷ କରିଥିଲେ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଗଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ ଧଳାମାଛି ଦମନ କରିବା ପାଇଁ ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100-140 ମିଲିଲିଟର ଇମିଡା କ୍ଲୋପ୍ରିଡ୍, 17.8% ଏସ୍ଏଲ୍ ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଝାମଳ ରୋଗ ଦମନ ପାଇଁ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ରଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍ ବା 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ କିମ୍ବା ଆଜିକ୍ସୋଷ୍ଟ୍ରୋବିନ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲସଢ଼ା ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ମୁଗ, ବିରି, ହରଡ଼ ଆଦି ଫସଲରେ ପତ୍ରକଟା ରୋଗ ପୋକ ଦମନ ପାଇଁ ହେକ୍ଟର ପ୍ରତି 25-30 କିଲୋଗ୍ରାମ କ୍ଲୋରୋପାଇରିଫସ୍ 1.5% ଗୁଣ୍ଡ ପ୍ରୟୋଗ କରନ୍ତୁ କିମ୍ବା 1 ଲିଟର ପ୍ରୋଫିନୋଫସ୍ କିମ୍ବା 1 ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ କିମ୍ବା କୁଇଜାଲୋଫପ୍ ଇଥାଇଲ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
3: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ୍ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8 ଶତକଡ଼ା ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-ରୁ ଅଧିକ ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଡ଼ାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ଭଳି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନୋଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା 1 ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସୋନୋଫିଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ୍ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୁଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3-6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
2: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର।
4: ସୁପ୍ରଭାତ ଶ୍ରୋତାବନ୍ଧୁ, ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା।

ଅନ୍ଧକାର ଚଳଚଞ୍ଚଳ ହେଉଛି ଜଗତ। ଏ ଆଉ ଏକ ସକାଳ, ଆଉ ଏକ ଦିନର ଆରମ୍ଭ। ବିଗତ ରାତିକ ଭିତରେ ମଣିଷ ପାଶୁରି ଦେଇଛି ତାର ସବୁ କ୍ଳାନ୍ତି ଆଉ ଅବସାଦକୁ। ନୂଆ ଦିନର ନୂଆ ସୂର୍ଯ୍ୟଙ୍କ କିରଣରୁ ସେ ପାଇଛି ପୁଣି କାମ କରିବା ପାଇଁ ଶକ୍ତି ଆଉ ଆଗ୍ରହ। ପ୍ରଭାତର କୋମଳ ପରଶରେ ସମସ୍ତେ ପୁଲକିତ। ଲୋକମାନେ ନିଜ ନିଜର ଅଧୁରା କାମ ସବୁକୁ ପୂରା କରିବା ପାଇଁ ବାହାରି ପଡ଼ିଲେ।

ଶ୍ରୋତାବନ୍ଧୁ ଚଢ଼େଇଟିକୁ ଦେଖିଲେ କିଏ ବା ଖୁସି ନ ହୁଏ। ପ୍ରକୃତିର ଅନବଦ୍ୟ ଦାନ ଏହି ପକ୍ଷୀକୂଳ, ପରିବେଶର ଜାଗ୍ରତ ପ୍ରହରୀ ଏମାନେ। ଅନିଷ୍ଟକାରୀ କୀଟପତଙ୍ଗମାନଙ୍କୁ ଖାଇ ଫସଲକୁ ସୁରକ୍ଷା ଦେବାଠୁ ଆରମ୍ଭ କରି ପାଣିପାଗ ପରିବର୍ତ୍ତନର ସଂକେତ ପର୍ଯ୍ୟନ୍ତ ପକ୍ଷୀମାନଙ୍କଠାରୁ ଅନେକ ଉପକାର ପାଇଥାଏ ସମଗ୍ର ଜୀବଜଗତ। ଶ୍ରୋତାବନ୍ଧୁ, ଜୀବନ ପାଇଁ ପାଣିର ଆବଶ୍ୟକତା ସବୁଠୁ ବେଶି। ଜଳ ବିନା ଜୀବନ ଅସମ୍ଭବ। ଏହି ଗ୍ରୀଷ୍ମଦିନମାନଙ୍କରେ ପଶୁପକ୍ଷୀମାନେ ପାଣି ମୁନ୍ଦାଏ ପାଇଁ ଖୁବ୍ କଷ୍ଟ ସହିଥାନ୍ତି। ପିଇବା ପାଇଁ ସେମାନଙ୍କୁ ପାଣି ମୁନ୍ଦାଏ ସହଜରେ ମିଳିନଥାଏ। ଏହି ପଶୁପକ୍ଷୀମାନଙ୍କୁ ଜଳ କଷ୍ଟରୁ ରକ୍ଷା କରିବା ପାଇଁ ଆମେ ସମସ୍ତେ ନିଜ ଘରର ଛାତ ଉପରେ, ଘର ଆଗରେ ବା ବଗିଚାରେ ପାଣିର ପାତ୍ର ରଖିବା। ଆମର ଏହି ଛୋଟିଆ ପ୍ରୟାସ ଅନେକ ପଶୁପକ୍ଷୀଙ୍କର ତୃଷା ମେଣ୍ଟାଇ ପାରିବ।

0: ଶ୍ରୋତାବନ୍ଧୁ, ଏବେ ପରିବେଶକୁ ନେଇ ସବୁଠି ଚର୍ଚ୍ଚା, ସବୁଠି ଆଲୋଚନା। ଦିନକୁ ଦିନ ଆମ ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମଟରର ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଉଛି। ନୂଆ ନୂଆ କଳକାରଖାନାମାନ ସ୍ଥାପନ ହେଉଛି। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାରେ ଯାହାର ସବୁଠୁ ବଡ଼ ଅବଦାନ ଗଛ ବା ଜଙ୍ଗଲ, ସେସବୁ ଧୀରେ ଧୀରେ କମିଯାଉଛି। ପରିବେଶକୁ ନେଇ ଖୁବ୍ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍, ବୁଦ୍ଧିଜୀବୀ ଆଉ ସଚେତନ ଲୋକମାନେ। ପରିବେଶରେ ପ୍ରଦୂଷଣର ମାତ୍ରା ବଢ଼ିବା କାରଣରୁ ପାଣିପାଗରେ ଦେଖାଯାଉଛି ଅନିୟମିତତା। ଏଭଳି ଯଦି ଅନିୟମିତତା ଲାଗି ରହେ, ତେବେ ତା'ର ପରିଣାମ ଯେ କେତେ ଭୟଙ୍କର ହେବ, ସେ କଥା ଚିନ୍ତା କରି ପରିବେଶବିତ୍ମାନେ ଆଶଙ୍କା ପ୍ରକଟ କଲେଣି। ଆମ ପରିବେଶକୁ ସୁସ୍ଥ ରଖିବା ଦିଗରେ ସମସ୍ତେ ସଚେତନ ହେବା ନିଶ୍ଚୟ ଆବଶ୍ୟକ। ପରିବେଶ ସୁରକ୍ଷାକୁ ନେଇ ସଂକ୍ଷିପ୍ତ ଅଭିମତ ରଖନ୍ତି ପରିବେଶବିତ୍ ଡକ୍ଟର ତପୋଧନ ପଣ୍ଡା।
1: ପୂର୍ବରୁ ପରିବେଶକୁ ନେଇ ଏତେ ଚର୍ଚ୍ଚା ହେଉନଥିଲା। ପରିବେଶ ସମ୍ବନ୍ଧରେ ମଣିଷ ନିଶ୍ଚିନ୍ତ ଥିଲା, ବାୟୁ ଜଳ ମୃତ୍ତିକା ଏତେ ପ୍ରଦୂଷିତ ନଥିଲା। ପ୍ରଦୂଷଣ ହେଲେ ତାର ପରିଣାମ କ'ଣ ହେବ ତାହା ମାତ୍ର ଶିଳ୍ପାଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ମଧ୍ୟରେ ସୀମିତ ଥିଲା, ମାତ୍ର ଏବେ ସେ ଅବସ୍ଥା ନାହିଁ। ପରିବେଶ ଏତେ ପରିମାଣରେ ପ୍ରଦୂଷିତ ଯେ ବିଶୁଦ୍ଧ ବାୟୁ, ବିଶୁଦ୍ଧ ଜଳ ପାଇବା ଉପରେ ଏକ ପ୍ରଶ୍ନବାଚୀ ଠିଆ ହୋଇଯାଇଛି। ଏହି ଜଳ, ବାୟୁ, ମୃତ୍ତିକା ପ୍ରକୃତିର ଅମୂଲ୍ୟ ଅବଦାନ। ପ୍ରଦୂଷିତ ପରିବେଶରେ ଜୀବନ ଧାରଣ ଏକଦମ ଅସମ୍ଭବ। କଳକାରଖାନା ମାନଙ୍କରୁ ବାୟୁମଣ୍ଡଳକୁ ଚାଲିଯାଉଥିବା ବିଷାକ୍ତ ଗ୍ୟାସ, ସେଗୁଡ଼ିକ ମଧ୍ୟରେ ସଲଫର, କାର୍ବନ, ନାଇଟ୍ରୋଜେନ ଆଦିର ଅକ୍ସାଇଡ୍, ଏଗୁଡ଼ିକ ଶରୀର ମଧ୍ୟରେ ରୋଗ ତ ସୃଷ୍ଟି କରେ, ତା ସହିତ ଏଗୁଡ଼ିକୁ କୁହାଯାଏ ଗ୍ରୀନ ହାଉସ୍ ଗ୍ୟାସ। କମ୍ବଳ ଭଳି ପୃଥିବୀକୁ ଘୋଡ଼ାଇ ରଖିବା ହେତୁ ଏହି ଗ୍ୟାସ ଗୁଡ଼ିକ ସୂର୍ଯ୍ୟଠାରୁ ଗ୍ରହଣ କରୁଥିବା ଉତ୍ତାପ ପୃଥିବୀ ବିକିରଣ କରିପାରେ ନାହିଁ, ଫଳରେ ତାପମାତ୍ରା ବୃଦ୍ଧି ଘଟେ। ଏହାରି କାରଣ ହୁଏ ଜଳବାୟୁ ପରିବର୍ତ୍ତନ, ଫଳରେ କେଉଁଠି ମରୁଡ଼ି ତ କେଉଁଠି ଫସଲ ହାନି, କେଉଁଠି ଫସଲ ନଷ୍ଟ କରୁଥିବା କୀଟଙ୍କର ପ୍ରାଦୁର୍ଭାବ ବିଶ୍ୱକୁ ଧୀରେ ଧୀରେ ଦାରିଦ୍ର୍ୟ ଓ କ୍ଷୁଧା ଆଡ଼କୁ ଟାଣି ନେଇଛି। ସମଗ୍ର ବିଶ୍ୱ ଆଜି ସ୍ତମ୍ଭୀଭୂତ। ଏସବୁକୁ ରୋକିବା ପାଇଁ ଆମମାନଙ୍କ ଭିତରେ ସଚେତନତା ସୃଷ୍ଟି ହେବା ଜରୁରୀ। ଆମକୁ ମନେ ରଖିବାକୁ ହେବ ଯେ ବିଶୁଦ୍ଧ ପରିବେଶ ହିଁ ପ୍ରଦାନ କରେ ରୋଗମୁକ୍ତ ଜୀବନ। ଯେପର୍ଯ୍ୟନ୍ତ ପ୍ରଦୂଷିତ ପରିବେଶ ପ୍ରତି ଆମର ସଚେତନତା ସୃଷ୍ଟି ହେବ,
0: ହଁ ଶ୍ରୋତା ବନ୍ଧୁ, ପରିବେଶ ସୁରକ୍ଷାର ଦାୟିତ୍ୱ ଆମ ସମସ୍ତଙ୍କର। ଆସନ୍ତୁ ସମସ୍ତେ ସଚେତନ ହେବା, ପରିବେଶକୁ ସୁସ୍ଥ ରଖିବା ଦିଗରେ ସଂକଳ୍ପବଦ୍ଧ ହୋଇ କାମ କରିବା।

ଏହି ସଙ୍ଗୀତ ସବୁ ଭାରତୀୟଙ୍କ ପାଇଁ କେବଳ ଏକ ସଙ୍ଗୀତ ନୁହେଁ, ଏ ହେଉଛି ଦେଶବାସୀଙ୍କର ସ୍ପନ୍ଦନ, ଏକ ପବିତ୍ର ମନ୍ତ୍ର। ସ୍ୱାଧୀନତା ଆନ୍ଦୋଳନ ବେଳେ ସବୁ ସଂଗ୍ରାମୀମାନଙ୍କ ପାଇଁ ବନ୍ଦେ ମାତରମ୍ ଥିଲା ଏକ ଜାଗରଣ, ଏକ ଦେଶାତ୍ମବୋଧ ପ୍ରେରଣାର ଧ୍ୱନି। ଆବାଳ ବୃଦ୍ଧ ବନିତା ସବୁ ଦେଶବାସୀଙ୍କ ପାଇଁ ଏ ସଙ୍ଗୀତ ହେଉଛି ରାଷ୍ଟ୍ରୀୟ ଏକତା, ଶକ୍ତି ଓ ଦେଶପ୍ରେମର ପବିତ୍ର ଆବେଗ। ଏହି ସଙ୍ଗୀତକୁ ଆମ ଦେଶର ମହାନ କବି ଓ ଉପନ୍ୟାସିକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ରଚନା କରିଥିଲେ 1875 ନଭେମ୍ବର ମାସ 7 ତାରିଖରେ। ଏବେ ଦେଶ ପାଳନ କରୁଛି ବନ୍ଦେ ମାତରମ୍ ସଙ୍ଗୀତ ରଚନାର 150ତମ ବର୍ଷ ପୂର୍ତ୍ତି। ବନ୍ଦେ ମାତରମ୍ର ଅର୍ଥ ମା, ମୁଁ ତୁମକୁ ପ୍ରଣାମ କରୁଛି। ଏହି ସଙ୍ଗୀତ 1882 ଆନନ୍ଦମଠ ଉପନ୍ୟାସରେ ସ୍ଥାନ ପାଇଥିଲା। 1896 ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଏହି ସଙ୍ଗୀତକୁ ପ୍ରଥମ ଥର ପାଇଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଅଧିବେଶନରେ ଗାନ କରିଥିଲେ। 1905 ବଙ୍ଗଭଙ୍ଗ ଆନ୍ଦୋଳନ ବେଳେ ଏହି ସଙ୍ଗୀତ ଦେଶଭକ୍ତିର ଏକ ସ୍ୱର ପାଲଟିଗଲା। ସ୍ୱାଧୀନତା ଆନ୍ଦୋଳନରେ ଏହା ଲୋକମାନଙ୍କ ମଧ୍ୟରେ ଦେଶଭକ୍ତି ଓ ଏକତାର ଜାଗରଣ ସୃଷ୍ଟି କଲା। 1950 ଜାନୁଆରୀ 24 ତାରିଖରେ ଏହାର ପ୍ରଥମ ଦୁଇ ପଦ ରାଷ୍ଟ୍ରୀୟ ଗୀତର ସ୍ୱୀକୃତି ଲାଭ କଲା। ଗୀତରେ ଥିବା ସୁଜଳାମ ସୁଫଳାମ ମଳୟଜ ଶୀତଳାମ ଆମ ଦେଶର ପ୍ରାକୃତିକ ବୈଭବକୁ ବର୍ଣ୍ଣନା କରେ। ଏହି ସଙ୍ଗୀତ ଦେଶର ସାଂସ୍କୃତିକ ଓ ରାଷ୍ଟ୍ରୀୟ ଜାଗରଣରେ ଗଭୀର ପ୍ରଭାବ ପକାଏ। ଆଜି ମଧ୍ୟ ଏହି ଗୀତ ଦେଶର ଏକତା, ନିଷ୍ଠାପରତା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଅମର ପ୍ରତୀକ ହୋଇ ରହିଛି।

ରେଡିଓ ଗାଁ ଗହଳିଠୁ ଆରମ୍ଭ କରି ସହର ବଜାର ସବୁଠି ଅତି ପରିଚିତ ଏଇ ରେଡିଓ ଦିନ ଥିଲା ଲୋକମାନଙ୍କ ପାଖରେ ସୂଚନା ଓ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଏଇ ରେଡିଓ ଆକାଶବାଣୀ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସୂଚନା ପହଞ୍ଚାଇବା ଓ ମନୋରଞ୍ଜନର ମାଧ୍ୟମ ହେବାର ଯାତ୍ରା ଆମ ଦେଶରେ ଆରମ୍ଭ କରିଥିଲା 1936 ଜୁନ୍ 8 ତାରିଖରେ ବମ୍ବେ ସହର ଯାହା ଏବେ ମୁମ୍ବାଇ ନାମରେ ପରିଚିତ ସେଉଠୁ ଆରମ୍ଭ କରିଥିଲା ଆକାଶବାଣୀ ତା'ର ଜୟଯାତ୍ରା ଏବେ 90 ବର୍ଷରେ ପାଦ ଥାପିଛି ଏହି ଅତି ପରିଚିତ ଆମ ଆକାଶବାଣୀ ଇତିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ଅନେକ କଳାକାରଙ୍କୁ ସୃଷ୍ଟି କରିଛି ଏବଂ ଅଗଣିତ କଳାକାରଙ୍କର କଳାକୁ ସାଇତି ରଖିଛି ଏହି ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ମନ୍ତ୍ରକୁ ଆଧାର କରି ଆଜି ବି ପ୍ରସ୍ତୁତ କରିଚାଲିଛି ତା'ର କାର୍ଯ୍ୟକ୍ରମମାନ ଆଜି ବି ଅଗଣିତ ଶ୍ରୋତାଙ୍କ ଦ୍ୱାରା ଆଦୃତ ଏହି ଆକାଶବାଣୀ ଆକାଶବାଣୀ ଏବେ ସବୁଠି ସବୁବେଳେ ଓ ସମସ୍ତଙ୍କ ପାଇଁ

0: ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ର। ଆକାଶବାଣୀ କଟକ କଥିକା ଆଜି ଆସନ୍ତୁ ଶୁଣିବା ବିଶ୍ୱ ପରିଚ୍ଛନ୍ନ ରହୁ, କହିଛନ୍ତି ବିଶ୍ୱରଞ୍ଜନ କବି ଶତପଥୀ।
2: ଆମ ଦେଶର ସର୍ବପ୍ରାଚୀନ ସଭ୍ୟତା ସିନ୍ଧୁ ପ୍ରଦେଶର ମହେଞ୍ଜୋଦାରୋ ଓ ପଶ୍ଚିମ ପଞ୍ଜାବର ହରପ୍ପାଠାରେ ଆବିଷ୍କୃତ ହୋଇଥିଲା। ଏହି ସଭ୍ୟତାରୁ ଅଳିଆ ଆବର୍ଜନା ନିଷ୍କାସନର ସୁବିସ୍ତୃତ ପଦ୍ଧତି ଥିଲା। ହେଲେ ଆମେ କ'ଣ କିଛି ଶିଖିପାରିଲୁ? ଆମେ ଦିନକୁ ଦିନ ଅଳିଆ ଆବର୍ଜନା ଭିତରେ ଘାଣ୍ଟି ହୋଇଗଲୁ। ଏ ପରାଧୀନ ଦେଶକୁ ସ୍ୱାଧୀନ କରିଥିଲେ ଗାନ୍ଧୀ ମହାତ୍ମା। ସେ ଏ ଦେଶକୁ ସ୍ୱାଧୀନ କରିବା ନିମନ୍ତେ ପ୍ରଥମେ ସବୁ ଅଳିଆ ହଟାଇବାକୁ ନିଷ୍ପତ୍ତି ନେଇଥିଲେ। ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିବାକୁ ଯେଉଁ ଗାଁକୁ ଯାଉଥିଲେ ସେ ଗାଁରୁ ଖୋଜି ଖୋଜି ନିଜ ହାତରେ ଅଳିଆ ସଫା କରୁଥିଲେ। ଲୋକଙ୍କ ମନରେ ଥିବା ଅଶିକ୍ଷା, ଅନ୍ଧବିଶ୍ୱାସ ଓ କୁସଂସ୍କାର ତଥା ଛୁଆଁ ଅଛୁଆଁର ଅଳିଆ ସଫା କରିବା ନିମନ୍ତେ ସଦ୍ ଉପ

0: ଉପଦେଶ ଦେଉଥିଲେ, ହେଲେ ଏବେ ଦେଖୁନାହାନ୍ତି ରାଜ୍ୟସାରା ଯୁଆଡ଼େ ଦେଖ ଖାଲି ଅଳିଆ ଅଳିଆ ଅଳିଆ, ଦାଣ୍ଡରୁ ଉପଖଣ୍ଡ କାର୍ଯ୍ୟାଳୟ ଯାଗେ ଭର୍ତ୍ତି ହୋଇ ରହିଛି ଅଳିଆ। ଅନେକ ଅଳିଆକୁ ଏକ ଫାଲତୁ ଚିଜ ବୋଲି ବିଚାରୁଥିଲେ ମଧ୍ୟ ଅଳିଆ ଏବେ କାୟା ବିସ୍ତାର କରିଚାଲିଛି ସାରା ବ୍ରହ୍ମାଣ୍ଡକୁ, ତାର ବିଶାଳ ଆଁରେ ସତେକି ଗ୍ରାସ କରିଯିବ ଏ ସମଗ୍ର ଜୀବସତ୍ତାକୁ। ଦପ୍ତରମାନଙ୍କରେ ବାବୁମାନଙ୍କ ଟେବୁଲ ଉପରେ ଗଦା ହୋଇଥିବା ନଥିପତ୍ରର ଅଳିଆ, ମନରେ ଅହଙ୍କାରର ଅଳନ୍ଧୁ, ପ୍ରଶାସନର ସରଣୀରେ ବହୁ ବର୍ଜନୀୟ ଗଣ୍ଠି, ବାଙ୍କ ଚକମାନଙ୍କରେ ବହୁ ପୁରୁଣା କଳଙ୍କି, କଥା ଓ କାମରେ ଅସାଧୁତାର ଅଳିଆ, କୋଣମାନଙ୍କରେ ସଂକୀର୍ଣ୍ଣତା, ଭଲ ଆଖି ଥାଇ ବି ଅନ୍ଧାରକଣାର ରୁଗ୍ଣତା, ଛକା ପଞ୍ଝାରେ ରହି ପରସ୍ପର ପ୍ରତି ଭୟ ସନ୍ଦେହ ଘୃଣା ଈର୍ଷାର ପୁରୁଣା ଆଲୋକାତରା ଭଳି ପରସ୍ତ ପରସ୍ତ ପ୍ରଲେପର ଅଳିଆ ଯାଦୁ ଓ ବିଞ୍ଚି ପ୍ରାୟ ମାଡ଼ିଗଲାଣି ଏ ରାଜ୍ୟସାରା। ଅଳିଆକୁ ନେଇ ସବୁ ସାହି ବସ୍ତି ପ୍ଲଟ୍ଗୁଡ଼ିକରେ ପଡ଼ୋଶୀ ପଡ଼ୋଶୀମାନଙ୍କ ମଧ୍ୟରେ ଆରମ୍ଭ ହୁଏ ଅଭିସମ୍ପାତ। ଦୁଷ୍ଟଗ୍ରହ ଶନି ଓ ଅହଙ୍କାରୀ ଆତଙ୍କବାଦୀ ନାମରେ କେହି କେହି କାହାରିକୁ ନାମିତ କରିପକାନ୍ତି। ପ୍ରଥମେ ଘଟଣାଟି ଆରମ୍ଭ ହୁଏ ଏହିପରି। ମନେକର ଶ୍ରୀମତୀ ମିଶ୍ର ତାଙ୍କ ପାଚେରୀ ଆରପଟେ ରହୁଥିବା ଶ୍ରୀମତୀ ମହାନ୍ତିଙ୍କ ଘରପଟକୁ ଅଣ୍ଡାଖୋଳ, ପରିବା ଚୋପା, ଚିରା କାଗଜ, ଭଙ୍ଗା ବ୍ଲେଡ୍ ପ୍ରଭୃତିକୁ ପଲିଥିନରେ ପୁରାଇ ସନ୍ତର୍ପଣରେ ଫିଙ୍ଗି ଦିଅନ୍ତି। ଶ୍ରୀମତୀ ମହାନ୍ତିକି ଛାଡ଼ିବା ଲୋକ, ସେ ମଧ୍ୟ ମାଛକଣ୍ଟା, ବ୍ରେଡ୍ ଜରି, ପ୍ରସାଧନ ସାମଗ୍ରୀର ଅଦରକାରୀ ବସ୍ତୁକୁ ଠୁଙ୍ଗାରେ ପୁରାଇ ଛାଡ଼ିଦିଅନ୍ତି ଶ୍ରୀମତୀ ମିଶ୍ରଙ୍କ ଘରପଟକୁ। ଫଳସ୍ୱରୂପ ବାକ୍ୟରେ ଅଶାଳୀନ ଗାଳି, ଆଚରଣରେ ଯୁଦ୍ଧକାଳୀନ ଉତ୍ତେଜନା, ବନ୍ୟା ସ୍ରୋତ ପ୍ରାୟ କୂଳ ଲଙ୍ଘି ଆସେ। ଚିତ୍କାର ଶୁଭେ, ଆଲୋ ହେ ଅଳିଆ ପକେଇବୁ ତୁ, ଆଉ ସଫା କରିବି ମୁଁ, ସେପଟୁ ଶୁଭେ ମୁଁ ଅଳିଆ ଅଲବତ୍ ପକାଇବି, ତୋ ଦାଣ୍ଡରେ ପଡ଼ୁ କି ମୁଣ୍ଡରେ ପଡ଼ୁ ମୋର କିବା ଯାଇ ଆସେ। ଏହି କାଳରେ ଯେଉଁ ସ୍ୱାମୀମାନେ ସ୍ତ୍ରୀମାନଙ୍କ ପକ୍ଷ ସମର୍ଥନ କରି ସମ୍ମୁଖ ସମରକୁ ଖେପି ଆସନ୍ତି, ସେମାନେ ପତ୍ନୀମାନଙ୍କ ଦ୍ୱାରା ପ୍ରକୃତ ଯୋଦ୍ଧାର ଆଖ୍ୟା ପାଉଥିଲା ବେଳେ ନୀରବୀ ଯାଉଥିବା ସ୍ୱାମୀମାନେ ଛେରୁଆ ନାମରେ ନାମିତ ହୁଅନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତୀ ଭାରତ ନ୍ୟାୟରେ ବେଳେବେଳେ ସମୟ କଡ଼ଲେ ଉଠାଏ। ସମାଜ ଜୀବନରେ କିଛି କରିତକର୍ମା ଧୂରିଣଙ୍କର ଆବିର୍ଭାବ ଘଟେ, ହଠାତ୍ ସେମାନଙ୍କ ଚେତନାକୁ ସଞ୍ଚରିଯାଏ, ଆସ ସମସ୍ତେ ଧର ଗାଣ୍ଡୁଆ, ଧର ଶାବଳ, ଉଠାଅ କୋଡ଼ି, ଆସ ଆମ ସାହିର ସବୁ ଅଳିଆ ସଫା କରିବା। ସବୁ ପ୍ଲଟ୍, ସବୁ ସାହି, ସବୁ ବସ୍ତିର ପଡ଼ୋଶୀମାନେ ପ୍ରତିପକ୍ଷ ନ ହୋଇ ସ୍ୱପକ୍ଷ ହୋଇ ଠିଆ ହୁଅନ୍ତି। ସବୁ ପାରିବାପଣର ଏକତ୍ର ହୁଏ, କ୍ରମେ ସବୁ ରାସ୍ତାର ଅଳିଆ ହଟେ, ନାଳ ନର୍ଦ୍ଦମା ପରିଷ୍କାର ହୁଏ, ସବୁ କାନ୍ଥରୁ ଅପରିଚ୍ଛନ୍ନ ଭାଷା, ମୁକୁଳା ପୋଷ୍ଟର ସଫାସଫି ହୋଇ ଚକାଚକ ହୋଇଯାଏ। ଆମେ ଶବ୍ଦଟି ଯଦି ନିରନ୍ଧ୍ର ଆପଣାପଣରେ ସମର୍ଥ ହୁଏ, ତେବେ ସବୁ ଦୁର୍ଜୟ ସ୍ଥାନରେ ବିଜୟର ପତାକା ଫରଫର ହୋଇ ଉଡ଼େ। ଶ୍ରୋତାବନ୍ଧୁଗଣ, ଆପଣମାନେ ଅଳିଆକୁ ଏକ ଦୁର୍ଗନ୍ଧଯୁକ୍ତ ଫାଲତୁ ଚିଜ ବୋଲି ନ ଭାବି ମୋ ହାତ ଧରନ୍ତୁ, ମୁଁ ବି ଧରିବି ଆପଣଙ୍କ ହାତ। ଆପଣଙ୍କ ଦାଣ୍ଡରୁ ଆରମ୍ଭ ହେଉଥିବା ଏ ଅଳିଆ ହଟାଇବା କାମ ସମଗ୍ର ବ୍ରହ୍ମାଣ୍ଡକୁ ବ୍ୟାପିଯାଉ, ବିଶ୍ୱ ପରିଚ୍ଛନ୍ନ ରହୁ।
1: କଥିକରି ଶୁଣିଲି ବିଶ୍ୱ ପରିଚ୍ଛନ୍ନ ରହୁ, କହିଲେ ବିଶ୍ୱରଞ୍ଜନ କବି ଶତପଥୀ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ପଲ୍ଲୀ ସଂଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ତେବେ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା। ପଖାଳରେ ପଖାଳ ମୋ ସଜ ପଖାଳ, ଝୁରି ହୁଏ ମନ ତତେ ସଞ୍ଜ ସକାଳ, ନ ଦେଖିଲେ ତତେ ଦିନେ ମନ ବିକଳ ପଖାଳରେ ପଖାଳ।

କଥାଟିଏ ଆଜି ପଚାରୁଛି ତତେ, ସତ କହ ନିଲୋ ବୋ, ବଢ଼େଇ କୁଢ଼େଇ ଶେଷରେ କାହିଁକି ପରଘର ତଡ଼ିଦେଉ। ଶିଳ୍ପୀ ସଙ୍ଗୀତା ଗୋସାଇଁ, ଏଥିରେ ଗାଇଛନ୍ତି କ୍ଷୀରଚନ୍ଦ୍ର ପୋଥାଳଙ୍କ ରଚନା।

ଶେଷରେ ଶିଳ୍ପୀ ଗାଇଛନ୍ତି, ଆସିଲା ରଜ ହୁଅଲ ସଜ ବଉଳ, ଗାଁକୁ ଯିବା ବୁଲି ଖେଳିବା ରଜ ଦୋଳି, ଗୁଆଫାଳ ଜୋତା ପାଦରେ ପିନ୍ଧିବା ହୋଇବା ସଜବାଜ। ଶିଳ୍ପୀଙ୍କ କଣ୍ଠରେ ଏଥର ରାଜା ଅର୍ଥେନ୍ଦ୍ର ଶେଖର ମହାନ୍ତିଙ୍କ ରଚନାରୁ ଏହି ପଲ୍ଲୀ ଗୀତ।

0: ସେଲ୍ଭି ସଙ୍ଗୀତା ଗୋସାଇଁ, ସରୋଜଚନ୍ଦ୍ର ଚିନ୍ନା ଓ ସଙ୍ଗୀତ ପରିଚାଳନା ବିଶ୍ୱନାଥ ମିଶ୍ର, ପ୍ରଯୋଜନା ଦୁର୍ଗା ମାଝୀ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ତବ୍ଲାରେ ବିଭୁପ୍ରସାଦ ନନ୍ଦ, କିବୋର୍ଡରେ ପରମାନନ୍ଦ ସାହୁ, ଅକ୍ଟୋପ୍ୟାଡ୍ରେ ଦେବକାନ୍ତ ନନ୍ଦ, ଡୋଲକ୍ରେ ସନ୍ଦୀପ କୁମାର ସାହୁ, ବଂଶୀ ପ୍ରଦୀପ୍ତ ଶେଖର ମହାପାତ୍ର, ବିହେଲା କୁମାର ଚନ୍ଦ୍ର ମହାନ୍ତି, ଗିଟାର ନିତ୍ୟ ଶ୍ରୀରଞ୍ଜନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ ଏହି କାର୍ଯ୍ୟକ୍ରମ। ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଶୁଣିଥିଲେ ଓଡ଼ିଆ ଆଲବମ୍ରୁ କେତୋଟି ଭକ୍ତି ଗୀତ, ଆକାଶବାଣୀ କଟକ। ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେହୀଶ ବିଳାସର 28ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଏକାଦଶ ଛନ୍ଦର ଏଗାରରୁ କୋଡ଼ିଏ ପଦକୁ ନେଇ ଏହି ଭାଗରେ ସୀତାଙ୍କର ଶୋଭା ଦର୍ଶନରେ ମର୍ଯ୍ୟାଦାବନ୍ତ ପ୍ରଭୁ ଶ୍ରୀରାମ ଉଲ୍ଲସିତ। ଏହି ସମୟରେ ବ୍ରୀଡ଼ା ବା ଲଜ୍ଜାଯୁକ୍ତା ଅତି ଆଗ୍ରହ ଓ ଉତ୍କଣ୍ଠାରେ ଉତ୍କଣ୍ଠିତ ତଥା ସୁକଣ୍ଠୀ ସୀତା ରାମଙ୍କର ଗଳାରେ ବରଣମାଳା ଲମ୍ବାଇଲେ। ଜନକ ବିଶ୍ୱାମିତ୍ରଙ୍କୁ କହିଲେ କାଲି ବିବାହ କରିବା। ବିରୋଧ କରି ଲକ୍ଷ୍ମଣ କହିଲେ ଆମ ଜନକ ଦଶରଥ ନ ଜାଣି କି ବିବାହ। ଲକ୍ଷ୍ମଣଙ୍କ ମତ ଅନୁସାରେ ସତାନନ୍ଦ ଋଷିଙ୍କୁ ବହତୁ ବା ଦୂତ ରୂପେ ଅଯୋଧ୍ୟାକୁ ପଠାହେଲା ଦଶରଥଙ୍କୁ ସନ୍ଦେଶ ଦେବା ପାଇଁ। ଶେଷ ବା ଅନନ୍ତ

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 28ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ସ୍ନିଗ୍ଧାରାଣୀ କର, ବିନୋଦ ବିହାରୀ ପଣ୍ଡା ଏବଂ କେଶବ ଚନ୍ଦ୍ର ରାଉତ। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ଆରମ୍ଭ କରୁଛୁ କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା। ଚାଲନ୍ତୁ ନା କିଛି ସମୟ ଏଇ ଗୀତ ଗୀତିକା ଅଗଣାରେ ହଜିଯିବା, ପୁଣି ମନେ ପକେଇବା ସେଇ ପୃଷ୍ଠାକୁ ଯେଉଁ ପୃଷ୍ଠା ଏଯାବତ୍

ଚି ଚାଲିଛି ଆମେ ମନେ ପକେଇବା ସେଇ ଅଧ୍ୟାୟକୁ, ଜୀବନର ସେଇ ଅଧ୍ୟାୟ ଯାହା ଲିପିବଦ୍ଧ ହୃଦୟରେ, ପୁଣି ଲିପିବଦ୍ଧ ଆମ ପରିବାର ସହିତ। ଚାଲନ୍ତୁ ନା ଏ ଗୀତ ଗୀତିକା ଅଗଣାରେ କିଛି କ୍ଷଣ ହଜିଯିବା ସେଇ ଜୀବନ ଅଧ୍ୟାୟର ପୃଷ୍ଠାରେ।

ହୃଦୟର କଥା ହୃଦୟ ଭିତରେ ଲେଖୁଛି କାହାଣୀ, ମନ ଚାହିଁ କହିବାକୁ ସେଇ କାହାଣୀ। ସେଇ କାହାଣୀରେ ଜଣେ ରାଜା ଆଉ ଜଣେ ରାଣୀ, ଯାହା ଶୁଣିଥିଲା କାନଦିନେ ପାଠ ପଢ଼ି ନଥିବା ବେଳେ, ଖରାଦିନେ ଆଈ ମା ପାଖରେ ଚାନ୍ଦକୁ ଦେଖି ରାତିର ଖୋଲା ଆକାଶ ତଳେ ଆଖିରେ ନିଦ ଜଗେଇ ଆସୁଥିବା ବେଳେ ଆଜି ତାକୁ ପୁଣି ଖୋଜୁଛି। ମନ ଧରି ସେ ଉପନ୍ୟାସର ପୃଷ୍ଠାରେ ଜୀବନର କାହାଣୀରେ ସତରେ ସେଇ କଥା କିଛି ଅଲଗା ନଥିଲା। ଏମିତି କଥା ସବୁ ଆଜି ପୁଣି ଯେତେବେଳେ ସ୍ମୃତିପଟଲେ ଉଠି ଯାଉଛି, ବହିର ସେଇ ପୃଷ୍ଠାକୁ, ସାଉଁଟା ସ୍ୱପ୍ନକୁ ବାସ୍ତବ ରୂପ ନେବାର ପଛର ସେଇ କାହାଣୀକୁ।

ଅଳ୍ପ ଦିନର ଜୀବନର ଗଳ୍ପରେ ଲେଖା ଅଧ୍ୟାୟମାନ ସବୁ ଜଣା ନାହିଁ ପୃଷ୍ଠା ସଂଖ୍ୟା କେତେ ଯାଏ ଯିବ ଏହି ପୃଷ୍ଠା, ହେଲେ ଆରମ୍ଭ ହୋଇଛି, ସାଉଁଟିଛି ଅନେକ କିଛି ସ୍ମୃତି, କିଛି ଅନୁଭୂତି, କିଛି ପୁଣି ତ୍ୟାଗର କଥା। ହଁ ଠିକ ବହିର ଅଧ୍ୟାୟ ପରି ଏହି ହୃଦୟର କଲମରେ ଲେଖା ହେଉଛି ମନର ସେକାନ୍ତରେ କେତେ ଯେ ଅକୁହା କାହାଣୀ।

ଶ୍ରୋତାବନ୍ଧୁ କେବେ ଜୀବନ ବହିକୁ ଲେଉଟେଇ ଦେଖିବାକୁ ଇଚ୍ଛା କରିଛନ୍ତି, ଚେଷ୍ଟା କରିଛନ୍ତି? କେବେ ଇଚ୍ଛା ହେଇନି ବିତିଯାଇଥିବା ସେହି ଦିନକୁ, ଜୀବନର ସେହି ଅଧ୍ୟାୟକୁ ପୁଣି ଥରେ ତର୍ଜମା କରିବାକୁ, ପୁଣି ଥରେ ତାରି ଭିତରୁ କିଛି ସାଉଣ୍ଡି ଆଣି ଏବେ ଜୀବନରେ ତାକୁ ମାଧ୍ୟମ କରି ଆଗକୁ ଆଗେଇବାକୁ? ଜୀବନ ଠିକ୍ ବହିଟିଏ ପରି, ଏହି ଜୀବନ ରୂପକ ବହିକୁ ଥରୁଟିଏ ମନ ଭରି ପଢ଼ିଦେଲେ ପୁଣି ବଞ୍ଚିବାକୁ ଇଚ୍ଛା ହୁଏ। କାହିଁକି ନା ବହି ହେଉଛି ନିର୍ଜନ ବେଳର ସାଥୀ, ଏକୁଟିଆ ବେଳର ସାଥୀ, ଯାହାକୁ ପାଖରେ ପାଇଦେଲେ ଛାଡ଼ିବାକୁ ଇଚ୍ଛା ହୁଏନି କଥାବସ୍ତୁ ନ ସରିବା ଯାଏ। କଥାବସ୍ତୁର ଚରିତ୍ର, କାହାଣୀ, ତା ମଧ୍ୟରେ ଯେମିତି ମନ ହଜି ଆପେ ଆପେ ମନ ହସେ, ଆଖିର ଭୃଲତା ଆପେ ଆପେ ସଙ୍କୁଚିତ ପୁଣି ପ୍ରସାରଣ ହୁଏ ତାର ପୃଷ୍ଠାର ଶେଷ ପର୍ଯ୍ୟାୟରେ ନ ପହଞ୍ଚିବା ପର୍ଯ୍ୟନ୍ତ। ଘଟଣା ପୁଣି ସମୟର କାୟାକଳ୍ପରେ ବଦଳୁଥିବା ସେହି ଚରିତ୍ର ଯେତେବେଳେ ଆଣେ ପରିବର୍ତ୍ତନ, ମନ ଖୋଜି କାହିଁକି, କ'ଣ ପାଇଁ, ଏମିତି ଅନେକ ପ୍ରଶ୍ନ। ସେହି ପୃଷ୍ଠାରେ ରହିଛି ପ୍ରେମର ସେହି ଭିଜା ଭିଜା ବାସ୍ନା, ପ୍ରଭାତୀ ବଖାଳା ଚେହେରାର ବର୍ଣ୍ଣନା, ଧାଡ଼ି ପରି ଧାଡ଼ି ବଖାଣୁଥିବା ତାର ଶବ୍ଦରେ ବାନ୍ଧି ରଖୁଥିବା ଉପନ୍ୟାସର ପୃଷ୍ଠାର ଗଳ୍ପ ଭିତରେ ଅଳ୍ପ ଅଳ୍ପ ମନେ ପଡ଼ୁଥିବା ସେ ଚରିତ୍ରକୁ ଜୀବନର ଆରମ୍ଭରୁ ଲେଖା ଆରମ୍ଭ ପୁଣି ମନେ ପକେଇଲି। କେତେବେଳେ ଉଠ ଆପେ ଆପେ ହସେ ତ, କେତେବେଳେ ଆଖିରୁ ଝରିଯାଇ ଲୁହ। ଏଇ ତ ଜୀବନର ଅଧ୍ୟାୟ।

ବେଳେବେଳେ କାହାଣୀରେ ଲେଖା ଏଇ ଭାଇ ଭଉଣୀଙ୍କର କଥା, କାଲି ଯିଏ ସାଙ୍ଗ ହୋଇ ସାଥୀ ହୋଇ ସୁଖ ଦୁଃଖର ହିସାବ କିତାବ କରୁଥିଲେ, ସବୁ ସାଙ୍ଗ ହୋଇ ଆଗକୁ ମାଡ଼ିଯିବେ ବୋଲି କଥା ହେଉଥିଲେ, ଆଜି ସିଏ ଗୋଟିଏ ପଟେ ତ ଭଉଣୀ ଆଉ ଗୋଟେ ପଟେ। କିନ୍ତୁ ତିନି ଲେଖା ଆରମ୍ଭ ହୋଇଥିଲା ଏଇ ବହି ଭାଇ ଭଉଣୀର କଥା, ବାପା ମାଙ୍କ ସହିତ ନିଜ ପରିଚୟକୁ ନେଇ ବଞ୍ଚିବା ଆରମ୍ଭ କରିଥିଲା। କିନ୍ତୁ କାହାଣୀ ଯେତେବେଳେ ଆରମ୍ଭ ହେଲା, ଠିକ୍ ବହିର ପୃଷ୍ଠା ପରି, ଆରମ୍ଭ ଅଧ୍ୟାୟର ପରି ଆକର୍ଷଣ ଥିଲା ସେହି ସମ୍ପର୍କର। ପୁଣି ଧୀରେ ଧୀରେ କଥାବସ୍ତୁରେ ପରିବର୍ତ୍ତନ। ଅଳ୍ପ ଅଳ୍ପ ମନେ ପଡ଼ୁଛି ଘଟିଥିବା କିଛି ଘଟଣା, ଭଲ ମନ୍ଦର ଅନୁଭବ ସହ ସେହି ଚରିତ୍ରଙ୍କର ସଂଳାପ ସବୁ। ହଁ ଶ୍ରୋତବନ୍ଧୁ, ଇ ବହିର କାହାଣୀ ନୁହେଁ, ଆମ ଜୀବନର ବହି। ତିନି ସାଧା ଥିଲା, ବୟସ ବଢ଼ିବା ଅନୁଯାୟୀ ଲେଖା ହେଲାଣି କେତେ ଯେ କାହାଣୀ, କିନ୍ତୁ ଲେଉଠିଲା ବେଳକୁ ହୁଏତ କିଛି ଝାପ୍ସା ଝାପ୍ସା, ଆଉ କିଛି ସ୍ପଷ୍ଟ ସେଇ ବହିକୁ ଆରମ୍ଭରୁ ପଢ଼ିଲା ବେଳକୁ ଖୋଜୁଛି ଆଜି ମନ, କୋଉଠି କୁଆଡ଼େ ଗଲା ସେଦିନ ସେଇ ସୁନେଲି ସ୍ୱପ୍ନ, ଯେଉଁଠି ବଞ୍ଚିବାକୁ ଆରମ୍ଭ କରିଥିଲା ଏଇ ଜୀବନ। ସେଇ ପୃଷ୍ଠା ଆଗକୁ ବଢ଼ୁଛି, ଅଧ୍ୟାୟ ଲେଖା ଚାଲିଛି, ଜଣା ନାହିଁ କେଉଁଠି ପହଞ୍ଚିବ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କମ୍ ସୁଧରେ ଲୋନ ଦରକାର, ତାବି ଆପ୍ରେ ବାହା
4: ବସିଲା। ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
5: RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଶ୍ରୋତାବନ୍ଧୁ, ଯଦି ଏହି ଜୀବନ ବହିକୁ ମୂଳରୁ ଥରେ ପଢ଼ିବାକୁ ଆରମ୍ଭ କରିବା, ତେବେ ଏହି ଅଧ୍ୟାୟ, ଏ ଜୀବନର ଅଧ୍ୟାୟ, କିଛି ଅଧ୍ୟାୟ ମନକୁ ଭାଙ୍ଗି ଚୁର୍ମାର୍ଗରେ ତ କିଛି ହସାଇ ପୁଣି କିଛି ଆଣି ପରିବର୍ତ୍ତନ, ଯାହା ମନ ରହେ ସବୁଦିନ ପାଇଁ ପୃଷ୍ଠାଲେ ଉଠାଇଲେ ଆଖି ଚକେଇ ଆସେ, କହିବାକୁ ବେଳେବେଳେ ଲାଜ ଲାଗେ, ଇଚ୍ଛା ହୁଏ ବାରମ୍ବାର କହିବାକୁ, ଏ ନୁହେଁ କାହାଣୀ, ଇଏ ତ ଆମେ ବଞ୍ଚିଥିବା ସେଇ ପୃଷ୍ଠା, ବଞ୍ଚିଥିବା ସେଇ କ୍ଷଣ, ସେଇ ମୁହୂର୍ତ୍ତ, ଯାହା ଆଗକୁ ବଢ଼ିବାକୁ ଦେଇଛି ଏକ ସୁନ୍ଦର ମନକୁ ନେଇ ପୁଣି ବଞ୍ଚିବା ଶିଖେଇଛି ଜୀବନ ବହିରେ ଲେଖା ସେଇ ଫର୍ତ୍ତକୁ ପୁଣି ଥରେ ଯେତେବେଳେ ଲେଉଟେଇ ଦେଖୁ, ସ୍ମୃତିପଟ ଫେରେଇ ଦେଖୁ, କୋଉଠି ହାରିଯାଇଥିଲା ବେଳେ ମନ ବାନ୍ଧିଛି ସାହସ, ସେଇଠୁ ଶିଖିବା ଆରମ୍ଭ କରି ହାରିବାକୁ ଦେଇନି, ଆଉଥରେ ହାତରେ ହାତ ମିଶାଇ ପାଦକୁ ଆଗକୁ ବଢ଼ାଇଛି, ପୁଣି ପଢ଼ିବାକୁ ପଡ଼ିଯାଇଛି ଏଇ ସୁନ୍ଦର ଜୀବନରୁ, ହୃଦୟର କଲମରୁ ଲେଖିବାକୁ ଅଭ୍ୟାସ କରିଛି।

କଥାବସ୍ତୁର କାହାଣୀର କଥାବସ୍ତୁର କ'ଣ ନୁହେଁ, ଜନ୍ମରୁ ମୃତ୍ୟୁ ଯାଏ ଅସଂଖ୍ୟ ଅନୁଭୂତି, ସଂଘର୍ଷ, ସ୍ୱପ୍ନ, ଆଶା, ଅଭିଳାଷା, ପୁଣି ବିଚ୍ଛେଦ, ବିରହ, ତ୍ୟାଗର କାହାଣୀ। ମୋହରେ ଲେଖା ସଂଳାପ ସମୟ ଅନୁସାରେ ଚରିତ୍ର ପରିବର୍ତ୍ତନ ସହିତ ଆପେ ଲେଖି ହୁଏ ଦିନ ପରେ ରାତି ର ସେ ସଂଳାପ ସବୁ। ରାତି ଶେଷ, ଫର୍ଦ୍ଦ ଶେଷ, ପୁଣି ଆରମ୍ଭ ନୂଆ ସୂର୍ଯ୍ୟ ସହିତ ଏକ ନୂତନ ପୃଷ୍ଠା। ରଚିଛେ ଏ କେତେ କଥା, ଦିନ ତମାମର ସେଇ କଥାକୁ ନେଇ ସେ ଅନୁଭୂତି, ଅନୁଭବ, ପୁଣି କରୁଥିବା ପ୍ରତ୍ୟେକଟି କାର୍ଯ୍ୟକୁ ନେଇ, ସାଉଁଟୁଥିବା ସେହି ସ୍ୱପ୍ନକୁ ନେଇ ଲେଖା ହୁଏ ଆଉ ଏକ ପୃଷ୍ଠା। ବର୍ଷରେ ଲେଉଟି ଯାଏ ଅଧ୍ୟାୟ, ପୁଣି ଜୀବନର ଆଉ ଏକ ଅଧ୍ୟାୟ। ବଞ୍ଚିଥିଲି ଆଗକୁ ପୁଣ୍ୟଛେଦ ପଡ଼ିଲେ ବାସ୍ ସେଇଠି ପୃଷ୍ଠା ଶେଷ। ଶ୍ରୋତାବନ୍ଧୁ, ବହିର ଦୃଶ୍ୟ ପରି ଜୀବନର ପ୍ରତ୍ୟେକ ପୃଷ୍ଠା ନିଏ ନୂଆ ମୋଡ଼। ବାଲ୍ୟର ଚପଳାମିରେ ଶିଶୁ ସମୟରେ ସେହି ସୁନେଲି ପୃଷ୍ଠା, ମା ବାପା, ଭାଇ ଭଉଣୀ, ପରିବାର ସହିତ ବିତେଇଥିବା ସେହି ଅମୂଲ୍ୟ ବେଳ, ସେ ଅମୂଲ୍ୟ ସମୟ, ନିଷ୍ପାପ ଓଠର ହସ, ପୁଣି ଘଟିଥିବା ଘଟଣା କାହାଣୀର ସେ ରାସ୍ତା କୈଶୋର ପର୍ଯ୍ୟନ୍ତ, ଷୋଳଟି ପାହାଚ ଦେଇ ଫଗୁଣକୁଟି ପୁଣି ମନରେ ଆଙ୍କିଥିବା ସେହି ପୃଷ୍ଠା। ଯଦି ଆଜି ପୁଣି ଥରେ ଦେଖୁଛି, କେତେ କଥା ଅଙ୍କି ମାରୁଛି ମନରେ।

0: ରିମା ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: କେତେ ହସ, କେତେ ଲୁହ, କେତେ ସମ୍ପର୍କକୁ ନେଇ ଏଇ ପୃଷ୍ଠା ଲେଖା, କେତେ କଥା। ହଁ, ସେଇ କଥାକୁ ପୁଣି ଥରେ ମନେ ପକାଇଲେ, ପୁଣି ଥରେ ସେଇ ପୃଷ୍ଠାକୁ ଲେଉଟାଇ ଦେଖିଲେ ଗୋଟିଏ ଗୋଟିଏ କଥା ମନେ ପଡ଼େ। କ'ଣ କହିଲେ ପ୍ରଶ୍ନ, ସେ ହେଉଛି କାହିଁକି ଏମିତି ହେଇଥିଲା, କାହିଁକି ଏମିତି ନ ହୋଇ ସେମିତି ହେଇଥିଲେ କ'ଣ ହେଇନଥାନ୍ତା। ହେଲେ ମନ ବୁଝେ ଯେ ଇଏ ପରା ସମୟ ଅନୁଯାୟୀ ଲେଖା ସଂଳାପ ସବୁ, ସେଇ କର୍ମ ଯାହା ଆମକୁ ସମୟ କରାଏ, ସେଇଠି ତ ସୃଷ୍ଟି ଏକ ନୂତନ କାହାଣୀର, ନୂତନ ପୃଷ୍ଠାର, ଜୀବନର ଅଧ୍ୟାୟରେ, ଜୀବନର ପୁସ୍ତକରେ। ହଁ, ଏଇ ଶିଶୁକାଳରୁ ଆରମ୍ଭ ସେଇ ସୁନେଲି ବହିର ପୃଷ୍ଠା କେତେବେଳେ ପତ୍ର ଛଡ଼ା ଦେଇଦିଏ ଜଣାନାହିଁ, କିନ୍ତୁ ତା ଭିତରେ ଲେଖାଯାଇଥାଏ ଏମିତି କିଛି କଥା, ହୃଦୟକୁ ଛୁଇଁଯାଏ, ପୁଣି ସାହସ ଦିଏ। ଯୁବ ଅବସ୍ଥାରେ ସଂଘର୍ଷର ସେହି ଅଧ୍ୟାୟ, ମଣିଷ ନିଜ ଲକ୍ଷ୍ୟକୁ ଯେଉଁଠି ଖୋଜେ, ନିଜ ସ୍ୱପ୍ନ ପାଇଁ ଅନେକ ବାଧା ଆସି ତାକୁ ହାତରେ ହାତମୁଠାକୁ ଆଣିବା ପାଇଁ, ପାଇବା ପାଇଁ, କିନ୍ତୁ ସେହି ଅସଫଳତା ତାକୁ ଭାଙ୍ଗିଦେଇନି। ସେ ସମୟର ପୃଷ୍ଠାକୁ ନେଇ ସେ ଅନେକ ଗର୍ବ କରେ, କେତେବେଳେ ପୁଣି ସେ ସମୟ ଢେଉରେ ଆଗକୁ ବଢ଼ୁଥିବା ବେଳେ, ଜୀବନ ଅଟକି ଯାଉଥିବା ବେଳେ କିଏ ତାକୁ ହାତ ଟାଣି ଆଗକୁ ନେଇଯାଏ। ହଁ, ଏମିତି କିଛି ଜୀବନର ଅଧ୍ୟାୟରେ ଲେଖା ସେ କାହାଣୀ।

ଶ୍ରୋତାବନ୍ଧୁ ବେଳେବେଳେ କୌଣସି ଏକ ଗପ ବହି ପଢୁଥିବା ବେଳେ ଅବା ଉପନ୍ୟାସଟି ପଢୁଥିବା ବେଳେ ସେହି ଚରିତ୍ର ସହ ନିଜ ଜୀବନକୁ ମିଶେଇଦେଲେ ହଁ ଇଚ୍ଛା ହୁଏନି। ଏମିତି ତ ଆମ ଜୀବନର ପ୍ରତ୍ୟେକ ଦିନର ପୃଷ୍ଠାକୁ ଯଦି କାଗଜ କଲମରେ ଲେଖି ବସନ୍ତି ଏ ତ କାହାଣୀଠୁ କିଛି କମ୍ ହୁଅନ୍ତାନି। ଏ ଜୀବନ ଏକ ବହିଟିଏ, ଖୋଲା ବହି, ତାକୁ ପଢ଼ି ପାରୁଥିବା ସେହି ମଣିଷକୁ ଯଦି ଆମେ ଥରୁଟିଏ ପଚାରିଛେ ଆମ କର୍ମ

ଆମକୁ କ'ଣ ବୁଝିପାରୁଛ? ଆମେ କରୁଥିବା କହୁଥିବା ସେ କଥାକୁ କ'ଣ କାନଡ଼ରେ କେହି ଶୁଣିପାରୁଛ? ଯଦି ଶୁଣିପାରୁଛ, ଥରେ ଏ ଜୀବନକୁ ମୂଲ୍ୟାଙ୍କନ କର ନା। କେତେ ମହତ୍ତ୍ୱ ରହିଛି ଏ ଜୀବନର, ବଞ୍ଚିବା ଆରମ୍ଭ କରିଛି। କେବଳ କର୍ମରେ ହିଁ ଜୀବନ ବଞ୍ଚି ରହେ ଅନେକ ଦିନ ପାଇଁ। ସେ କଥା, ସେ କାହାଣୀ ଯୁଗ ଯୁଗ ଧରି ପୁଣି ବହିର ପୃଷ୍ଠାକୁ ଲେଉଟା ଯାଏ। କର୍ମରେ ବଞ୍ଚି ରହେ ମଣିଷ, ପିଢ଼ି ପରେ ପିଢ଼ି ଶୁଣନ୍ତି, ଶିଖନ୍ତି ସେହି ବହିରୁ, ଯେଉଁ ବହି ବାଣ୍ଟିଥାଏ ଜ୍ଞାନ, ବଞ୍ଚିବା ପାଇଁ ଶିଖେଇଥାଏ, ବତେଇଥାଏ, ପୁଣି ଦେଖାଇଥାଏ ରାସ୍ତା, ପୁଣି କାନଡ଼ିରେ କହିଥାଏ ଗୁରୁତ୍ୱପୂର୍ଣ୍ଣ କଥାକୁ ସବୁ, ନୁହେଁ କି? ସାଜିଥାଏ ବେଳେବେଳେ ସେ ମନୋରଞ୍ଜନର ମାଧ୍ୟମ। ଶ୍ରୋତାବନ୍ଧୁ, ଚାଲନ୍ତୁ ନା ଭଲ ବହିଟିଏ ହେବା, ଜୀବନରେ କିଛି ଭଲ କାମ କରି କିଛି ଅଧ୍ୟାୟକୁ ଏମିତି ଲିପିବଦ୍ଧ କରିଯିବା ଯେ ଜୀବନ ପୃଷ୍ଠା ସରିବା ପୂର୍ବରୁ ବାରମ୍ବାର ତାକୁ ପଢ଼ିବାକୁ ଆରମ୍ଭ କରିବା।

ଜନ୍ମରୁ ଆରମ୍ଭ ପୁଣି ଶେଷ ହେବ ସେଇଦିନ, ଯେଉଁଦିନ ସରିଯିବ ଏଇ ଜୀବନର ପୃଷ୍ଠା। ବୃଦ୍ଧାବସ୍ଥା ଏଇ ବହିର ଜୀବନର ଗଭୀର ଅନୁଭବମୟ ପୃଷ୍ଠା। ସେଠାରେ ଥାଏ ସ୍ମୃତିର ଅସଂଖ୍ୟ ଛବି, ଅତୀତର ମଧୁର ସ୍ପନ୍ଦନ, ଜୀବନକୁ ବୁଝିବାର ଶାନ୍ତ ଜ୍ଞାନ। ସେ ସମୟରେ ମଣିଷ ବୁଝେ ଧନ ଆଉ ପ୍ରତିଷ୍ଠା ନୁହେଁ, ଭଲ ପାଇବା ସମ୍ପର୍କ ହିଁ ଜୀବନର ସବୁଠାରୁ ବଡ଼ ସମ୍ପଦ। ଜୀବନ ରୂପକ ଏହି ବହିର ପ୍ରତ୍ୟେକ ମଣିଷ ନିଜେ ଲେଖକ। ସେ ନିଜ କାର୍ଯ୍ୟରେ ଲେଖନ୍ତି ନିଜ ପରିଚୟ, ନିଜ ବ୍ୟବହାରରୁ ଗଢ଼ି ନିଜର ସ୍ମୃତି। ଯଦି ଆମେ ଭଲ ବହିଟିଏ ହେବାକୁ ଚାହୁଁଛେ, ଭଲ କାମ କରିବା, ଆମର ଜୀବନ ବହି ସୁଗନ୍ଧିତ ଫୁଲ ପରି ଏମିତି ବାସ୍ନା ବାଣ୍ଟି ଚାଲିଥିବ, ରହିଯିବ ଅନେକଙ୍କ ମନରେ। ସତ୍ୟ ପ୍ରେମ ମାନବତାର ଅନ୍ଧକାରରେ ଆଗକୁ ଆଗେଇବ, ସୁଖ ଦୁଃଖକୁ ସାଥି କରି ଜୀବନ ବାଟ ଚାଲିବ।

ଗୀତ ଗୀତିକା ଆଜି ପାଇଁ ଏତିକି ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତନାଟ୍ୟ ମହି ରାବଣ ବଦ୍ଧ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଓ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ। ଆସନ୍ତୁ ଶୁଣିବା ଗୀତନାଟ୍ୟ ମହି ରାବଣ ବଦ୍ଧ।

0: ମହାରାଣୀ ମନ୍ଦୋଦରୀ।
1: କୁହ ସ୍ୱାମୀ।
0: ଏ କଣ ରାଣୀ, ତୁମ୍ଭେ ଗୋପନରେ ଚକ୍ଷୁରୁ ଲୋତକ ନିଗାଡ଼ି କ୍ରନ୍ଦନ କରୁଛ?
1: କେବଳ କ୍ରନ୍ଦନ କରିବା ଛଡ଼ା ମୋର ଅନ୍ୟ ଉପାୟ କଣ ଅଛି ସ୍ୱାମୀ? ଚାହୁଁ ଚାହୁଁ କେତେଟା ଦିନ ଭିତରେ ପୁଅ ନାତି ସମସ୍ତଙ୍କୁ ଯୁଦ୍ଧରେ ହରାଇଲି। ଶେଷରେ ଇନ୍ଦ୍ରଜିତ ପରି ବୀର ପୁଅ ମଧ୍ୟ ଟଳି ପଡିଲା। ଏ କଥା ଆଖିରେ ଦେଖି କାନରେ ଶୁଣି କୋଉ ମା ଦେହ ଧରି ରହିପାରିବ ସ୍ୱାମୀ?
0: ସ୍ୱର୍ଗ ମର୍ତ୍ତ୍ୟ ପାତାଳ ବିଜୟୀ ରାବଣର ମନରେ ମଧ୍ୟ ଆଜି ଆଶଙ୍କା।
1: ସବୁ ତ ଶେଷ ହୋଇଛି, ଏବେ ଯାହା ଅଛି ସେତକ ରକ୍ଷା କର ସ୍ୱାମୀ। ତୁମେ ଶ୍ରୀରାମଙ୍କର ଶରଣ ଭିକ୍ଷା କର, ଜନକ ନନ୍ଦିନୀ ସୀତାଙ୍କୁ ପୁଣି ତାଙ୍କରି ହାତରେ ଟେକି ଦିଅ।
0: ମନ୍ଦୋଦରୀ, ଜଗତ ବିଜୟୀ ରାବଣ ଶରଣ ଭିକ୍ଷା କରିବ ଚାର ଦଶରଥ ସୁତ ରାମ ନିକଟରେ? ଅସମ୍ଭବ, ଅସମ୍ଭବ
1: ସ୍ୱାମୀ।
0: ରାତ୍ର ଥାଉ ବ୍ରହ୍ମା ମୋର ଲଙ୍କାଗଡ଼ ଦ୍ୱାରେ, ପ୍ରାତଃ ଗୀତି ସ୍ମରି ବେଦ ଅଧ୍ୟୟନ କରେ, ନାରଦ ତୁମ୍ବୁରା ବିଣା ଯନ୍ତ୍ର ବଜାନ୍ତେ, ନିଦ୍ରା ତେଜି ବିଂଶ ବାହୁ ଉଠଇ ତୁରିତେ, ଛତ୍ରଧାରୀ ଚନ୍ଦ୍ରଦ୍ୱାରୀ ସହସ୍ର କିରଣ, ନଗ୍ର କଟୁଆଳ ଜମ ଭ୍ରମେ ରାତ୍ର ଦିନ। ବୃହସ୍ପତି କହେ ଭୂତ ଭବିଷ୍ୟ ବିଧାନ, ଅଶ୍ୱିନୀ କୁମାର ବୈଦ୍ୟ ଦେଖଇ ନିଦାନ, ପବନ ଦେବତା ଗୃହ କରେ ସମାର୍ଜନ, ପାକ ସିଦ୍ଧ କରେ ବିଶ୍ୱଗ୍ରାସୀ ହୁତାସନ। ଈଶ୍ୱର କରନ୍ତି ନୃତ୍ୟ ଡମ୍ବରୁ ବଜାଇ, ଦଶ ଦିଗ ପାଳ ଥାନ୍ତି ଆଜ୍ଞାକାରୀ ହୋଇ।
1: ମୁଁ ଜାଣେ ସ୍ୱାମୀ, ସ୍ୱର୍ଗ ମର୍ତ୍ତ ପାତାଳ ତୁମେ ଜୟ କରିଛ, ସ୍ୱର୍ଗର ଦେବଦେବୀ ଗଣ ତୁମର ଅନୁଚର ସେବକ।
0: ତଥାପି ଛାର ମାନବ ରାମଚନ୍ଦ୍ର ମୋର ବଂଶନାଶ କରିଛି, ମୁଁ ତାକୁ ଉପଯୁକ୍ତ ଶାସ୍ତି ନ ଦେବା ପର୍ଯ୍ୟନ୍ତ ପ୍ରାଣରେ ଶାନ୍ତି ନାହିଁ ରାଣୀ।
1: ନା ସ୍ୱାମୀ ନା, ତଥାପି ତୁମ ମନରୁ ଭ୍ରମ ଯାଇ ନାହିଁ। ଏ ବଂଶ ନାଶର କାରଣ ରାଜୀବ ଲୋଚନ ରାମଚନ୍ଦ୍ର ନୁହନ୍ତି, ସତୀ ସୀତା।
0: ମନ୍ଦୋଦରୀ,

0: ଉପଯୁକ୍ତ ପରାମର୍ଶ ଦେଇଅଛ ମାତା। ଅବିଳମ୍ବେ ମୁଁ ସମ୍ବାଦ ପ୍ରେରଣ କରୁଛି ପୁତ୍ର ମହିରାବଣ ନିକଟକୁ, ଆସନ୍ତାକାଲିର ଯୁଦ୍ଧରେ ସେ ହେବ ସେନାପତି।
1: ଏକମାତ୍ର ପୁତ୍ର ମହିରାବଣ ଜୀବିତ ଥାଉ ସ୍ୱାମୀ, ତାକୁ ତୁମେ ସମ୍ବାଦ ଦିଅ ନାହିଁ।
0: ମନ୍ଦଧାରୀ, ରାଣୀ ହଂସପୁରକୁ ଗମନ କରିବା ପାଇଁ ମୁଁ ତୁମକୁ ନିର୍ଦ୍ଦେଶ ଦେଲି, କିନ୍ତୁ ତୁମ୍ଭେ ମୋର ନିର୍ଦ୍ଦେଶ ଅମାନ୍ୟ କରି ଗୋପନରେ ଶ୍ରବଣ କରୁଛ ମାତା ନିକଷାଙ୍କ ପରାମର୍ଶ।
1: ମୋର ପରାମର୍ଶ କେବଳ ବଂଶ ରକ୍ଷା କରିବା ପାଇଁ ସ୍ୱାମୀ, ତୁମେ ମୋର ଅପରାଧ ପାଇଁ ମୋତେ ବନ୍ଦିନୀ କର, କିନ୍ତୁ କ୍ଷାନ୍ତ ହୁଅ, କ୍ଷାନ୍ତ।

ରାବଣ ଭି ରୁକା ପୁରୁଷ ନୁହେଁ ମନ୍ଦୋଦରୀ, ସେ ଯୁଦ୍ଧ କରିବ ତାର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ।

0: ପୁତ୍ର ମହି ରାବଣ କି କହିବି ଦୁଃଖର କାହାଣୀ।
1: ଯଥାଶୀଘ୍ର ପ୍ରକାଶ କର ପିତା।
0: ଅଯୋଧ୍ୟା ଅଧିପତି ଦଶରଥ ସୁଧ ରାମ ଲକ୍ଷ୍ମଣଙ୍କ ପାଇଁ ଘଟିଛି ଏ ଦୁର୍ଦ୍ଦଶା।
1: ରାମ ଲକ୍ଷ୍ମଣ।
0: ହଁ ପୁତ୍ର।

0: ପିତା, ତୁମେ ପରସ୍ତ୍ରୀ ହରଣ କଲ କାହିଁକି? ତୁମେ ଜ୍ଞାନୀ ମାନୀ ରାଜନୀତି ନିପୁଣ ହୋଇ ବାଳିବଧ କରିଥିବା ବୀରକୁ ସାମାନ୍ୟ ବୋଲି ମନେ କଲ କିପରି?
1: ପୁତ୍ର,
0: ପୁଣି ଏଥିପୂର୍ବରୁ ମୋ ନିକଟକୁ ସନ୍ଦେଶ ପ୍ରେରଣ ନ କଲ କାହିଁକି?

0: ଭକ୍ତ ବିଭୀଷଣ,
1: ଆଦେଶ କରନ୍ତୁ ପ୍ରଭୁ ରାମଚନ୍ଦ୍ର।
0: ଏଇ କେତେ ଦିନର ଯୁଦ୍ଧରେ ଲଙ୍କାର ପରାକ୍ରମୀ ଯୋଦ୍ଧାମାନେ ନିହତ ହେବା ପରେ ଆଉ ଲଙ୍କପତି ରାବଣ କି କୌଶଳ ଅବଲମ୍ବନ କରୁଛି ସେ ସମ୍ବାଦ ସଂଗ୍ରହ କରିଛ କି? ଆସନ୍ତାକାଲି ଯୁଦ୍ଧର ସେନାପତି ହେବ କିଏ? କୌଣସି ଜଣେ ଯୋଦ୍ଧା ଥିଲେ ବି ସେ ଆମ୍ଭମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।
1: ମୁଁ ପକ୍ଷୀ ରୂପରେ ଲଙ୍କାଗଳିରେ ପ୍ରବେଶ କରି ସମସ୍ତ ସମ୍ବାଦ ଅବଗତ ହୋଇଛି ପ୍ରଭୁ।
0: କି ସମ୍ବାଦ ସଂଗ୍ରହ କରିଛ ଭକ୍ତ ବିଭୀଷଣ?
1: ଦାରୁଣ ଦୁଃସମ୍ବାଦ
0: ବିଭୀଷଣ।
1: ହଁ ପ୍ରଭୁ, ପ୍ରବଳ ପରାକ୍ରମୀ ମହୀତଳର ରାଜା ରାବଣର ଅନ୍ୟତମ ପୁତ୍ର ମହିରାବଣ ସେ ଆଗମନ କରିଛି ପିତୃରାଜ୍ୟକୁ ରକ୍ଷା କରିବା ପାଇଁ।
0: ମହିରାବଣ?
1: ହଁ ପ୍ରଭୁ, ସେ ମାୟାବୀ ଛଦ୍ମବେଶୀ ଦେବୀ ସାଧକ ମୁହୂର୍ତ୍ତକରେ ଧ୍ୱଂସ କରିଦେଇପାରେ।

0: ତେବେ ମହି ରାବଣର କବଳରୁ କିପରି ରକ୍ଷା ପାଇବା ଭକ୍ତ ବିଭୀଷଣ?
1: ଚିନ୍ତା ନାହିଁ ପ୍ରଭୁ, ମୁଁ ପବନସୁତ ହନୁମାନ, ଆପଣଙ୍କ କୃପାରୁ ଭୟ କରେ ନାହିଁ ଏ ଛାର ଅସୁରସେନାକୁ। କୃପା ହେଲେ ମୁଁ ଏ ଲଙ୍କାଗଡ଼କୁ ଉପାଡ଼ି ନିକ୍ଷେପିବି ସମୁଦ୍ର ଗର୍ଭରେ।

0: ବୀର ହନୁମାନ, ମହିରାବଣ ଯେ ଯୁଦ୍ଧ ନ କରି ଛଦ୍ମବେଶରେ ଅପହରଣ କରିନେବ ପ୍ରଭୁ ରାମଚନ୍ଦ୍ର ଏବଂ ଅନୁଜ ଲକ୍ଷ୍ମଣଙ୍କୁ?
1: ଅସମ୍ଭବ। ତେବେ ନିଜ ଲାଙ୍ଗୁଳକୁ ବୃତ୍ତାକାର କରି ନିର୍ମାଣ କରିବି ଦୁର୍ଭେଦ୍ୟ ଦୁର୍ଗ। ସେଇ ଦୁର୍ଗ ମଧ୍ୟରେ ଅଙ୍ଗଦଙ୍କ କୋଳରେ ଲକ୍ଷ୍ମଣ ଏବଂ ସୁଗ୍ରୀବଙ୍କ କୋଳରେ ରାମ ଉପବେଶନ କରିବେ। ଚତୁର୍ଦ୍ଦିଗରେ ଘେରି ରହିବେ ବାନର ସେନାଦଳ। ମୁଁ ନିଜେ ପ୍ରହରୀ ପରି ଜଗି ରହିବି ଦୁର୍ଗର ଦ୍ୱାରରେ।
0: ଉପଯୁକ୍ତ ପ୍ରସ୍ତାବ ବୀର ହନୁମାନ।

0: ନିଜର ଲାଙ୍ଗୁଳରେ ହନୁମାନ ନିର୍ମାଣ କରିଛି ବିରାଟ ସୁବଳୟାଗଡ଼। ସୂଚୀବିଦ୍ଧ ହେବା ପାଇଁ ମଧ୍ୟ କୌଣସିଠାରେ ରନ୍ଧ୍ର ନାହିଁ। ଆକାଶ ମାର୍ଗରେ ନୀଳ, ପାତାଳ ଭାଗରେ ନଳ, ପୁଣି ଗଡ଼ଦ୍ୱାରରେ ନିଜେ ହନୁମାନ, ଚତୁର୍ପାର୍ଶ୍ୱରେ ବାନର ସେନା। କ'ଣ କରିବି, ରାମ ଲକ୍ଷ୍ମଣଙ୍କୁ ଅପହରଣ କରିବି କିପରି? ହେ ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ, ତୁମେ ସହାୟ ହୁଅ ମା। ହଁ, ଏବେ ଉପାୟ ମନକୁ ଆସିଲା। ଛଦ୍ମବେଶରେ ମୁଁ ପ୍ରବେଶ କରିବି ଗଡ଼ ମଧ୍ୟରେ।
1: କିଏ କିଏ ତୁମେ ଆଗନ୍ତୁକ? ଓ

0: ମୋର ନୟନ ପିତୁଳା ରାମଚନ୍ଦ୍ର ବନବାସୀ ହେବା ପରେ ମୁଁ ନୈରାଶ୍ୟ ଜର୍ଜରିତ ହୋଇ ଦେହ ଛାଡ଼ିଥିଲି, କିନ୍ତୁ ସ୍ୱର୍ଗରେ ଦେବତାମାନେ ମୋତେ ନିନ୍ଦା କଲେ, ତେଣୁ ଆସିଛି ଥରେ ପୁତ୍ରମୁଖ ଦର୍ଶନ କରି ନୟନ ପବିତ୍ର କରିବି।
1: ତେବେ ଅପେକ୍ଷା କର ରାଜନ।

0: ନା, ବିଭୀଷଣ ଦେଖିବା ମାତ୍ରେ ତ ଚିହ୍ନି ପକାଇବେ, ତେବେ କ'ଣ କରିବି? ମୁଁ ନାରୀ ରୂପ ଧାରଣ କରି ପ୍ରବେଶ କରିବାକୁ ଚେଷ୍ଟା କରିବି ଗଡ଼ ମଧ୍ୟକୁ।
1: କିଏ କିଏ ତୁମେ? ନାରୀ
2: ମୋତେ ଚିହ୍ନି ପାରୁନାହ?
1: ନା, ମୁଁ ତ ଚିହ୍ନି ପାରୁନି।

0: ଆରେ ବାପ, ମୋର ନୟନ ପିତୁଳା ପୁତ୍ର ବନବାସୀ ହେବା ଦିନରୁ ମନରେ ସୁଖ ନାହିଁ କି ଆନନ୍ଦ ନାହିଁ, ସେଇଥିପାଇଁ ଧାଇଁ ଆସିଛି ଥରେ ତାକୁ ଦେଖି ସନ୍ତୋଷ ଲାଭ କରିବା ପାଇଁ।
1: ତେବେ ଅପେକ୍ଷା କର ମାତା, ବିଭୀଷଣ ଆସନ୍ତୁ, ତାଙ୍କଠାରେ ଛଦ୍ମବେଶୀଙ୍କୁ ଚିହ୍ନିବାରେ ଶକ୍ତି ଅଛି, ସେ ଚିହ୍ନିଲେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରିବ।
2: ଓଃ, ଏବେ କ'ଣ କରିବି, କି ବେଶ ଧାରଣ କଲେ ହନୁମାନ ପଥରୋଧ କରିବ ନାହିଁ, ବିଭୀଷଣଙ୍କୁ ଚିହ୍ନିବା ପାଇଁ ଅପେକ୍ଷା କରିବ ନାହିଁ। ହଁ, ମନେ ପଡ଼ିଲା, ଏବେ ମୁଁ ଧାରଣ କରିବି ଦଶରଥ କୁଳଗୁରୁ ବଶିଷ୍ଠଙ୍କ ରୂପ।

0: ଦୂରାତ୍ମା ରାବଣ ଦ୍ୱାରା ପୀଡ଼ିତ ହୋଇ ଶ୍ରୀରାମ ମୋର ନାମ ସ୍ମରଣ କରିଥିଲେ, ତେଣୁ ମୁଁ ତାଙ୍କ ଦୁଃଖ କାହାଣୀ ଶ୍ରବଣ କରିବାକୁ ଆସିଛି।
1: ତେବେ ଅପେକ୍ଷା କର ସର୍ବଜ୍ଞ ମୁନିଷ, ବିଭୀଷଣ ଆଗମନ କରନ୍ତୁ। ସେ ଚିହ୍ନିବା ପରେ ତୁମେ ଗଡ଼ ମଧ୍ୟରେ ପ୍ରବେଶ କରି ଆଶୀର୍ବାଦ କରି କହିବ ସର୍ବାରିଷ୍ଟ ଶାନ୍ତି ହେଉ।
0: ନା, ଯେତେ ରୂପ ଧାରଣ କଲେ ମଧ୍ୟ ଦୁଷ୍ଟ ହନୁମାନ ପଥରୋଧ କରୁଛି, ତେବେ ଉପାୟ କ'ଣ? ହଁ, ଏବେ ଉପଯୁକ୍ତ ଛଦ୍ମବେଶ କଥା ମନରେ ପଡ଼ିଲା, ମୁଁ ବିଭୀଷଣ ରୂପ ଧାରଣ କରିବି।
1: କିଏ କିଏ ତୁମେ ଆଗନ୍ତୁକ?
2: ମୋତେ କ'ଣ ଚିହ୍ନି ପାରୁନାହ ବୀର ପବନ ତନୟ?
3: ମୁଁ ବିଭୀଷଣ।
1: ବିଭୀଷଣ ଏ ଗଭୀର ରାତ୍ରରେ ପୁଣି ଆଗମନ କଲେ କାହିଁକି ଭକ୍ତ ବିଭୀଷଣ?

ହଉ, ମୁଁ ଗଡ଼ଦ୍ୱାର ଉନ୍ମୁକ୍ତ କରି ଦେଉଛି। ପ୍ରବେଶ କର ଭକ୍ତ ବିଭୀଷଣ, ରକ୍ଷା ପାଠ ପ୍ରଭୁ ରାମ ଲକ୍ଷ୍ମଣଙ୍କ ଶିରରେ ବନ୍ଧନ କର। ମହା

0: କିଏ ପୁଣି ଆଗମନ କରୁଛି ଅନ୍ଧକାର ରାତ୍ରିରେ?
1: ମୁଁ ବିଭୀଷଣ ହନୁମାନ।
0: ବିଭୀଷଣ? କେତେ ବିଭୀଷଣ ଅଛନ୍ତି ଲଙ୍କାଗଡ଼ରେ? ମାୟାବୀ, ତୋର କେଶ ଆକର୍ଷଣ କରି ଫିଙ୍ଗିବି ଆକାଶ।
1: ମୋର କେଶ ତ୍ୟାଗ କର। ଏ କି ବିଚିତ୍ର କଥା ବୀର ହନୁମାନ, ବିଭୀଷଣ ପ୍ରତି କଣ ତୁମର ସନ୍ଦେହ?

0: ଇଏ କି କଦର୍ଯ୍ୟ ଭାଷା ମୁଖରେ ଉଚ୍ଚାରଣ କରୁଛ ବୀର ହନୁମାନ?
1: ତୁ ଲଙ୍କାଗଡ଼ର ଅବିଶ୍ୱାସୀ ରାକ୍ଷସ ବିଭୀଷଣ, ମିଥ୍ୟାରେ ଶରଣ ପଶିଲୁ ଶ୍ରୀରାମଙ୍କ ନିକଟରେ ଗୁପ୍ତ ତଥ୍ୟ ସଂଗ୍ରହ ପାଇଁ।

0: ତେବେ ତେବେ ପଟ୍ଟବସ୍ତ୍ର ଧରି ଗଡ଼ରେ ପ୍ରବେଶ କରିଥିବା ବିଭୀଷଣ କିଏ?
1: ନିଶ୍ଚୟ ନିଶ୍ଚୟ ମୋର ଛଦ୍ମବେଶ ଗ୍ରହଣ କରି ଦୁଷ୍ଟ ମହି ରାବଣଗଡ ମଧ୍ୟରେ ପ୍ରବେଶ କରିଛି ବୀର ହନୁମାନ।
0: ଭକ୍ତ ବିଭୀଷଣ?
1: ହଁ ବୀର ହନୁମାନ, ଆଉ କାଳ ବିଳମ୍ବନ କରି ଗଡ ମଧ୍ୟକୁ ଚାଲ, ପ୍ରଥମେ ଦେଖିବା ପ୍ରଭୁ ରାମ ଲକ୍ଷ୍ମଣ ଗଡ ମଧ୍ୟରେ ଅଛନ୍ତି କି ନାହାନ୍ତି।
2: ଚାଲ ବିଭୀଷଣ,

0: ଏବେ କି କରିବା କି କରିବା ପବନ ନନ୍ଦନ? ପ୍ରଭୁ ରାମ ଲକ୍ଷ୍ମଣଙ୍କୁ ହରଣ କରିଛି ଛଦ୍ମବେଶୀ ମହି ରାବଣ, ସେ ନିଶ୍ଚୟ ହତ୍ୟା କରିବ ସେମାନଙ୍କୁ ଗୋପନ ସ୍ଥାନରେ।
1: ଓଃ, ଏ ଦାରୁଣ ଦୁଃସମ୍ବାଦରେ ହୃଦୟ ବିତୀର୍ଣ୍ଣ ହୋଇଯାଉଛି ଭକ୍ତ ବିଭୀଷଣ। ମୋତେ ଅନ୍ଧାର ଦିଶୁଛି ଚତୁର୍ଦିଗ।

0: ତା ବ୍ୟତୀତ ଆଉ ଅନ୍ୟ ଉପାୟ ନାହିଁ ବିଭୀଷଣ।
1: କିନ୍ତୁ ବୀର ହନୁମାନ, ତୁମେ ପବନ ନନ୍ଦନ, ତାଙ୍କ କୃପାରେ ତୁମେ ନିରଞ୍ଜନ ସ୍ଥାନରେ ମଧ୍ୟ ପ୍ରବେଶ କରିପାର। ଏପରି ମୁହୂର୍ତ୍ତରେ ସେହି ଶକ୍ତି ପ୍ରୟୋଗ କରି ତୁମେ ବୀଳ ମଧ୍ୟ ଦେଇ ପାତାଳ ଭୁବନରେ ପ୍ରବେଶ କର ବୀର, ଅନୁସନ୍ଧାନ କର ପ୍ରଭୁ ରାମ ଲକ୍ଷ୍ମଣଙ୍କୁ।
0: ଉପଯୁକ୍ତ ପରାମର୍ଶ ଦେଇଛ ଭକ୍ତ ବିଭୀଷଣ, ମୁଁ ବୀଳ ମଧ୍ୟ ଦେଇ ପାତାଳ ଭୁବନକୁ ଗମନ କରୁଛି, ଅନୁସନ୍ଧାନ କରିବି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନଳ ନୀଳ ସୁଷେଣ ଅଙ୍ଗଦ ସୁଗ୍ରୀବ ଇତ୍ୟାଦି ବୀରମାନଙ୍କୁ ସାହସ ପ୍ରଦାନ କରି ତୁମେ ଅପେକ୍ଷା କରିଥାଅ ମୋର ଆଗମନକୁ ଏଇ ସୁବଳୟା ପର୍ବତ ଉପରେ।
1: ହବେ ଅମ୍ମେ ଯାତ୍ରା କର ହନୁମାନ।
0: ଜୟ ଶ୍ରୀରାମ ଲକ୍ଷ୍ମଣ କି, ଜୟ ଶ୍ରୀରାମ ଲକ୍ଷ୍ମଣ କି।

0: ଦଶରଥ ସୁତର ଆମ ଲକ୍ଷ୍ମଣ ମୋତେ ମୋତେ କହିବିନି ମଣିମା, ଘରଣୀଟା ସିନା ଡବ ଡବି, ହେଲେ ମୁଁ ମୁଁ ବିଲକୁଲ ତାଲା ବନ୍ଦ ମଣିମା, ବିଲକୁଲ ତାଲା ବନ୍ଦ।
1: ହଉ ଯାଅ।
0: ଯାଉଛି ଯାଉଛି ମଣିମା।
2: ମହି ରାବଣର ପୁରେ ଭ୍ରମି ଭ୍ରମି କୋଣେ ଅନୁକୋଣେ ନ ପାଇଲି ସନ୍ଦେଶ ମୁଁ। କେଉଁଠାରେ ପ୍ରତାପୀ ରାକ୍ଷସ ସେ ରାବଣର ସୁତ ଗୋପନେ ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ନକ୍ରି ନକ୍ରି ଜନପଦେ ଗଡ଼ର ଦ୍ୱାରରେ ଦିବାରାତ୍ରି ଜାଗ୍ରତ ପ୍ରହରୀ। ତେବେ ତେବେ କି କରିବି କି କରିବି, ଏବେ ନିଷ୍ଫଳ ହେବ କି ମୋର ଆଗମନ। ମହିତଳ ପୁରୀ ମାୟାବୀ ରାକ୍ଷସ ସତେ ନିର୍ତ୍ତ କରିବ ହତ୍ୟା ପ୍ରଭୁ ରାମ ଲକ୍ଷ୍ମଣଙ୍କୁ। ଠିକ୍ ମତେ ଠିକ୍ ମତେ ଠିକ୍ ମୋର ସେବକ ଜୀବନ ନା ହେବି ନାହିଁ ତୁର୍ପଣ। ଏ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ଗ୍ରହ ତାରା ନକ୍ଷତ୍ର ମଣ୍ଡଳ ହେ ବ୍ରହ୍ମ ଶଙ୍କର ସୂର୍ଯ୍ୟ ହେ ଦୁର୍ଗତି ନାଶିନୀ ଦୁର୍ଗା କରାଳୀ କାଳିକା, ଅନ୍ୟାୟର ହେବ କି ଜୟ ଏ ବିଶ୍ୱ ମଣ୍ଡଳେ।
0: ଓମ୍ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ ବିଷ୍ଣୁ। ହେ କିଏ ରେ ତୁଟା, ଏଠି ଏକୁଟିଆ ଠିଆ ହେଇ କଣ କରୁଛୁ?
2: କିଏ ତୁମେ ସେବକ? ବିଷ୍ଣୁ ନାମ କର ଉଚ୍ଚାରଣ ମହିରାବଣର ପୁରେ।
0: ଓହୋ, ଭୁଲ ହେଇଗଲା ଭୁଲ ହେଇଗଲା, ତୋ ଆଗରେ ପାଟିରୁ ବାହାରି ପଡ଼ିଲା ଓମ।

0: ତାହେଲେ
1: ଓଂ ମହିରାବଣ
0: କିଏ ତୁମେ ସେବକ
1: ମୁଁ ଆରେ ମଇତଳ ଦେଶ ରାଜ୍ୟରେ ମତେ ନ ଜାଣେ କିଏ ତୁମେ ମତେ ଚିହ୍ନି ପାରିଲ ନାହିଁ
0: ନା
1: ତୁମ ଘର ମହିତଳ ଦେଶ ରାଜ୍ୟରେ ନୁହେଁ କି
0: ହଁ ମହିତଳପୁରେ ତ
1: ତେବେ କିଏ ତୁମେ ତୁମ ବାପା ନାଁ କର ତମ ଗୋସାପା ନାଁ କର ତମ ଅଣଗୋସାପା ନାଁ କର ତମ ପଣଗୋସାପା ନାମ ନାଁ କର ତମ ଘର କୋଉ ଗାଁ ତର କହିଲ କହିଲ
0: ମୋ ନା ମାରୁତି
1: ମାରୁତି ଆରେ ବାପା ନାଁ କଣ କହ
0: ପବନ ସୁତ ମୁଁ
1: ଏ ପବନ ସୁତ ମାତି ସୁତ ପାଣି ସୁତ ଏସବୁ କଥା ମୁଁ କିଛି ବୁଝିପାରୁନି ତୁ କଣ କହୁଛୁ ଫିଟେଇକି କହିଲୁ
0: ମୁଁ ଅଞ୍ଜନା ନନ୍ଦନ
1: ଏ ଅଞ୍ଜନା ନନ୍ଦନ ଆରେ ଏପରି ନା ତ ଆମ ମହିତଳ ରାଜ୍ୟରେ ନାହିଁ ତୁ କିଏ କିଏ କହ ଠିକ କି କହ
0: ମୁଁ ତୁମ ପରି ଜଣେ ବିଷ୍ଣୁ ସେବକ ପଣ୍ଡାଏ
1: ବିଷ୍ଣୁ ସେବକ କଥା ସରିଗଲା ରେ ପୁଅ କଥା ସରିଗଲା ମୁଣ୍ଡଟା କେତେବେଳେ ଗଣ୍ଡିବି ଯେ ଖସି ପଡିବ କିଛି ଜାଣି ହବନି
0: ଗୋଟାଏ ସମ୍ବାଦ ଦେଇପାରିବ ବାବା
1: ହଁ ହଁ କହ କହ ଆମ୍ଭକୁ କେଉଁ ସମ୍ବାଦ ଜଣା
0: ମଣିମା ମହିରାବଣ ଯେଉଁ ଦୁଇ ଜଣଙ୍କୁ ଲଙ୍କାଗଡ଼ରୁ ବନ୍ଦୀ କରି ଆଣିଛନ୍ତି ତାଙ୍କୁ ରଖିଛନ୍ତି କୋଉଠି
1: ଆରେ ଆରେ ଇଏ ଲୋକଟା କେମିତି ଜାଣିଲା ସେ ଗୋପନ କଥା ମୋ ପଣ୍ଡା ପୁଣିଆ ସରିଗଲା ରେ ବାବା
0: କୁହ ପଣ୍ଡାଏ
1: ପଣ୍ଡାଏ ନା ଗେଣ୍ଡାଏ ଆମ୍ଭଙ୍କୁ କିଛି ଜଣା ନାହିଁ
0: ଅନୁରୋଧ କରୁଛି କୁହ
1: କହିବି ପରା ଆମ୍ଭଙ୍କୁ କିଛି ଜଣା ନାହିଁ ଭଲ ଗତି ଅଛି ଦେବେ ବାଟ ଛାଡ ନହେଲେ ରାଜାଙ୍କ କଟୁଆଳକୁ ଡାକିବି
0: ପଣ୍ଡାଏ ପଣ୍ଡାଏ ଦୌଡ଼ି ପଳଉଛ କାହିଁକି ନା କିଛି ଫଳ ନାହିଁ କୌଣସି ସ୍ଥାନରୁ ପ୍ରକୃତ ସମ୍ବାଦ ଲାଭ କରିବା ଉପାୟ ନାହିଁ ତେବେ ଏଇ ସମ୍ମୁଖ ଜଡ଼ଘାଟ ନିକଟକୁ ଯାଏ ବୃକ୍ଷ ଅନ୍ତରାଳରେ ଗୋପନରେ ରହି ଅପେକ୍ଷା କରେ ଯଦି କିଛି ସମ୍ବାଦ ମିଳିପାରେ
2: ଆଗ ସଙ୍ଗାତ ଆଜି ତମର ଆସୁ ଆସୁ ଏତେ ଡେରି କାହିଁକି କେତେବେଳୁ ମୁଁ ଆସି ଏ ପୋଖରୀ ଘାଟରେ କଳସୀ ରଖି ଏଠି ବସିଛି
3: ଆଜି ତୁମେ ସହଳ ଚାଲି ଆସିଛ ସଙ୍ଗାତ ହେଇ ଏ ଯାଏ ତ ତାଳ ଗଛ ଉପରେ ସୁରୁଛ କୋଉ ଦିନ ହେଲାଣି ଯେ ଗେରସ୍ତକୁ ପଖାଳ ମୁଠି ଦେଇ ଆସୁଛି
2: କହନା କହନା ସଙ୍ଗାତ ଆଜି କଣ ମତେ ମରିବାକୁ ସମୟ ଅଛି ଖଟୁଛି ଯେ ଖଟୁଛି ପୁଣି ପାଣି ନେଇ ଗଲେ ରାତିରେ ମଧ୍ୟ ଜିନିଷ ତିଆରି ହବ
3: କଣ ଏମିତି ଜିନିଷ ତିଆରି କରୁଛୁ କି ସଙ୍ଗାତ ଉନ୍ମାଦିନୀ
2: ଚୁପ୍ ଚୁପ୍ ବଡ ପାଟିରେ କହନା ରାଜା ଘର ଜିନିଷ
3: ରାଜା ଘର ଜିନିଷ କି ଜିନିଷ
2: କାଲି ଦେବୀ ମନ୍ଦିରରେ ବଳି ଦିଆଯିବ ସେଇ ଜିନିଷ
3: କୋଉ ଦିନ ଏବେ ଦେବୀ ମନ୍ଦିରରେ ବଳି ନ ପଡୁଛି ଯେ ଆଜି ନୂଆ କଥା ସବୁଦିନ ତ ପୁରଞ୍ଜନ ଭାଇନା ମାଂସ ଖାଇ ହାକୁଟି ମାରୁଛନ୍ତି
2: ନାଇଲୋ ନାଇ କାଲି ସେ ବଳି ନୁହେଁ
3: ଆଉ କୋଉ ବଳି
2: ନର ବଳି
3: ନର ବଳି

0: ସତରେ ଶଙ୍ଖା ତ?
1: ହଁ ଲୋ ହଁ, କଣ କରିବି, ୟାଙ୍କୁ ତାହେଲେ ପୂଜାକୁ ଯିବା ପାଇଁ ମନା କରିବି?
2: ପାଗଳି ହେଲୁ କିଲୋ ତୁ, ରାଜା ଗୋଜା କଥା ନ ମାନିଲେ ପୁଣି ରାମ ଲକ୍ଷ୍ମଣ ମୁଣ୍ଡ କଟା ନ ହୋଇ କଟାଯିବ ପୁରଞ୍ଜନ ଭାଇନାଙ୍କ ମୁଣ୍ଡ।
1: ନା ନା ନା, ସେ କଥା ତୁଣ୍ଡରେ ଧରନ ସଙ୍ଗାତ।
2: ହଉ ଚାଲ ଦେଖିବା କୋଉ ପାଣି କୁଆଡକୁ ଯାଉଛି,
1: ଚାଲ ସଙ୍ଗାତ।
3: ଶୁଣିଲି ସବୁ କଥା, ତେବେ ଦୁଷ୍ଟ ମହି ରାବଣ ଗୋପନ ସ୍ଥାନରେ ବନ୍ଦୀ କରି ରଖିଛି ପ୍ରଭୁ ରାମ ଲକ୍ଷ୍ମଣଙ୍କୁ, ଆସନ୍ତାକାଲି ବଳି ପ୍ରଦାନ କରିବ ଏଇ ଦେବୀ ମନ୍ଦିରରେ। ହେ ଦେବୀ କଙ୍କାଳୀ କାଳୀ ଭୈରବୀ ତ୍ରିନେତ୍ରା, ହେ ରୁଦ୍ରାଣୀ ବଗଳାମୁଖୀ ଚଣ୍ଡିକା କୌଶିକୀ, ହେ ଶିବାନୀ ଭୀମା ଭୂମା ବ୍ରହ୍ମୀ ମାହେଶ୍ୱରୀ, ହେ ଚାମୁଣ୍ଡେ ଭଗବତୀ ଶଙ୍କର ଧରଣୀ।

0: ମୁଁ ଅବଗତ ହେଲି ଭଗବତୀ, ତୁମେ ବଳିଦାନରେ ସନ୍ତୁଷ୍ଟ ହେବ ନାହିଁ, ତେବେ ମୁଁ କ୍ଷୁଦ୍ର ମାଛି ରୂପରେ ତୁମ ମନ୍ଦିରରେ ଅବସ୍ଥାନ କରୁଛି। ଯେତେବେଳେ ରାମ ଲକ୍ଷ୍ମଣଙ୍କୁ ଏ ମନ୍ଦିରକୁ ଅଣାଯିବ, ସେତେବେଳେ ମୁଁ ତାଙ୍କ କର୍ଣ୍ଣରେ କହିଦେବି ମୋର ଆଗମନର ବାଣୀ।
1: ଓହ, ଶେଷରେ ଏହି ଦୁଃଖ ଭୋଗ କରିବାକୁ ଥିଲା। ଛାର ଅସୁର ମହିରାବଣ ମୋତେ ଏବଂ ଅନୁଜ ଲକ୍ଷ୍ମଣଙ୍କୁ ବଳିଦାନ ଦେବ ଏହି ମନ୍ଦିରରେ। ହେ ଭବାନୀ, ହେ ଶଙ୍କରୀ, ତୁମେ କଣ ସତେ ପାନ କରିବ ଆମ ରକ୍ତ? ଏବେ କି ବୁଦ୍ଧି କରିବା ଲକ୍ଷ୍ମଣ।

ନା ନା ପ୍ରଭୁ, ମୁଁ ମାଛି ରୂପରେ ଆପଣଙ୍କ ନିକଟରେ ଅବସ୍ଥାନ କରୁଛି, ଆପଣ ମନରୁ ବିଷାଦ ଦୂର କରନ୍ତୁ ପ୍ରଭୁ।

0: ତ ଦଶ ମଶା ଆଜ୍ଞା କିଏ କାଳ ଘଟିଲା ନାହିଁ ତ ଦଶ ମଶା ଷୋଳ ମହଣ ଷୋଳା ସାଚି କୋରା ମିଶା
1: ତମେ ସବୁ ଖାଇଛ
2: ମଣିମା ମଣିମା ଏ ପେଟଟା ପାତାଳପୁର ଗନ୍ତା ଘର ନୁହେଁ ମଣିମା ସେରି କିଆ ଚୁଡା ଦହି କିଆ ପେଟ
1: ହଉ ପରେ ସେ କଥାର ବିଚାର ହେବ ଏବେ ପୂଜା ଆରମ୍ଭ
2: କରୁଛି କରୁଛି ମଣିମା ସର୍ବ ମଙ୍ଗଲ ମଙ୍ଗଲେ ଶିବେ ସର୍ବାର୍ଥ ସାଧିକେ ଶରଣେ ଜନ୍ମକେ ଗୌରୀ ନାରାୟଣୀ ନମସ୍ତୁତେ ଓଂ ଦେବୀ ଗତ୍ରାଗଛ ଓଂ ତୀର୍ଥ
3: ଏଠିକାସ ଦେବୀଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କର
1: ରେ ପାପିଷ୍ଠ ରାମ ଲକ୍ଷ୍ମଣ ଏବେ ଇଷ୍ଟ ସ୍ମରଣ କର ତୁମର ମୃତ୍ୟୁ କାଳ ଉପନୀତ କିଏ ରକ୍ଷା କରୁଛି ତୁମ୍ଭଙ୍କୁ
4: ଡାକ ଡାକ।

ବେଣୁବେଳ ବାକ୍ୟତର ହୋଇଲା ଅସହ୍ୟ ଲୋ ରାକ୍ଷସୀ ଆଉ ରକ୍ଷା ନାହିଁ ତତେ ଯାର ପଦାଘାତେ କମ୍ପେ ସମସ୍ତ ମେଦିନି ସେହି ପଦ ପ୍ରହରୁଛି ଉଦରେ ତୋହର ସମନପୁରକୁ ଯାଅ ରାକ୍ଷସୀ ଦୁର୍ଦଣ୍ଡି ଏଥରକ ଦେଖିଲି ତୁ ବୀର ହନୁମାନର ଶକ୍ତି।

ଗୀତିନାଟ୍ୟ ମହିରାବଣ ବଧ। ବିଭିନ୍ନ ଚରିତ୍ରରେ ଥିଲେ ରାବଣ ସାମୁଏଲ ସାହୁ, ମହିରାବଣ ବିନାୟକ ମିଶ୍ର, ରାମ ନୟନଚନ୍ଦ୍ର ମହାପାତ୍ର, ହନୁମାନ ରଜିତ କୁମାର କର, ପୁରଞ୍ଜନ ଅରୁଣ କୁମାର ନନ୍ଦ, ବିଭୀଷଣ ଭୀମ ସିଂ, ମନ୍ଦୋଦରୀ ଦେବକୀ ରାଣୀ ମହାନ୍ତି, ଉନ୍ମାଦିନୀ ମଞ୍ଜୁଳତା ମଞ୍ଜୁଳା କୁମାର, ଲାବଣ୍ୟବତୀ ନୀଳିମା ମହାନ୍ତି, ସଙ୍ଗାତ ପୁଷ୍ପାଞ୍ଜଳି ଜେନା। ସଙ୍ଗୀତାଂଶରେ ଥିଲେ ବାଳକୃଷ୍ଣ ଦାସ, ମହେଶ୍ୱର ରାଓ, ସୁବୀର କୁମାର ଦାସ, ସତୀଶ କୁମାର ମଜୁମଦାର, ଶେଖର ଚନ୍ଦ୍ର ଘୋଷ, ପୂର୍ଣ୍ଣମାସୀ ପଣ୍ଡା, ସଂଯୁକ୍ତା ଚୌଧୁରୀ, କୁଳମଣି ଦାସ ଏବଂ ମହମ୍ମଦ ସିକନ୍ଦର ଆଲାମ। ମୂଳ ରଚନା ଜଗନ୍ନାଥ ପାଣି, ବେତାର ରୂପାନ୍ତର ଏବଂ ପ୍ରଯୋଜନା ବ୍ରଜମୋହନ ମହାନ୍ତି, ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ, ସହଯୋଗିତା ଅନାତି ସାହୁ।

0: ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଆଜି ଦିନ 1:20 ନାରୀ ମହଲ ଏଥିରେ ଶୁଣିବେ ଆଲୋଚନା ଘରର ସିରି ଶାଶୁ ବୋହୂ ଆଲୋଚନା କରିଛନ୍ତି ମନୋରମା ମହାପାତ୍ର। ଅପରାହ୍ନ 5:30 ଯୁବବାଣୀରେ ଶୁଣିବେ ଆଲୋଚନା ହରିଜନ ଉପନ୍ୟାସରେ ସାମାଜିକ ଚିତ୍ରଣ ଆଲୋଚକ ଆଶୁତୋଷ ମିଶ୍ର ଶ୍ରୋତାଙ୍କ କଲମରୁ କବିତା ଏବଂ ଗଳ୍ପ ଅଭିଶାପ କହିବେ ପ୍ରଭାସିନୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।
1: UPI PIN entering, କେବଳ ଟଙ୍କା ପଠାଇବା ପାଇଁ ଉଦ୍ଦିଷ୍ଟ।
2: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ ଅଚରକର ଛୁ ପାଲା ପରିବେଷଣ କରିଛନ୍ତି ଧନେଶ୍ୱର ବେହେରା ଏବଂ ସାଥୀ ପଦ୍ମଚରଣ ମହାପାତ୍ର ରାଜକିଶୋର ଦାସ ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା।

0: ସମ୍ମାନୀୟ ସ୍ତୁତି ବୃନ୍ଦେ
1: ଇନ୍ଦ୍ର ତ ମରି ସାରିଲା ପରେ ଲଙ୍କା କଟକ ବୀର ଶୂନ୍ୟ ଲଙ୍କାରେ ମାତ୍ର ଆଉ ରାବଣ ମନ୍ଦୋଦରୀ କେବଳ ବଞ୍ଚିଛନ୍ତି। ଦିନେ ରାବଣ ଏକାନ୍ତରେ ବସି ଚିନ୍ତା କରୁଛି, ବହୁଦିନ ତଳେ ରାମଚନ୍ଦ୍ର ତାଙ୍କର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା ପାଇଁ ମୋତେ ନିମନ୍ତ୍ରଣ କରିଥିଲା। ମୁଁ ତାଙ୍କର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥା ସମ୍ମାନ ନେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କଲି। ବନ୍ଧ ପ୍ରତିଷ୍ଠା କରିସାରିଲା ପରେ ମୁଁ ତାଙ୍କୁ ଦକ୍ଷିଣା ମାଗିଲି। ଦକ୍ଷିଣା ପରିବର୍ତ୍ତେ ସେ ମୋତେ ବର ଦେଇଥିଲେ।

ରାମ ମୋତେ ବର ଦେଇଥିଲା ବ୍ରହ୍ମସରରେ ମାରି ମୋର ବୁକୁ ଚିରି ମୋତେ ବୈକୁଣ୍ଠରେ ବୈକୁଣ୍ଠକୁ ପଠେଇବା ନିମିତ୍ତ ଏବେ ଜାଣିଲିଣି ପୁଅ ନାତି ମାନେ ମଲେଣି ବଂଶ ବଢିଲାଣି ଆଜିକି ମୋର ବଡ଼ପ ଇନ୍ଦ୍ର ତ ମରିବାର 6 ଦିନ ହେଲା ଆଉ 4 ଦିନ ପରେ ରାମ ମୋତେ ନିଶ୍ଚୟ ଜୀବନେ ମାରିବ ହଁ ସେଇ ସେତୁବନ୍ଧ ନିକଟରେ ମୁଁ ରାମର ହାତ ଧରି ଆପତ୍ତି କରି କହିଲି ରାଘବ ମୋତେ ତ ବର ଦେଲ ବ୍ରହ୍ମସର ମାରିବ ଆପତ୍ତି ରହିଲା ମୋର ଲଙ୍କା ହଉଛି ସ୍ୱର୍ଣ୍ଣମୟ ଲଙ୍କା ମୁଁ ଟିକେ ବଞ୍ଚିଥିଲା ବେଳେ ଆପଣ ଲଙ୍କା କଟକ ବୁଝିବେ ମୁଁ ଆପଣଙ୍କ ହାତ ଧରି ଲଙ୍କା କଟକର ଭଲ ମନ୍ଦ ବୁଲେଇ ଦେଖେଇଦେବି ରାମ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲା ମୋତେ ମାରିବା ପୂର୍ବରୁ ବୁଲି ଆସିବ ଆଜି ପର୍ଯ୍ୟନ୍ତ ଆସିଲାନି ଜାଣିଲି ତେଣୁ ପର୍ବତ ଏବଂ ନାରଦ ଋଷିଙ୍କ ଅଭିଶାପ ଅନୁଯାୟୀ ତାଙ୍କୁ ଅଜ୍ଞାନ ଅନ୍ଧକାର ଘଟିଛି ରାମ କେମିତି ମୋର ଲଙ୍କା ବୁଲି ଆସିବ।

ଏଇଠି ରାବଣର ମନରେ ମୋଟାମୋଟି ସୁଜ୍ଞାନ ଉଦ୍ଦୀପନ ହେଇଛି। ରାବଣ ଭାବିଲା ବୋଲା ମୁଁ ଟିକେ ରାମଙ୍କୁ ଲଙ୍କା କଟକରେ ପୂଜା କରିବି, କାହିଁକି ନା ରାମ ହଉଛି ମୋର ଠାକୁର, ମୁଁ ହଉଛି ତାର ଭକ୍ତ। ମୁଁ ଯଦି ଲଙ୍କାରେ ତାକୁ ପୂଜିବି ସମୁଦ୍ର କୂଳରେ ଆସନ ଟଳମଳ ହବ, ମୋ ଭକ୍ତ ଭାବରେ ବାନ୍ଧି ନିଶ୍ଚୟ ସନ୍ଧ୍ୟା ସୁଦ୍ଧା ରାମ ଲଙ୍କା ଆସିବ। ବିଚାର କଲା କଣ କରିବି, ରାମଙ୍କର ଗୋଟେ ସୁବର୍ଣ୍ଣ ମୂର୍ତ୍ତି ତିଆରି କରି ଲଙ୍କାରେ ପୂଜା କରିବି। କାହା ଦ୍ୱାରା ତିଆରି କରିବି? ଲଙ୍କାର ଶିଳ୍ପୀ ବିଦ୍ୟୁଜୁହା ଲଙ୍କା ଯୁଦ୍ଧରେ ମରିଛି, ତାହେଲେ ଦେବତାମାନଙ୍କୁ ବନ୍ଦୀ କର କିଛି ସେମାନଙ୍କ ମଧ୍ୟ।

ବିଶ୍ୱକର୍ମା ସମ୍ପର୍କରେ ସମସ୍ତ ଘଟଣା କହନ୍ତେ। ବିଶ୍ୱକର୍ମା କଣ କଲା, ରାମଚନ୍ଦ୍ରଙ୍କର ଗୋଟା ସୁବର୍ଣ୍ଣ ମୂର୍ତ୍ତି ବିଂଶ ମାଡ଼ ସୁବର୍ଣ୍ଣରେ ଆଣି ରାବଣ ହାତରେ ଦେଇଦେଲା। ରାବଣ ରାମଙ୍କର ପ୍ରତିମୂର୍ତ୍ତି ଦେଖି ଜ୍ଞାନ ସୁଜ୍ଞାନ ଉଦ୍ଦୀପନ ହେଇଗଲା। ରାବଣ କଣ କଲା, ଏଇ ତ ନୈଷ୍ଠିକ ବ୍ରାହ୍ମଣ, ଜୀବନ୍ୟାସ ମନ୍ତ୍ର ଦେଇ ସିଂହାସନ ପାଖରେ ରଖି ପୂଜା କରିବାକୁ ଆରମ୍ଭ କଲା। ଏହି ସମୟରେ ହଠାତ୍ ନାରଦ ଋଷି ଯାଇ ପହଞ୍ଚିଗଲେ। ସିଂହ

ଦ୍ୱାରା ନାରଦ ତଳେ ଅତିକ୍ରମ କରି ଦେଖିଲେ ରାବଣ ବର୍ତ୍ତମାନ ରାମଙ୍କର ପ୍ରତିମୂର୍ତ୍ତିକୁ ପୂଜା କରୁଛି। ନାରଦ କିଛି ନ କହି ନୀରବରେ ଠିଆ ରହିଲେ। ସେ କେମିତି ପୂଜା କରୁଛି ବୋଲି ନାରଦ ଦେଖିଲେ, ଲେଖିଲେ କବି ଲେଖିଲେ, ଶ୍ରୀରାମ ଚରଣ ମନସା ସ୍ମରାମି, ଶ୍ରୀରାମ ଚରଣ ବଚସା ଗୃହାମି, ଶ୍ରୀରାମ ଚରଣ।

ପୂଜା କରି ସାରି ଯେତେବେଳେ ରାବଣ ଉଠିଲା ପୁଷ୍ପାଞ୍ଜଳି ଦେଇ ସାରି କହିଲା, ହେ ରାଘବ, ଆଜି ସନ୍ଧ୍ୟା ସୁଦ୍ଧା ଆମ ଲଙ୍କା ଆପଣ ବୁଲି ଆସନ୍ତୁ। ଉଠିଲା ବେଳେ ନାରଦଙ୍କୁ ଦେଖିଦେଲା। ଏଇଠି ରାବଣ ବିଚାର କଲା, ମୋର ପୂଜାରେ ବ୍ୟାଘାତ ଘଟିଲା, କାହିଁକି ୟାଙ୍କର କୁଆପାଟି ଚାରିଆଡେ କହିଦେବେ ଶତ୍ରୁ ରାମଙ୍କୁ ପୂଜା କରୁଛି। ରାବଣ କଣ କଲା, ରାଗରେ ପ୍ରଜ୍ୱଳିତ ହୋଇ ଦେବର୍ଷି ନାରଦଙ୍କୁ ବହୁ ଗାଳି ଗୁଲଜ କରି ଅପମାନ ଦେଲା। ନାରଦ ଯେତେବେଳେ ପଣ୍ଡିତ ବର୍ଗେ ଲକ୍ଷ୍ୟ ଦେବେ ଅପମାନିତ ଯାଉଛନ୍ତି, ପୁଣି ରାବଣ ମନେ ସୁଜ୍ଞାନ ପହଞ୍ଚିଗଲା। ନାରଦଙ୍କ ପଛେ ପଛେ ଗୋଡେଗଲା, ଡାକିଲା, ଦେବର୍ଷି ଆପଣ ମୋର ଅତିଥି, ଅନାହୁତ ପ୍ରବେଶ କରିଥିଲେ ସୁଦ୍ଧା ଯାହା ଘରେ ଅତିଥି ସତ୍କାର ନବ ସେ ଘରର ଅମଙ୍ଗଳ, ତେଣୁ ଆପଣ ଘରେ ଟିକେ ଜଳ ଗ୍ରହଣ କରିଯିବେ। ନାରଦ କଥା ଶୁଣି କହିଲେ, ବାରଣ କରିଲେ ମନେ ପଙ୍ଗବ, ନାରଦ ପଣ୍ଡିତ ବିଚାର କଲେ ଗୋଟା କଳି ଲଗେଇବି। ନାରଦ କହିଲେ, ତୋ ଘରେ ଜଳ ଗ୍ରହଣ କରନ୍ତି କିନ୍ତୁ କରିବିନି, କାହିଁକି ନା ତୋର ହଜାର ହଜାର ପୁଅ ନାତି ମାନେ ମରିଛନ୍ତି, ଦୈବେ ତୋର ବଡ଼ପ ଇନ୍ଦ୍ର ତ ଆଜି କି ଛଅ ଦିନ ମରିଛି, ତୋର ମୃତା ହେଇଛି, ମୁଁ ହଉଛି ବ୍ରହ୍ମାଙ୍କ ପୁଅ ନାରଦ, ତେଣୁ ତୋ ଘରେ ଜଳ ଗ୍ରହଣ କରିବିନି। ମୁଁ ଜଳ ଗ୍ରହଣ କରେ କୋଉଠି ନା ରାବଣ ଜାଣିଛୁ, ବୈକୁଣ୍ଠପୁର ଭୋଜନ ବ୍ୟତୀତ, ଯେଉଁଠାରେ ଦେବତା ମାନେ ଥାନ୍ତି ସେଟା ବୈକୁଣ୍ଠ, ମୁଁ ସେଠି ଜଳ ଗ୍ରହଣ କରେ, ତୋ ରାକ୍ଷସ ରାଜବାଟିରେ ମୃତ୍ତିକାରେ ଜଳ ଗ୍ରହଣ କରିବିନି। ଏଇଠି ରାବଣଙ୍କୁ ସୁଯୋଗ ମିଳିଲା, ପଣ୍ଡିତ ମଣ୍ଡଳୀ ମୋ ଶୁଣନ୍ତୁ ଦେ ମନ, ଏ ସମୟ ରାବଣ ଦେବ ବଚନ। ରାବଣ କହିଲା, ଠିକ ଅଛି, ଆଜି ଦେବତା ମାନଙ୍କୁ ମୁଁ ବୈକୁଣ୍ଠପୁରରୁ ବାନ୍ଧି ଆଣି ଲଙ୍କା କଟକରେ ଦୀର୍ଘ ନିଲା ବନ୍ଦୀ କରି ରଖିଛି, ତେଣୁ ଆପଣ କହୁଛନ୍ତି ଦେବତା ଯୋଉଠି ବୈକୁଣ୍ଠ ସେଇଟା, ତେଣୁ ଲଙ୍କାରେ ବାଧ୍ୟତାମୂଳକ ଜଳ ଗ୍ରହଣ କରିବେ। ଏ କଥା ନାରଦ କହିଲା, ଆରେ ଦେବତା ମାନଙ୍କୁ ଲଙ୍କାରେ ବନ୍ଦୀ କଲେ ଲଙ୍କା ବୈକୁଣ୍ଠ ହବନି, ଜହିଁ ପହଡ଼ି ନାହିଁ।

ବୈକୁଣ୍ଠ ଥାନ୍ତି ଲକ୍ଷ୍ମୀ ନାରାୟଣ, ତେଣୁ ଲଙ୍କାରେ ତୁ ଦେବତା ମାନଙ୍କୁ ବନ୍ଦୀ କରିଛୁ, ହଁ ଲକ୍ଷ୍ମୀ ସ୍ୱରୂପା ସୀତାକୁ ବନ୍ଦୀ କରିଛୁ, ତାହେଲେ ଦେବତାଙ୍କୁ ବନ୍ଦୀ କରିଛୁ, ସୀତା ସ୍ୱରୂପା ଲକ୍ଷ୍ମୀ ବନ୍ଦୀ କରିଛୁ। ରାମଚନ୍ଦ୍ର ବର୍ତ୍ତମାନ ଅଛନ୍ତି ସମୁଦ୍ର କୂଳରେ, ତୁ ଯଦି ରାମଚନ୍ଦ୍ରକୁ ଆଜି ସନ୍ଧ୍ୟା ସୁଦ୍ଧା ବାନ୍ଧି ଆଣିବୁ, ରାମ ସୀତାଙ୍କୁ ଏକାଠି ବସି ଦେବତା ମାନଙ୍କ ମଝିରେ ବସେଇବୁ, ଲଙ୍କା ତୋର ବୈକୁଣ୍ଠ ହବ, ତୋର ମୃତା ପବିତ୍ର ହେଇଯିବ ରେ। ଏ ବଚନ ଶୁଣି ରାବଣ କହିଲା, ନାଇଁ ନାଇଁ, ଦେବତା ମାନଙ୍କୁ ବାନ୍ଧି ଆଣିଲି, ସୀତା ସ୍ୱରୂପା ଲକ୍ଷ୍ମୀ ବାନ୍ଧି ଆଣିଲି, ରାମକୁ ବାନ୍ଧି ଆଣିବା ମୋ ପକ୍ଷେ ଅସମ୍ଭବ। ନାରଦ କହିଲେ, କାହିଁକି ଘରେ ଏଥିରେ

ଗୋବିନ୍ଦ କହିଲେ ତତେ ଏମିତି ଗୋଟେ ବାଟ ବତେଇ ଦେବି, ରାମ ଆଜି ସନ୍ଧ୍ୟା ସୁଦ୍ଧା ଲଙ୍କା କଟକ ଉତ୍ତର ଆସିବ। ରାବଣ କହିଲା କେମିତି? ନାରଦ କହିଲେ ବୋଲେ ବହୁତ ଦିନ ତଳେ ରାମଙ୍କର ସେତୁବନ୍ଧ ପ୍ରତିଷ୍ଠା ନିମିତ୍ତ ତତେ ଡାକିଥିଲେ ରାମ ପତ୍ର ଦେଇକି ମୋରି ହାତରେ। ମୁଁ ତତେ ପତ୍ର ଦେବାରୁ ତୁ ଯଥା ସମୟରେ ବ୍ରାହ୍ମଣ ରୂପ ଧରି ସୀତାକୁ ଡାହାଣ କାନ୍ଧରେ ପଦ୍ମ ଫୁଲରେ ବସେଇ ରାମେଶ୍ୱର ସେତୁବନ୍ଧ ଶିବଲିଙ୍ଗ ପ୍ରତିଷ୍ଠା କରିଥିଲୁ। ତୋର ଆଜି ରାମ ଯଦି ଦରକାର।

ସେମିତି ଗୋଟେ ଚିଠି ଲେଖେ ମୁଁ ରାମକୁ ନେଇକି ପତ୍ର ଦେଇ ସମୁଦ୍ର କୂଳରେ ଯଥା ସମୟରେ ସନ୍ଧ୍ୟା ସଧା ରାମଚନ୍ଦ୍ରଙ୍କୁ ତୋ ନିକଟକୁ ନେଇ ଆସିବେ। ରାବଣ ଏ କଥା ଶୁଣି ଆନନ୍ଦ ହେଲା। ରାବଣ ଭୁଜ ପତ୍ର ଧରି ଲେଖନ ଧରି ରାମକୁ ଆଜ୍ଞା ନିମନ୍ତ୍ରଣ।

ରାବଣ ଟିକେ ଅତୀତର କିମ୍ବଦନ୍ତୀ ଲେଖିଲା, କହିଲା ହେ ରାଘବ ତମର ସେତୁବନ୍ଧ ପ୍ରତିଷ୍ଠା ବେଳେ ମୋତେ ତମେ ବ୍ରାହ୍ମଣ ରୂପରେ ନିର୍ବାଚନ କରି ପତ୍ର ପଠେଇଥିଲ, ତମର ନିମନ୍ତ୍ରଣ ରକ୍ଷା କରି ସୀତାଙ୍କୁ ଯଥାସମ୍ମାନ ନିରସ୍ତ୍ରୀକରଣ ଭାବରେ ଯାଇ ସେତୁବନ୍ଧ ଶିବଲିଙ୍ଗ ମୁଁ ପ୍ରତିଷ୍ଠା କରିଥିଲି। ଯେତେବେଳେ ପ୍ରତିଷ୍ଠା ସରିଲା ମୁଁ ଆପଣଙ୍କ ହାତ ଧରି କହିଥିଲି ରାଘବ ତମେ ମୋତେ ମାରିବା ପୂର୍ବରୁ ଟିକେ ଲଙ୍କା ବୁଲିଯିବ, ଆପଣ ମୋତେ ଜବାବ ଦେଇଥିଲେ, ଯେଣୁ କରି ଆଜି ପର୍ଯ୍ୟନ୍ତ ଆପଣ ନ ଆସିଲେ। ଆପଣଙ୍କ ନିକଟକୁ ଜରୁରୀ ମନେ କରି ପତ୍ର ଲେଖୁଛି, ଆପଣ ପତ୍ର ପାଇ ସନ୍ଧ୍ୟା ସୁଦ୍ଧା ମୋ ଲଙ୍କା କଟକ ବୁଲି ଆସିବେ। ଆଉ ଧାଡିଏ ତଳେ ଲେଖିଲା, ରାବଣ ହଉଛି ଭକ୍ତ, ରାମଚନ୍ଦ୍ର ଠାକୁର ଯୁଗେ ଯୁଗେ ଭକ୍ତମାନ ଠାକୁରକୁ ପରୀକ୍ଷା କରନ୍ତି। ରାବଣ ତଳେ ଆଉ ଧାଡିଟି ଲେଖିଲା, ବିଶେଷ ଦ୍ରଷ୍ଟବ୍ୟ ରହିଲା ବର ଜି ଏକ ଜଣ ବଳ ସହିତ ଆସିବ ମୋର ପୁରେୟା। ରାବଣ ଲେଖିଲା, ହେ ରାଘବ ପତ୍ର ପାଇ ସଦଳ ବଳ ଭାଲୁ ମାଙ୍କଡ ମାନଙ୍କୁ ଧରି ସମସ୍ତଙ୍କୁ ମୋ ସାଥିରେ ଆପଣ ଧରି ଲଙ୍କାକୁ ଆସିବେ, ମାତ୍ର ସମୁଦ୍ର କୂଳରେ ପତ୍ର କୂଳରେ ଆପଣ ଜଣଙ୍କୁ ଛାଡିକି ଆସିବେ। ରାବଣ କାହା ନାଁଟା ଉଲ୍ଲେଖ କଲା ନାହିଁ, କେବଳ କପଟରେ ଲେଖିଲା ପ୍ରଭୁ ଜାଣିପାରୁଛନ୍ତି କି ନାହିଁ। ଏତିକି ଲେଖି ଇତି ବିଂଶ ବାହୁ ସ୍ୱାକ୍ଷର କରି ନାରଦ।

ରାମଚନ୍ଦ୍ର ପତ୍ର ପଢିଲେ ନାରଦ ପତ୍ର ଦେଲା ମାନେ ରାମଚନ୍ଦ୍ର ଚିଠିରୁ ଜାଣିଲେ ଯେ ରାବଣ ଆମମାନଙ୍କୁ ନିମନ୍ତ୍ରଣ କରିଛି ସମସ୍ତଙ୍କୁ ପଚାରିଲେ କଣ ଆମେ ଲଙ୍କାକୁ ଯିବା ସମସ୍ତେ ରାଜି ହେଇଗଲେ ପୁନଃ ପୁନଃ ବାରମ୍ବାର ଯେତେବେଳେ ପତ୍ର ପଢିଲେ ଯେଉଁ ବିଦ୍ରୋହ ରାବଣ ଲେଖିଥିଲା ସେହି ଚରଣରେ

ଲକ୍ଷଣ କହିଲା ମୁଁ ତା ଭଉଣୀ ନାକ କାନ ଶୂର୍ପଣ କାର କାଟିଲି, ତାର ବଡପ ଇନ୍ଦ୍ର ତୁଗା ଯିବି ମାରିବା ଛଅ ଦିନ ମୋର ହେଲା, ଏଣୁ ମୋତେ ମନା କରିଛି। ରାମ କହିଲେ ନାଇଁ ଲକ୍ଷଣ ତୁ ଯିବୁ। ହନୁମାନ କହିଲା ମୁଁ ତା ଲଙ୍କାକୁ ଜାଳି ପଡି ଭସ୍ମ କଲି, ଅକ୍ଷୟ ଜମୁମାଳିକି ମାରିଲି, ଏଣୁ ମୋତେ ମନା କରିଛି। ତାପରେ ରାମ କହିଲେ ତମେ ଯିବ, ତମକୁ ମନା କରୁନି। ଆଉ ଜଣେ ଠିଆ ହେଇ କହିଲା କି ନଳ ସେନାପତି।

ଏଇଠି ସୁଦେବେନ୍ଦ୍ର ଲକ୍ଷ୍ୟ ଦେବେ, ନଳ ସେନାପତି କଲା ମୋ ଦ୍ୱାରା ସେତୁ ବନ୍ଦଲା ମୋତେ ମନା କରିଛି, ଅଙ୍ଗଦ କଲା ନାଇଁ ନାଇଁ ମୁଁ ଯେତେବେଳେ ଆଜ୍ଞା ପତ୍ରିକା ନେଇ ଯାଇଥିଲେ ରାବଣ ଜଗତ ଉପରେ ବସିଥିଲା, ସେ ଆଜ୍ଞା ପତ୍ରିକା ରାବଣ ହାତରେ ଦିଅନ୍ତେ, ରାବଣ ପତ୍ରକୁ ଚେରିକି ପଦାଘାତ କଲା, ମୁଁ ଦେଖିଲି ମୋର ପ୍ରଭୁଙ୍କର ପତ୍ର ଅବମାନ କଲା, ମୁଁ ଜଗତ ଉପରକୁ ଉଠି ଯାଇ ରାବଣକୁ ମାଡ ଦେଲି, ସୁବର୍ଣ୍ଣ ମୁକୁଟ ଖସି ପଡିଲା, ତାର ସୁବର୍ଣ୍ଣ ମୁକୁଟ ମୁଁ ଧରିକି ପଳେଇ ଆସିଥିଲି ଆପଣଙ୍କ ନିକଟକୁ, ତେଣୁ ମୁଁ ବୋଧେ ଯିବି ନାହିଁ, ଏମିତି ହନୁ ଅଙ୍ଗଦ ନଳ ନୀଳ ଗବାକ୍ୟ ଦୋଷ ତ୍ରୁଟି କରି କହିଗଲେ କିଏ ନଜୀବ ବୋଲି ଏପର୍ଯ୍ୟନ୍ତ ନିଷ୍ପତ୍ତି ହେଇପାରେ ନାହିଁ, କିନ୍ତୁ ରାମଚନ୍ଦ୍ର ଜାଣିପାରିଛନ୍ତି ପତ୍ର ପଡି ରାବଣ ଯାହାକୁ ମନା କରିଛି, ଏ ସମୟ ଲଙ୍କପତି

ବିଭୀଷଣ ଯେତେବେଳେ ମନ୍ତବ୍ୟ କହିଦେଲା ରାମଚନ୍ଦ୍ର କହିଲେ କାହିଁକି ତମେ ତ ଲଙ୍କାରେ ତିନି ଭାଇ ରାବଣ କୁମ୍ଭକର୍ଣ୍ଣ ବିଭୀଷଣ ତମକୁ ଲଙ୍କାର ବାଣ୍ଟି ଦେଲେ ହକ ତମର ପାଞ୍ଚ ଜଣ ଚାରିପାଲା ବାଣ୍ଟ ପଡିବ ତମେ କାହିଁକି ଯିବ ନାହିଁ ବୋଲି ବର୍ତ୍ତମାନ ଚିନ୍ତା କରୁଛ ପତ୍ର ଶୁଣି କାହିଁକି ଭାବୁଛ ବିଭୀଷଣ ଗଲା ହେଲେ କଣ ହେଲା ମୋ ଭାଇ ରାବଣ ଯେଉଁଦିନ ଆପଣଙ୍କ ସୀତାକୁ ଚୋରି କରିନେଲା ଲଙ୍କାରେ ମର୍ଯ୍ୟାଦା ଟେକ ଦେଖେଇ କହିଲା ମୁଁ ମୋର ଭଉଣୀ ନାକକନ କାଟିବାରୁ ତା ଭାଇ ଲକ୍ଷ୍ମଣ ମୁଁ ତାର ଘର ନି ଚୋରି କରି ଆଣିବାଟା ଭୁଲ କରିଛି ନା ଠିକ କରିଛି ସମସ୍ତେ ହାତ ଟେକି ସମର୍ଥନ କଲେ ବିଭୀଷଣ କଲା ମୁଁ ବିରୁଦ୍ଧ ଆଚରଣ କଲି ମୁଁ କହିଲି ଭାଇ ପରନା ଆଜି ଚୋରି କରି ଆଣି ଲଙ୍କାରେ ଟେକ ମର୍ଯ୍ୟାଦା ଦେଖୁଛ ଯାହା ସେ ପରମ୍ରମ ରାମଚନ୍ଦ୍ର ନିକଟେ ସୀତାକୁ ଫେରେ ଭୁଲ ମାଗ ରାମ ତମର ଦୋଷ କ୍ଷମା କରିବେ ଠାକୁରେ ମୋର ହିତ କଥାକୁ ବିଷମଣି ମୋତେ ମହିରାବଣ ଦ୍ୱାରା ମାଡ ଦେଇ ନିଜେ ପାଦରେ ପଦାଘାତ କରି ତଡିଦେଲା ମୁଁ ମାଡ ଖାଇ ଆସିଲା ବେଳେ କହିଲି ଭାଇ ଦେଖ ହିତ କଥା ଗୋଟେ ବିଷମଣି ମୋତେ ତଡି ଦଉଛୁ କିନ୍ତୁ ଯାଉଛି ସେଇ ପରମ୍ରମ ରାମଚନ୍ଦ୍ର ପାଖରେ ଶରଣ ପଶିବେ ହେଲେ ମନେ ରଖ ଭାଇ ରାବଣ ମରିବା ପର୍ଯ୍ୟନ୍ତ ତୋର ମୁଖ ଚାହିଁବି ନାହିଁ ରେ ତେଣୁ ରାବଣ ଯାହା ହେଲେ କିଛି ଜଣଙ୍କୁ ଛାଡି ସମସ୍ତେ ଆସିବ ମୁଁ ଯଦି ଆପଣଙ୍କ ସହିତ ଯିବି ମୋର ସତ୍ୟତା ଭଗ୍ନ ହେଇଯିବ ଏଇ କଥା ରାମଚନ୍ଦ୍ର ଆଗରୁ ଚିନ୍ତା କରିଥିଲେ ରାମଚନ୍ଦ୍ର କହିଲେ ଠିକ ଅଛି ତାହେଲେ ଲଙ୍କପତି ବିଭୀଷଣ ତମେ ଯିବ ନାହିଁ ବାକି ଆମେ ସମସ୍ତେ ଯିବା ରାମଚନ୍ଦ୍ର ସମସ୍ତ ସହକର୍ମୀ ବୃନ୍ଦ କହିଲେ ଯଦି ଆମକୁ ରାବଣ ନିମନ୍ତ୍ରଣ କରିଛି ମୁଁ ଭାବୁଛି ଆମେ ଅସ୍ତ୍ରଶସ୍ତ୍ର ନ ନେଇ ନିରସ୍ତ୍ରୀକରଣ ଭାବରେ ଯିବା ମାନେ ସେତୁ ବନ୍ଧ ପ୍ରତିଷ୍ଠା କରିବା ଆସିଲା ବେଳେ ସେ ଖାଲି ଆସିଥିଲା ଆମେ ଯଦି ଅସ୍ତ୍ରଶସ୍ତ୍ର ଆମକୁ କପଟି ଜ୍ଞାନ କରିବ ତେବେ ଲଙ୍କପତି ବିଭୀଷଣ ତ ଯିବେ ନାହିଁ ପତ୍ର ଅନୁସାରେ ତାଙ୍କରି ପାଖରେ ଅସ୍ତ୍ରଶସ୍ତ୍ର ଜମା ରଖିଦେଇ ଚାଲ ସମସ୍ତେ ଯିବା ସମସ୍ତେ ଆଜ୍ଞା ବାହାରିଲେ କିନ୍ତୁ ରାକ୍ଷସର ମାୟା ରାକ୍ଷସ ଜାଣେ ବିଭୀଷଣ କଣ କଲା ଲକ୍ଷ୍ମଣ ପାଖରେ ପହଞ୍ଚିଗଲା ଦେଖ ସମିତି ମୋର ଭାଇ ରାବଣ ଯାହା ଲେଖିଛି ଆପଣମାନେ ସମସ୍ତ ଅବଶ୍ୟ ଯିବ ପତ୍ର ଅନୁସାରେ ମୁଁ ଯିବିନି ତେଣୁ ରାବଣଟା ମୋର ହେଲେ ଭାଇ ହେଲେ କଣ ବଡ କପଟି ବଡ ମାୟା ବି ମାୟା ସୀତାବଦ୍ଧ କରିଛି ମାୟା ରାମବଦ୍ଧ କରିଛି ମାୟା ଜ୍ୟୋତି ବିଷୟରେ ସୀତାଙ୍କୁ ଚୋରି କରିନେଇଛି ମୁଁ ଭାବୁଛି ତମେମାନେ ତା ବଂଶ ଧ୍ୱଂସ କଲଣି ତମକୁ ବୋଧେ ଡାକିଛି ରାବଣ ଲଙ୍କାରେ ଗଣ୍ଡିମୂଳ ଦିଖଣ୍ଡ କରିବ ତେଣୁ କହିବାର କଥା ଶତ୍ରୁ ପାଖକୁ ଗଲେ ଖାଲି ନ ଦେଖଣ୍ଡ ଅସ୍ତ୍ର ଭାବି ଦେହ ଶୁଣି କରି ଲକ୍ଷ୍ମଣ ଯେ ବୋଇଲା ବଚନ ବିଭୀଷଣ ନା ନା ଖଣ୍ଡେ ଅସ୍ତ୍ର ନେବାକୁ ପଡିବ ଲକ୍ଷ୍ମଣ କଲା କେମିତି ନେବି ବିଭୀଷଣ ଗୋଟା ଗୁପ୍ତ ଛୁରୀ ଦେଲା ଜଟା ଭିତରେ ଲକ୍ଷ୍ମଣ ଛୁରୀଟାକୁ ଭରି କଲା ଏ କଥା କେବଳ ଜାଣେ ଲକ୍ଷ୍ମଣ ଜାଣେ ବିଭୀଷଣ ଆଉ କେହି ଜାଣନ୍ତି ନାହିଁ ବୃତ୍ତାନ୍ତ ମନକୁ ହେଲା ରାମଚନ୍ଦ୍ର କହିଲେ ତାହେଲେ ସମସ୍ତେ ଯିବା କେହି କିଛି ଆଣିନ ସମସ୍ତେ କହିଲେ କେହି କିଛି ଆଣିନୁ କିନ୍ତୁ ଲକ୍ଷ୍ମଣ ଲୁଚେଇକି ଜଟା ଭିତରେ ଛୁରୀ ନେଇଛି ନାରଦ ଆଗେ ଆଗେ ଚାଲିଲେ ସମସ୍ତେ ପଲକ ମାତ୍ରେ ଯାଇ ଲଙ୍କା କଟକ ସିଂହଦ୍ୱାରେ ପଣ୍ଡିତେ ପହଞ୍ଚିଲେ ନାରଦ କହିଲେ ଆପଣମାନେ ଏଠି ଅପେକ୍ଷା କରନ୍ତୁ ମୁଁ ଯାଉଛି ରାବଣକୁ କହିବି ଆପଣମାନେ ଆସିଲେଣି ବୋଲି ଆପଣଙ୍କୁ ସମ୍ମାନ ରାବଣ ନେଇଯିବ ରାମ ଲକ୍ଷ୍ମଣ ଇତ୍ୟାଦି ରୁକ୍ଷ କବି ଥାଟ ସମାଜ ସମସ୍ତେ ସିଂହଦ୍ୱାରେ ବସିଲେ ନାରଦ ଯାଇ ରାବଣ ପାଖରେ ପହଞ୍ଚିଲେ ପହଞ୍ଚିଗଲେ ପୁଅ ତୋର ପତ୍ର ଅନୁସାରେ ବର୍ତ୍ତମାନ ରାମଚନ୍ଦ୍ର ଆସି ସିଂହଦ୍ୱାରେ ଉପଗତ ହୋଇଗଲେ ଆଚ୍ଛା ତୁ ଚିଠି ଲେଖିଥିଲୁ ଜଣଙ୍କୁ ଛାଡି ସମସ୍ତେ ଆସିବ ରାବଣ କହିଲା ତେବେ କିଏ ଆସିଲା ନାହିଁ ନାରଦ କହିଲେ ବହୁ ଆଲୋଚନା ପରେ କେବଳ ତୋରି ଭାଇ ବିଭୀଷଣ ଆସିଲା ନାହିଁ ରାବଣ ଏ କଥା ଶୁଣି ଗୋଟେ ବିରାଟ ଅଟହାସ ହସିଦେଲା କହିଲା ସେ ମୂର୍ଖ କ୍ରୁର କୁଳାଙ୍ଗାର ବଂଶମରାଡ ଆହୁକୁ ନ ଆସିଲା ଭଲ ହେଇଛି ସିନା ଚିନ୍ତା କଲା ପୁଣି ଭାବିଲା ଅନ୍ତର୍ଯ୍ୟମୀ ପରମ ପୁରୁଷ ରାମଚନ୍ଦ୍ର ମୋର ମନ କଥା ଜାଣିପାରି ବିଭୀଷଣଙ୍କୁ ଆଣିଲେ ନାହିଁ ତେଣୁ ରାବଣ ଚିନ୍ତା କଲା ରାମଚନ୍ଦ୍ର ମନୁଷ୍ୟ ନୁହେଁ ନାରାୟଣ ସେ ରାମ ମାଣରେ ମୋର ମୃତ୍ୟୁ ଅନିବାର୍ଯ୍ୟ ନାରଦ କହିଲା ବିଳମ୍ବ କର ନାହିଁ ଯା ରାମଚନ୍ଦ୍ରକୁ ବନ୍ଦାପନା କରି ବର୍ତ୍ତମାନ ଲଙ୍କା କଟକ ଭିତରୁ ନେଇ ଆସିବ ଯେ ଏକୁଟିଆ ଯିବା ପାଇଁ ପଡିବ ନାହିଁ ଶାସ୍ତ୍ର କହିଛେ ସାଧାରଣ

ରାବଣ ଶୁଣି ଆଶ୍ଚର୍ଯ୍ୟ ହେଲା, କହିଲା ରାମ ମୋର ଜ୍ୱାଇଁ କେମିତି? ନାରଦ କହିଲେ ତେବେ ଶୁଣୁ, ରାମ ହଉଛି ତୋର ଜ୍ୱାଇଁ, ସୀତା ହଉଛି ତୋର ଝିଅ, ସେତେବେଳେ ରାବଣର ମୋଟାମୋଟି ସୁଜ୍ଞାନ ଆସିଯାଇଛି, ଆଉ ରାମ ତାର ଶତ୍ରୁ ବୋଲି ସେ ବିଚାର କରୁନି। ନାରଦ କହିଲେ ବୋଲେ ବେଦମତୀ କନ୍ୟାକୁ ଯେତେବେଳେ ତୁ ଯୁବକ ଅବସ୍ଥାରେ ବଳାତ୍କାର ହରଣ କରିଯାଉଥିଲୁ, ବେଦମତୀ କନ୍ୟା ସତୀ ନାରୀ ତୋର ତାର କ୍ରୋଧାଗ୍ନି ଜଳିଲା, ଅଭିଶାପ ଦେଲା ଭସ୍ମ ହେବା ପୂର୍ବରୁ, ପାଷାଣ୍ଡ ବର୍ବର ତୋ ଯୋଗୁଁ ମୋ ପ୍ରାଣ ଯାଉଛି, ମୋ ଯୋଗେ ତୋ ବଂଶ ବିନାଶ ହବ। ତୁ ଭାବିଲୁ ଯୁବତୀ ଝିଅଟେ ଜଳିପୋଡ଼ି ଭସ୍ମ ହେଇଗଲା, ୟା ଯୋଗୁଁ ମୋ ବଂଶ କେମିତି ବିନାଶ ହବ? ତେଣୁ ଅସ୍ଥି ଆଉ ପାଂଶକୁ ଏକାଠି କରି ତୋଳିକି ଆଣିଲୁ, ଆଣି ଋଷିମାନଙ୍କୁ ଖଜଣା ମାଗିଲୁ, ଋଷିମାନେ ନାହିଁ କରିବାର ତାଙ୍କ ସର୍ବାଙ୍ଗରୁ ରକ୍ତ ମାଗିଲୁ, ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମକୁ ଅସ୍ଥିକୁ ଏକାଠି କରି ଗୋଟାଏ ଭାଣ୍ଡରେ ଭର୍ତ୍ତି କରି ମନ୍ଦୋଦରୀ କଲୁ, ବିଶ୍ୱଭାଣ୍ଡ ରଖିତା ମୁଁ ଦିଗ୍ବିଜୟ କରିଯାଉଛି। ତୁ ଦିଗ୍ବିଜୟରୁ ଫେରୁ ବହୁତ ଦିନ ଡେରି ହେଲା। ମନ୍ଦୋଦରୀ ଭାବିଲା ମୋ ସ୍ୱାମୀ ତ ମୋତେ ବିଷ ଦେଇଛନ୍ତି, ଯାଉଛି ବିଷ ଖାଇକି ମରିବି, ସେ ଜାଣି ନାହିଁ ଋଷିମାନ ରକ୍ତ ବେଦମତୀ କନ୍ୟା ଭସ୍ମ ଅସ୍ଥି ବୋଲି। ତମେ କବଳିତ କଲା, ଗର୍ଭ ବଢ଼ିଲା। ନାରଦ କହିଲେ ଦେଖିଲା ମନ୍ଦୋଦରୀ ବିଷ ଖାଇଲା ସିନା ମରିବ, କିନ୍ତୁ ଗର୍ଭ ବଢ଼ିଲା। ବିଚାର କଲା ମୋ ସ୍ୱାମୀ ଦିଗ୍ବିଜୟ କରିଗଲା ବେଳେ ଗର୍ଭ ଖାଲି ଥିଲା, ଫେରିଲା ବେଳକୁ ଦେଖିବେ ଗର୍ଭ ହେଇଛି, ଉଦରକୁ ଦି ହାତରେ ଛିଡ଼ିଲା, ଅଜନୀ ସମ୍ଭୁତା ପିଲାଟେ ବାହାରିଲା, ସେ ପିଲାଟା ଗୋଟା କାଠର ମଞ୍ଜୁଷାରେ ଭରି କରି ମନ୍ଦୋଦରୀ ବସେଇଦେଲା। ତେଣୁ କଥାରେ କହନ୍ତି ରାମାୟଣ ସାତ କାଣ୍ଡ ଶେଷ ସୀତା ଅଣ୍ଡିରା ମାଇ ଜଣା ନାହିଁ, ମନ୍ଦୋଦରୀ ସେଟା ବି ପୁଅ କହିଛି ଦେଖି ନାହିଁ, କାଠର ମଞ୍ଜୁଷାରେ ଭରି କରି ବସେଇଦେଲା, ବାସି ବାସି କରି ସେଇ ମଞ୍ଜୁଷା ମିଥିଳାରେ ଲାଗିଲା, ମାଟି ପୋତି ହେଲା କାଳକ୍ରମେ। ଜନକ ରାଜା ଯଜ୍ଞଭୂମି କରନ୍ତେ କର୍ଷଣ ରଙ୍ଗଳ ମୁନେ ବାହାରିଲା ଅଦ୍ଭୁତ ମଞ୍ଜୁଷା, ଜନକ ତାକୁ ଖୋଲିଲେ, ଜନକ ଖୋଲି ଦେଖିଲେ ସୁନ୍ଦରୀ ଝିଅଟି ଶୋଇଛି, ତାକୁ ଆନନ୍ଦରେ ପାଳିଲେ, ସୀତା ଯୋଜନଗନ୍ଧା ପାର୍ଥବୀ ବୈଦେହୀ ଜାନକୀ ମୈଥିଳୀ ଛଅଟା ନାନ୍ଦି ପାଳିଲେ। ସୀତା କ୍ରମେ ବଡ଼ ହେଲେ, ତାଙ୍କ ପାଇଁ ସ୍ୱୟଂବର କରାଗଲା, କଣ ହେଲା ଯେ ଶିବଧନୁ ମାଙ୍ଗିବ ସୀତାଙ୍କୁ ବିବାହ କରିବ, ଏଇ ଲକ୍ଷେ ରାଜା ପୁଅ ଫେଲ ହେଲେ, ରାମ ଯାଇ ଶିବଧନୁ ମାଙ୍ଗି ସୀତାଙ୍କୁ ବାହା ହେଲେ, ଏଇ ପ୍ରକାର ସୀତା ହେଲା ତୋରି ଝିଅ ରାମ ତୋର ଜ୍ୱାଇଁ, ଯାହା ତୋର ଜ୍ୱାଇଁକି ବନ୍ଦାପନା କରି ଚଞ୍ଚଳ ଆଣେ। ରାବଣ ଶୁଣି ଆନନ୍ଦ ହେଲା, ଯେ ମନ୍ଦୋଦରୀ ପାଖରେ ପହଞ୍ଚିଗଲା, ମନ୍ଦୋଦରୀ ରୁଚିବାର ନାହିଁ, ରାମ ମୋର ଜ୍ୱାଇଁ ସୀତା ମୋର ଝିଅ, ଆମ ଜ୍ୱାଇଁ ରାମକୁ ଆମେ ବନ୍ଦାପନ କରି ଆଣିବା। ମନ୍ଦୋଦରୀ କଲା ଯଦି ଜାଣିଲ ସ୍ୱାମୀ ରାମ ଆମର ଜ୍ୱାଇଁ ବୋଲି, ତମେ ସତ୍ୟ କର ମୁଁ ଗୋଟେ ବର ମାଗିବି, ତାପରେ ରାମକୁ ବନ୍ଦାପନା କରି ଆଣିବାକୁ ଯିବା। ରାବଣ ତ୍ରିବାର ସତ୍ୟ କଲା।

ଦିଲା ମନ୍ଦ ଦେରି କଲା ସ୍ୱାମୀ, ଯଦି ଜାଣିଲ ସୀତା ଆମର ଝିଅ, ରାମ ଆମର ଜ୍ୱାଇଁ ବୋଲି, ତାହେଲେ ଯା ଝିଅ ସୀତାକୁ ଅଶୋକ ବନ ଆଣି ରାମଚନ୍ଦ୍ର ପାଦରେ ଫେରେ ଭୁଲ ମାଗ। ଶାସ୍ତ୍ର କହିଛି ଝିଅ ଦେଇଥିବ ଯାହାକୁ ଲହି ପଡ଼ିଥିବ ତାକୁ। ରାମ ଆମର ଝିଅ କୁନ ଅଯୋଧ୍ୟାକୁ ଯିବେ, ତମେ ମୁଁ ଥିଲେ ପୁଣି ଆମର ବଂଶ ବଢିବ। ରାବଣ ସବୁ କଥା କହିବା, ସୀତା ଫେରିବା କଥା କହିବନି। ରାବଣ ଯେତେବେଳେ ସୀତା ଫେରିବା କଥା ମନ୍ଦୋଦରୀଠୁ ଶୁଣିଲା, ରାବଣ ରାଗରେ ପ୍ରଜ୍ୱଳିତ ହେଇଗଲା। ହେଲା ମନ୍ଦୋଦରୀ ମହାନାଟକ କହିଛି, ଜାନାମି ସୀତା ଜନଙ୍କ ପ୍ରସୂତା, ଜାନାମି ରାମ ମଧୁସୂଦନ ଶ୍ୟ, ଜାନାମି ରାମ ଶ୍ୟ ଶରଣେ ବଦ୍ଧ, ତଥାପି ସୀତା ନ ସମର ପୟାନି। ମୁଁ ଜାଣିଛି ଯେ ସୀତା ସେ ଲକ୍ଷ୍ମୀ, ଯେ ଜାଣିଛି ଯେ ରାମ ସେ ନାରାୟଣ, ମୁଁ ଜାଣିଛି ରାମ ମାନେ ନିଶ୍ଚୟ ମରିବି, ତଥାପି ସୀତାକୁ ଦେବିନି। ଆଉ ସିଂହଦ୍ୱାରରେ ଲେଖା ହେଇଛି ମୋର ସୀତା ହରଣ ରାବଣ ମରଣ, ଜାଣିଶୁଣି ସୀତାକୁ ଚୋରି କରିଛି, ରାମ ମାନିଲେ ବୈକୁଣ୍ଠ ଯିବି। କିନ୍ତୁ ମନ୍ଦୋଦରୀ ତୁ ମୋତେ ଆଜି ସୀତା ଫେରିବା କଥା କହୁଛୁ, ବହୁଦିନ ତଳେ ବିଭୀଷଣ ଭାଇ ମୋତେ ଏହି କଥା କହିଥିଲା, ମୁଁ ତାକୁ ବିଷମଣି ରାଜ୍ୟରୁ ତଳି ଦେଇଥିଲେ, ତେଣୁ ବଂଶ ବଢିଲା, ପୁଅ ନାତିମାନେ ସରିଲେ, ସବୁ କଥା ସରିଲା। ତେଣୁ ଯଦି ନାରଦ ଏହି ରାବଣ ବିଚାର କଲା ବୋଲେ ମୁଁ ଜାଣିଲିନି, ତୋରି ମନ୍ତ୍ରଣାରେ ନାରଦ ମୋତେ କହି ଗୋଟା ଚିଠି ଦେଇ ରାମଙ୍କୁ ଡାକିଛନ୍ତି, ରାମ ଆଜି ମୋର ସୀତାକୁ ନେଇଯିବ। ରାବଣ ଆସିଗଲା କୁଜ୍ଞାନ ରାକ୍ଷସ ହବ, ପାଟ ଖଣ୍ଡା ଧରି ଦୌଡ଼ିଲା ରାମଚନ୍ଦ୍ରଙ୍କୁ, ଲକ୍ଷ୍ମଣଙ୍କର ଗଣ୍ଡିମୁଣ୍ଡ ଦିଖଣ୍ଡ କରି କାଟିଦବ। ଯେତେବେଳେ ସିଂହଦ୍ୱାର ରାକ୍ଷସ ରୂପେ ଧରି ପହଞ୍ଚିଗଲା, ଭାଲୁ ମାଙ୍କଡ ମାନେ ଦେଖି ଭୟରେ ଥରିଲେ। ଲକ୍ଷ୍ମଣ ବିଚାର କଲେ ଏଟା ବଡ କପଟି, ବଡ ମାୟାବୀ ରାବଣ, ବିଭୀଷଣ ଯାହା କହୁଥିଲା ପ୍ରକୃତ ସତ୍ୟାସତ ଘଟଣା। ଲକ୍ଷ୍ମଣ କହିଲା, ରହ ତୋ ପାଇଁ ପ୍ରତି ଔଷଧ ଆଣିଛି, ଜୋଟା ଭିତରେ ଯୋଉ ଛୁରୀ ଭରି କରି ନେଇଥିଲା ବିଭୀଷଣ ବଚନ ଅନୁଯାୟୀ ନେଇକି ରାମଚନ୍ଦ୍ରଙ୍କ ମସ୍ତକ ଉପରେ ପ୍ରତିରୋଧ କଲା। ଏଇଠି ରାବଣ ଯେତେବେଳେ ଖଡ଼ଗ ପ୍ରହାର ରାମଙ୍କ ଉପରେ କହିଦେଉଛି, ଲକ୍ଷ୍ମଣଙ୍କର ଖଡ଼ଗ ପ୍ରତିରୋଧ କଲା, ବେନିଙ୍କର ଅସ୍ତ୍ର ତାଳରେ ଥିଲା, ରାବଣ ନିଜର ଖଡ୍ଗ ଟାଣି ନେଇ ତଳେ ପକେଇ ଦେ। ରାମ ଲକ୍ଷ୍ମଣ କହି ଚାହିଁ କହିଲା, ବୋଲା ତମେ ମିତ୍ର ଦେହି କୃତଜ୍ଞ ଜେନରା ବିଶ୍ୱାସଘାତକା, ତେନରା ନରକେ ଯାଆନ୍ତି ଯାବଚନ୍ଦ୍ର ଦେବା କର। ରାବଣ କହିଲା, ମାୟା କରିଦେଲା ରାବଣ, ମାୟାରେ କହିଲା ମାୟା ବେଟା ତ ବୋଇଲା, ବୋଲା ତମେ ଯୋଉଦିନ ସେତୁ ବନ୍ଧ ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲ, ମୁଁ ଖାଲି ହାତରେ ଯାଇଥିଲି। ରାବଣ କହିଲା, ତମର ବୁଦ୍ଧି ପରୀକ୍ଷା କରିବାକୁ ତମକୁ ଡାକିଥିଲେ, ତମେ ଆଜି ଜୋଟା ଭିତରେ ଖଡ୍ଗ ଆଣିଛ ମୋ ସାଙ୍ଗରେ ଯୁଦ୍ଧ କରିବ। ରାବଣ କହିଲା, ତମ ଦୁଇ ଭାଇଙ୍କ ଅଭିଶାପ ଦେବି। ରାମଚନ୍ଦ୍ର ନୀରବରେ ଠିଆ ହୋଇଛନ୍ତି। ଏହି ସମୟ ରାବଣ ଧରିଲା ବ୍ରାହ୍ମଣ ରୂପ, ଯୋଉ ସେତୁ ବନ୍ଧ ପ୍ରତିଷ୍ଠା କରିଯାଇଥିଲା ସେ ବ୍ରାହ୍ମଣ ରୂପ ଧରି ଅଇତାକୁ ଛିଣ୍ଡେଇକି ରାମ

ରାବଣ କହିଲା ମୁଁ ଯଦି ପ୍ରକୃତରେ ବିଶ୍ରବ ଋଷିଙ୍କ ଅରସ ଜନ୍ମେଇଥିବ ବ୍ରହ୍ମ ତ ମୂର୍ଥିବ ତମ ଦି ଭାଇଙ୍କ ଅଭିଶାପ ଦଉଛି, ତମ ହାତ ପାଦ ଛିଡ଼ିଯିବ, ତମେ ପଙ୍ଗୁ ଭଳିଆ ପୂଜା ପାଇବ। ରାମଚନ୍ଦ୍ର ନମ୍ର ହେଇଗଲେ ବିସ୍ମୟ।

ରାମଚନ୍ଦ୍ର କଲେ ବର୍ତ୍ତମାନ ତୁ ଅଭିଶାପ ଦଉଛୁ, ଅଭିଶାପରେ ହାତ ପାତ ଛିଡ଼ିବ ନାହିଁ। ମନେ ରଖ, ମୁଁ ବହୁତ ଦିନ ତଳେ ଜଣଙ୍କୁ ଆଶୀର୍ବାଦ କରିଛି, ଯେତେବେଳେ ତୁ ମୋ ସୀତାକୁ ଚୋରି କରି ଆଣିଲୁ, ଆମେ ଦି ଭାଇ ସୀତା ଖୋଜି ଖୋଜି ଯାଇ ପମ୍ପା ସରୋବର ନିକଟରେ ପହଞ୍ଚିଲୁ। ସୁବାହୁ ନାମକ ଜଣେ ବୁଢା ଗୋପାଳ ଗାଈ ଚରୁଥିଲା, ତାକୁ କ୍ଷୀର ମାଗିଲି, ତୃଷା ଦୂର କଲା କ୍ଷୀରଦାନ କରି। ବୁଢା କହିଲି, କଣ ଭର ମାଗୁଛୁ ମାଗେ? ବୁଢା କହିଲା, ମୋର ଧନ ସମ୍ପତ୍ତି ପ୍ରୟୋଜନ ନାହିଁ, ତମରି ଭଳିଆ ଯୋଡିଏ ପୁଅ କେମିତି କୂଳରେ ପାଇବି? ସୁବାହୁ ଗୋପାଳ କହିଲି, ଯା ଏ ତ୍ରେତା ଯୁଗ ପରେ ଦ୍ୱାପର ଯୁଗରେ ତୁ ନନ୍ଦରାଜା ହବୁ, ତୋରି କୂଳରେ ଆମେ ରାମକୃଷ୍ଣ ରାମ ଲକ୍ଷ୍ମଣ ଦିବା ଯାକ କୃଷ୍ଣ ବଳ ରାମ ରୂପରେ ଶୋଭା ପାଇବୁ, ଏବଂ ଦ୍ୱାପର ଯୁଗରେ ଗୋପାଳ ଭାବରେ ବଢିବୁ। ମୁଁ ନିଜେ ଯଦୁବଂଶ ଧ୍ୱଂସ କରି ଯେତେବେଳେ ଶିଆଳ ତାପରେ ବସିଥିବି, ବାଳିସୁତ ଅଙ୍ଗଦ ଭରେ ମୋ ବ୍ୟାଧ ବିନ୍ଧିବ ସର ମୋ ପାଦକୁ। ଏଇ ତ୍ରେତା ଯୁଗରେ ମୁଁ ବାଳିକି ବିନା ଦୋଷରେ ଲୁଚିକି ମାରିଛି, ଯଥା ସମୟରେ ତାର ପିତା ଅଙ୍ଗଦକୁ ତାର ପୁତ୍ର ଅଙ୍ଗଦକୁ ମୁଁ ମୋର କାଣ୍ଡ ଦେଇଯିବି, ସରଜୁରେ ପ୍ରାଣ ବିସର୍ଜନ କରିଲା ବେଳେ କହିବି, ଯେବଣ ମାଣେ ହତମାଳି ତେବଣ ମାଣେ ହତମମ। ସେଇ ଅଙ୍ଗଦ ଯାରା ସବୁ ରୂପରେ ଦ୍ୱାପର ଯୁଗରେ ଜନ୍ମ ହୋଇଥିବ, ମୁଁ ଯେତେବେଳେ ଯଦୁବଂଶ ଧ୍ୱଂସ କରି ଶିଆଳ ତାପରେ ବସିଥିବି, ଯଥା ସମୟରେ ମୋର ପାଦକୁ ମୃଗକର୍ଣ୍ଣ ଭାବି ସର ମାରିବ, ସେ ଯାରା ସବର ସର ମୁଁ ଢଳି ପଡ଼ିବି, ଯାରା ସବର ଯେ ମୋତେ ନେବ ସମୁଦ୍ର କୂଳେ ପଡ଼ିବ, ଯାରା ସବର ମୋତେ ସମୁଦ୍ର କୂଳରେ ପଡ଼ିବ, ମୋର ସର୍ବ ଅଙ୍ଗ ଜଳି ଯିବ, ମାତ୍ର ନାଭି ବ୍ରହ୍ମ ମୋର ରହିବ, ସେଇ ନାଭି ବ୍ରହ୍ମ ଛିଟିକି ବାଙ୍କିମାନ ଲାଗିବ। ସେତେବେଳକୁ ପୁରୀ ଜିଲ୍ଲାର କଣ୍ଟିଲୀଳ ମାଧବଙ୍କୁ ବିଶ୍ୱାବ ସବର ପୂଜା କରିଥିବ, ଯଥା ସମୟରେ ବିଦ୍ୟାପତି ବ୍ରାହ୍ମଣ ଯାଇ ଲଳିତାକୁ ବାହାଇ ନୀଳମାଧବଙ୍କୁ ଚୋରି କରି ଆଣିବ, ବଡ଼ ଦୋଳରେ ନୀଳମାଧବ ପୂଜା କରିଥିବ, ରାମଚନ୍ଦ୍ର ରାବଣ କହିଲେ ଭକ୍ତ ରାବଣ ଶୁଣୁ, ସେତିକି ବେଳେ ମୁଁ ଯଥା ସମୟରେ ଦ୍ୱାପର ଯୁଗ ପରେ କଳିଯୁଗ ପହଞ୍ଚିବ, ରାଜା ଇନ୍ଦ୍ରଦୁମ୍ର ରାଣୀ ଗୁଣ୍ଡିଚା ତାଙ୍କ ଗୁଣ୍ଡିଚା ରାଣୀଙ୍କ ପାଖରେ କହିବି, ଏତେ ବଡ଼ ଦେଉଳରେ ଛୋଟିଆ ଦିନ ପୂଜା ପାଇବା ଶୋଭା ପାଉନି, ମୁଁ 21 ଦିନ ଭିତରେ ମୂର୍ତ୍ତି ଗଢ଼ିଦେବି, ଗୁଣ୍ଡିଚା ରାଣୀ ମୋତେ ନିବୁଜ ପଥର ଘର ଭିତରେ ଭରି କରିବେ, ଠିକ 14 ଦିନ ତମ ଠକଟ ଶୁଇବ ନାହିଁ, କବାଟ ଖୋଲିଦେବେ, ଦେଖିବେ ଯେ ଦରଗଡା ଦିଅ, ଯା ତୋର ଅଭିଶାପରେ ଆମ ଦି ଭାଇଙ୍କର ହାତ ପାଦ କଳିଯୁଗରେ ଛିଡ଼ିଯିବ, ଆମେ ରାମ ଲକ୍ଷ୍ମଣ କଳିଯୁଗରେ ଜଗନ୍ନାଥ ବଳଭଦ୍ର ରୂପରେ ନୀଳାଚଳ କ୍ଷେତ୍ର ଶୋଭା ପାଇବ। ରାବଣ ଅଭିଶାପ ଦେଇ ସାରିଲା, ଯଥାସ୍ଥରେ ମନ୍ଦୋଦରୀକି ଯେ ଡାକିଲା, କହିଲା ଜୁଆଇଁ ରାମଙ୍କୁ ଅଭିଶାପ ଦେଲି, ସେ ଜଗନ୍ନାଥ ବଳଭଦ୍ର ହେବେ, ଆ ଜୁଆଇଁକି ବନ୍ଦାପନ କରି ଆଣିବା। ମନ୍ଦୋଦରୀକି ସାଙ୍ଗରେ ନେଇ ରାମଙ୍କୁ ବନ୍ଦାପନ କରି ଆଣି ସିଂହାସନ ପାଖରେ ବସେଇଲା, ଅଶୋକ ବନକୁ ଯାଇ ସୀତାକୁ ଝିଅ ବୋଲି ସମ୍ବୋଧନ କରି ପାଖରେ ବସେଲା, ଦେବତାମାନଙ୍କୁ ମନ୍ଦିର ମୁକ୍ତି କଲା, ଦେବତାମାନଙ୍କ ବସିଲେ ଚାରିପାଖରେ, ମଝିରେ ରାମ ସୀତା ବସିଲେ, ନାରଦଙ୍କୁ ପଚାରିଲା ତେବେ ଦେବତାମାନଙ୍କ ମଝିରେ ଲକ୍ଷ୍ମୀନାରାୟଣ ବସି ଲଙ୍କା ବୈକୁଣ୍ଠ ହେଲା, ନାରଦ କହିଲେ ତୁ ପବିତ୍ର ହେଇଗଲୁ, ତୋର ମୃତା ଦୂର ହେଇଗଲା, ବର୍ତ୍ତମାନ ଲଙ୍କା ଆଜ୍ଞା ବୈକୁଣ୍ଠ ହେଲା, ଯେ ରାମ ଲକ୍ଷ୍ମଣ ସେ ଜଗନ୍ନାଥ ବଳଭଦ୍ର ଉପରେ ରାବଣ ବିଶ୍ୱାସରେ ହାତ ପଦ ନଥାଇ।

ଶୁଣିଲି ପାଲା ପରିବେଷଣ କଲେ ଧନେଶ୍ୱର ବେହେରା ଏବଂ ସାଥୀ ସାଥୀମାନେ ହେଲେ ପଦ୍ମଚରଣ ମହାପାତ୍ର, ରାଜକିଶୋର ଦାସ, ଗିରିଧାରୀ ଲେଙ୍କା ଏବଂ ଋଷିଚନ୍ଦ୍ର ରଣା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଓଡ଼ିଆ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ହେଉଛି। ତାହେଲେ ଆସନ୍ତୁ ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କର ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ।

ମଞ୍ଚୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଶ୍ରୋତା ବନ୍ଧୁ। ତେବେ ଶୀଘ୍ର ଶୀଘ୍ର ଏସ୍ଏମ୍ଏସ୍ କରନ୍ତୁ 09495963210 ନମ୍ବରରେ। ଆମେ ରହିଲୁ ଆପଣମାନଙ୍କର ଏସ୍ଏମ୍ଏସ୍ ଅପେକ୍ଷାରେ।

ଜୀବନ ଯମୁନାରେ ଜୁଆର ଉଠେରେ କଥାଚିତ୍ର ଅମର ବାଟର ଏହି ଗୀତଟିକୁ ଗାଇଛନ୍ତି ନିର୍ମଳା ମିଶ୍ର ଏବଂ ସାଥୀ। ତେବେ ଅନୁରୋଧକାରୀ ଶ୍ରୋତା ହେଲେ ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା ଏବଂ ଅରୁଣ କୁମାର ବେହେରା।

କଥାଚିତ୍ର କ୍ରିସ୍ ଥ୍ରୀର ଏହି ଗୀତଟିକୁ ଗାଇଛନ୍ତି ଜୁବିନ ଗର୍ଗ ଏବଂ ଆଲିସା ଚିନ୍ନା। ଅନୁରୋଧକାରୀ ଶ୍ରୋତା ହେଲେ କରୁଅ ପାଟକୁରା କେନ୍ଦ୍ରାପଡ଼ାରୁ ଶୁଭଙ୍କର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି ଆସିଛି କାଇମାଟିଆ ଖୋର୍ଦ୍ଧାରୁ ପଠାଇଛନ୍ତି ମାନସ ରଞ୍ଜନ ଦାସ ବିକାଶ ଏବଂ ବଳରାମ ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ହିସାବ ନିକାଶ କଥାଚିତ୍ରର ସୁରେଶ ୱାଡେକର ଗାଇଥିବା ଗୀତ ଆସିଛି ଏକା ଯିବି ମୁଁ ଏକା ଏକା ହୋଇ। ତାହେଲେ ଶ୍ରୋତାବନ୍ଧୁ ଆପଣଙ୍କ ଅନୁରୋଧର ଗୀତଟି ପ୍ରଚାର କରୁଛୁ, ଶୁଣି ନିଅନ୍ତୁ।

କିଛି ଅନିର୍ବାଚ୍ୟ କାରଣବଶତଃ ଆମେ କିଛି ସମୟ ପୂର୍ବରୁ ହିସାବ ନିକାଶ କଥାଚିତ୍ରର ଗୀତଟି ପ୍ରଚାର କରିପାରିନଥିଲୁ, ସେଥିପାଇଁ ଆମେ ଦୁଃଖିତ। ତେବେ ବର୍ତ୍ତମାନ ଆପଣଙ୍କର ଅନୁରୋଧର ଗୀତଟି ଆମେ ପ୍ରଚାର କରୁଛୁ। ଆପଣ ମାନସ ରଞ୍ଜନ ଦାସ ଏବଂ ବିକାଶ ବଳରାମ ଅନୁରୋଧ କରିଛନ୍ତି ଏହି ଗୀତଟି କାଇମାଟିଆ ଖୋର୍ଦ୍ଧାରୁ। ତେବେ ଶ୍ରୋତାବନ୍ଧୁ, ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କ ପାଇଁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ପଠାଇଛନ୍ତି ସୋମନାଥ ସାହୁ। ଆପଣ ଇଚ୍ଛା ପ୍ରକାଶ କରିଛନ୍ତି ଶୁଣିବାକୁ। ପୂଜା ଫୁଲ କଥା ଚିତ୍ରରେ ସୁରେଶ ସ୍ୱାଡିକର ଗାଇଥିବା ଗୀତ ଫୁଲ।

ଝୁଲି ଝୁଲି ଖେଳେ ଦୋଳି ଟିକିନା ମୋର ପରଦେଶୀ ବନ୍ଧୁ ଆଜି କଲାମତି ପର। ଏହି ସୁନ୍ଦର ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରି ଏସ୍ଏମ୍ଏସ୍ କରିଛନ୍ତି କଟକରୁ ଅବିଚାରୀ ସାହୁ। ତେବେ ଗୀତଟିକୁ ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତରଞ୍ଜନ ଜେନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଧର୍ମର ହେବ ଜୟର କେତୋଟି ଗୀତ। ପ୍ରଥମେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ପାପୀ।

ତୁଟି ଓଡ଼ିଆ କଥା ଚିତ୍ରର ଗୀତ ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥା ଚିତ୍ରର ଗୀତ। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ଅକ୍ଷିଓ କି ଝରକସେର ସୁନ୍ଦର ଗୀତଟିଏ। ଗାଇଛନ୍ତି ଶୈଳେନ୍ଦ୍ର ସିଂ ଏବଂ ହେମଲତା।